ପୁରାତନ ରଚନାରୁ ଏଥିଲେ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ। ପରବର୍ତ୍ତୀ ଶିଳ୍ପୀ ଇତିଶ୍ରୀ ବେହେରା। କଣ୍ଠରେ ବୀରକିଶୋର ନାୟକଙ୍କ ରଚନା।

ପୁରାତନ ରଚନାରୁ ଏଥିଲେ ଶିଳ୍ପୀ ନିହାରିକା ମହାନ୍ତି, ଶେଷରେ ଶିଳ୍ପୀ ସୁବାସ ଦାସ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା।

ଭକ୍ତିଗୀତଟି ସହିତ ଶେଷ କଲୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 148ତମ ଭାଗ।

0: रामचरित मानस सुनिले आकाशवाणी जयपुर वर्तमान शुणु आजर अनुचिंता रचना एवं उपस्थापना करिछंती अशोक मिश्र।
1: ସେଦିନ ଜଣେ ବନ୍ଧୁ ମୋତେ ଗୋଟିଏ କାହାଣୀ କହୁଥିଲେ। କାହାଣୀଟି ତାଙ୍କ ପାଖରୁ ଶୁଣି ମୋତେ ଖୁବ୍ ଭଲ ଲାଗିଲା। ଆପଣ ଶୁଣିବେ ସେ କାହାଣୀ। ଯେହେତୁ କାହାଣୀଟା ମୋତେ ଭଲ ଲାଗିଥିଲା, ତେଣୁ ଆପଣଙ୍କୁ ବି ହୁଏତ ଭଲ ଲାଗିପାରେ। ତେବେ ଶୁଣନ୍ତୁ କାହାଣୀଟି। ଏକଦା ଗୋଟିଏ ରାଜ୍ୟର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଉ ବର୍ଷା ହେଲା ନାହିଁ। ଅନେକ କାଳ ଯାଏ ବର୍ଷା ନ ହେବାରୁ ଚାଷବାସ ଆଉ ସେଠି ହେଲା ନାହିଁ। ଲୋକମାନେ ଭୋକରେ ଡହଳ ବିକଡ଼ ହେଲେ। ସଦାସର୍ବଦା ସମସ୍ତେ ଆକାଶକୁ ଅନେଇ ରହିଲେ। କୁଆଡ଼େ ପାଣି ଟୋପେ ନାହିଁ। ପୋଖରୀ, କୂଅ, ନଦୀ, ନାଳ କୋଉଠି ପାଣି ନାହିଁ। ସବୁ ଶୁଖିଲା। ଚାଷ ନହେଲା ନାହିଁ, ହେଲେ ପିଇବାକୁ ତ ପାଣି ଦରକାର। କିଛି ଲୋକ ନିଜ ଗାଁ ଗଣ୍ଡା ଛାଡ଼ି ପାଣି ପାଇଁ, ଖାଦ୍ୟ ପାଇଁ ଦୂର ଦୂରାନ୍ତକୁ ପଳେଇଲେ। ସାମାନ୍ୟ ପାଣି ଯେଉଁଠି ବି ମିଳୁଥିଲା ସେ ଅଞ୍ଚଳରେ ତାକୁ ସଂଗ୍ରହ କରିବା ପାଇଁ ଲୋକେ ମାର ହାଣ କାଠ ହେଉଥିଲେ। କେତେ ପୂଜାପାଠ ସେ ଅଞ୍ଚଳରେ ଚାଲିଥିଲା ବର୍ଷା ପାଇଁ, ହେଲେ ଆକାଶ କିନ୍ତୁ ସଦା ମେଘ ଶୂନ୍ୟ। ମେଘ ଆଉ ସେ ଅଞ୍ଚଳକୁ ଭୁଲରେ ବି ଆସିଲା ନାହିଁ। ହଠାତ୍ ଏଭଳି ସମୟରେ ସେ ଅଞ୍ଚଳରେ ଗୋଟିଏ ଗାଁରେ ଆସି ପହଞ୍ଚିଲେ ଜଣେ ସାଧୁ। ସାଧୁମାନଙ୍କ ଉପରେ ସାଧାରଣ ଲୋକଙ୍କର ଅନେକ ବିଶ୍ୱାସ। ସାଧୁଙ୍କୁ ଗାଁରେ ଦେଖି ଲୋକେ ଆନନ୍ଦିତ ହେଲେ। ସାଧୁମାନେ ବେଳେବେଳେ ଅନେକ ଅସାଧ୍ୟ ସାଧନ କରିପାରନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି। ସାଧୁ ଆସିଲେ ଗାଁକୁ। ଗାଁ ଦେଉଳ ପିଣ୍ଡାରେ ଡେରା ପକାଇଲେ ସେ। ତାପରେ ଛୁଟିଲା ତାଙ୍କ ପାଖକୁ ଲୋକଙ୍କର ସୁଅ। ଭୟଙ୍କର ଭିଡ଼ ଦେଉଳ ପାଖରେ ଲୋକେ ଜମା ହୋଇ ସାଧୁଙ୍କୁ ଗୁହାରି କଲେ ବର୍ଷା ନିମନ୍ତେ ପୂଜାପାଠ କିଛି ଗୋଟା କରିବା ପାଇଁ। ସାଧୁ କହିଲେ, ସେଭଳି ପୂଜାପାଠ କରି ବର୍ଷା କରିବା ମୋ ଦ୍ୱାରା ସମ୍ଭବ ନୁହେଁ। ଲୋକମାନେ କିନ୍ତୁ ନ ଛୋଡ଼ ବନ୍ଧା। ସେମାନେ ଅଡ଼ି ବସିଲେ ସାଧୁଙ୍କ ପାଖରେ। ତାଙ୍କୁ ଗୁହାରି କଲେ ଯେ ସେ ବର୍ଷା ନିମନ୍ତେ କିଛି ଗୋଟାଏ କରନ୍ତୁ। ସାଧୁ ଶେଷରେ କହିଲେ, ହଉ ହେଲା, ତୁମେ ଯଦି କହୁଛ ମୁଁ କିଛି ଗୋଟା କରିବି, କିନ୍ତୁ ପ୍ରଥମେ ତମେ ସମସ୍ତେ ଯାଇ ଗାଁର ପ୍ରତ୍ୟେକ ଘରୁ ମୁଠାଏ ମୁଠାଏ ଚାଉଳ ଆଣି ମନ୍ଦିରରେ ସନ୍ଧ୍ୟାରେ ଉପସ୍ଥିତ ହୁଅ। ସାଧୁଙ୍କ କଥା ଶୁଣି ଲୋକେ ଧାଇଁଲେ ମୁଠାଏ ମୁଠାଏ ପ୍ରତି ଘରୁ ଚାଉଳ ମାଗିବା ପାଇଁ। ସବୁ ଘରୁ ଚାଉଳ ମିଳିଲା ସିନା, ଗୋଟିଏ ଘରୁ ମୁଠାଏ ଚାଉଳ ମିଳିଲାନି। ସେଇ ଘରର କର୍ତ୍ତା ମାଲିକ ଜଣେ ବୃଦ୍ଧ, ଅସହାୟ। ତାଙ୍କ ନିଜ ଛଡ଼ା ତାଙ୍କର ବୋଲି ଆଉ ସଂସାରରେ କେହି ନାହିଁ। ଦୁର୍ଭିକ୍ଷ ପରିସ୍ଥିତି, ତେଣୁ ଗଛର ଡାଳପତ୍ର ଚୁବି ସେ ଯେକୌଣସି ପ୍ରକାର ପ୍ରାଣ ବଞ୍ଚାଇ ରଖିଛନ୍ତି। ମୁଠାଏ ଚାଉଳ ତାଙ୍କ ପାଇଁ ମହାର୍ଘ। ସେ ପାଇବେ କୁଆଡ଼ୁ ମୁଠାଏ ଚାଉଳ? ତାଙ୍କ ଘରୁ ମୁଠାଏ ଚାଉଳ ନ ପାଇ ଗାଁ ଲୋକେ ଖୁବ୍ ଅସନ୍ତୁଷ୍ଟ ହେଲେ। ଏବଂ ଯଦି ବର୍ଷା ନ ହେବ ତେବେ କେବଳ ୟା ପାଇଁ ହିଁ ହେବନି, ଏମିତିଆ ଅଶୁଭ ଲୋକଙ୍କ ପାଇଁ ବର୍ଷା ଆମ ଗାଁରେ ହେଉନି, ଏଭଳି ଲୋକ ମରିଯିବା ବରଂ ଭଲ ବୋଲି ନାନା କଥା ଗାଁ ଲୋକ ପରସ୍ପର ଭିତରେ କୁହାକୁହି ହେଲେ। ବୁଢ଼ାକୁ ନାନା ଅଶ୍ଳୀଳ ଭାଷାରେ ଗାଳି ଦେଇ ସେଇଠୁ ପଳେଇଲେ ସେମାନେ। ବୁଢ଼ା କିନ୍ତୁ ଚାଉଳ ମୁଠାଏ ଦେଇ ସିନା ପାରିଲାନି, ହେଲେ ଘଟଣାଟା କ'ଣ ସେ ଲୋକଙ୍କ ପାଖରୁ ବୁଝିଗଲା। ସେ ଜାଣିଗଲା ଯେ ସାଧୁଙ୍କ କୃପାରୁ ଆଜି ସନ୍ଧ୍ୟାରେ ନିଶ୍ଚୟ ବର୍ଷା ହେବ। ଲୋକେ ଦିନ ଦ୍ୱିପହରୁ ଯାଇ ସଂଗୃହୀତ ଚାଉଳ ସାଥିରେ ଦେଉଳ ପାଖରେ ଜମା ହେବାରେ ଲାଗିଲେ। ସମସ୍ତେ ମୁଠାଏ ମୁଠାଏ ଚାଉଳ ଯେହେତୁ ନିଜ ଘରୁ ଦେଇଛନ୍ତି, ତେଣୁ ସେମାନେ ହିଁ ପୁଣ୍ୟାତ୍ମା ହୋଇଥିବେ ବୋଲି ମନେ ମନେ ଚିନ୍ତା କରିବାରେ ଲାଗିଲେ ସେମାନେ।

0: ଗୋଟିଏ ଶଙ୍କା ସମସ୍ତଙ୍କ ମନରେ ରହିଲା, ବୁଢ଼ା ତ ଚାଉଳ ମୁଠାଏ ଦେଇନି, ତେଣୁ ବର୍ଷା ହେବନି କି? ଆଉ ତଥାପି ଉଦ୍ଗ୍ରୀବ ଭାବରେ ସମସ୍ତେ ସନ୍ଧ୍ୟାକୁ ଅପେକ୍ଷା କଲେ। ଶେଷରେ ସନ୍ଧ୍ୟା ଆସିଲା। ସାଧୁ ଦେଉଳ ପିଣ୍ଡାରେ ଧ୍ୟାନସ୍ଥ, ତାଙ୍କ ସାମ୍ନାରେ ଥୁଆ ହୋଇଥାଏ ଗାଁର ପ୍ରତି ଘରୁ ସଂଗୃହୀତ ଚାଉଳ। ଲୋକେ ଆକାଶକୁ ନେଇଥାନ୍ତେ, ମେଘର ହେଲେ ଚିହ୍ନବର୍ଣ୍ଣ ନାହିଁ। ମୁହୂର୍ତ୍ତେ ମୁହୂର୍ତ୍ତେ ସମୟ ଅତିକ୍ରାନ୍ତ ହେବାରେ ଲାଗିଥାଏ। ଲୋକଙ୍କ ମନରେ ସନ୍ଦେହ ଆସ୍ତେ ଆସ୍ତେ ଘନୀଭୂତ ହେବାରେ ଲାଗିଥାଏ। ସମସ୍ତେ ଭାବୁଥାନ୍ତି ବର୍ଷା ବୋଧହୁଏ ଆଉ ହେବନି। ଠିକ୍ ଏହି ସମୟରେ ଦୂରରୁ ଶୁଭିଲା ବାଡ଼ିର ଠକ୍ ଠକ୍ ଶବ୍ଦ। ହାତରେ ବାଡ଼ି ଧରି କେହି ଜଣେ ଚାଲି ଆସୁଛି, ସମ୍ଭବତଃ ସେଇ ଦିଗକୁ। ଶବ୍ଦ ଯେଉଁ ଦିଗରୁ ଆସୁଥିଲେ ଲୋକେ ଅନେଇଲେ ସେ ଦିଗକୁ। ଯେଉଁ ବୁଢ଼ା ଚାଉଳ ମୁଠାଏ ଦେଇପାରି ନଥିଲା ସକାଳେ, ସିଏ ଆସୁଥାଏ ଦେଉଳ ପାଖକୁ। ଗୋଟିଏ ହାତରେ ତାର ଖଣ୍ଡେ ବାଡ଼ି, ଅନ୍ୟ ହାତରେ ଛତାଟିଏ। ଲୋକେ ରାଗି ଉଠିଲେ ତା ହାତରେ ଛତା ଦେଖି, ଖୁବ୍ ଗାଳି ଗୁଲଜ କଲେ ତାକୁ। କହିଲେ, ଅଶୁଭ ବୁଢ଼ା, ତୋ ପାଇଁ ଗାଁରେ ବର୍ଷା ହେଉନି, ମୁଠାଏ ଚାଉଳ ତୁ ଦେଇପାରିଲୁନି, ଏବେ ଛତା ଧରି ଆସିଛୁ ବର୍ଷା ହେବ ବୋଲି। ତୁ ଗାଁରେ ଥିଲା ଯାଏ ବର୍ଷା ହେବନି, ମରୁନୁ ବୁଢ଼ା ତୁ। ଏସବୁ ଶୁଣି ବୁଢ଼ା କିଛି କହିଲା ନାହିଁ। ସେ ଲୋକଙ୍କୁ ଦେଖି ଟିକିଏ ହସିଦେଲା। ତା ଆଖିରେ ଭରି ରହିଥିଲା ଦୃଢ଼ ବିଶ୍ୱାସରେ ସଙ୍କେତ। ହଠାତ୍ କୁଆଡ଼ୁ ମେଘ ଘୋଟି ଆସିଲା, ବର୍ଷା ଆରମ୍ଭ ହେଲା, ଚତୁର୍ଦ୍ଦିଗରେ ପାଣି। ବୁଢ଼ା ଛତା ଖୋଲିଲା, ସାଧୁଙ୍କର ଧ୍ୟାନ ଭଙ୍ଗ ହେଲା। ସେ ଆଖି ଖୋଲି ଚାହିଁଲେ ସମସ୍ତଙ୍କୁ, କହିଲେ, ଗ୍ରାମବାସୀଗଣ ଶୁଣ, ଏଇ ବର୍ଷା ତୁମମାନଙ୍କ ପାଇଁ କି ମୋ ପାଇଁ ହେଇନି, ହେଇଛି ତୁମେ ଯାହାକୁ ଗାଳି ଦଉଛ ତାର ଦୃଢ଼ ବିଶ୍ୱାସ ପାଇଁ। ତାର ଦୃଢ଼ ବିଶ୍ୱାସ ଥିଲା ଯେ ଆଜି ସନ୍ଧ୍ୟାରେ ବର୍ଷା ନିଶ୍ଚୟ ହେବ, ତେଣୁ ସେ ହାତରେ ଛତା ଧରି ଆସିଥିଲା। ତୁମମାନଙ୍କ ଭିତରୁ କିନ୍ତୁ କାହାରି ବି ବିଶ୍ୱାସ ନଥିଲା ଯେ ଆଜି ସନ୍ଧ୍ୟାରେ ବର୍ଷା ହେବ ବୋଲି, ତେଣୁ ତୁମେ କେହି ବି ଛତା ନେଇ ଆସିନାହ। ତୁମ ସମସ୍ତଙ୍କର ବିଶ୍ୱାସ ଦୁର୍ବଳ, କେବଳ ଜଣକର ବିଶ୍ୱାସ ଦୃଢ଼, ସେ ଏଇ ବୁଢ଼ା ଜଣକ। ଆଜ୍ଞା, ଦୃଢ଼ ବିଶ୍ୱାସ ବଳରେ ମଣିଷ ପରା ଭଗବାନଙ୍କୁ ବି ପାଇଯାଏ। ଆଉ କିଛି କହିବାର ନାହିଁ, ଯଦି କହୁ କହୁ କିଛି ଭୁଲ କହିଛି ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଆଜିର ଅନୁଚିନ୍ତା ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ କରିଥିଲେ ଅଶୋକ ମିଶ୍ର। ବର୍ତ୍ତମାନ ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଚାଷୀ ଭାଇ, ଏମିତିରେ ତ ଆମେ ଉତ୍ପାଦନ କରୁଥିବା ପ୍ରତ୍ୟେକ ପରିବାରେ ଏବଂ ପ୍ରତ୍ୟେକ ଶାଗରେ ବହୁମାତ୍ରାରେ ଅନେକ ଭିଟାମିନ୍ ରହିଥାଏ, କିନ୍ତୁ ଯେତେବେଳେ ପାଳଙ୍ଗ ଶାଗର କଥା ପଡ଼େ ତାହା ଟିକେ ନିଆରା, କାରଣ ଏଥିରେ ଅନେକ ପରିମାଣରେ ଲୌହର ମାତ୍ରା ଥାଏ ଯାହାକି ଆମ ଶରୀର ପାଇଁ ବହୁତ ଦରକାରୀ। ତେଣୁ ଏହାକୁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ବ୍ୟଞ୍ଜନରେ ବା ଖାଦ୍ୟରେ ଗ୍ରହଣ କରିବା ଜରୁରୀ। ଆଉ ଏହି କଥାକୁ ବର୍ତ୍ତମାନ ଆମ ସମାଜର ଲୋକମାନେ ଭଲ ଭାବରେ ବୁଝିସାରିଲେଣି, ସେଥିପାଇଁ ତ ଏହାର ବଜାର ଚାହିଦା ମଧ୍ୟ ଅନେକ ରହିଛି। ପାଳଙ୍ଗ ପ୍ରାୟ ସବୁ ପ୍ରକାର ମାଟିରେ ଭଲ ଭାବରେ ହୋଇଥାଏ, ତଥାପି ଯଦି ଆମେ ମାଟିର ପ୍ରକୃତି ଦେଖିବା ତେବେ ବାଲିଆ ନିଗିଡ଼ା ଦୋରସା ମାଟିରେ ଏହି ଚାଷ ଭଲ ହୋଇଥାଏ। ମାଟିରେ 7-7.5% ଅମ୍ଳ ରହିଲେ ଭଲ, ତାଠାରୁ ଅଧିକା କିମ୍ବା କମ୍ ଥିଲେ କୃଷିବିତ୍ଙ୍କଠାରୁ ଆମେ ପରାମର୍ଶ କରି ମାଟିର ଉପଚାର କରାଇବା ଦରକାର। ପାଳଙ୍ଗରେ ମଧ୍ୟ ଅନେକ ଉନ୍ନତମାନର ବିହନମାନ ରହିଛି, ସେଗୁଡ଼ିକ ହେଲା ଉଷା ପାଳଙ୍ଗ, ଅଲ୍ଗ୍ରୀନ, ଉଷା ହରିତ, କୋମଳ ଇତ୍ୟାଦି। ତଥାପି ନିଜ ଅଞ୍ଚଳର ଚାହିଦା ଅନୁସାରେ ଆମେ ଯେକୌଣସି ବିହନକୁ ବ୍ୟବହାର କରିପାରିବା। ଚାଷୀ ଭାଇ, ଆମକୁ ଏକ ଏକର ପିଛା ପ୍ରାୟ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନ ବୁଣିବାର 10-12 ଘଣ୍ଟା ପୂର୍ବରୁ ମଞ୍ଜିକୁ ଭଲ ଭାବରେ ବତୁରି ଦେଇ ଗଜା କରିଦେବା। ବିହନକୁ ବୁଣିବା ପୂର୍ବରୁ ଫିମ୍ପିନାଶକରେ ବିଶୋଧନ କଲେ ଭଲ, ଏହାଦ୍ୱାରା ଗଛର ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ମଞ୍ଜି ନଷ୍ଟ ହୁଏ ନାହିଁ। ବିହନ ବୁଣିବା ପୂର୍ବରୁ ଜମିକୁ ଆମେ ପ୍ରସ୍ତୁତ କରିବା। ଏଥିନିମନ୍ତେ ଏକ ଏକର ପିଛା ଆମେ 2-3 ଟ୍ରାକ୍ଟର ସଢ଼ା ଗୋବର ଖତ ଓ ଜିଆ ଖତକୁ ମିଶାଇ ଦେଇ 2-3 ଥର ତଳ ଉପର କରି ତସିଦେବା। ତାପରେ ସୂତା ସାହାଯ୍ୟରେ ଆମେ 20 ସେଣ୍ଟିମିଟର ଦୂରତାରେ ଧାଡ଼ି ପ୍ରସ୍ତୁତ କରି

0: ଅଳ୍ପ ଅଳ୍ପ ବ୍ୟବଧାନରେ ପୂର୍ବରୁ ପ୍ରସ୍ତୁତ ମଞ୍ଜିକୁ ଆମେ ଅଳ୍ପ ଗଭୀରରେ ପୋତିଦେବା। ଏହାପରେ ମାଟିର ଆର୍ଦ୍ରତା ଅନୁସାରେ ଜମିରେ ଆମେ ପାଣି ମଡ଼ାଇବା। ଶାଗ ଏକ ଶୀତଳ ଜଳବାୟୁ ଜନିତ ଫସଲ ହୋଇଥିବାରୁ ତାପମାତ୍ରା ବୃଦ୍ଧି ହେଲେ ଏଥିରେ ଶୀଘ୍ର ଫୁଲ ହୋଇଯାଏ ଏବଂ ତାପମାତ୍ରା ବୃଦ୍ଧି ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାର ରୋଗପୋକର ସମ୍ଭାବନା ଥାଏ। ଏଥିପାଇଁ ଆମେ ଗଛ ଉପରେ ପାଣି ସିଞ୍ଚିଦେଇ ଗୋବର ପାଉଁଶ କିମ୍ବା ନିମ୍ବ ତେଲରେ ଲୁଗା ଧୋଇବା କ୍ଷାରକୁ ମିଶାଇ ପକାଇଦେଲେ ପୋକ ସଂଖ୍ୟା କମିଯାଏ। ଉତ୍ପାଦନ ଭଲ ହେବା ପାଇଁ ଆମକୁ ମାଟିରେ ଜବକ୍ଷାରଜାନ ଏକ ଏକର ପିଛା 20 କିଲୋଗ୍ରାମ, ଫସ୍ଫରସ 25 କିଲୋଗ୍ରାମ, ପୋଟାସିୟମ 50 କିଲୋ ଦରକାର ପଡ଼ିଥାଏ। ଜବକ୍ଷାରଜାନ ଅଧିକ ହେଲେ ଶାଗ ଟାଣ ହୋଇଯାଇ ପତ୍ରଗୁଡ଼ିକ ଭାଙ୍ଗିଯିବାର ସମ୍ଭାବନା ଥାଏ। ତେଣୁ ଆବଶ୍ୟକତା ଅନୁସାରେ ହିଁ ଆମେ ସାରକୁ ବ୍ୟବହାର କରିବା। ପ୍ରଥମ ଉତ୍ପାଦନର 7 ଦିନ ପରେ ଆମେ ୟୁରିଆ ପକାଇଦେବା ଭଲ। ପ୍ରତ୍ୟେକ ଉତ୍ପାଦନ ସମୟରେ ଆମେ କୋଡ଼ା ଖୋସା କରି ହୁଡ଼ା ଟେକିଦେବା ଭଲ। ବୁଣିବାର 20-30 ଦିନ ମଧ୍ୟରେ ଆମକୁ ପ୍ରଥମ ଅମଳ ମିଳିଥାଏ। ଏହାପରେ ପ୍ରତି 15-20 ଦିନ ବ୍ୟବଧାନରେ ଆମକୁ 5-7 ଥର ଅମଳ ମିଳିପାରିବ। ଏହିପରି ଆପଣ ପ୍ରତ୍ୟେକ ଥର ଏକ ଏକର ପିଛା ପ୍ରାୟ 30-50 କ୍ୱିଣ୍ଟାଲ ଶାଗ ଅମଳ କରିପାରିବେ। ଏହି ଶାଗର ଚାଷ ଦ୍ୱାରା ଆପଣ ଆପଣଙ୍କ ଅଞ୍ଚଳରେ ଭଲ ରୋଜଗାର ସୃଷ୍ଟି କରିପାରିବେ। ବର୍ଷ ତମାମ ଏହାର ଚାହିଦା ଭଲ ରହିଥାଏ, ତେଣୁ ଆମେ ଏଥିରୁ ଭଲ ରୋଜଗାର ମଧ୍ୟ କରିପାରିବା।
1: ଚାଷବାସ କଥା ଶୁଣିଲେ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି।
2: ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲାର ଜାଗ୍ନିଗୁଡ଼ା ଗାଁର ଜଗନ୍ନାଥ ଭତ୍ରା ଏବଂ ସାଥୀ। ପ୍ରଥମେ ଭତ୍ରା ଭାଇ ଭଉଣୀମାନଙ୍କର ମୁଦି ମଗା ଗୀତ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମରେ ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ 4ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ କି ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା 2ଟା ସ୍ଥାନରେ ରହିବାର ସମ୍ଭାବନା ରହିଛି। ଅଲଗା ଜିଲ୍ଲାଗୁଡ଼ିକ ଯେମିତିକି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଏବଂ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ 3,500ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହା ସହ 10ଟି ଜିଲ୍ଲାରେ ଆଜି ପାଇଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଭାବିତ ସ୍ଥାନଗୁଡ଼ିକରେ 33ଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି ଏବଂ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଜରୁରୀକାଳୀନ ଔଷଧ ମହଜୁଦ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବର୍ଷା ସ୍ଥିତିର ସମୀକ୍ଷା କରି ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହ ପ୍ରତ୍ୟେକ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 46ତମ ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ 27ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି। 15ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକରେ 2,47,115 କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଡାଟା ସେଣ୍ଟର ଏବଂ ଏଆଇ, ଶକ୍ତି ଓ ଇସ୍କାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ସ୍ୱାସ୍ଥ୍ୟସେବା, ବୟନ ଶିଳ୍ପ ଓ ଜାହାଜ ନିର୍ମାଣ ରହିଛି। ଏହାଦ୍ୱାରା 50,162 ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ରାଜ୍ୟରେ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ବୃହତ ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଦସ୍ୟତା ଅଭିଯାନ ଶୁଭାରମ୍ଭ କରିବେ। ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂଆ ମୋବାଇଲ୍ ଆପ୍ର ମଧ୍ୟ ଶୁଭାରମ୍ଭ ହେବ। ଏଥିରେ ବଡ଼ମ୍ବା ଏବଂ ଆସିକା ଚିନିକଳ କାର୍ଯ୍ୟକ୍ଷମ କରିବା ନେଇ ଯୋଜନାର ଆରମ୍ଭ କରାଯିବା ସହ ପ୍ରାଥମିକ କୃଷି ସମବାୟ ସମିତି ଓ ବହୁମୁଖୀ ସମବାୟ ସମିତିଗୁଡ଼ିକର ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 27 ଅକ୍ଟୋବର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ସାଂସଦ ନବଚରଣ ମାଝୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବୃହତ ଚକ୍ଷୁ ଚିକିତ୍ସା ଶିବିରରେ ରାଷ୍ଟ୍ରପତି ଯୋଗଦେବା ସହ ବହଳଦାସ୍ଥିତ ମା' କିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ। ନିଃଶୁଳ୍କ ଶିକ୍ଷା ଯୋଜନା ଜ୍ଞାନୋଦୟ ଅଧୀନରେ ଚଳିତ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଦ୍ୱିତୀୟ କିସ୍ତି ସ୍ୱରୂପ 14,34,00,000 ଟଙ୍କା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ପ୍ରଥମ କିସ୍ତି ସ୍ୱରୂପ ପୂର୍ବରୁ 9,56,00,000 ଟଙ୍କା ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ମାଧ୍ୟମରେ ଆଉ 3ଟି କିସ୍ତିରେ ସମ୍ପୂର୍ଣ୍ଣ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆର୍ଥିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକମାନଙ୍କୁ ମାଗଣା ଆଇନସେବା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। 60 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳି ବାମନ ବେଶ ହେବ। ଦ୍ୱିପ୍ରହର ବେଶ ଶେଷ ହେବା ପରେ ବାମନରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ଉଭା ହେବେ। ଶ୍ରୀବଳଭଦ୍ର ରାଜବେଶ ଏବଂ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ। ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ସମ୍ପନ୍ନ ହୋଇଥିବାବେଳେ ନୟାଗଡ଼ସ୍ଥିତ ନୀଳମାଧବ ପୀଠ ଓ ଶ୍ରୀଜଗନ୍ନାଥଜୀଉଙ୍କ ପୀଠରେ ବାମନ ଜନ୍ମନୀତି ପାଳିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ପକ୍ଷରୁ ଆୟୋଜିତ ଆନ୍ତଃ ଜିଲ୍ଲା ବରିଷ୍ଠ ପୁରୁଷ ସାହାଣିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼, ଭୁବନେଶ୍ୱର, ସୁବର୍ଣ୍ଣପୁର ଓ ନୂଆପଡ଼ା ଜୋନ୍ ଆରମ୍ଭ ହୋଇଛି। ଗତକାଲି ଭୁବନେଶ୍ୱର ଜୋନ୍ ମ୍ୟାଚ୍ରେ ଝାରସୁଗୁଡ଼ା ଏବଂ ଭୁବନେଶ୍ୱର ବିଜୟୀ ହୋଇଛନ୍ତି। ସୁବର୍ଣ୍ଣପୁର ଜୋନ୍ରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିତିଥିବାବେଳେ ସୁନ୍ଦରଗଡ଼ ଜୋନ୍ରେ ବଲାଙ୍ଗୀର ବିଜୟୀ ହୋଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମନ୍ତ୍ରୀ କହିଛନ୍ତି କୃଷକମାନେ କୃଷି କୃଷି ଉପକରଣ ଦୀର୍ଘମିଆଦୀ ଋଣ ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ବର୍ଷରେ 5 ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଆଦିତ୍ୟନାଥ କହିଛନ୍ତି। ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜାହାଜରେ ଥିବା 20 ଜଣ ଭାରତୀୟ ନାବିକ ଏବଂ ଅନ୍ୟ 19 ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓମାନସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ଭାରତୀୟ ନାବିକମାନଙ୍କ ଶୀଘ୍ର ଦେଶାନ୍ତର ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆସନ୍ତା ଡିସେମ୍ବରରେ ହେବାକୁ ଥିବା G20 ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁତିନ୍ଙ୍କୁ ନିମନ୍ତ୍ରଣ କରାଯାଇଛି। ଆମେରିକାର ସେକ୍ରେଟାରୀ ମାର୍କୋ ରୁବିଓ ନ୍ୟୁୟର୍କଠାରେ ଗତକାଲି ଏହି ସୂଚନା ଦେଇଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ସହ ଆଲୋଚନା ପରେ ଶ୍ରୀ ରୁବିଓ ଏହି ମତାମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଏ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ସ୍ଥାନୀୟ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସ୍ୱରୂପ ଭୋକାଲ୍ ଫର୍ ଲୋକାଲ୍ ପ୍ରୋହାହିତ କରାଯାଇଛି। ଭାରତର ଉପଭୋକ୍ତାମାନେ ଆମଦାନୀ ଏବଂ ବ୍ରାଣ୍ଡେଡ୍ଯୁକ୍ତ ସାମଗ୍ରୀ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି, ଫଳରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କାରିଗରମାନଙ୍କ ସାମଗ୍ରୀଗୁଡ଼ିକ ବଜାର କ୍ଷମତା ହ୍ରାସ ପାଉଛି, ଫଳରେ ସ୍ୱଦେଶୀ ସାମଗ୍ରୀଗୁଡ଼ିକର ଚାହିଦା କ୍ରମଶଃ କ୍ଷତିଗ୍ରସ୍ତ ହେଉଛି। ଭୋକାଲ୍ ଫର୍ ଲୋକାଲ୍ ପଦକ୍ଷେପ ଦ୍ୱାରା ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ଏଥିରେ କୌଣସି ଶୁଳ୍କ ପ୍ରତିବନ୍ଧକ ଲାଗୁ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ସେବାର ଅର୍ଥ ହେଉଛି ଆମର ପୂର୍ବପୁରୁଷମାନେ କରିଥିବା କାର୍ଯ୍ୟ ସଂରକ୍ଷଣ କରିବା ଏବଂ ଭାରତର କାରିଗର ହସ୍ତତନ୍ତ ଏବଂ ବିଶ୍ୱକର୍ମା ପରମ୍ପରାର ମର୍ଯ୍ୟାଦା ସମର୍ଥନ ଏବଂ ସମୃଦ୍ଧିର ସୁଯୋଗ ପ୍ରଦାନ କରିବା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତିରୁପତି ଇନ୍ଫ୍ରା ପ୍ରୋଜେକ୍ଟ କମ୍ପାନୀ ସମ୍ପର୍କିତ ମାମଲାରେ ଦିଲ୍ଲୀ ମହାଲି ଚଣ୍ଡୀଗଡ଼ ପଞ୍ଚକୁଳ ଏବଂ ଲୁଧିଆନା ଆଦି 26 ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି। କଳାଧନ ନିବାରଣ ଆଇନ ଅଧୀନରେ ତଲାସୀ ଅଭିଯାନ ଜାରି ରହିଛି। ବ୍ୟାଙ୍କ ଦୁର୍ନୀତି ମାମଲା ଅଧୀନରେ କମ୍ପାନୀର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତିରୁପତି ଇନ୍ଫ୍ରା ପ୍ରୋଜେକ୍ଟ କମ୍ପାନୀ 290 କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତ ରହିଛି। ସମରକନ୍ଦଠାରେ ଗତକାଲି ଅନୁଷ୍ଠିତ ଫାଇଡ୍ ଚେସ୍ ଅଲିମ୍ପିଆଡ୍ର ସପ୍ତମ ପର୍ଯ୍ୟାୟରେ ଭାରତ ଇଂଲଣ୍ଡକୁ 2.5-1.5ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଡି ଗୁକେଶ ଏବଂ ଆର୍ ପ୍ରଜ୍ଞାନନ୍ଦ ଖେଳିଥିଲେ। ମହିଳା ବିଭାଗରେ ଭାରତର ବି ସବିତା ଶ୍ରୀ ସପ୍ତମ କ୍ରମାଗତ ବିଜୟ ହାସଲ କରିଛନ୍ତି। ଭାରତ ସପ୍ତମ ପର୍ଯ୍ୟାୟରେ ଜର୍ମାନୀକୁ 3.5-0.5ରେ ପରାସ୍ତ କରିଛି। ସାବିତ୍ରୀ ସିଂ ହେଉଛନ୍ତି ଅଲମ୍ପିଆଡ୍ ପ୍ରତିଯୋଗିତାର ଏକମାତ୍ର ଖେଳାଳି ଯିଏକି ସମସ୍ତ 7ଟିଯାକ ଖେଳରେ ବିଜୟ ଲାଭ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆଜି ପଞ୍ଚମ ଦିନରେ ରୋଇଂ ୟୁସୁ ଦୌଡ଼କୁଦ ସୁଟିଂ ସ୍ପ୍ରିଣ୍ଟ ଆଦି ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ମହିଳା 60 କିଲୋଗ୍ରାମ ସାଣ୍ଡର ଫାଇନାଲ୍ରେ ୟୁସୁ ପ୍ରତିଯୋଗୀ ରୋସିବିନା ଦେବୀ ଭାଗ ନେବେ। ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଜାମାନର ଆଇଚିଠାରେ ଅନୁଷ୍ଠିତ ସେମିଫାଇନାଲ୍ରେ ଭାରତ ଚୀନ୍ଠାରୁ 3-1 ପରାସ୍ତ ହେବା ପରେ ଏହି ପଦକ ପାଇଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆଜି ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆନ୍ଧ୍ରପ୍ରଦେଶ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ସେବାଯାତ୍ରାର ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତିସଂଘ ନିରାପତ୍ତା ପରିଷଦର ପରାମର୍ଶଦାତା ମନ୍ତ୍ରୀସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର

0: ମନ୍ତ୍ରୀ ଓମାନର ପୂର୍ବ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଭି କେପ୍ ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ସମ୍ବାଦ ଶେଷ ହେଲା
1: ଏତେବେଳେ ଯାଇ କାର୍ଯ୍ୟକ୍ରମରେ ଲେଗଲି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗବାକ୍ଷ ପ୍ରଯୋଜନା ମନୀଷ କୁମାର ଠାକୁର ଉପସ୍ଥାପନା ସୁପ୍ରଭା କୁମାରୀ ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା

0: ଜୀବନ କେବେ ହସର ଛୋଟ ମୁହୂର୍ତ୍ତ, କେବେ ଆଖିର କୋଣରେ ଲୁଚିଥିବା ଗୋଟିଏ ଲୁହ,
1: କେବେ ଅଜଣା ମଣିଷ ସହ ହେଇଯାଇଥିବା ଆପଣା ପଣିଆ, ଆଉ କେବେ ନିଜ ଲୋକଙ୍କ ସହ ବିତି ଯାଇଥିବା କିଛି ଅମୂଲ୍ୟ ମୁହୂର୍ତ୍ତ।
0: ଭଲ ପାଇବା ବି ଠିକ ଏମିତି, କେବେ ଗୋଟିଏ କଥାରେ,
1: କେବେ ନିରବତାରେ,
0: କେବେ ଦୂରରେ ଥାଇବି ପାଖରେ ଥିବାର ଅନୁଭବରେ।
1: କିଛି ସମ୍ପର୍କ ଜୀବନ୍ତରେ ଆସନ୍ତି,
0: କିଛି ସମ୍ପର୍କ ଜୀବନ ହେଇଯାନ୍ତି,
1: କିନ୍ତୁ ଏସବୁକୁ ନିରବରେ ଦେଖୁଥାଏ କିଏ?
0: କିଏ ଆମର ହସକୁ ସ୍ମୃତିରେ ପରିଣତ କରେ?
1: କିଏ ଦୂରତା ଭିତରେ ସମ୍ପର୍କର ମୂଲ୍ୟ ବୁଝାଇ ଦିଏ?
0: କିଏ ଆମକୁ ଗତକାଲିରୁ ଆଜି, ଆଉ ଆଜିରୁ ଆସନ୍ତାକାଲିକୁ ନେଇଯାଏ?
1: ସେ ହେଉଛି ସମୟ। ସମୟ ଯାହାର କୌଣସି ଶବ୍ଦ ନାହିଁ, କିନ୍ତୁ ତାର ଗତିରେ ଜୀବନର ଅନେକ କାହାଣୀ ଲେଖା ହେଇଯାଏ।
0: ସମୟ କେବେ ଆମଠୁ କିଛି ନେଇଯାଏ,
1: ପୁଣି କିଛି ଶିଖାଇଯାଏ,
0: କେବେ ପୁରୁଣା ସ୍ମୃତିକୁ ମନେ ପକାଇ ଦିଏ,
1: ଆଉ କେବେ ନୂଆ ସ୍ୱପ୍ନ ପାଇଁ ଆମ ହାତ ଧରେ।
0: ସମୟ ଚାଲିଯାଏ, କିନ୍ତୁ ତା ସହିତ ବିତିଥିବା କିଛି ମୁହୂର୍ତ୍ତ ମନ ଭିତରେ ସବୁଦିନ ପାଇଁ ରହିଯାଇଥାଏ।
1: ତେବେ ଆଜି ଆସନ୍ତୁ ପୁଣି ଥରେ ବୁଲିଯିବା ସେହି ସମୟ ଇଲାକାରେ,
0: ଯେଉଁଠି କିଛି କଥା ଥିବ ଜୀବନର,
1: କିଛି କଥା ଥିବ ଭଲ ପାଇବାର,
0: ଆଉ କିଛି କଥା ଥିବ ସ୍ମୃତିର,
1: ଆଉ ଏସବୁକୁ ନିରବରେ ଛୁଇଁ ଯାଉଥିବା ସେହି ସମୟର।
0: ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।
1: ନମସ୍କାର।

0: ତାଙ୍କ ବାକ୍ୟରେ ଆଜି ରହିଛି ସମୟର ଶେଷ ଭାଗ। ସତ କହିବାକୁ ଗଲେ ସମୟକୁ ଆମେ ପ୍ରାୟତଃ ଘଣ୍ଟାର କଣ୍ଟାରେ ମାପୁ, କେତେ ଘଣ୍ଟା, କେତେ ଦିନ, କେତେ ବର୍ଷ, କିନ୍ତୁ ସମୟର ପ୍ରକୃତ ମାପ ବୋଧହୁଏ ଏସବୁଠାରୁ ଟିକିଏ ଅଲଗା।
1: ହଁ, କାହିଁକି ନା ଗୋଟିଏ ମିନିଟ୍ କେବେ କେବେ ବହୁତ ଲମ୍ବା ଲାଗେ, ଆଉ କେବେ କେବେ ଗୋଟିଏ ବର୍ଷ ମଧ୍ୟ ଆଖି ପିଛୁଲାକି ଚାଲିଯାଏ।
0: ଅପେକ୍ଷାରେ ଥିବା ମଣିଷ ପାଇଁ କିଛି ମିନିଟ୍ ମଧ୍ୟ ଭାରି ହୋଇଯାଏ, ଆଉ ଖୁସିରେ ଥିବା ମଣିଷ ପାଇଁ ଘଣ୍ଟାଗୁଡ଼ିକ ମଧ୍ୟ ଛୋଟ ଲାଗେ।
1: ତେଣୁ ସମୟ କେବଳ ଘଡ଼ିରେ ଚାଲେ ନା, ବରଂ ସମୟ ଆମ ଅନୁଭବ ଭିତରେ ହିଁ ଚାଲିଥାଏ।
0: କେବେ କେବେ ଗୋଟିଏ କଥା ବୁଝିବାକୁ ବର୍ଷେ ଲାଗିଯାଏ ତ, ଆଉ କେବେ ଗୋଟିଏ ଛୋଟିଆ ଘଟଣା କିଛି ସେକେଣ୍ଡରେ ଆମକୁ ବହୁତ କିଛି ଶିଖେଇ ଦିଏ।
1: ସମୟର

0: ଆଉ ଗୋଟିଏ ଅଦ୍ଭୁତ ଦିଗ ଅଛି, ସମୟ ଆମକୁ ସବୁ ପ୍ରଶ୍ନର ଉତ୍ତର ତୁରନ୍ତ ଦିଏ ନା, କିନ୍ତୁ ସମୟ ଆମକୁ ଅପେକ୍ଷା କରିବାକୁ, ଧୈର୍ଯ୍ୟ ଧରିବାକୁ ଶିଖାଇଥାଏ।
1: ସେଥିପାଇଁ ବୋଧହୁଏ ସମୟ କେବଳ ଜୀବନର ପଥ ନୁହେଁ, ବରଂ ଏହା ଜୀବନର ଶିକ୍ଷକ ମଧ୍ୟ। ଏହା ଆମକୁ ଶିଖାଏ କେବେ କଥା କହିବାକୁ ହେବ, କେବେ ଚୁପ୍ ରହିବାକୁ ହେବ, କେବେ ଆଗକୁ ବଢ଼ିବାକୁ ହେବ, ଆଉ କେବେ ଟିକିଏ ରହି ନିଜକୁ ପଚାରିବାକୁ ହେବ,
0: ମୁଁ ଯେଉଁ ପଥରେ ଚାଲୁଛି ସେହି ପଥଟି ଠିକ୍ ତ।
1: ସମୟ ଆମକୁ ଆଉ ଗୋଟିଏ କଥା ଶିଖାଏ, ସବୁ କବାଟ ବା ରାସ୍ତା ଏକା ସମୟରେ ଖୋଲି ନଥାଏ।
0: କାହାର ସଫଳତାର ରାସ୍ତା ଶୀଘ୍ର ଆସେ, ତ ଆଉ କାହାର ସ୍ୱପ୍ନ ପୂରଣ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ।
1: କିନ୍ତୁ ଅନ୍ୟର ଘଡ଼ିକୁ ଦେଖି ନିଜ ଜୀବନର ଗତିକୁ ମାପିବାର ଆବଶ୍ୟକତା ନାହିଁ, କାରଣ ପ୍ରତ୍ୟେକ ଜୀବନର ନିଜର ଗୋଟିଏ ଋତୁ ଅଛି। କାହାର ବସନ୍ତ ଆଗରୁ ଆସେ, କାହାର ଟିକିଏ ପରେ।
0: ହେଲେ ଫୁଲ ଫୁଟିବାର ସମୟ ସବୁ ଗଛ ପାଇଁ ଏକା ହୋଇନଥାଏ, ତେଣୁ ସମୟକୁ ନେଇ ଦୌଡ଼ିବା ଠାରୁ ଭଲ ସମୟ ସହିତ ଚାଲିବା ବୋଧହୁଏ ଅଧିକ ସୁନ୍ଦର ହୋଇଥାଏ।
1: ସମୟକୁ ଜିତିବାକୁ ନୁହେଁ, ସମୟକୁ ବୁଝିବାକୁ ଚେଷ୍ଟା କରିବା। କାହିଁକି ନା ଯେଉଁ ମଣିଷ ସମୟର ଗତିକୁ ବୁଝିଯାଏ ସେ ଜୀବନର ପରିବର୍ତ୍ତନକୁ ଭୟ କରେ ନାହିଁ, ବରଂ ପ୍ରତ୍ୟେକ ନୂଆ ଦିନକୁ ନୂଆ ସମ୍ଭାବନା ଭାବରେ ଦେଖିବା ଶିଖିଯାଏ।

0: ହଁ, ଘଣ୍ଟାର କଣ୍ଟା ଚାଲୁଛି, କ୍ୟାଲେଣ୍ଡରର ପୃଷ୍ଠା ବଦଳୁଛି, ଦିନ ମାସରେ, ମାସ ଦିନରେ ପରିଣତ ହେଉଛି।
1: ହେଲେ ଏଠି ପ୍ରଶ୍ନ ଆସିଲା, ସମୟ ସହ ଆମ ଜୀବନରେ କଣ ବଦଳି ଯାଉଛି?
0: ହଁ, ସମୟ କେବଳ ଆମ ବୟସ ବଢ଼ାଏନି, ତା ସହିତ ବଦଳି ଦିଏ ଆମ ଚିନ୍ତାଧାରାକୁ, ଆମ ପ୍ରାଥମିକତାକୁ ଆଉ ସମ୍ପର୍କକୁ।
1: ଯେଉଁ କଥାଗୁଡ଼ିକ ଦିନେ ଆମ ପାଇଁ ବହୁତ ବଡ଼ ଲାଗୁଥିଲା, କିଛି ବର୍ଷ ପରେ ସେହି କଥାଗୁଡ଼ିକ ହୁଏତ ଛୋଟ ଲାଗିପାରେ। ତେବେ ଏହି ସମୟ ସମ୍ପର୍କରେ ଆଉ ଟିକେ ଅଧିକ ଜାଣିବା, ସମୟକୁ ଆଉ ଟିକେ ଅଧିକ ବୁଝିବାକୁ ଚେଷ୍ଟା କରିବା ଆଜିର ଆଲୋଚନା ମାଧ୍ୟମରେ।
0: ତେବେ ସମୟ ସମ୍ପର୍କରେ ଆଜିର ଅତିଥି କ'ଣ ମତ ରଖିଛନ୍ତି, ଆସନ୍ତୁ ଶୁଣିବା।
2: ମୁଁ ନିହାର ରଞ୍ଜନ ରାଉତରା, ଜଣେ ସେବାନିବୃତ ଶିକ୍ଷକ, ବର୍ତ୍ତମାନ ଲେଖାଲେଖିରେ ବ୍ୟସ୍ତ ଅଛି, ବୈପାରିଗୁଡ଼ାରେ ରହୁଛି। ସମୟ ମଣିଷ ଜୀବନର ସବୁଠୁ ମୂଲ୍ୟବାନ ସମ୍ପଦ। ଏହି ଗ୍ରହରେ ମଣିଷକୁ ମିଳୁଥିବା ସବୁ ଜିନିଷ ମଧ୍ୟରୁ ସମୟ ଏପରି ଏକ ଜିନିଷ ଯାହାକୁ ଥରେ ହରେଇଲେ ଆଉ କେବେ ଫେରି ପାଇବା ସମ୍ଭବ ନୁହଁ। ହୁଏତ ଧନ ସମ୍ପତ୍ତି ହରେଇଲେ ପରିଶ୍ରମ କରି ପୁଣି ଅର୍ଜନ କରିହବ, କିନ୍ତୁ ଅତୀତକୁ ଚାଲି ଯାଇଥିବା ଏକ ମୁହୂର୍ତ୍ତକୁ ମଧ୍ୟ ଫେରେଇ ଆଣିହବ ନାହିଁ। ତେଣୁ ସମୟକୁ ଜୀବନର ଅମୂଲ୍ୟ ସମ୍ପଦ ବୋଲି ଗଣା। ପୃଥିବୀରେ ସବୁକିଛି ସମୟ ଅନୁସାରେ ଘଟିଥାଏ। ସୂର୍ଯ୍ୟ ପ୍ରତିଦିନ ଉଦୟ ଓ ଅସ୍ତ ହୁଏ, ଦିନ ପରେ ରାତି ଆସେ, ରାତି ପରେ ଦିନ ବି ଆସେ। ଋତୁ ପରିବର୍ତ୍ତନ ମଧ୍ୟ ସେ ସମୟର ଗୋଟେ ବନ୍ଧା ନିୟମ ଭିତ୍ତିରେ ହୁଏ। ଆମର ଶୈଶବ, କୈଶୋର, ଯୌବନ ଏବଂ ବାର୍ଦ୍ଧକ୍ୟ, ମଣିଷ ଜୀବନର ପ୍ରତ୍ୟେକ ପର୍ଯ୍ୟାୟ ସମୟ ସହିତ ଜଡିତ। ସମୟ ଏକ ନିରନ୍ତର ପ୍ରବାହ, କାହା ପାଇଁ ଅପେକ୍ଷା କରେ ନାହିଁ, ନିଜ ଗତିରେ ସବୁବେଳେ ଆଗକୁ ବଢି ଚାଲେ।

ସମୟର ମୂଲ୍ୟ ବୁଝିବା ମଣିଷ ସଫଳତାର ଏକ ପ୍ରମୁଖ ଆଧାର। ଯେଉଁ ବ୍ୟକ୍ତି ସମୟର ସଠିକ ବ୍ୟବହାର କରେ ସେ ନିଜ ଜୀବନର ଲକ୍ଷ୍ୟକୁ ସହଜରେ ପୂରଣ କରିପାରେ। ଅନ୍ୟ ପକ୍ଷରେ ଯିଏ ଆଳସ୍ୟ ଅବହେଳା ଓ ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରେ ସେ ଜୀବନରେ ଅନେକ ସୁଯୋଗ ହରାଇଥାଏ। ସେଇଥିପାଇଁ ତ କୁହାଯାଇଛି ସମୟ ସ୍ରୋତ କାହାରି ପାଇଁ ଅପେକ୍ଷା କରାଇଥାଏ। ବିଶେଷ କରି ଛାତ୍ରମାନଙ୍କ ପ୍ରତି ତ ଏହା ବିଶେଷ ଭାବେ ପ୍ରଯୁଜ୍ୟ। ଛାତ୍ର ଜୀବନରେ ସମୟର ମହତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ। ଏହି ସମୟର ସଦୁପଯୋଗ କରି ଜଣେ ଛାତ୍ର ନିଜ ଜ୍ଞାନ ଦକ୍ଷତା ଓ ଚରିତ୍ରର ବିକାଶ କରିବ। ପଢାପଢି, ଖେଳକୁଦ, ବ୍ୟାୟାମ, ବିଶ୍ରାମ, ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୂଚୀ ରହିବା ଆବଶ୍ୟକ ଏବଂ ସେହି ସମୟ ସୂଚୀ ଅନୁସାରେ ସେ ତାର ଜୀବନ ଚର୍ଯ୍ୟା କରିବା ଦରକାର। ଯଦି ଜଣେ ନିୟମିତ ଭାବେ ପଢେ ତେବେ ପରୀକ୍ଷା ସମୟରେ ପରୀକ୍ଷାର ଚାପ କମ ହେଇଯାଏ, କିନ୍ତୁ ଯିଏ ସାରା ବର୍ଷ ସମୟ ନଷ୍ଟ କରି ଶେଷ ମୁହୂର୍ତ୍ତରେ ପଢିବା ଆରମ୍ଭ କରେ ସେ ତ ଅନେକ ସମସ୍ୟାର ସମ୍ମୁଖୀନ ହେବ ନା। ତେଣୁ ଛାତ୍ରମାନେ ଆରମ୍ଭରୁ ନିଜ ସମୟର ଯୋଜନା କରିବା ଉଚିତ। ସେଭଳି ସାହିତ୍ୟିକ ମାନେ ବି ଦିନକୁ ଯଦି ଆମେ ଗୋଟାଏ ପୃଷ୍ଠା ଲେଖିବା ତେବେ ବର୍ଷକୁ ଆମେ 360 ପୃଷ୍ଠାର ଗୋଟେ ବହି ଲେଖିଥାଉ, କିନ୍ତୁ ସେମିତି କରିବା ପାଇଁ ଆମକୁ ସେ ସମୟର ସାରଣୀକି ଯିବାକୁ ହିଁ ପଡିବ। ସଫଳ ଲୋକମାନଙ୍କ ଜୀବନକୁ ଦେଖିଲେ ଜଣାପଡେ ସମୟର ମୂଲ୍ୟ ହିଁ ସେମାନେ ବୁଝିଥାନ୍ତି। ସେମାନେ ନିଜ ପ୍ରତ୍ୟେକ ମୁହୂର୍ତ୍ତକୁ ଯୋଜନାବଦ୍ଧ ଭାବରେ ବ୍ୟବହାର କରିଥାନ୍ତି। ସମୟାନୁପାତିତା ହେଉଛି ମଣିଷର ଶୃଙ୍ଖଳା ବୋଧର ପ୍ରକାଶ। ଠିକ ସମୟରେ କାମ କରିବା, ଜଣେ ବ୍ୟକ୍ତିକୁ ଦାୟିତ୍ୱବାନ ଓ ବିଶ୍ୱସନୀୟ ଗଢି ତୋଳିବାରେ ଏହି ସମୟ ନିତ୍ୟାନ୍ତ ଦରକାର। ଜୀବନରେ ସୁଯୋଗ ମଧ୍ୟ ସମୟ ସହିତ ଆସିଥାଏ। ଠିକ ସମୟରେ ଠିକ ନିଷ୍ପତ୍ତି ନେଇପାରିଲେ ଆମେ ସଫଳ ହୋଇପାରିବା, କିନ୍ତୁ ସୁଯୋଗକୁ ଅବହେଳା କଲେ ପରେ ଅନୁତାପ କରିବା ବ୍ୟତୀତ ଆଉ କିଛି ରହିବ ନାହିଁ। ଆମ ପିଢି କଥା କହୁଛି, ଆମ ପିଲାଙ୍କ ପିଢି କଥା, ମୋବାଇଲ ଫୋନ, ସୋସିଆଲ ମିଡିଆ, ଅନାବଶ୍ୟକ ଭିଡିଓ, ଅନ୍ୟାନ୍ୟ ମନୋରଞ୍ଜନରେ ଅନେକ ସମୟ ସେମାନେ ନଷ୍ଟ କରୁଛନ୍ତି। ମନୋରଞ୍ଜନ ଜୀବନର ଏକ ମଧୁର ଅଂଶ ହେଇପାରେ, କିନ୍ତୁ ଏହା ସର୍ବୋତ୍ତମ ନୁହଁ। ଏହା ଆମର ଅଧ୍ୟୟନ କାର୍ଯ୍ୟ ଓ ଦୈନନ୍ଦିନ ଜୀବନକୁ ଯେଭଳି ପ୍ରଭାବିତ କରୁଛି ତା ନ କହିବା ଭଲ। ତାପରେ ଆମ ପିଲାଙ୍କର ଆଉ ଗୋଟେ ମାନିଆ, ପରେ କରିବି, ପରେ କରିବି ବୋଲି କାମକୁ ବାରମ୍ବାର ଟାଳିବା ଉଚିତ ନୁହେଁ। ଆଜିର କାମ ଆଜି କରିବା ଭଲ। ସମୟର ସଠିକ ବ୍ୟବହାର ପାଇଁ ଦୈନିକ ରୁଟିନ ବନେଇବା, ଜରୁରୀ କାମକୁ ପ୍ରାଥମିକତା ଦେବା ଏବଂ ଅନାବଶ୍ୟକ କାର୍ଯ୍ୟକୁ ଦୂରେଇ ଦେବା ଭଲ।

ସମୟ ହେଉଛି ଜୀବନର ମୂଳଧନ। ଆମ ସମୟର ପ୍ରତ୍ୟେକ ମୁହୂର୍ତ୍ତ ଅତ୍ୟନ୍ତ ମୂଲ୍ୟବାନ। ହରାଇଥିବା ଧନ ଫେରିପାରେ, ହରାଇଥିବା ସମୟ ଫେରିବ ନାହିଁ। ତେଣୁ ଆମେ ସମୟର ମୂଲ୍ୟ

ଉଠି ଏହାର ସଦୁପଯୋଗ କରିବା ଉଚିତ। ପ୍ରତ୍ୟେକ କାମ ଠିକ୍ ସମୟରେ କରିବା, ସମୟବର୍ତ୍ତୀ ହେବା ଏବଂ ଆଳସ୍ୟକୁ ଦୂରେଇ ରଖିବା ଦ୍ୱାରା ଆମ ନିଜ ଜୀବନକୁ ଆମେ ସୁନ୍ଦର ଏବଂ ସଫଳ କରି ସମୟର ସଦୁପଯୋଗ ହିଁ ସଫଳତାର ଚାବି। ଗତକାଲିର ଗୋଟେ ମିନିଟକୁ ଆମେ ଆଜି ଦୁନିଆର ସବୁ ଅର୍ଥ ବିନିମୟରେ ବି ଖୋଜି ପାଇବାନି। ଆମ ପାଖରେ ମଣିଷ ଜୀବନର ପୁଞ୍ଜି କେବଳ ଗୋଟାଏ ମୁହୂର୍ତ୍ତ। ସମୟ କ'ଣ? ସମୟ ତ ଦେଖିବାକୁ ମିଳେ ନାହିଁ, ଛୁଇଁବାକୁ ମିଳେ ନାହିଁ, ଧରି ରଖିବାକୁ ବି ମିଳେ ନାହିଁ। ଆମେ ତାକୁ ଧରିପାରିବା ନାହିଁ, ଛୁଇଁପାରିବା ନାହିଁ, ଦେଖିପାରିବା ନାହିଁ, କିନ୍ତୁ ପ୍ରତି ମୁହୂର୍ତ୍ତରେ ଆମେ ତାକୁ ଅନୁଭବ କରିପାରିବା। ଘଣ୍ଟାର କଣ୍ଟା ଘୁରୁଛି, କ୍ୟାଲେଣ୍ଡରର ପୃଷ୍ଠା ବଦଳୁଛି, ଋତୁ ବଦଳୁଛି, ଆମ ଜୀବନ ବଦଳୁଛି, ଆମର ପ୍ରଶ୍ୱାସ ବି ବଦଳୁଛି। ଶୈଶବ ଫେରି ଆସିବ ନାହିଁ, ବିଗତ ଯୌବନ ବି ଫେରି ଆସିବ ନାହିଁ, ଗତକାଲି ଫେରି ଆସିବ ନାହିଁ, କିନ୍ତୁ ତାର ମହତ୍ଵ କମ୍ ନୁହଁ। ଆମ ଜୀବନ କେବଳ ଘଣ୍ଟା ମିନିଟ୍ ସେକେଣ୍ଡର ହିସାବ ନୁହଁ, ସମୟ ସମୟ ହେଉଛି ଆମ ଜୀବନର ଅଂଶ, ଆମ ପ୍ରଶ୍ୱାସର ଗାଣିତିକ ହିସାବ। ଆମେ ଯେତେବେଳେ ଗୋଟାଏ ଘଣ୍ଟା ନଷ୍ଟ କରୁଛୁ, ଏମିତି ଦେଖିଲେ ଆମ ଜୀବନର ଗୋଟାଏ ଘଣ୍ଟା ସେଠି ନଷ୍ଟ କରୁଛୁ, ବରବାଦ କରୁଛୁ। ଏହା କାହା ପାଇଁ ଅପେକ୍ଷା କରେ? ପ୍ରକୃତି ବି ସମୟ ଅନୁସାରେ ହିଁ ଯାଏ। ଆଜି ମୋର ଉଠିବାକୁ ଇଚ୍ଛା ନାହିଁ, ତେଣୁ ମୁଁ ଆଜି ଉଠିବିନି। ଋତୁ ତ କେବେ କହୁନାହିଁ ମୁଁ ଆଜି ଦିନଟା କିଛି କରିବି ନାହିଁ, ନଦୀ ତ କହୁନାହିଁ ମୁଁ ବହିଯିବି ନାହିଁ ଆଜି। ସମୟ ବି ସେହିପରି ସେ ନିରନ୍ତର ଆଗକୁ ବଢ଼ିଛି। ତାପରେ ଗୋଟେ ଧନ କୁବେର ପାଇଁ 24 ଘଣ୍ଟା ଯାହା, ଗୋଟେ ଗରିବ ପାଇଁ ମଧ୍ୟ 24 ଘଣ୍ଟା ସେୟା। ଗୋଟେ ସଫଳ ବ୍ୟକ୍ତି ପାଇଁ 24 ଘଣ୍ଟା, ବିଫଳ ବ୍ୟକ୍ତି ପାଇଁ ମଧ୍ୟ 24 ଘଣ୍ଟା ସମୟ। ଛାତ୍ର ପାଇଁ ଯେଉଁ 24 ଘଣ୍ଟା, ଶିକ୍ଷକ ପାଇଁ ମଧ୍ୟ ସେଇଟା 24 ଘଣ୍ଟା। ପାର୍ଥକ୍ୟ କେବଳ ଏତିକି, ଏଇ 24 ଘଣ୍ଟାକୁ ଇଏ କିପରି ବ୍ୟବହାର କରୁଛି।

জানে ছাত্র কথা কইবা, যদি যদি দিনক 2 ঘন্টা সে মন দই পড়ে, তবে জীবনের সে একটা বিরাট পণ্ডিত হয়ে বাহারিব। কিন্তু তার বিপরীতটা বি সত্য, আজি পড়িবে না কালি ঠো পড়িবি। এই কালি শব্দটি হচ্ছে সফলতার বড় শব্দ। মানুষ অভ্যাসর দাস, নিজের অভ্যাস যদি আমি বদলাই দেবা, সময়কে নিজ নিয়ন্ত্রণে রাখিবা, তবে দুনিয়ারে সব সম্ভব হয়ে। ସେହିପରି ସଫଳତା ଛୋଟ ଛୋଟ ପ୍ରୟାସର ଜନ୍ମ ନିଏ, ଯାହାର ମାଧ୍ୟମ ହେଉଛି ସମୟ। ପ୍ରତିଦିନ 1 ଘଣ୍ଟା ଅଧ୍ୟୟନ, 1 ଘଣ୍ଟା ପରିଶ୍ରମ, ଛୋଟ ଛୋଟ ପ୍ରୟାସକୁ ଉଚିତ ମାର୍ଗ ଦେବା, ଏହା ହିଁ ଜୀବନକୁ ସୁନ୍ଦର ଭାବେ ଗଢି ତୋଳେ। ଇଏ ତ ଗଲା ସମୟର, ଛାତ୍ରମାନଙ୍କ ପାଇଁ ସମୟର ପରିଭାଷା। ସମୟ କଣ? ଯଦି ଆମେ ବୌଦ୍ଧିକ ଭାବେ ଦେଖିବା ସମୟକୁ, ସମୟ ଏକ ନିରନ୍ତର ପ୍ରବାହ। ପାଶ୍ଚାତ୍ୟ ବୁଦ୍ଧିଜୀବୀ ମାନେ କହନ୍ତି ସମୟକୁ ସମୟ ରେଖା, ସମୟକୁ ତ ରେଖା ଭାବେ ପରିକଳ୍ପନା କରିଥାନ୍ତି, କିନ୍ତୁ ଆମେ ଭାରତୀୟ ମାନେ ଆମେ ତାକୁ ରେଖା ଭାବରେ ନୁହେଁ, ବୃତ ଭାବରେ ଆଙ୍କିଥାଉ। ସମୟ ଚକ୍ର, କାଳ ଚକ୍ର ଭାରତୀୟ ଆଧ୍ୟାତ୍ମିକ ପୁରାଣ ଇତିହାସର ବାର୍ତ୍ତା। ସମୟ କେତେବେଳେ କାହାକୁ କିଭଳି ଆକ୍ରାନ୍ତ କରେ ତାହା ବି ଜାଣି ହୁଏ ନାହିଁ। ଏମିତି ଦେଖିଲେ ଏଇଟା ଆମର ଇନ୍ଦ୍ରଦୁମ୍ନ ହଉ କିମ୍ବା ମହାଭାରତର କୁକୁଦ୍ୱନ ହଉ, ରେବତୀଙ୍କ ବାପା ବ୍ରହ୍ମ ଲୋକକୁ ଯାଇକରି ବ୍ରହ୍ମଙ୍କ ସହ ଗୋଟାଏ ମୁହୂର୍ତ୍ତ ଆଳାପ କରି ପୁଣି ପୃଥିବୀ ପୃଷ୍ଠକୁ ଫେରି ଆସିବା ପରେ ଅନେକ ସମୟ, ଅନେକ ଯୁଗ, ଅନେକ ପୁରୁଷ ବିତି ଯାଇଥିଲା। ତେଣୁ ସମୟ ସବୁଠି ଗୋଟାଏ ମାପଦଣ୍ଡରେ ମାପି ହୁଏ ନାହିଁ, କୋଉଠି ବର୍ଷକ 88 ଦିନ ତ କୋଉଠି 600 ଦିନ। ସମୟର ନିଶ୍ଚିନ୍ତ ବ୍ୟାଖ୍ୟା ବୈଜ୍ଞାନିକ ମାନେ ଏବେ ବି ସ୍ଥିର କରିପାରି ନାହିଁ। ସମୟ କେଉଁଠି ଶୀଘ୍ର ଚାଲେ, ଆଉ କେଉଁଠି ମନ୍ଥର ଚାଲେ, କେଉଁଠି ସ୍ଥିର ବି ହେଇଯାଏ। ସମୟକୁ ନିଜ ନିୟନ୍ତ୍ରଣରେ ରଖିପାରୁଥିବା ବ୍ୟକ୍ତିତ୍ୱ ତ ଭଗବାନ। ଯିଏ ସମୟକୁ ସଞ୍ଚାଳନ କରିବାର ଶିଖିଛି, ସେ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ସଞ୍ଚାଳନ କରିପାରିବ। ଆମେ ଦେଖୁ ମହାଭାରତର ଜୟଦ୍ରଥ ବଧ ବଳେ ଶ୍ରୀକୃଷ୍ଣ କେମିତି ସମୟର ପହିଆକୁ ପଛକୁ ଫେରାଇ ଆଣିଥିଲେ। ଆମେ ଅନ୍ୟତ୍ର ବି ଦେଖୁ ମହାକାଳ ଶିବଙ୍କର ଅନେକ

କାରଣ ଅଛି। ସେ ସମୟକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି ଅନେକ ଥର। କେବଳ ଭାରତ ବର୍ଷରେ ଗୋଟେ ଅଦୃଶ୍ୟ ନଗରୀ ଅଛି, ହିଡ଼ିନ୍ ସିଟି ଅଫ୍ ଇଣ୍ଡିଆ, ତାକୁ ଆମେ ସମ୍ଭାଳ କହୁ। ଏଭଳି ଏକ ସହର ସେ ଯୋଉଠି ସମୟ ସ୍ଥିର, ତା ଭିତରେ ଯୋଉ ଦିବ୍ୟ ଆତ୍ମାମାନେ ଅଛନ୍ତି ହଜାର ହଜାର ବର୍ଷ ଧରି ସେଠି ବଞ୍ଚିଛନ୍ତି। ତେଣୁ ସମୟର ପରିମାପକ ଆମ ବୌଦ୍ଧିକତାର ଉର୍ଦ୍ଧ୍ୱରେ। ସେ କେବଳ ଅଦୃଶ୍ୟ ସହର ଯାହାକୁ ସାଟେଲାଇଟ୍ ବି ଧରିପାରୁନାହିଁ, କିନ୍ତୁ ପାଶ୍ଚାତ୍ୟ ବିଜ୍ଞାନୀମାନେ ପର୍ବତାରୋହୀମାନେ ଆସିକରି ସେଠି ଅକୃତ କାର୍ଯ୍ୟ ହୋଇଯାଇଛନ୍ତି। ଆଉ ଗୋଟେ କଥା, କୈଳାସ ପର୍ବତ ଭାରତୀୟ ଆଧ୍ୟାତ୍ମିକ ଜଗତର ଏକ ପ୍ରସିଦ୍ଧ ପର୍ବତ କୈଳାସ ପର୍ବତ। ପର୍ବତ ଆରୋହୀ ମାନେ ସେ ପର୍ବତକୁ ଚଢ଼ିଲା ବେଳେ ହଠାତ୍ ତାଙ୍କର ନଖ, ଦାଢ଼ି, ବାଳ ଏସବୁ ଅସ୍ୱାଭାବିକ ଭାବେ ବଢ଼ିଯାଏ ଏବଂ ତାଙ୍କ ଉପରେ ସମୟର ପ୍ରଭାବ ଅତ୍ୟଧିକ ପଡେ। ସେମାନେ ଅନୁଭବ କରନ୍ତି ମାସେ ଦୁଇ ମାସରେ ଯୋଉ ବାଳ ନଖ ବଢିବା କଥା ତା ଗୋଟେ ଦିନରେ ବଢିଯାଏ, ଏବଂ ସେମାନଙ୍କର ଉପରେ ବୟସ, ତାଙ୍କ ସ୍କିନ୍ ଉପରେ, ତାଙ୍କର ମନ ଉପରେ, ପ୍ରଭାବ ଉପରେ ବୟସର ଚାପ ପଡେ। ଏଇଟା କେମିତି ହଉଛି? ତେଣୁ ସମୟର ସଂଜ୍ଞା ପ୍ରକୃତ ଭାବେ ଏପର୍ଯ୍ୟନ୍ତ ନିରୂପିତ ହେଇପାରି ନାହିଁ। ଆମେ ଏତିକି କହିବା, ସମୟ ଏକ ବହମାନ ନଦୀ, କାଳର ଏକ ବହମାନ ନଦୀ। ଏ କାଳଚକ୍ର କେତେବେଳେ କାହାକୁ କୋଉଠିକି ନେଇଯିବ ତାର ସଠିକ ଠିକଣା ନାହିଁ। ସମୟ ହାତରେ ମଣିଷ ଗୋଟେ କାଠ ପିତୁଳିକା। ଜୀବନର ପ୍ରତିଟି ଭଲମନ୍ଦ, ପ୍ରତିଟି ଦୁଃଖ ସୁଖରେ ସମୟର ମହତ୍ତ୍ୱ ଅଧିକ। ଯଦି ଗୋଟେ ମୁହୂର୍ତ୍ତ ଏପଟ ସେପଟ ହେଇଯାଇଥାନ୍ତା, ହୁଏତ ମହାକାଶ ବିଜ୍ଞାନୀ ଆମର କଳ୍ପନା ଚାୱଲ ବଞ୍ଚି ଯାଇଥାନ୍ତେ। ଗୋଟିଏ ମୁହୂର୍ତ୍ତ ଯଦି ଏପଟ ସେପଟ ହେଇଯାଏ, ଯୋଉ ରକେଟ ମାନେ ଯାଉଛନ୍ତି, ଇସ୍ରୋ ଯୋଉ ରକେଟ ପଠାଉଛି, ନାସା ଯୋଉ ରକେଟ ପଠାଉଛି, ତା କକ୍ଷଚ୍ୟୁତ ହେଇଯାଆନ୍ତା। ସେଇ ଗୋଟିଏ ସମୟ, ଗୋଟିଏ ମୁହୂର୍ତ୍ତକୁ ଯଦି ବଦଳେଇ ଦିଆଯାଆନ୍ତା, ଦୁନିଆ ବଦଳି ଯାଇଥାନ୍ତା।

0: ହଁ, ସମୟ ବିଷୟରେ କଥା ହେଲେ ଆମେ ପ୍ରାୟତଃ ଘଣ୍ଟା, ଦିନ ଆଉ ବର୍ଷକୁ ଭାବିଥାଉ।
1: ହେଲେ ସମୟର ଆଉ ଗୋଟିଏ ବି ରୂପ ଅଛି, ତାହା ହେଉଛି ଆମ ଜୀବନରେ ଆସୁଥିବା ପରିବର୍ତ୍ତନ।
0: ଗତକାଲି ଯେଉଁ ଶିଶୁଟି ମାଆର ହାତ ଧରି ଚାଲୁଥିଲା, ଆଜି ସେ ନିଜ ପଥ ଖୋଜୁଛି।
1: ଗତକାଲି ଯେଉଁ ସମ୍ପର୍କ ନୂଆ ଲାଗୁଥିଲା, ଆଜି ସେହି ସମ୍ପର୍କ ହେଇଯାଉଛି ଜୀବନର ଗୋଟିଏ ଅଂଶ।
0: କିଛି ଲୋକ ଆମ ଜୀବନରେ ବହୁତ ସମୟ ଧରି ଆମ ସହ ଜଡ଼ିତ ରୁହନ୍ତି, ତ ଆଉ କିଛି ସମ୍ପର୍କ ଆମଠାରୁ ଦୂରେଇ ଯାଆନ୍ତି।
1: କିଛି ସମ୍ପର୍କର ମୂଲ୍ୟକୁ ଆମେ ବୁଝିପାରୁ, ତାହା ବି ଅନେକ ବର୍ଷ ବିତିଯିବା ପରେ।
0: ତେବେ କଥା ହେଲା, ସମୟ ସବୁବେଳେ ସମ୍ପର୍କକୁ ବଦଳାଏନି, ବରଂ ସମୟ ଆମକୁ ସେହି ସମ୍ପର୍କର ପ୍ରକୃତ ମୂଲ୍ୟ ବୁଝେଇ ଦେଇଥାଏ।
1: ହଁ, କେବେ କେବେ ସମୟ ଦେଖେଇ ଦିଏ ଯେ କିଏ କେବଳ ଆମର ସୁଖର ସାଥୀ, ଆଉ କିଏ ଆମର କଷ୍ଟରେ ଆମ ସହିତ ଥାଏ।
0: କେବେ କେବେ ଦୂରତା ମଧ୍ୟ ସମ୍ପର୍କର ମୂଲ୍ୟକୁ ବୁଝେଇ ଦେଇଥାଏ। ପାଖରେ ଥିବା ସମୟରେ ଯାହାକୁ ସାଧାରଣ ଭାବିଥାଉ, ସେ ଦୂରେଇଗଲେ ତାହାର ଅଭାବ ଆମକୁ ତାର ମୂଲ୍ୟ ନିଶ୍ଚୟ ବୁଝେଇଥାଏ।
1: ଲାଗେ ଯେମିତି ସମୟ ହେଉଛି ଗୋଟିଏ ନିରବ ପରୀକ୍ଷକ, ଏହା ସମ୍ପର୍କକୁ ଭାଙ୍ଗିବା ପାଇଁ ନୁହେଁ, ବରଂ ସମ୍ପର୍କର ଭିତରେ ଥିବା ସତ୍ୟତାକୁ ସାମ୍ନାରେ ଆଣିବା ପାଇଁ ହୋଇଥାଏ।

0: ସ୍ୱଚ୍ଛତା କେବଳ ଆମ ଚାରିପାଖକୁ ପରିଷ୍କାର ରଖିବା ତାହା ନୁହେଁ, ବରଂ ସ୍ୱଚ୍ଛତା ଆମ ଜୀବନର ଏକ ସୁନ୍ଦର ଅଭ୍ୟାସ। ସଫା ପରିବେଶ ଯେପରି ଆମକୁ ସୁସ୍ଥ ଆଉ ସୁନ୍ଦର ଅନୁଭବ ଦିଏ, ସେହିପରି ସୁସ୍ଥ ଚିନ୍ତାଧାରା ଆମ ଜୀବନକୁ ମଧ୍ୟ ସୁନ୍ଦର କରିଦିଏ।
1: ହଁ, ଆଉ ଏହି ସ୍ୱଚ୍ଛତାର ଅଭ୍ୟାସ ସମୟ ସହିତ ଜଡ଼ିତ। ପ୍ରତିଦିନ ଅଳ୍ପ ସମୟ ନିଜ ଘର, ପରିବେଶ ଆଉ ନିଜକୁ ପରିଷ୍କାର ରଖିବାରେ ଦେଲେ ତାହା ଧୀରେ ଧୀରେ ଆମ ଜୀବନର ଗୋଟିଏ ଅଂଶ ହୋଇଯିବ।
0: ଠିକ୍ ସେହିଭଳି ସମୟକୁ ଯଦି ଆମେ ସ୍ୱଚ୍ଛ ଆଉ ସୁନ୍ଦର ଭାବରେ ବ୍ୟବହାର କରିପାରିବା, ମାନେ ଅନାବଶ୍ୟକ କାମରେ ସମୟ ନଷ୍ଟ ନ କରି ଆବଶ୍ୟକ କାମକୁ ପ୍ରାଥମିକତା ଦେବା, ତେବେ ଜୀବନ ଅଧିକ ସୁସଂଗଠିତ ହୋଇପାରିବ।
1: ହଁ, ସ୍ୱଚ୍ଛତା ଆମ ପରିବେଶକୁ ସୁନ୍ଦର କରେ ଆଉ ସମୟର ସଠିକ୍ ବ୍ୟବହାର ଆମ ଜୀବନକୁ।
0: ଦୁଇଟି ଛୋଟ ଅଭ୍ୟାସ, କିନ୍ତୁ ଏହାର ପ୍ରଭାବ ଆମ ଜୀବନରେ ଦୀର୍ଘ ସମୟ ଧରି ରହିଥାଏ।

0: ତେବେ ଶେଷରେ ସମୟକୁ ଯଦି ଗୋଟିଏ ଶବ୍ଦରେ କହିବାକୁ ପଡ଼େ ତେବେ ହୁଏତ ଏହା କୁହାଯାଇପାରେ ଯେ ସମୟମାନେ ପରିବର୍ତ୍ତନ।
1: ହଁ, କାହିଁକି ନା ସମୟ ସହିତ ଋତୁ ବଦଳେ,
0: ମଣିଷ ବଦଳେ,
1: ଚିନ୍ତା ବଦଳେ,
0: ଜୀବନର ଅର୍ଥ ବଦଳେ। ହେଲେ ଏହି ପରିବର୍ତ୍ତନ ମଧ୍ୟରେ ଯଦି ଆମେ କିଛି ଜିନିଷକୁ ସତରେ ସାଇତି ରଖିପାରିବା ତେବେ ସେଗୁଡ଼ିକ ହେଲା ମଣିଷ ପ୍ରତି ମଣିଷର ଭଲ ପାଇବା, ସମ୍ପର୍କର ସମ୍ମାନ ଆଉ ଜୀବନକୁ ଅନୁଭବ କରିବାର କ୍ଷମତା।
1: ସମୟ ସମୟ ଆମକୁ ବହୁତ କିଛି ଶିଖାଏ।
0: କେବେ ଧୈର୍ଯ୍ୟ,
1: କେବେ ଛାଡ଼ିବା,
0: କେବେ ଅପେକ୍ଷା କରିବା,
1: ଆଉ କେବେ ନିଜ ଜୀବନକୁ ନୂଆ ଭାବରେ ଦେଖିବା।
0: ତେଣୁ ସମୟକୁ କେବଳ ଗଣିବା ନୁହେଁ,
1: ତାକୁ ଜୀବନରେ ଅନୁଭବ କରିବା,
0: କାହାର ହସରେ,
1: କାହାର ସହଯୋଗରେ,
0: କାହାର ଭଲ ପାଇବାରେ,
1: ଆଉ ନିଜ ଜୀବନର ଛୋଟ ଛୋଟ ଖୁସିରେ।
0: ଜୀବନ ହେଉଛି ଯାତ୍ରା, ଭଲ ପାଇବା ହେଉଛି ତାର ଉଷ୍ମତା, ସ୍ମୃତି ହେଉଛି ତାର ଛାଇ।
1: ଆଉ ସମୟ ସେହି ସବୁକୁ ନେଇ ଆଗକୁ ବଢ଼ୁଥିବା ନିରବ ପଥ।

0: ଏ ଥିଲା ଆଜିର ଗବାକ୍ଷରେ ସମୟକୁ ନେଇ ଆମର ଛୋଟ ଗୋଟିଏ ଯାତ୍ରା। ଆଉ ସମୟ ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ ନିହାର ରଞ୍ଜନ ରାଉତରାୟ।
1: ତେବେ ସମୟକୁ ବୁଝିବା, ତାର ସଦୁପଯୋଗ କରିବା, ଜୀବନକୁ ଅନୁଭବ କରିବା ଆଉ ଭଲ ପାଇବାକୁ ସାଇତି ରଖିବା,
0: ଏହି ସୁନ୍ଦର ଭାବନା ସହିତ ପୁଣି ଦେଖାହେବ ଆଉ ଏକ ନୂଆ ଚିନ୍ତା, ଆଉ ଏକ ନୂଆ କାହାଣୀ, ଆଉ ଏକ ନୂଆ ଗବାକ୍ଷ ସହ।
1: ଆଜି ପାଇଁ ଉପସ୍ଥାପନାରେ ଥିଲୁ ଆମେ ଦୁହେଁ,
0: ମୁଁ ରଞ୍ଜନ,
1: ମୁଁ ସୁପ୍ରଭା।
0: ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ କାର୍ଯ୍ୟକ୍ରମ ଗବାକ୍ଷ ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଶିଳ୍ପୀମାନଙ୍କ କଣ୍ଠରେ ଗୌରହରି ଦଳେଙ୍କ ରଚନା। ଏମିତି ଜହ୍ନ କେବେ ଉଇଁ ନଥିଲା, ଏମିତି ତାତି ମନ ଛୁଇଁ ନଥିଲା, ଏମିତି ମଳୟ କେବେ ଶୀତୁଆ ସଞ୍ଜରେ କେବେ ବହି ନଥିଲା, କେବେ ବହି ନଥିଲା।

0: ଏଥିଲା ସୁର ଲହରୀର କେତୋଟି ଗୀତ ଗୌରହରି ଦଳେଙ୍କ ରଚନାରୁ। ଶିଳ୍ପୀମାନେ ଥିଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ବାତ୍ୟା ଓ ପ୍ରବଳ ବର୍ଷା ସମ୍ପର୍କରେ ସତର୍କତା ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ବା ଉଚ୍ଚ ସତର୍କତା ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ସହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ QR କୋଡ୍ ସ୍କାନ୍ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
2: RBI କହେ QR କୋଡ୍ ସ୍କାନ୍ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ।

ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ନିବେଦିତା, ଗୀତିକାର ନିଜାମ, ସଙ୍ଗୀତ

ଶେଷରେ ଶିଳ୍ପୀ ଇରା ମହାନ୍ତି ଶିଳ୍ପୀଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନା ସଙ୍ଗୀତ ମଳୟ।

ନମସ୍କାର। ବ୍ୟକ୍ତିତ୍ୱ ବିହୀନ ମଣିଷ ବ୍ୟକ୍ତି ନୁହେଁ, ମାନବିକତା ବିହୀନ ମଣିଷ ମାନବ ନୁହେଁ, ଅଲୌକିକ ପ୍ରତିଭା ବିହୀନ ମଣିଷ ଲୋକ ନୁହେଁ, ଆଉ ନିଷ୍ଠାରହିତ ମଣିଷ ନର ନୁହେଁ। ସେ ଯାହା ହେଉ ନା କାହିଁକି, ସ୍ନେହ ଶ୍ରଦ୍ଧା ମମତା ଆଦରବିହୀନ ମଣିଷର ଜୀବନ ଜୀବନ ଶୂନ୍ୟ ନୁହେଁ ତ ଆଉ କ'ଣ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତେବେ ଚାଲନ୍ତୁ ଦେଖିବା

0: ଜୀବନ ଶୂନ୍ୟ ନୁହେଁ ତ ଆଉ କ'ଣ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୋ ରଞ୍ଜନ କୁମାର ବେହେରା। ତେବେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ ଡାଏଲ୍ ଆକାଶବାଣୀ।
1: ହ୍ୟାଲୋ ସାର୍ ନମସ୍କାର।
0: ହଁ ନମସ୍କାର
1: ସାର୍, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି ସାର୍।
0: ଆଚ୍ଛା କୁହନ୍ତୁ ପଙ୍କଜ ବାବୁ କେମିତି ଅଛନ୍ତି?
1: ସାର୍ ମୁଁ ଭଲ ଅଛି।
0: ଆଜି ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ କୁହନ୍ତୁ।
1: ଆଜି ଦେଇ ଦିଅନ୍ତୁ ଉଦିତ ନାରାୟଣ ଗାଇଛନ୍ତି ଆକାଶ କି ରଙ୍ଗ ଲାଗିଲା, ନିବେଦିତା ଉଦିତ ନାରାୟଣ ଗାଇଛନ୍ତି।
0: ଆଚ୍ଛା ବର୍ତ୍ତମାନ ଆପଣଙ୍କର ଜୟପୁରରେ ବର୍ଷା ହଉଛି କି ନାହିଁ?
1: ବର୍ଷା ସାର୍ ସକାଳୁ ତ ବହୁତ ବର୍ଷା ହଉଛି ସାର୍, ପ୍ରବଳ ବର୍ଷା, ଆଉ ରାସ୍ତାଘାଟ ସବୁ ପାଣି ହେଇଯାଇଛି, ସହର ବି ପୁରା ମାନେ ଲୋକ ଯିବା ଆସିବା ବି ଅସୁବିଧା ହଉଛି, ବହୁତ ବର୍ଷା ହଉଛି।
0: ଆଚ୍ଛା ବର୍ତ୍ତମାନ ଯାହା ପାଣିପାଗ କହୁଛି ଲଘୁଚାପ ସୃଷ୍ଟି ହେଇଛି।
1: ଆଜ୍ଞା
0: ବିଶେଷ କରି ଆମର କୋରାପୁଟ ଜିଲ୍ଲାରେ ବେଶୀ ପ୍ରଭାବ ପଡ଼ିବ, ତା ପାଇଁ ଆପଣ କେମିତି ସତର୍କତା ଅବଲମ୍ବନ କରୁଛନ୍ତି?
1: ସରକାର କଣ ପାଇଁ ସେମିତି ଯିବା ଆସିବା କଥା, ଅଫିସକୁ ରେନକୋଟ କିମ୍ବା ଛତା ଏସବୁ ଧରିକି ଯାହା କରିବା କଥା, ଆଉ ବିଶେଷ କରି ପାଣି ଯେମିତି ମାନେ ଭଲ ପାଣି ପିଇବା, ଗରମ ଖାଦ୍ୟ ଖାଇବା, ସେ ବିଷୟରେ ଟିକେ ସତର୍କ ରହିବା ପଡିବ।
0: ଆଚ୍ଛା ବିଶେଷ କରି ଏଇ ଯୋଉ ବିଜୁଳି ଘଡ଼ଘଡ଼ି ଯେତେବେଳେ ମାରେ,
1: ଆଜ୍ଞା
0: ଆପଣ ଟିକେ ଭୟ କରନ୍ତି କି ନାହିଁ?
1: ଭୟ ତ ଲାଗେ ସାର୍, ବାହାରେ ଥିଲେ ଭୟ ଲାଗେ, ଆମେ ଯଦି ଅଫିସ ଭିତରେ ଅଛୁ କିଛି ପ୍ରୋବ୍ଲେମ ନାହିଁ କି ଭୟ ଲାଗେନି, ଯେତେବେଳେ ଆମେ ଯାହା କରୁଛୁ ହଠାତ୍ ଗଡ଼ଗଡ଼ ମାରିଲା ମାନେ ଚମକି ଯିବାର ହେଇଥାଏ।
0: ଠିକ ଅଛି, ଆଜି ଆପଣ ପ୍ରଥମ ଶ୍ରୋତା।
1: ହଁ ସାର୍, ବହୁତ ଦିନ ପରେ ମୁଁ ପ୍ରଥମ ଶ୍ରୋତା ହେଲି ସାର୍।
0: ଯାହା ହଉ ଖୁସି ଲାଗିଲା, ଆପଣ ଭଲରେ ଥାନ୍ତୁ, ବିଶେଷ କରି ଏଇ ଯୋଉ ବର୍ଷା ହଉଛି ଟିକେ ଆପଣଙ୍କର ଦେହର ଯତ୍ନ ନିଅନ୍ତୁ।
1: ହଁ ସାର୍
0: ରହିଲି, ନମସ୍କାର।
1: ନମସ୍କାର ସାର୍, ନମସ୍କାର।

0: କେତେବେଳେ କେମିତି?
1: ହଁ, ପିଲାଦିନ କଥା ତ ସବୁ ମନେ ପଡ଼ୁଛି ଆଜ୍ଞା। ସ୍କୁଲ ଯିବାଟା, କାମ କବାର, କମ କବାଟା, ତାନେ ପହିଲା ଶିଖବାରଟା, ସବୁ ତାନେ ସୁରେଶି ଆଜ୍ଞା।
0: ଆପଣଙ୍କର ପିଲାଦିନର ସାଙ୍ଗ କିଛି ଅଛନ୍ତି କି ନାହିଁ?
1: ହଁ ହଁ, ସାଙ୍ଗ ଅଛନ୍ତି, ବହୁତ ଲୋକ ବି ତାମାନେ ଚାଲିଗଲେଣି ନା, ଏ ବହୁତ ତାନେ ସାଙ୍ଗ ମାନେ ଥିଲୁ, ବହୁତ ତାନେ ଭଲ ଥିଲୁ।
0: ଆଚ୍ଛା, ଗାଁରେ ଅଛନ୍ତି ନା ଗାଁ ବାହାରେ?
1: ଗାଁ
0: ବହୁତ ଦିନ ପରେ ଯେତେବେଳେ ଦେଖା ହୁଏ ପରସ୍ପର ମଧ୍ୟରେ, ସେତେବେଳେ କେମିତି ଲାଗେ?
1: ହଁ, ବହୁତ ବଢିଆ ଲାଗେ ଆଜ୍ଞା। ଆମ ଭାଇ ମାନେ ଯେନ୍ତା ଅଛନ୍ତି ବାହାରେ, ଯାହା ସାଙ୍ଗେ ପଢୁଥିଲୁ ସାଙ୍ଗ ମାନେ ଥିଲେ, ସେମାନେ ତାମାନେ ଭେଟ ପଡ଼ିଲେ ବହୁତ ତାନେ ଖୁସି ହେସୁ, ଆଉ କଥାବାର୍ତ୍ତା ହେଇକି ତାମାନେ ବହୁତ ତାନେ ମୟା ମୟିଲିରେ ଟିକେ ରହିଛୁ ଆଜ୍ଞା। ବହୁତ ବଢିଆ ଲାଗ୍ସି, ବହୁତ ଖୁସି ଲାଗ୍ସି।
0: ଆଚ୍ଛା, ଆପଣ ପ୍ରକୃତରେ ପିଲାଦିନେ ଟିକେ କେମିତି ଥିଲେ? ଟିକେ ଚଗଲା ଥିଲେ ନା କେମିତି? ଟିକେ ଯେମିତି କହନ୍ତି
1: ନାଇଁ, ବେଶୀ ଚଗଲା ନେଇଥିଲେ କି ବେଶୀ ବି ତାନେ ଏନ୍ତା ଭଲ ନେଇଥିଲେ ଥିଲେ।
0: ସ୍କୁଲରେ ଯେମିତି କ୍ଲାସ ରୁମ୍ ରେ ବସିଲା ସମୟରେ ସାଙ୍ଗମାନଙ୍କ ସହିତ ଟିକେ
1: ମାରପିଟ ହଉଥିଲୁ ସାଙ୍ଗମାନଙ୍କ ସାଙ୍ଗେ,
0: ଚିମଟା ଚିମଟି?
1: ହଁ ଆଜ୍ଞା, ବହୁତ ସେମିତି ହଉଥିଲା।
0: ଆଜିକାଲି ବୋଧେ ସେସବୁ ଭୁଲି ଗଲେଣି ପିଲାମାନେ?
1: ହଁ, ପିଲାମାନେ ସେଟା ଭୁଲି ଗଲେଣି। ଆଉ ସାର୍ ମଧ୍ୟ ଆଉ ଆଗଲି ଯେନ୍ତା ତାନେ ମାଡ ପିଟୁଥିଲେ, ତାମାନେ ସେଟା ଅନ୍ୟ ପିଟିବା ବେଲକେ ତାମାନେ ଦଣ୍ଡମୁକ୍ତ ହେଇଗଲା ବେଲକେ ତାମାନେ ଟିକେ ଇଆଡ଼େ ଆଉ ଛୁଆମାନେ ବି ଆଗେ ନାଇଁ ଡରବାର ଆଜ୍ଞା।
0: ଠିକ ଅଛି ମୁରଲୀ ବାବୁ, ବହୁତ ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତ ଆଜି କହିନାହାନ୍ତି, ମୋ ପସନ୍ଦର ଦେଶ ଗୀତ ଶୁଣନ୍ତୁ।
1: ହଁ ଆଜ୍ଞା, ଜୁହାର ଆଜ୍ଞା,
0: ଜୁହାର ଜୁହାର।

0: ହ୍ୟାଲୋ ଡାଇଲଗ୍ ଆକାଶବାଣୀ।
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର
1: ଆଜ୍ଞା, ମୁଁ ରେଡିଓ ପାର୍ଟନର ଚିତ୍ର ସଂସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: ଚିତ୍ରସେନ ବାବୁ
1: ଆଜ୍ଞା,
0: ପୁରାପୁରି ଭଲ ତ?
1: ହଁ ଆଜ୍ଞା ଭଲ ଆଜ୍ଞା, ଆପଣ କେନ୍ତା ଅଛନ୍ ଆଜ୍ଞା?
0: ଆପଣ ଭଲ ଥିଲେ ମୁଇଁ ବି ଭଲରେ ଥିବି।
1: ହଁ ଆଜ୍ଞା,
0: ସତ କି ନାଇଁ?
1: ଆପଣ ଛାଡ଼ି ଘରେ ଗଲେ ମନେ ପକାବେ ତ ଆଜ୍ଞା, କି ଭୁଲି ଯିବେ?
0: ନାଇଁ, ଭୁଲି ଯିବାର ତ ଚାନ୍ସ ନାହିଁ।
1: ସେଇ କଥା ତ କହୁଛି ଆଜ୍ଞା,
0: ସମ୍ପର୍କ ରହିବ ସବୁଦିନ।
1: ହଁ ଆଜ୍ଞା, କେମିତି ଟାଇମ ପାସ୍ କରିବେ ଆଜ୍ଞା?
0: ଆପଣ ମାନଙ୍କର କଥା ମନେ ପକେଇକିରି ଆଜି କୁହନ୍ତୁ କେମିତି ଗୀତ ଶୁଣିବେ?
1: ଆଜି ସମ୍ବଲପୁରୀ ଗୀତଟା ଶୁଣେଇ ଦେବେ ଆଜ୍ଞା।
0: ଗୀତ ହେଲା
1: କେନ ଗାଁ ଯିବୁ ରେ ସଜନୀ, ଡେବରି ହାତେ ଖୋଜନୀ, ଗୀତଟା ଟିକେ ଶୁଣେଇ ଦେବେ ଆଜ୍ଞା।
0: କେନ ଗାଁ ଯିବୁ ରେ ସଜନୀ?
1: ହଁ ଆଜ୍ଞା।

0: କେନ୍ ଗାଁ ଯିବୁ ରେ ସଜନୀ।
1: ଆଚ୍ଛା, ଆଉ ଗୋଟେ କଣ ଡେବିରି ହାତରେ ଖଞ୍ଜନୀ ବୋଲେ ଖଞ୍ଜଣୀ ତେବେ ଚିତ୍ରସେନ ବାବୁ ଆମର ଏ ଅଞ୍ଚଳରେ ବର୍ଷା ଲାଗିକି ରହିଛି ଲଘୁଚାପ ପାଇଁ। ଆପଣଙ୍କର ସେପଟେ କେମିତି ବର୍ଷା ହଉଛି କି?
0: ଆମ ଆଡେ ବି ଲାଗିଛି ଆଜ୍ଞା, ବର୍ଷା ହଉଛି ଆଜ୍ଞା, ଫେର ଛାଡି ଯାଉଛି, ଫେର ବର୍ଷା ହଉଛି ଆଜ୍ଞା।
1: ଓହୋ, ମାନେ କିଛି ସମୟ ହଉଛି କିଛି ସମୟ ଛାଡି ଯାଉଛି ନାଇ କି?
0: ହଁ ଆଜ୍ଞା।
1: ଏଇ ଯୋଉ ବର୍ଷା ହେଲେ ଆପଣଙ୍କର ବିଜନେସ କେମିତି ହୁଏ?
0: ବର୍ଷା ହେଇଗଲା ବୋଲେ ଆଜ୍ଞା ଆମର ମାନ୍ଦା ହେଇଯାଏ ଆଜ୍ଞା ଟିକେ।
1: କାହିଁକି ମାନେ ଆପଣ ଭୋରରୁ କାମ କରିଥିବେ?
0: ହଁ ଆଜ୍ଞା।
1: ଯେତେବେଳେ ବର୍ଷା ଦିନ ଆସିଲା ବା ଏଇ ଯୋଉ ବର୍ଷା ପଡିଲା ଟିକେ ଆପଣଙ୍କର ଖାଦ୍ୟ ଜିନିଷ ଟିକେ ଥଣ୍ଡା ହେଇଯାଏ?
0: ହଁ ଆଜ୍ଞା, ଥଣ୍ଡା ହେଇଯାଏ ଆଉ କଷ୍ଟମର ମାନେ ବି ଆସନ୍ତି ନାହିଁ, ଆମର ଲସ୍ ହେଇଯାଏ ଆଉ।
1: ଆପଣ ଚିତ୍ରସେନ ବାବୁ ପିଲାବେଳେ କେମିତି ଥିଲେ?
0: ପିଲାବେଳେ ତ ଠିକ ଥିଲେ ଆଜ୍ଞା।
1: ନାଇଁ ଟିକେ ଦୁଷ୍ଟ ଥିଲେ ନା କେମିତି ଟିକେ?
0: ନା ଆଜ୍ଞା, ଦୁଷ୍ଟ ନାହିଁ ଆଜ୍ଞା।
1: ଏମିତି ହସୁଥିଲେ?
0: ହଁ ଆଜ୍ଞା।
1: ଆପଣଙ୍କର ପିଲାବେଳର ସାଙ୍ଗ କିଏ କିଏ?
0: ଆମର ପିଲାବେଳେ ବୋଇଲେ ଆଜ୍ଞା ଆମର ସେମାନେ ଗୋଟେ ଆଉ ଆମର ଅଛନ୍ତି ଦୁଇ ତିନିଟା
1: ଅଛନ୍ତି। ବର୍ତ୍ତମାନ ଦେଖାଉଛନ୍ତି କି ନାହିଁ?
0: ହଁ ହଁ
1: ଠିକ ଅଛି। ଚିତ୍ରସେନ ବାବୁ ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣିଦେଉଛୁ। ବହୁତ ଧନ୍ୟବାଦ ଫୋନ କଲେ।
0: ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: କଣ ଖବର କୁହନ୍ତୁ?
1: ଖବର ସବୁ ଠିକ ଅଛି ଆଜ୍ଞା।
0: ନାଇଁ ବର୍ଷା ହଉନି?
1: ବର୍ଷା ହଉନି ଆଜ୍ଞା।
0: ଆଚ୍ଛା, ଆମର ଆଡେ ତ ବର୍ଷା ଲାଗି ରହିଛି
1: ଆଜ୍ଞା।
0: କୁଆଡେ ଯାଉଛନ୍ତି? ବାବୁ କୋଉ କ୍ଲାସରେ ପଢୁଛି?
1: ଅଙ୍ଗନବାଡି।
0: ଆଚ୍ଛା, ଆଜିକାଲି ଅଙ୍ଗନବାଡିରେ ସବୁ କଣ କଣ ଦଉଛନ୍ତି ପିଲାମାନଙ୍କୁ?
1: ଅଙ୍ଗନବାଡିରେ ଦଉଛନ୍ତି ଅଣ୍ଡା ଦଉଛନ୍ତି, ଡାଲି, ଛତୁଆ ଦଉନି, ଗର୍ଭବତୀ ବାଳା ମାନଙ୍କୁ ଦିଅନ୍ତି, ଯାଇନି ସେ ଛୁଆମାନଙ୍କୁ ଦିଅନ୍ତି ଆଜ୍ଞା।
0: ଆଚ୍ଛା, ସବୁଦିନ ନା କେବେ ଛୁଟି ରହୁଛି?
1: ବେଳେବେଳେ
0: ଛୁଟି ହଉଛି ନାଇଁ କି?
1: ହଁ ଆଜ୍ଞା।
0: ତେବେ ଏ ଅଙ୍ଗନବାଡିକୁ ଆପଣ ମାନେ ସବୁଦିନ ନେବାଣିଆ କରୁଛନ୍ତି କି?
1: ଆଚ୍ଛା,
0: ଆଉ ଔଷଧ ପତ୍ର କଣ ମିଳୁଛି କି ଅଙ୍ଗନବାଡିରେ?
1: ଔଷଧ ପତ୍ର ବର୍ତ୍ତମାନ କିଛି ନାହିଁ ଆଜ୍ଞା, କେବଳ ଦିଦି ଅଛନ୍ତି ଇଞ୍ଜେକ୍ସନ ପତ୍ର ଦେଇ ଆମର ଯୋଉ ଗର୍ଭବତୀ ମହିଳାମାନଙ୍କୁ
0: କି ଅଙ୍ଗନବାଡି ଦିଦି ଦଉଛନ୍ତି?
1: ହଁ ଆଜ୍ଞା।
0: ଠିକ ଅଛି ବାଘ ବାବୁ, ଆପଣ ତ ଚାଲି ଚାଲି ଯାଉଛନ୍ତି ଆପଣଙ୍କର ପିଲାକୁ ଆଣିବା ପାଇଁ, ଆପଣଙ୍କର ପସନ୍ଦର ଗୀତ ନେଇ ଆମେ ଶୁଣି ଦଉଛୁ। ବହୁତ ଧନ୍ୟବାଦ।
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ
1: ସାର୍, ନମସ୍କାର।
0: ହଁ ନମସ୍କାର
1: ସବିତା,
0: ଭଲ ଅଛନ୍ତି?
1: ସାର୍ ମୁଁ ବଢିଆ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି, ଆପଣ ଭଲ ଅଛନ୍ତି ମାନେ ମୁଁ ବି ଭଲ ରହିଥିବି ଆଉ।
1: ଆଜ୍ଞା ଆଜ୍ଞା, ସେମିତି କହିଲେ କଣ ହବ,
0: ଆପଣ ମାନେ ସବୁବେଳେ ଭଲରେ ଥାନ୍ତୁ।
1: ଆଜ୍ଞା, ମୁଁ ଆମେ ମାନେ ବି କହୁଛୁ ଆପଣ ସବୁବେଳେ କେମିତି ଭଲରେ ଖୁସିରେ,
0: କାରଣ ଆପଣ ମାନେ ବିଶେଷ କରି ଶ୍ରୋତା ମାନେ ହିଁ ଆମର ନମସ୍ୟ।
1: ସାର୍ ଶ୍ରୋତା ମାନେ ଯେମିତି ଆପଣଙ୍କର ନମସ୍ୟ, ଆପଣ ମାନେ ବି ଆମର ସେମିତି ଚିର ନମସ୍ୟ।
0: କୁହନ୍ତୁ, ଆଜି ଆପଣଙ୍କର ପସନ୍ଦର ଓଡିଆ ଗୀତ?
1: ଆଜି ଗୋଟେ ଶୁଣିବି, ସବୁ ମୋର ମନେ ପଡୁନି ସେ ମୁଭିଟା, ଏଇ ଝିଅଟିର ପାଦ ତଳ ମୂଳ ଗୋଡା ଖସିଯିବ ବାଟରେ,
0: ସତ୍ୟ ଅନୁସାରେ କଥା ଚିତ୍ରର ଗୀତ।
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ଦେଖିଥିଲେ ଏଇ ଫିଲ୍ମ?
1: ଆଜ୍ଞା ଦେଖିଥିଲି। ମୁଁ ଯେତେବେଳେ ଏଇ ଗୀତଟାକୁ ଚଏସ୍ କଲି, ମୁଁ କହିଲି ମୋର ମନେ ପଡୁନି, ମତେ ଆମ ଘର ଫ୍ୟାମିଲିର ଜଣେ ମେମ୍ବର କହିଲେ ତୁ କହିଦେ, ତୋ ନାଁ କହିଦେ, ସାର୍ ବିଶେଷ ପିକ୍ଚର ନାଁ କହିଦେବେ।
0: ଆଚ୍ଛା, ଆପଣ ନିଜର ପିଲାଦିନର କଥା କେତେବେଳେ କେମିତି ମନେ ପକାନ୍ତି କି ନାହିଁ?
1: ହଁ ମନେ ପଡିଯାଏ, କଣ ଗୋଟେ ଦେଖିଲେ।
0: ଆଚ୍ଛା,
1: ଏଇ ବର୍ଷା ଦିନେ ଯୋଉ ପାଣି ଚାଲୁଛି, ଏଇଲେ ତ ପକ୍କା ରାସ୍ତା ହେଇଗଲାଣି, ଆମ ପିଲାଦିନେ ତ ପକ୍କା ରାସ୍ତା ନଥିଲା, ମାଟି ରାସ୍ତା ଥିଲା। ଆଉ ଏଇ ଯୋଉ ପାଣି ଚାଲୁଛି, ଜୋରରେ ପାଣି ଚାଲୁଛି, ପାଦ ଉପରକୁ ବୁଡି ଯାଉଛି, ସେଠି ମନେ ପଡେ କାଗଜ ଡଙ୍ଗା କଥା।
0: ମାନେ ଖାତା ଚିରିକିରି କାଗଜ ଡଙ୍ଗା କରୁଥିଲେ ନାଇଁ କି?
1: ଆଜ୍ଞା, ଆମର ଦିଟା ଦୁଆର ଏ ଦୁଆରୁ ସେ ଦୁଆରକୁ ଆମେ ଏଠି ଛାଡିବୁ, ଏ ଦୁଆରୁ ସେ ଦୁଆରକୁ ଯାଇ ବାରି ପଟ ପଟେ ଯାଇ ଦାଣ୍ଡ ପଟେ ବାହାରିବା ଆମେ ଦେଖୁଥିଲୁ।
0: ଆରେ ବା, ତା ମାନେ ଏଇ ଯୋଉ ଆପଣ ମାନେ କାଗଜ ଡଙ୍ଗା କରୁଥିଲେ ଖାତା ଚିରିକିରି, ବାପା ମା ଗାଳି କରୁଥିଲେ କି ନାଇଁ?
1: ରଫ ଖାତା ଗୁଡା ଚିରା ହେ, କାଇଁ ଗାଳି କରିବେ
0: ନା, ତଥାପି କେତେବେଳେ କେମିତି ବର୍ଷାରେ ଭିଜିକି କାଗଜ ଡଙ୍ଗା ବସେଇଲା ବେଳକୁ କାନମୋଡା ଖାଇଥିବେ ନିଶ୍ଚୟ।
1: କାନମୋଡା ନାହିଁ, ମାଡ ନାହିଁ।

0: ଅଛି, ଆପଣ କେମିତି ଅଛନ୍ତି ସାର୍?
1: ମୁଁ ବି ପୁରା ପୁରି ଭଲରେ ଅଛି। ପ୍ରଥମେ କହିଦିଅନ୍ତୁ ଆପଣଙ୍କର ପସନ୍ଦର ଗୀତ, ତାପରେ କଥା ହେବା।
0: ସାର୍ କନ୍ୟାଦାନ ଚଳଚ୍ଚିତ୍ରରୁ ପ୍ରଣବ ପଟ୍ଟନାୟକ କଣ୍ଠରେ ଗୋଟେ ଗୀତଟି ଶୁଣିଦେବେ, ପାହାଡ଼ର ସେ ପାଖରେ ଆମ ଛୋଟ ଗାଁ।
1: ଆଚ୍ଛା, ବଢିଆ ଗୀତଟି।
0: ଆଜ୍ଞା,
1: ତେବେ ସଞ୍ଜୀବ ବାବୁ।
0: ଆଜ୍ଞା,
1: ଆଜି ବିଜ୍ଞାନର ଚମତ୍କାରିତା ଯୋଗୁଁ ଆମେ ପାଣିପାଗ ବିଷୟରେ ଆଗୁଆ ସୂଚନା ପାଇପାରୁଛୁ।
0: ନିଶ୍ଚିତ ଭାବରେ ବିଜ୍ଞାନ ବହୁତ ଅଗ୍ରଗତି କରି ଚାଲିଛି,
1: ଯାହାଫଳରେ ଆଜି ଆମେ ପାଣିପାଗର ସୂଚନା ପାଇପାରୁଛୁ। ଯେମିତିକି ଆଜି ସକାଳ 6ରୁ ବର୍ଷା ଆରମ୍ଭ ହେଇଗଲା ବୋଲି ଆପଣ କହିଲେ, ଆମେ ବର୍ଷା ପ୍ରବଳ ହବ ବୋଲି ସବୁ ଆଗୁଆ ପ୍ରସ୍ତୁତ ହେଇଯାଉଛୁ।
0: ନିଶ୍ଚିତ ସାର୍,
1: ଘରେ ସବୁ ଯେତିକି ସାମଗ୍ରୀ ଦରକାର, ଦରକାରୀ ଜିନିଷ ଆମେ ରଖିଦେଉଛୁ। ବାହାରକୁ ବାହାରୁ ବିଶେଷ କରି ଆପଣମାନଙ୍କର ସ୍କୁଲରେ ମଧ୍ୟ ଆପଣମାନେ ଆଗୁଆ ସୂଚନା ପାଇକିରି ପିଲାମାନଙ୍କୁ ଛୁଟି ଦେଇ ଦେଉଛନ୍ତି କାଳେ କିଛି ଅଘଟଣ ଘଟିବ ବୋଲି।
0: ଆଜ୍ଞା ସାର୍,
1: ତେଣୁକରି ବିଜ୍ଞାନ ଆମ ପାଇଁ ନିଶ୍ଚୟ ବରଦାନ।
0: ନିଶ୍ଚିତ ନିଶ୍ଚିତ, ବିଜ୍ଞାନ କହିବାକୁ ଗଲେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି ବିଜ୍ଞାନ ଯୋଗୁଁ। ବର୍ତ୍ତମାନ ଯୁଗ କହିବାକୁ ଗଲେ ବୈଜ୍ଞାନିକ ଯୁଗ, ବିଜ୍ଞାନ ଯୁଗ ବୋଲି ଆମେ କହିଲେ କିଛି ଭୁଲ ହବ ନାହିଁ। ତେଣୁକରି ବିଜ୍ଞାନ ବଳରେ ମଣିଷ ଆକାଶରେ ବି ଉଡି ପାରୁଛି, ସବୁକିଛି କରିପାରୁଛି ବିଜ୍ଞାନ ଦ୍ଵାରା। ବର୍ତ୍ତମାନ ଶୁଣନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ବି ଆମେ ଏଟିଏମ୍ରୁ ପଇସାଟା କାଢୁଛେ, ମାନେ ଉଠଉଛେ, ବିଜ୍ଞାନ ବଳରେ ହିଁ ସେ କମ୍ପ୍ୟୁଟର ମାଧ୍ୟମରେ ସବୁକିଛି ହେଉଛି। ତେଣୁକରି ବୈଜ୍ଞାନିକ ଯୁଗ କହିଲେ ଅତ୍ୟୁକ୍ତି ହବ ନାହିଁ। ବର୍ତ୍ତମାନର କ୍ଷେତ୍ରରେ ସବୁ କ୍ଷେତ୍ରରେ ବିଜ୍ଞାନର ଅଗ୍ରଗତି ଚାଲିଛି ସାର୍।
1: ସଞ୍ଜୀବ ବାବୁ,
0: ଆଜ୍ଞା,
1: ଆପଣଙ୍କର ପିଲାଦିନଟା କୋଉଠି କଟିଥିଲା ମତେ ଟିକେ କହିଲେ?
0: ପିଲାଦିନେ ମୋର ପ୍ରଥମେ ଜୟପୁର ସେବାଶ୍ରମରେ କଟିଥିଲା, ଜୟନଗର ଜୟପୁର। ଜୟପୁର ଯୋଉ ଜୟନଗର ଅଛି ଆପଣଙ୍କ ଆକାଶବାଣୀ କେନ୍ଦ୍ରକୁ ଯିବା ପାଖରେ ସେବାଶ୍ରମ, ଜୟନଗର ସେବାଶ୍ରମରେ ମୋର ବାଲ୍ୟ ଜୀବନଟା କଟିଥିଲା। ସେଠୁ ପ୍ରଥମରୁ ପଞ୍ଚମ ପଢ଼ିଲି, ତା ପରବର୍ତ୍ତୀରେ ବାପାଙ୍କର ଟ୍ରାନ୍ସଫର ହେଲା ଅପର କୋଲା ପ୍ରୋଜେକ୍ଟରେ, ବାପା ସର୍ଭିସ କରୁଥିଲେ, ସେଠିକି ଗଲି। ସେଠି ପଢ଼ିଲି ଓସିସ କଲୋନୀ, ପାୱାର ହାଉସ କଲୋନୀ, ତାପରେ ପ୍ରୋଜେକ୍ଟ ହାଇସ୍କୁଲ ବାରେଣୀପୁଟିରେ ପଢ଼ିଲି, ତାପରେ ବିକ୍ରମଦେବ କଲେଜରେ ପ୍ଲସ ଟୁ କଲି, ତା ପରବର୍ତ୍ତୀରେ ନିଜ ଗାଁକୁ ପଳେଇଲି, ସେଠି ପ୍ଲସ ଥ୍ରୀ ବିଏଡ୍ କଲି, ତାପରେ ପୁଣି ପୁନର୍ବାର ପୁଣି ପଳେଇ ଆସିଲି, ଏଠି ସର୍ଭିସ କଲି। ବର୍ତ୍ତମାନ ଆମର ବୈପାରୀ ଗୁଡାର ପାଖରେ ନିକଟସ୍ଥ ଗିର୍ଲିପୁଟ ଗ୍ରାମରେ ବର୍ତ୍ତମାନ ମୋ ଶିକ୍ଷକ କାର୍ଯ୍ୟ ରୂପେ ଚାଲିଛି ସାର୍ ମୋର ବର୍ତ୍ତମାନ।
1: ତେବେ ସଞ୍ଜୀବ ବାବୁ, ଗୋଟେ ସତ କଥା କହିବେ?
0: ଆଜ୍ଞା ସାର୍,
1: ଆପଣ ପ୍ରକୃତରେ ପିଲାବେଳେ କେମିତି ଥିଲେ?
0: ସେତେବେଳେ କହିବାକୁ ଗଲେ ବହୁତ ଶୋଚନୀୟ ପରିବେଶ ଥିଲା ସାର୍। ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ଗଲେ ବର୍ଷା ଶୀତ ବହୁତ ଦିନ ଥିଲା, ମାନେ ବହୁତ ଦିନ ବର୍ଷା ଲାଗି ରହିବ, ଶୀତ ବହୁତ ଦିନ ଲାଗି ରହିବ, କିନ୍ତୁ ଖରାଟା ଆମ ଏଇ କୋରାପୁଟ ଅଞ୍ଚଳରେ ବହୁତ କମ୍ ଦେଖିବାକୁ ମିଳୁଥିଲା। ଏଇଭଳିଆ ସାର୍ ଚାଲିଥିଲା ସାର୍। ଆଉ
1: ମାନେ ମୁଁ କହିବା କଥା ହେଲା, ମାନେ ଆପଣ ଶାନ୍ତ ସୁଧାର ଥିଲେ ନା ଟିକେ ଦୁଷ୍ଟାମୀ ଥିଲେ?
0: ନାଇଁ ସାର୍, ମୁଁ ବହୁତ ଶାନ୍ତ ସରଳ ଥିଲି, ଦୁଷ୍ଟ ନଥିଲି ସାର୍। କାହିଁକି ନା ବାପାଙ୍କୁ ଭୟ କରେ ମୁଁ ବହୁତ, ଗୋଟେ ଦିନ ସ୍କୁଲ ନଗଲେ ବାପା ପୁରା ବାଡିଆ ବାଡି କରନ୍ତି, ଆଉ ଘରୁ ବାହାର କରିଦିଅନ୍ତି, କାହିଁକି ତୁ ପାଠ ପଢ଼ୁନୁ, କାହିଁକି ତୁ ସ୍କୁଲ ଯାଉନୁ, ଏଇଭଳିଆ ସାର୍। ଆଉ ତେଣୁକରି ମୁଁ ବହୁତ ସରଳ ଥିଲି।
1: ଯାହା ହଉ ସଞ୍ଜୀବ ବାବୁ, ଆଜି ଭଲ ଲାଗିଲା ଯେ ଆପଣ ଆପଣଙ୍କର ଛୋଟବେଳର କଥା କହିଲେ, ଆମ ଶ୍ରୋତାମାନେ ବି ଶୁଣିଲେ। ଆଉ ଭଗବାନ ଆପଣଙ୍କର
0: ବହୁତ ଟିକେ ଦୁଃଖ ଲାଗୁଛି, ଆକାଶବାଣୀରେ ରଞ୍ଜନ ସାର୍ ମାନେ ଅବସର ନେଇଯିବେ, ଏତିକି ଦୁଃଖ ଲାଗୁଛି। ବହୁତ କିଛି ମାନେ ମତେ ପଚାରନ୍ତି ପ୍ରତ୍ୟେକ ବିଷୟରେ, ଯେତେବେଳେ ଡାଇଲି ଆକାଶବାଣୀକି ମୁଁ ପଚାରେ କଲ୍ କରେ, ଆପଣ ବହୁତ ମତେ ବହୁତ ଭଲ ଲାଗେ ଦେଖିବାକୁ ଗଲେ ସବୁ ଆର୍ଯ୍ୟ ଭାଇ ମତେ, କିନ୍ତୁ ଆପଣଙ୍କ ସହିତ କଥା ହେବାଟା ଗୋଟେ ନିଆରା ଲାଗେ ସାର୍। ରଞ୍ଜନ ସାର୍,
1: ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ, ଆପଣ ସବୁବେଳେ ଖୁସିରେ ରୁହନ୍ତୁ,
0: ଆପଣ ମଧ୍ୟ ଭଲରେ ରୁହନ୍ତୁ ସାର୍। ଆଉ ମିସ୍ କରିବୁ ଆମେ ଯେହେତୁ ରଞ୍ଜନ ସାର୍ଙ୍କୁ, ଆଉ କେତୋଟି ଦିନ ଗଲେ, ଆଠଟା ଦିନ ଗଲେ, କିନ୍ତୁ ଭବିଷ୍ୟତରେ ଆପଣ ଥାଆନ୍ତୁ ଏମିତି ଆକାଶବାଣୀରେ, ଏମିତି ଡାଇଲି ଆକାଶବାଣୀକି ମୁଁ କରୁଥିବି, ମୋ ଭଳିଆ କେତେ ଭାଇ ଭଉଣୀ ମଧ୍ୟ କରନ୍ତୁ। ହଉ ସାର୍, ରହିଲି ସାର୍, ନମସ୍କାର।
1: ନମସ୍କାର ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ମୋର ପରିଚୟ ଦଉଛେ ଆଜ୍ଞା। କଳାହାଣ୍ଡି ଜିଲ୍ଲା ମୁଡିଂ ପାଖେ ପଳାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ।
0: ଭଲ ଅଛନ୍ତି କ୍ଷମା ସାଗର ବାବୁ?
1: ହଁ ଆଜ୍ଞା, ପ୍ରଭୁଙ୍କ ଦୟାରୁ ମୁଇଁ ଭଲ ଅଛେ। ଆଉ ଆପଣ କେନ୍ତା ଭଲ ଅଛନ୍? କେ
0: ପୁରାପୁରି ଭଲରେ ଅଛି
1: ଆଜ୍ଞା।
0: କୁହନ୍ତୁ ଆଜି କେନ୍ ଗୀତ ଶୁଣବେ?
1: ଆଜି ଗୀତ ଦେଇଦେବେ ଆଜ୍ଞା, ଏଇ ଯେ ବନଲତା ପାହାଡ ଆହାରେ ଦିଶେ କେଡ଼େ ସୁନ୍ଦର, ଏଇ ଗୀତଟା ଦେଇଦେବି। ମନୋଜ ପୁଟେଲ, ସୀମାନ ସବର, ନାଗୁ ପାତ୍ର, ମୁନା ପଣ୍ଡା, ପଙ୍କଜ ମିଶ୍ର, ରାଧାକାନ୍ତ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ହରେକ ପରୁଆ, ପରମ ସାନି ସାହୁ, ପଞ୍ଚାନନ ପଞ୍ଚବିହାର, ସୁବଳ ସାହୁ।
0: ଆଉ କେତେ ଜଣଙ୍କୁ ଛାଡ଼ିଦେଲେ କି?
1: ହଁ ଆଜ୍ଞା, ଛାଡି ହେଲା ମାନେ ସମୟ ତ ନାଇଁ ନା, ଅନ୍ୟ ଶ୍ରୋତା ଯୋଗୀ ଛାତାରୁ।
0: ତେବେ କ୍ଷମା ସାଗର ବାବୁ
1: ଆଜ୍ଞା,
0: ଆପଣ ପିଲାଦିନେ କେମିତି ଥିଲେ? ଶାନ୍ତ ସୁଧାର ଥିଲେ ନା ଟିକେ ଦୁଷ୍ଟାମି ଥିଲେ?
1: ନାଇଁ ଆଜ୍ଞା, ମୁଁ ପିଲାଦିନରୁ ପୁରା ଶାନ୍ତ ଶିଷ୍ଟରେ ଥିଲି। ମୁଁ ଦୁଷ୍ଟ ପ୍ରକୃତି ନେଇ ଥାଏ, ଶାନ୍ତ ଶିଷ୍ଟ ଥିବାର ଦ୍ଵାରା ମୁଇଁ ଗୋଟେ ଧର୍ମଟେ ନେଇକରି ପ୍ରଭୁଙ୍କର ଆଶ୍ରା କରିକରି ମୁଇଁ ଚଳୁଛେ, ଲୋକର ସାହାଯ୍ୟ କରୁଛେ, ଆଉ ଅନେକ ପ୍ରକାର ସଚେତନ ଜିନିଷ ମାନେ ଗୀତ ମାନେ ଲେଖୁଛେ, ଯାଉଛେ, ଲୋକର ପର ଉପକାର ବି ମୁଇଁ ସାହାଯ୍ୟ କରିପାରୁଛେ ଆଜ୍ଞା।
0: ଆଚ୍ଛା, ଏଇ ଯୋଉ ଲେଖାଲେଖି ଆପଣଙ୍କର କେବେଠୁ ଆରମ୍ଭ ହେଲା?
1: ଲେଖାଲେଖି ଆଜ୍ଞା, ମୁଇଁ ରେଡିଓ ସାଥୀ ଇଚ୍ଛା ମାନେ ରେଡିଓ କେ ଶୁଣିକରି ମୁଇଁ 18 ବର୍ଷରୁ ଏକା ରେଡିଓ କେ ସାଥୀ କରିକରି ଶୁଣିକରି ସବୁ ଉପକରଣ କରିକରି ମୁଇଁ ଲେଖାଲେଖି ମୋର 18 ବର୍ଷରୁ ହେଲା, ବର୍ତ୍ତମାନ ମୋର ଆସିଲା 62 ବର୍ଷ।
0: ଲେଖାଲେଖି ମାନେ ଆପଣ କେତେ ଲେଖାଲେଖି କରିଥିବେ?
1: ଲେଖବାଟା ଆଜ୍ଞା ମୁଇଁ ଲେଖିଛେ 36ଟା ଖଣ୍ଡେ ଲେଖିଛେ, ଗୀତ ଆଉ କବିତା 18ଟା ଖଣ୍ଡେ ଲେଖିଛେ, ଆଉ ଭଜନ ମାନେ ଗୁଟେ ଦୁଇଟା ଏମିତି ସବୁ ପ୍ରକାର ଗୁଟେ ଦୁଇଟା ଲେଖିକରି ସବୁ ମୋର ଖୁସି ହିସାବରେ ରଖିଛେ ଆଉ।
0: ଆପଣ ଟାଇମ କେନ୍ତା ପାଉଛନ୍?
1: ଆଜ୍ଞା, ଟାଇମ ତ ମୁଇଁ ଉପରଓଳି ଟାଇମ ପାଉଛେ ଆଜ୍ଞା। ମୁଇଁ ସକାଳେ କପଡ଼ା ଦୋକାନଟେ ଅଛେ ମୋର, ବିକ୍ରି କରି ଯାଉଛେ, 12ଟା ଭିତରେ ଆସୁଛେ, ତାପରେ ଉପରଓଳି ଚାଷବାସ କରୁଛେ, କେନ୍ ଦିନ କେନ୍ତା ଟିକେ କ୍ଷେତ ଖଳା ଆଡ଼େ ଯାଇସି, ଆଉ ମଝିରେ ଯେତେବେଳେ ମୁଇଁ ସମୟ ପାଉଛେ 7ଟା 8ଟା 9ଟା ଭିତରେ ରାତି।
0: ଆଚ୍ଛା,
1: ସେ ସମୟରେ ମୁଇଁ କିଛି ଲେଖାଲେଖି କରୁଛେ ଆଜ୍ଞା।
0: ମାନେ ଆପଣ ଖାତାରେ ଲେଖୁଛନ୍ତି ନା କେନ୍ତା?
1: ନା ଆଜ୍ଞା, ଖାତା ଲେଖିଲେ ତ ଗୋଟେ ଜିନିଷଟା ମନେ ରଖବା କି ଗୋଟେ ଜିନିଷଟା ସନ୍ତକ ରହିଥିବା ଆଜ୍ଞା, ଆଉ କେଡ଼େ ଲେଖି ପାର୍ମା।
0: ନାଇଁ ତଥାପି ଆପଣଙ୍କର ଏଇ ଯୋଉ ଖାତାରେ ଆପଣ ଲେଖିଛନ୍ତି
1: ଆଜ୍ଞା,
0: ତାକୁ ସାଇତିକି ରଖିଛନ୍ତି ତ?
1: ହଁ ଆଜ୍ଞା, ସାଇତିକି ରଖିଛେ, ଚିହ୍ନଟା ଥିବା ନା, ମୁଇଁ ମରିଗଲେ ମାନେ ବି ଚିହ୍ନ ଥିବା, ତାପରେ ଯେତେ ମୋର ୟୁଟ୍ୟୁବ ଚ୍ୟାନେଲ ଗୋଟେ ଅଛେ ସେ ଚ୍ୟାନେଲରେ ବି ସବୁ ଚିହ୍ନଟାକେ ମୁଇଁ ଛାଡିକରି ରଖୁଛେ।
0: ଯା ହଉ, ଆପଣ ଏଇଟା ଗୋଟେ ଭଲ ଅଭ୍ୟାସ ରଖିଛନ୍ତି ଯେ ଗୀତ ଲେଖିବା। ସବୁଦିନେ ଲେଖନ୍ତି ନା କେତେବେଳେ କେମିତି ଲେଖନ୍ତି?
1: ନାଇଁ ଆଜ୍ଞା, 8-10 ଦିନେ ଥରେ ଅଧେ ଏନ୍ତା ଗୋଟେ କେନ୍ ଜିନିଷଟା ମନେ ପଡ଼ିଲା ମାନେ ଲେଖିଛ। ସବୁଦିନେ ଲେଖିଲେ ତ ଆଜ୍ଞା 1000-2000ଟା ଗୀତ ହେଇଯାଏ ତାହେଲେ।
0: ସତ କଥା, ହଁ ହଁ, ଯେତେବେଳେ ବି ଗୋଟେ ଧାଡି ମନେ ପଡ଼ିଲେ ଆପଣ ସାଙ୍ଗେ ସାଙ୍ଗେ ଲେଖିବା ଆରମ୍ଭ କରିଦେବେ ନାଇଁ କି?
1: ହଁ ଆଜ୍ଞା, ବେଶୀ କରି ମୁଇଁ ସଚେତନ ଜିନିଷ ଉପରେ ଏକା ଲେଖାଲେଖି ଟିକେ କରସି ଆଜ୍ଞା।
0: ଠିକ ଅଛି କ୍ଷମାସାଗର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ହ୍ୟାଲୋ ବେହେରା ଆଜ୍ଞା, ଆପଣଙ୍କୁ ନୂଆଖାଇ ଜୁହାର ଆଜ୍ଞା।
0: ଜୁହାର ଜୁହାର
1: ଆଜ୍ଞା, ଜାଣିଲେ କି ନାଇଁ?
0: ସୁବଲ କୁମାର ସାହୁ।
1: ହଁ ଆଜ୍ଞା, ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ଫୋନି ଭୟା ବିଜେପୁର ଜିଲ୍ଲା ପରିଷଦରୁ ଆଜ୍ଞା।
0: ଦେଖିଲ ତ ଆପଣଙ୍କର ସ୍ୱର ଶୁଣିକିରି ମୁଁ କହିଦେଲି କେନ୍ଦ୍ର।
1: ଧନ୍ୟବାଦ ଆଜ୍ଞା। ଆପଣ କେନ୍ତା ଅଛନ୍ ଆଜ୍ଞା?
0: ପୁରାପୁରି ଭଲରେ ଅଛି।
1: ହଁ ଆପଣ ଯେନ୍ତା ଅଛନ୍? ମୁଁ ଯେନ୍ତା ଅଛେ ଆଜ୍ଞା।
0: ଆପଣ ବି ଭଲରେ ଅଛନ୍ ଏବେ ଟିକେ?
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଯେ ଆପଣ ନୂଆଖାଇ ସରେଇ ଦେଲେ ଯେ ଆମକୁ ମନେ ପକେଇଲେ ନାହିଁ
1: ଆଜ୍ଞା? ନୂଆଖାଇର ତ ନୂଆଖାଇରେ ଆପଣଙ୍କୁ ତ ମନେ ପକେଇଥିଲା ଆଜ୍ଞା, ବାକି ଫୋନରେ ଟିକେ ଯୋଗାଯୋଗ ନେଇ ହେଇପାରିଲା ସାର୍।
0: ଆଚ୍ଛା କୁହନ୍ତୁ, ଆଜି କେନ୍ ଗୀତ ଶୁଣବେ?
1: ଆଜି ଗୋଟେ ସମଲେଇ ଭଜନଟେ ଦେଇଦେବେ ଆଜ୍ଞା, ଯେଉଁ ଗୀତଟେ ହେଲେ ବି ଚଲବା।
0: ସମଲେଇ ଭଜନ?
1: ଆଜ୍ଞା ଆଜ୍ଞା।
0: ସମ୍ବଲପୁରୀ?
1: ସମ୍ବଲପୁରୀ ସମଲେଇ ଭଜନଟେ ଦେଇଦେବେ, ଆର୍ ସେ ଗୀତ ଆପଣଙ୍କର ନାଇଁ ସ୍ପେଶାଲ ପୁରା ଡେଡିକେଟେଡ଼।
0: ତେବେ ସୁବଲ ବାବୁ, କୁହାଯାଏ ଯେ ମାନେ ସମୟ କେବେ ଫେରି ଚାହେଁ ନା, ମାନେ ସମୟ ଥରେ ଚାଲିଯାଇଛି ମାନେ ଆଉ ଫେରିବନି।
1: ଆଜ୍ଞା।
0: ଯେମିତିକି ଆପଣଙ୍କର ପିଲାଦିନ କଥା, ଆଉ ପିଲାଦିନ ତ ଫେରିବନି ଏବେ?
1: ନାଇଁ ଫେରେ ଆଜ୍ଞା।
0: ଆଚ୍ଛା ଆପଣ ପିଲାଦିନ କେନ୍ତା ଥିଲେ, ମାନେ ଟିକେ ଦୁଷ୍ଟାମୀ ଥିଲେ ନା ଟିକେ ଶାନ୍ତ ସୁଧାର ଥିଲେ?
1: ପିଲାଦିନ ଆଜ୍ଞା ଦୁଷ୍ଟାମୀ ତ ଟିକେ ଯେନ୍ତା ଚଗଲା ବୁଦ୍ଧି ଟିକେ ରହିବା ଆଜ୍ଞା, ଆଉ ଟିକେ ଯେତେବେଳେ ବଳ ହେତେବେଳେ ଗଲେ ମାନେ ନିଜର ବୁଦ୍ଧି ସବୁ ମାନେ ପରିବର୍ତ୍ତନ ହେତେ ଯିବା, ସବୁ ନମ୍ର ଭାବ ହେବା। ଛୋଟ ବେଳେ ଟିକେ ଉତ୍ପତ୍ତିଆ ଟିକେ ଦୁଷ୍ଟ ଟିକେ ଯେନ୍ତା ହେଲେ ତ ରହିବାର ନିଥିବ ଆଜ୍ଞା।
0: ନାଇଁ ବିଶେଷ କରି ଛୋଟବେଳେ ଆପଣଙ୍କର ଜିଦ୍ ଏଇ ଯୋଉ ଗୋଟେ ଥାଏ ଯେ ଅମକ ଜିନିଷ ହେଲେ ମୁଁ ଖାଇବି, ଅମକ ଜିନିଷ ହେଲେ ମୁଁ ଯିବି, ନୂଆ ଡ୍ରେସ୍ ହେଲେ ମୁଁ ଯାଇକି ସ୍କୁଲ ଯିବି, ଏମିତି କେତେଟା ଜିଦ୍ ଥାଏ, ଏଇ ଜିନିଷ ଥିଲା କି ନାହିଁ ଆପଣଙ୍କର?
1: ମୋର ସମୟ କି ଥିଲା ଆଜ୍ଞା, ହେଲେ ବି କମ୍ ଥିଲା। ଇହାରେ ଯେନ୍ତା ଆମର ବାବୁ ଯେନ୍ ମୋର ପୁଅ ଆଜ୍ଞା, ସେ ଯେତିକି ଦୁଷ୍ଟାମୀ କରିଛି ଆଜ୍ଞା, ମୋର ଛୋଟ ବେଳେ ମୁଇଁ ସେତିକି ହେଲେ ବି ନାଇଁ କରେ, ଟିକେ କମ୍ ଥିଲା। କିନ୍ତୁ ଇହାଦେ ଓଲଟା ମଡର୍ନ ର ଛୁଆମାନେ ଟିକେ ଯେନ୍ ଜିନିଷଟେ ତାର ମାନେ କିଣିଦେ କି କାଣା କରିଦେ ବୋଲେ ଆଜ୍ଞା, ସେଟା ଆପଣ କିଣିଦେବେ ତ କିଣିଦେବେ, ହେଲେ ସେମାନେ କେତେବେଳେ ଛାଡ଼ନ୍ ନାଇଁ।
0: ଯେମିତିକି ଆଜିକାଲିର ପିଲାମାନେ ମୋବାଇଲ ବେଶୀ ଧରୁଛନ୍ତି।
1: ଆଜ୍ଞା ଆଜ୍ଞା, ସେ କଥାଟା ଆଜ୍ଞା।
0: କିନ୍ତୁ ଆପଣ ଯେତେବେଳେ ପିଲା ଥିଲେ ସେତେବେଳେ ତ ମୋବାଇଲ ନଥିଲା,
1: କିଛି ନଥିଲା ଆଜ୍ଞା।
0: ଯେମିତିକି ବହି ପତ୍ର, ପାଠ ପଢିବା ପିଲା ହେଲେ ବହି ପତ୍ର ଛଡା ଆଉ କିଛି ନାହିଁ?
1: କିଛି ନାହିଁ ଆଜ୍ଞା।
0: ଗାଁ ଗହଳିରେ ତ ଆପଣଙ୍କର ବାଟି ଖେଳ କି କବାଡ଼ି ଖେଳ କି ବହୁଚୋରି,
1: ବାଟି ଖେଳ, କବାଡ଼ି ଖେଳ, ଗୁଡୁ ଖେଳ,
0: ଏବେ ତ ଆଉ ସେସବୁ ଦେଖାଯାଉ ନାହିଁ ଗାଁରେ,
1: ସବୁ ଲୋପ ହେଇଗଲା ନା ଆଜ୍ଞା।
0: ଏମିତି ତ ଆସ୍ତେ ଆସ୍ତେ ଯେତେ ଯୁଗ ବଦଳିଯିବ ସେତେ ସବୁ ବଦଳିଯିବ ନାଇଁ କି? ପୁରୁଣା ଜିନିଷ ଆଉ ମିଳିବନି ଦେଖିବା ପାଇଁ। ଆଚ୍ଛା ତେବେ ଆପଣଙ୍କର ଏଇ ଯୋଉ ବର୍ଷାଟା ଲାଗିକି ରହିଛି ନା ନାଇଁ, ଲଘୁଚାପ ବର୍ଷା?
1: ହଁ ଲଘୁଚାପ ବର୍ଷା ଲାଗିଛି ଆଜ୍ଞା, ବାକି ବରଗଡ଼ ଜିଲ୍ଲାରେ ଆଜ୍ଞା ହେଲା ବି ଖରାର ପ୍ରଭାବ ଟିକେ ଅଛି ଆଜ୍ଞା, ବର୍ଷା ଟିକେ ମେଘୁଆ ପାଗ ରଖିଛି, ଆଉ ସନ୍ଧ୍ୟା ଟାଇମ ହେଲେ ଟିକେ ଝିପିର ଝିପିର ବର୍ଷା ହଉଛି, ନହେଲେ ଆଜ୍ଞା ଖରା ପାଗ ରଖିଛି ଆଜ୍ଞା, ବହୁତ ଖରା ହଉଛି।
0: ଆଚ୍ଛା ଆପଣଙ୍କର କାମରେ କିଛି ଅସୁବିଧା ହଉନି ତ?
1: ହଁ କାମରେ ବେଲେ ଆଜ୍ଞା ଆମେ ମାନେ ସମୟ ଜାଣିକି କାମ କରୁଛୁ, ଖରା ସମୟରେ ଆମେ ରେଷ୍ଟ ନଉଛୁ ଆଜ୍ଞା।
0: ଓ କେତେ ସମୟ ରେଷ୍ଟ ନଉଛନ୍ତି?
1: ଧରୁନ ସକାଳୁ କାମ ଯଦି ଛଅ ସାତଟାରୁ ହେଲା ହେଲେ ବାର ସାଢେ ବାରଟାରେ କାମ ବନଉଛି, ଫେର ଉପର ବେଳା ତିନିଟାରୁ କାମ ଧରା ହଉଛି ଆଜ୍ଞା।
0: ଠିକ ଅଛି ସୁବଲ ବାବୁ, ଆପଣ ଭଲରେ ରୁହନ୍ତୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
1: ହଁ ଆଜ୍ଞା, ଆଉ ବହୁତ ଦିନ ପରେ ଆପଣଙ୍କ ସାଙ୍ଗେ କଥା ହେଲାନି, ଆପଣଙ୍କୁ ଫେର ନୂଆଖାଇ ଜୁହାର, ଆପଣଙ୍କୁ ଧନ୍ୟବାଦ।
0: ଜୁହାର ଜୁହାର।
1: ଆଉ ଏଇ ଗୀତଟା ଆଜ୍ଞା ଆମର ଆକାଶବାଣୀ ଜୟପୁର ଯେତିକି ଶୁଣୁଛନ୍ ସବୁ ସୁଧା ଭାଇ ବହିନ ମାନଙ୍କୁ ଏଇଟା ସ୍ପେଶାଲ ଡେଡିକେଟେଡ୍ ନୂଆଖାଇ ଜୁହାର ବି ଆଜ୍ଞା।
0: ରହିଲି, ଜୁହାର।
1: ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ, ଡାଇଲଗ୍ ଆସୁଣି।
1: ହଁ ବେରାବୁ, ମୁଁ ଶାନ୍ତନୁ ପଣ୍ଡା କହୁଛି, ହରିଓମ ନଗର ଗୋବିନ୍ଦଲାଲ ସମ୍ବଲପୁର।
0: ହଁ ପଣ୍ଡା ବାବୁ ନମସ୍କାର।
1: ନମସ୍କାର,
0: ଭଲ ଅଛନ୍ତି?
1: ହଁ ହଁ ଭଲ ଅଛି, ଆପଣ ବି ଭଲ ଅଛନ୍ତି?
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଇନ୍ଦ୍ରଧନୁର ସପ୍ତରଙ୍ଗ ସବୁ ତ ଯାଇଛି।
0: ବାପରେ, ଗାଇଛନ୍ତି ପ୍ରଣବ ପଟ୍ଟନାୟକ, କଥା ଚିତ୍ର ସମର୍ପଣ।
1: ମୋତେ ଯାହା ଲାଗୁଛି ଆସନ୍ତା 30 ତାରିଖ ଆକାଶବାଣୀରୁ ଗୋଟେ ଇନ୍ଦ୍ରଧନୁ ଲିଭି ଯିବ ବାକି ଲାଗୁଛି।
0: ସମସ୍ତେ ଏମିତି ଚାକିରି କରୁଥିବା ଲୋକ ତ ଯିବେ ନିଶ୍ଚୟ, କେବେ ନା
1: କେବେ ନିୟମ ହେଇଛନ୍ତି, କାଲି ଅବସର ଗ୍ରହଣ କରିବେ।
0: କିନ୍ତୁ ସ୍ମୃତି ଗୋଟେ ଛାଡିକି ଯିବା କଥା ନାଇକି?
1: ଯେକୌଣସି ରହିଯିବ ସବୁଦିନ ପାଇଁ,
0: ଯେକୌଣସି ବ୍ୟକ୍ତିବିଶେଷ ଯେଉଁମାନେ ବି ଏ ପୃଥିବୀରେ ଆସୁଛନ୍ତି, ନିଶ୍ଚୟ ଭଲ ହଉ ଖରାପ ହଉ କିଛି ନା କିଛି ସ୍ମୃତି ଛାଡିକି ଯିବେ। ତେଣୁକରି ଆମେ ଯେତେ ଦିନ ବଞ୍ଚିବା ଭଲ କାମ କରିବା।
1: ହଁ ଭଲ କାମ କରିବା।
0: ତେବେ ପଣ୍ଡା ବାବୁ, ଆପଣଙ୍କର ସେପଟେ ବର୍ଷା ହଉଛି କି ନାହିଁ? ଲଘୁଚାପ ବର୍ଷା
1: ଶୁଣନ୍ତୁ, ଏଠି ହଉନି, କିନ୍ତୁ ମେଘୁଆ ପାଗ ଟିକେ ଟିକେ ହଉଛି, ଖରା ବି ହଉଛି।
0: ଆଚ୍ଛା, ବର୍ତ୍ତମାନ ଯେମିତି ଗୋଟେ
1: ଗରମ ଟିକେ ଅଛି ଆଜ୍ଞା।
0: ହଁ, ଗୋଟେ ବାତ୍ୟା ଆସିବ ବୋଲିକିରି ଆଗୁଆ ସୂଚନା ମିଳିଛି, ତାର ପ୍ରଭାବ ଟିକେ ଆମର ଏପଟେ ପଡିଛି, ପ୍ରବଳ ବର୍ଷା ଚାଲିଛି।
1: ବ୍ରହ୍ମପୁରରେ ପହିଲା ଲ୍ୟାଣ୍ଡଫଲ ହବ ବୋଲି କହୁଛନ୍ତି।
0: ହଁ, ଗୋପାଳପୁରରେ। ଆଚ୍ଛା, ତା ମାନେ ଆପଣଙ୍କର ସେପଟେ କିଛି ଭୟ ନାହିଁ ନାଇକି?
1: ନାଇଁ,
0: ଖରା ଟିକେ ହଉଛି, ବର୍ଷା ଟିକେ ହଉଛି ବେଳେ ବେଳେ ନାଇକି?
1: ବର୍ଷା କେତେବେଳେ କେମିତି ହଉଛି, ବଜ୍ରପାତ ବି ହଉଛି।
0: ଆଚ୍ଛା, ବଜ୍ରପାତ ତ ବଡ ଅସୁବିଧା। ସେଟା ସତର୍କ ନ ରହିଲେ ଅସୁବିଧା ପୁରା ନାଇକି? ଆଉ ଘରେ ସବୁ ଭଲ ତ ଆପଣଙ୍କର?
1: ସମସ୍ତେ ଭଲ ଆଜ୍ଞା।
0: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
1: ହଉ, ଧନ୍ୟବାଦ ଆଜ୍ଞା।
0: ଜୁହାର ଜୁହାର।

0: ହ୍ୟାଲୋ ଡାଇଲଗ୍ ଶୁଣି
1: ମୁଁ ନରେନ୍ଦ୍ର କୁମାର ସାହୁ ଆର୍ ପଟନା ଥଳ କଟକରୁ କହୁଛି ଆଜ୍ଞା।
0: କୁହନ୍ତୁ ନରେନ୍ଦ୍ର ବାବୁ କୋଉ ଗୀତ ଶୁଣିବେ?
1: ଟକା ମୋହନ ସ୍ମୃତି ଏକ ରୂପା ଜହ୍ନ ମହାଦେବ ଜିଜି ଗାଇ।
0: ସ୍ମୃତି ଏକ ରୂପା ଜହ୍ନ ଭଲ ଅଛନ୍ତି ନରେନ୍ଦ୍ର ବାବୁ?
1: ହଁ ଭଲ ଅଛି, ବର୍ଷା ତ ଲାଗି ରହିଛି କାଲି ଠାରୁ।
0: ଓ କେବେଠୁ ହେଲାଣି ବର୍ଷା?
1: ବର୍ଷା କାଲି ଠୁ ଲାଗି ରହିଛି। ଲଘୁଚାପ ହେଇଛି ତ।
0: ଆଚ୍ଛା, ତା ମାନେ ପ୍ରବଳ ହଉଛି ନା ଅଳ୍ପ ଅଳ୍ପ ହଉଛି?
1: ଛାଡି ଯାଉଛି, ଏଇ ଅଧଘଣ୍ଟା ପୁଣି ବର୍ଷା ହେଇଯାଉଛି ଏମିତି ଲାଗୁଥିବା।
0: ଆଚ୍ଛା, ଏଇ ଯୋଉ ବର୍ଷା ହୁଏ ଲଘୁଚାପ ଜନିତ ବର୍ଷା ହୁଏ, ଆପଣଙ୍କୁ କିଛି ଅସୁବିଧା ହୁଏ ବିଶେଷ କରି ଆପଣଙ୍କ ଅଞ୍ଚଳରେ?
1: ଅଞ୍ଚଳରେ ଲୋକମାନେ ଯାତାୟାତ ସବୁ ପ୍ରକାର ଅସୁବିଧା ହୁଏ, ବର୍ଷା ଅଧିକ ହେଲେ ଯାତାୟାତ ଲୋକମାନଙ୍କର ବହୁତ ଅସୁବିଧା ହୁଏ।
0: ନାଇଁ ଯେମିତିକି ନଦୀରେ ବନ୍ୟା ଆସିବା, ରାସ୍ତାଘାଟ ପାଣିରେ ଭରିଯିବା, ଏସବୁ ହଉଛି?
1: ରାସ୍ତାଘାଟ ପାଣି ନଦୀରେ ବନ୍ୟା ଆସିଯାଉଛି।
0: ଆଚ୍ଛା, ଆପଣଙ୍କର କାମଦାମରେ କିଛି ଅସୁବିଧା ହଉଛି କି?
1: କାମଦାମରେ ଅସୁବିଧା ହୁଏ, ତାମାନେ କରେଣ୍ଟ ଚାଲିଯାଏ।
0: ଆଚ୍ଛା ଆଚ୍ଛା, ଏଇଟା ଗୋଟେ ବଡ଼ ପ୍ରୋବ୍ଲେମ ନାଇଁ କି? ଆଉ ଏଇ ଯୋଉ ବର୍ଷା ଦିନ ଆସିଲେ ସାଧାରଣତଃ ଆପଣଙ୍କର ଖାଇବା ପିଇବାରେ ଟିକେ ପରିବର୍ତ୍ତନ ହୁଏ କି? ଗରମ ଖାଇବା ସବୁ?
1: ହଁ, ଗରମ ଖାଇବା।
0: ଆଉ ବର୍ତ୍ତମାନ ଆପଣଙ୍କର ଆଉ କୁଆଡେ ଯିବାର ନାହିଁ ଆଗକୁ କିଛି ପର୍ବପର୍ବାଣି ଦଶହରା ପାଇଁ?
1: ନାଇଁ, ଆଗକୁ ଆସିଛି ଆମ କଟକ ଦଶହରା।
0: ଆପଣ କଟକ ଯିବେ ନା କେମିତି, କୋଉଠି ଦେଖିବେ?
1: ଦେଖିବା କଟକ ଯାଇପାରିବେ।
0: ଠିକ ଅଛି ନରେନ୍ଦ୍ର ବାବୁ, ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
1: ଆଜ୍ଞା, ରହିଛି, ନମସ୍କାର।
0: ନମସ୍କାର।

0: କାହିଁକିନା ଆପଣ ଯେଉଁଭଳି କର୍ମ କରୁଛନ୍ତି ଆମ ଶ୍ରୋତାଙ୍କ ଉଦୟ ରାଜ କରୁଛନ୍ତି, ସେଥିପାଇଁ ଆପଣ ଆଉ ଥରେ ଶ୍ରୋତା ଶୁଭକାମନା ଜଣାଉଛି। ଆଉ ଯେତେ ପାଖେ ଆସୁଛି 30 ତାରିଖ ଆମ ଛାତିରେ ଗୋଟେ ସେମିତି ଦରଦାସ୍ତ ଗୋଟେ କଣ ଗୋଟେ ହଜିଲା ଆଡେ ଆମକୁ ଲାଗୁଛି। ଆପଣ ସେ କର୍ମକୁ ମୁଖ୍ୟ ଦେଇଛନ୍ତି, କେବେ ପ୍ରଶଂସା କି ଆଶୀର୍ବାଦ ଖୋଜୁନାହାନ୍ତି, ଆଉ ଆପଣଙ୍କ ପଛରେ ଆଶୀର୍ବାଦ ଆଉ ସଫଳତା ବଢ଼େଇଛି, ଆଉ ସେଥିପାଇଁ ଆଜି ଆପଣ ସବୁ ସଦା ରାଜ କରିବେ। ଏଇଭଳି ଯଦି ସମସ୍ତେ ମନ ଦାନରେ କାମକୁ ଯଦି ସେବା ମନ ରଖେ, ନିଶ୍ଚିନ୍ତ ଆପଣଙ୍କ ଭଳି ସମସ୍ତ ହେଇପାରିବ, ଆପଣ ଜାଗା ବି ପୂରଣ ହେଇପାରିବ। ଅବଶ୍ୟ ଆପଣ ଜାଗା କେହି ପୂରଣ କରିପାରିବେ, କିଛି ମାତ୍ରା ତ ପୂରଣ କରିବେ, ଯଦି ସେବା ମନୋଭାବ ରହିବ ତାହେଲେ ନିଶ୍ଚିନ୍ତ ଆପଣଙ୍କ ଭଳିଆ ସମସ୍ତଙ୍କ ହୃଦୟ ରାଜ କରିପାରିବେ।
1: ରହିଲି ମୁନା ବାବୁ, ବହୁତ ଧନ୍ୟବାଦ, ନମସ୍କାର।
0: ରହୁଛି, ନମସ୍କାର।

ଏଡିସେସ୍ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମ ନମ୍ବର ହେଲା 0684230690। ତେବେ ବିଦାୟ ନେଉଛି, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଲୁଟେରା କଥାଚିତ୍ରରୁ, ଶିଳ୍ପୀ ମୋନାଲି ଠାକୁର, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଅମିତ।

ଫନା ଏହି କଥା ଚିତ୍ରର ଗୀତଟିକୁ ଶୁଣୁଛନ୍ତି ଶିଳ୍ପୀ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀମାନଙ୍କ କଣ୍ଠରେ। ଗୀତିକାର ପ୍ରସୂନ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ବାତ୍ୟା ଏବଂ ପ୍ରବଳ ବର୍ଷା ସମ୍ପର୍କରେ ସତର୍କତା ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ବା ଉଚ୍ଚ ସତର୍କତା ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, ଗନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଟି ଏତିକିରେ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ହିନ୍ଦୀ କଥାଚିତ୍ରର ଗୀତ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ।

କାବିଲ ଏହି କଥାଚିତ୍ରର ଗୀତଟିକୁ ଶୁଣିଛନ୍ତି ଶିଳ୍ପୀ ଜୁବିନ ନଟିଆଲ ଏବଂ ପଲକ ମୁଚଲଙ୍କ କଣ୍ଠରେ। ଗୀତିକାର ନାସିର ଫରାଜ, ସଙ୍ଗୀତ ରାଜେଶ ରୋଶନ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ତୁମରେ ଭକ୍ତ ଭଗବାନ ତ କଞ୍ଜପରେ ଲୟ ରଖି କହୁଛି ହେ ପ୍ରଭୁ ଜୀବନର ହରି ଏ ଦୁଃଖରେ କାଳ ଯାହାକୁ ମୋର ଅତିବାହିତ ହୋଇଗଲା ଆପଣ ଟିକେ ହେଲେ କର୍ଣ୍ଣପାତ କଲେ ନାହିଁ ଗରିବର ଦୁଃଖ ଆପଣ କେବେ ହେଲେ ବୁଝିଲେ ନାହିଁ ତାପରେ ଭକ୍ତ କଣ ନିବେଦନ କରୁଛି।

0: ତାପରେ ଭକ୍ତି ନିବେଦନ କରି କହୁଛି ହେ ପ୍ରଭୁ, ଆପଣଙ୍କ କଞ୍ଜକ ପୈରବିତ୍ତ ମୁଁ ଆଉ କିଛି ଭାବିବାର ମୋତେ ଆଉ ସମୟ ନାହିଁ। ତାପରେ କଣ ଭକ୍ତ
1: କହୁଛି,
0: ଜାତଂ ସୂର୍ଯ୍ୟ କୂଳେ ପିତା ଦଶରଥ କ୍ଷେମଣି ଭୁଜା ମର୍ଗଣୀ ସୀତା ସତ୍ୟ ପ୍ରଣୟ ନା ପ୍ରଣୟ ନିଜ ଲକ୍ଷ୍ମଣ ସମନ ଚାସ୍ତି ଭୁବନେ ପ୍ରତ୍ୟକ୍ଷ ବିଷ୍ଣୁ ସ୍ୱୟଂ ରାମ ଜନ ବିଳମ୍ବିତ ପିବିଧିନା ଚାନ୍ୟ ପରେ କାକ ଯେ ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ ଯାହାଙ୍କର ପିତା ହେଉଛନ୍ତି ଦଶରଥ, ଯାହାଙ୍କର ଯଶକୀର୍ତ୍ତି ପୃଥିବୀ ସାରା ବ୍ୟାପି ଯାଇଛି, ଯାହାଙ୍କର ଭାଇ ହେଉଛନ୍ତି ଲକ୍ଷ୍ମଣ, ଯାହାଙ୍କର ପତ୍ନୀ ହେଉଛନ୍ତି ସୀତା, ସତୀ ସତ୍ୟପରାୟଣୀ, ତାଙ୍କ ଭାଗ୍ୟରେ ମଧ୍ୟ ବିଡମ୍ବନା ପଡିଲା। ସେ ଆଜି 14 ବର୍ଷ ମାନଙ୍କୁ ଗଲେ, ଆମେ ଅନ୍ୟମାନଙ୍କ କଥା କଣ ବା କହିବା, କାହାରି କଥା କହିପାରିବା ନା। ଏମତ କହୁ ରାମଚନ୍ଦ୍ର ଆଜି ସମସ୍ତଙ୍କର ମନାଭୀଷ୍ଟ ପୂର୍ଣ୍ଣ କରନ୍ତୁ, ବୋଲାନ ଦେଖବାର ହରି ବୋଲ। ସେଇ ବନବାସରେ ଯାଇ ପଞ୍ଚବଟୀରେ ଆଜି ଘରଣୀ ହରେଇ ବସିଛନ୍ତି ରାମଚନ୍ଦ୍ର, ଘରଣୀ ହରେଇ ଆଜି ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି। ଘଣ୍ଟ କବି ଯଦୁମଣି ମହାପାତ୍ରଙ୍କର ଗୋଟିଏ ମନେ ପଡିଗଲା,
1: ଲେଖିଲେ
0: କହିଲା ସଲକ୍ଷ

0: ବନ୍ୟଜୀବକୁ ଲକ୍ଷ୍ୟ କରି କହୁଛନ୍ତି, କୁଆଡେ ଗଲା ମୋର ସୀତା? ଲକ୍ଷ୍ମଣ
1: ଭାଇ
0: ତ ବହୁତ ଖୋଜିଲେଣି, ଏ ଅରଣ୍ୟରେ ମୁଁ ତ ସୀତାଙ୍କୁ ପାଉନି, କୁଆଡେ ଗଲା?
1: କୁଆଡେ ଗଲେ ମା ଜନକ?
0: ଆମେ ତ କବନ୍ଧ ଚଟାଇ ପାଖରୁ ସବୁ ସମ୍ବାଦ ପାଇଥିଲେ
1: ଭାଇ,
0: କୁଆଡେ ଦଶମୁଖ ବିଶିଷ୍ଟ ଜଣେ ରାକ୍ଷସ ସେ ମୋର ପତ୍ନୀକୁ ଚୋରି କରି ନେଇ ଚାଲି ଯାଇଛି
2: ଭାଇ।
0: ହଁ ହଁ,
2: ଏ କଣ ସତ୍ୟ କଥା?
0: ଦେଖ ବାବୁ, ଭକ୍ତ କବି ମଧୁସୂଦନ ରାଓ ଗୋଟେ ପଦ ଲେଖୁଛନ୍ତି, ସ୍ୱର୍ଗେ ବି ଦଳିତ ହୃଦୟ ଯାଉ।

0: ଯଦି କହିବ ଏ ଅରଣ୍ୟରେ ମତେ ପକାଇ ରଖିଛି ମାରି ଦିଅନ୍ତା ଗଲା ଜାଣନ୍ତି ପ୍ରାଣ ଚାଲିଗଲା କିନ୍ତୁ ହେ ଲକ୍ଷ୍ମଣ କଣ କରିବି
1: କଣ କରିବା
0: ଦେଖ ବାପା ତୁମେ ହଉଛ ମୋର ଭାଇ ମୁଁ ଆଜି ସୀତାଙ୍କୁ ଖୋଜି ଖୋଜି ଅତି ବ୍ୟସ୍ତ ହୋଇ ପଡିଲେଣି
1: ଭାଇ
0: ପ୍ରକୃତି କବି ଗଙ୍ଗାଧର ମେହରଙ୍କର ଗୋଟିଏ ପଦ ମନେ ପଡୁଛି
2: ନାହିଁ
0: ସିନା ଘରେ ହୃଦ ପ୍ରେମ

0: ଅନ୍ୟସ୍ୱାମି ସମ୍ମୁଖ ବିମୁଖ ବିଧାତା ତା ବିସ୍ଫୁରାଉ ନିବିଡ଼ ପ୍ରଣୟ ବିରୋଧୀ ଅଙ୍ଗୀକରମୀ ଗରଳ କୁଳେ କଳଙ୍କ ଶାନ୍ତି ଭଦାମେ କୁଟିଳ ଧନୁରନ୍ତରାୟ ମହାନାଟକରେ ହନୁମାନ ବିରଚିତ ମହାନାଟକରେ ଗୋଟିଏ ପଦ ପ୍ରମାଣ ଅଛି, ରାମଚନ୍ଦ୍ର ସୀତାଙ୍କୁ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି, ଦୁଃଖିତ ନାରେ କାଳଯାପନ କରୁଛନ୍ତି। ସଙ୍ଗତରେ ଅଛନ୍ତି ଭାଇ ଲକ୍ଷ୍ମଣ, ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି। ବାବୁ ଲକ୍ଷ୍ମଣ
1: ଭାଇ
0: ଦେଖିଲୁ, ଆରେ ଇଏ ତ ଗୋଟେ ଅପୂର୍ବ ପଦାର୍ଥ ପଡିଛି ବାଟରେ।
1: ଭାଇ ଇଏ ଗୋଟିଏ,
0: ହଁ ଚିହ୍ନି ପାରିଲୁ ତ? ହଁ
1: ଗୋଟିଏ କଦମ୍ବ ଫୁଲ।
0: କଦମ୍ବ ଫୁଲ ଇଏ ବିଜୟୀ ଯେ ଜଗତରେ କାତର।

0: ଯେ ରାମଚନ୍ଦ୍ର ବାଟରେ ଯାଉ ଯାଉ ଗୋଟିଏ କଦମ୍ବ ଫୁଲ ପାଇଲେ। ମନ ଭିତରେ ବିଚାର କଲେ, ଇଏ କଦମ୍ବ ଫୁଲଟି ଗଛରୁ ସରି ପଡି ଯେମିତି ଶୁଷ୍କ ହେଇଯାଇଛି, ମୋର ପତ୍ନୀ ସୀତା ସେହିପରି ଶୁଷ୍କ ହେଇ ପଡିଥିବ,
1: ତାଙ୍କ ମୁଖମଣ୍ଡଳ ଏହିପରି
0: ମଳିନ ହେଇ ପଡିଥିବ। ତେଣୁ ମନ ଭିତରେ ଚିନ୍ତା କରୁଛନ୍ତି, ବାବୁ କଣ କରିବି, ଏ କଦମ୍ବ ଫୁଲ ପରିକା ମୋର ସୀତା ହେଇଥିବ। ବିରହେ ଯେ କେଉଁ ଦିନ

0: ଚାରିକା ହୋଇଥିବ ତା ନା ଏ ବାରମ୍ବାର ଏ ଫୁଲକଟାକୁ ଦେଖିବା ମୋର ଆବଶ୍ୟକ ନାହିଁ
1: ନା ଭାଇ
0: କଲା ବିରକ୍ତି।

0: ଆଗ୍ରହୀ ଅଛି କର୍ପୁର ନଗରେ
1: ବାବୁ ଲକ୍ଷ୍ମଣ, ଏଇ ଯୋଉ ଦେଖାଯାଉଛି ଗୋଟେ ଶୃଙ୍ଗ, ଏ ଶୃଙ୍ଗ ନିକଟକୁ ଚାଲ,
2: ଏଇଠି ବିଶ୍ରାମ କରିବା ଭାଇ, ଚାଲ ଏଇ ଶୃଙ୍ଗରେ ବିଶ୍ରାମ କରିବା।
0: ବିରାଧପର ଲକ୍ଷ୍ମଣ ଧୃତ

0: ବାରିକି ଭୟ କରି ସୁଗ୍ରୀବ ଲୁଚିଛି ଋଷ୍ୟମୁଖ ପର୍ବତରେ, ନଳ ଲୀଳ ସୁଷେଣ ଦାମ୍ବବନ ଆଦି ବୀରମାନେ ଅଛନ୍ତି, ପାଖରେ ଅଛନ୍ତି ହନୁମାନ। ଆଚ୍ଛା ସୁଗ୍ରୀବ ଯେତେବେଳେ ଦେଖିଦେଲେ ଯେ କେହି ଦି ଜଣ ଅରଣ୍ୟ ଭିତରେ ଆସୁଛନ୍ତି ଆମରି ଆଡ଼କୁ, ମନ ଭିତରେ ଚିନ୍ତା କଲେ ଏ ହେଉଛନ୍ତି ନିଶ୍ଚିନ୍ତ ଭାବରେ ବାଳିର ଚାର, ବାଳି ବୋଧେ ଚାର ପଠେଇଛି ମୋତେ ଧରି ନେବା ପାଇଁ। ଏ କଥାକୁ ମନ ଭିତରେ ଭାବି ସୁଗ୍ରୀବ ଗୁମ୍ଫା ଭିତରେ ଲୁଚିବାକୁ ଯାଉଛି। ପାଖରେ ଥିଲେ ହନୁମାନ, ବାବା କଣ
1: ମାମୁ,
0: ମାମୁ ତୁମେ ଗୁମ୍ଫା ଭିତରେ ଲୁଚିଛ? ଛି ଛି ଛିଲା ତ ମାରୁନି ଗଲା ବାଳି ସକି।

0: para comer, que almoço, mas não é bebê, que almoço, mas não é bebê. ଯଦି ବାଳି ଆମ ସହିତ ଯୁଦ୍ଧ କରିବାକୁ ଆସିବ ତାହେଲେ ସିନା ଆମେ ପାରିବା ନାହିଁ। ଇଏ ଯଦି ଗୋଟେ ବାଳିର ଚାର ଆସିଛି ତାକୁ କଣ ଆମେ ପାରିବା ନାହିଁ। ଆଉ ତୁମେ ଗୁମ୍ଫା ଭିତରେ କାହିଁକି ଲୁଚୁଛ? କାରଣ କଣ
1: ହନୁମାନ
0: କାହିଁକି ଲୁଚୁଛ ଗୁମ୍ଫା ଭିତରେ? ଆସ, କିଏ ଚାହିଁଲ ଦେଖିବା, କିଏ ଆସୁଛନ୍ତି ଚାଲ ଦେଖିବା, କିଏ ବାଳିର ଚାର ଦେଖ,
2: ଚାଲନ୍ତୁ ଚାଲନ୍ତୁ ଟିକେ ଦେଖିବା, ଚାଲନ୍ତୁ।
0: ନଳ ନୀଳ ଶୋଷଣ ଜାମ୍ବବାନ ହନୁମାନ ସମସ୍ତେ ଯାଇ ଦେଖିଛନ୍ତି। ଆରେ କିଡ଼େ ସୁନ୍ଦର ମୂରତି, କିଡ଼େ ସୌନ୍ଦର୍ଯ୍ୟ, ନବଦୁର୍ବାଦଳ କାନ୍ତି, ହେ ପ୍ରଭୁ
2: ଜଟା ବଳକଳ ଧାରି,
0: ବାନପ୍ରସ୍ଥ ବେଶ ଧାରି,

0: ଜଣେ ଜାମ୍ବବାନ ହନୁମାନ ସମସ୍ତେ ଦେଖିଲ ସେ ତ ବାନପ୍ରସ୍ତ ଧାରଣ କରିଛନ୍ତି, ଜଟା ମୁକୁଟ ତାଙ୍କର ଜଟା ହେଇଗଲାଣି, ସେ ଗୋଟେ ବାନର ପତିର ଚାର ହେବେ, ଅସମ୍ଭବ କଥା।
1: କନ୍ଦରେ ପଇତା
0: ଦେଖ ଦେଖ ଦେଖ ଆହୁରି ଦେଖ ଆସୁଛନ୍ତି ଏପଟେ ଦେଖିଲ ପ୍ରଭା ଥିବ।

0: ସୁଶୀଣ ଦେଖିଲ
1: କଣ
0: ପୂର୍ଣ୍ଣଚନ୍ଦ୍ର ଯେତେବେଳେ ପୂର୍ଣ୍ଣମୀ ଦିନ ଚନ୍ଦ୍ର ହୁଏ ସୌନ୍ଦର୍ଯ୍ୟ ତ ଦେଖାଯିବନି ସେଠାରେ ଏ ରୂପ ଥିବ ନଚେତ ନାହିଁ ବିଧୁ ବୋଲନ୍ତେ ବିଷ୍ଣୁ
2: ବିଷ୍ଣୁ
0: ବିଷ୍ଣୁଙ୍କ ଠାରେ ରୂପ ଥିବ ଅନ୍ୟ କାହାରି ପାଖରେ ରୂପ
1: ନଥିବ
0: ଦେଖିଲ କେଡ଼େ ସୌନ୍ଦର୍ଯ୍ୟମୟ ରୂପ ଆମରି ଆଡ଼କୁ ତ ଆସୁଛନ୍ତି ଦେଖିବା ଆଚ୍ଛା ବାବୁ ହନୁମାନ
2: ମାମୁ
0: ଗୋଟେ କାମ କରିବ
2: କଣ କରିବି ମାମୁ
0: ବିହି କଙ୍କ ବେଶ ଯାଇ କେ ତୁମ୍ଭେ

0: ଯେ କଥା ରହିଗଲା
1: କଣ ମାମୁ
0: ଯେ ଘଟଣାଟା ହଉଛି କଣ
2: କଣ
0: ଗୋଟେ ରାମା ସନ୍ତର୍ଚ୍ଚ ବହି ରାମା ଆକାଶ ମାର୍ଗରେ ଯେତେବେଳେ ଉଡି ଯାଉଥିଲା
2: ଆଚ୍ଛା
0: କାନ୍ତ କାନ୍ତ କହି କାନ୍ଦୁଥିଲା ବୃକ୍ଷଲତାକୁ ସାକ୍ଷୀ କରୁଥିଲା
1: କରୁଥିଲା
0: ତାର ଏ ସ୍ୱାମୀ ହେବେ କି
1: ପଚାରି
0: ବୁଝିଲୁ ସେ ଯଦି କହିବେ ତାହେଲେ ଆମେ ଜାଣିପାରିବା ଠିକ ସେଇ
1: ଠିକ କଥା
2: ତେବେ ପଚାରିବା
1: ପଚାରିବା
0: ତୁମେ ବ୍ରାହ୍ମଣ ଏବେ ସଧାରଣ କରି ଯାଇ ତାଙ୍କୁ ଟିକେ ପଚାରିଲ
1: ଆଚ୍ଛା ମୁଁ ଯାଉଛି
0: ସେମାନେ କାହିଁକି ଅରଣ୍ୟରେ ଭ୍ରମଣ କରୁଛନ୍ତି
1: ଆଚ୍ଛା ମୁଁ ଯାଉଛି ମାମୁଁ ପଚାରି
0: ସୁଗ୍ରୀବଙ୍କ କଥା ଅନୁସାରେ ସୁଗ୍ରୀବଙ୍କ କଥା ଅନୁସାରେ ଆଜି ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି ଯାଜପୁର ଅଞ୍ଚଳସ୍ଥ ବସୁ ଗୋଟିଏ ପଦ କିପରି ବ୍ରାହ୍ମଣ ବେଶ ଧାରଣ କରିଛନ୍ତି ଦିବ୍ୟ ଚନ୍ଦନ ପଇତା ପ୍ରଭାରେ

0: ମାମୁଙ୍କ କଥା ଅନୁସାରେ ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି, ଉପବୀତ ଟିଏ ପକେଇଛନ୍ତି, ଚିତା କାଟିଛନ୍ତି, ଆଉ କଣ କରିଛନ୍ତି?
1: କଣ କରିଛନ୍ତି?
0: ଆଗୁଳ ପିଙ୍ଗଳ ଜଟା ଖଳ

0: ମଠାଟିଏ ଧାରଣ କରିଛନ୍ତି
1: ଆଚ୍ଛା
0: ସୁନ୍ଦର ମଠାଟିଏ ପିନ୍ଧିଛନ୍ତି
1: ଆଚ୍ଛା
0: ବ୍ରାହ୍ମଣ ବେଶ ଧାରଣ
2: କରିଛନ୍ତି
0: ଆସ୍ତେ ଆସ୍ତେ ଧୀରେ ଧୀରେ
2: ଚାଲିଛନ୍ତି ହନୁମାନ
0: ରାମ ଲକ୍ଷ୍ମଣ ଏଡ଼କୁ ଆସୁଛନ୍ତି ଜାଣି ଯୁଆଡୁ ଆସୁଛନ୍ତି ସିଆଡ଼କୁ ହନୁମାନ ଯାଇ ତାଙ୍କ ପାଖରେ ଠିକ ଏତେ ବଡ ସମୟରେ ହେଲା କଣ
2: ହେଇଛି
0: ହନୁମାନ କଣ ଚିନ୍ତା
1: କରୁଛନ୍ତି
0: ତୁଳସୀ ଦାସ ଗୋଟେ ପଦ ଲେଖୁଛନ୍ତି ରାମାୟଣରୁ

0: ହନୁମାନ ଜୀବନ ଭିତରେ ଚିନ୍ତା କରିଛନ୍ତି, କିଏ ତୁମ ସୁନ୍ଦର ରୂପ, ଏ କଣ୍ଟକିତ ବନରେ କୋମଳ ପାଦ ଗୁଡିକ ଫୁଟି ଯାଉଥିବ, କାହିଁକି କଣ୍ଟକିତ ବନରେ ଭ୍ରମଣ କରୁଛନ୍ତି?
1: ହେ ଜଟାଧାରୀ, କାହିଁକି କାହିଁକି ତୁମେ ଏ ଜଙ୍ଗଲ ମଧ୍ୟରେ ଚାଲିଛ?
0: ହଁ, ଏ ଜଙ୍ଗଲ ଭିତରେ ଚାଲିବାର କାରଣ କଣ? ଏତେ ସୁନ୍ଦର ରୂପ, ନବବର କାନ୍ତି, କମନୀୟ କାନ୍ତି, ଏ କଣ୍ଟକିତ ବନରେ କାହିଁକି ଚାଲୁଛନ୍ତି? ଏ କଥା ହନୁମାନ ଲକ୍ଷ୍ୟ ରଖିଛନ୍ତି, ଦୂରରୁ ଦେଖି ବନ୍ଧକୁ ଚିହ୍ନି ପାରିଛନ୍ତି, ମନ ଭିତରେ ଚିନ୍ତା କରିଛନ୍ତି।
2: କଣ
0: ମୁଁ ଯାଉଛି, କଣ ପଚାରିବି? ଆଚ୍ଛା ଠିକ ଅଛି, ମୁଁ ପଚାରିବି। ଆମର ଘଣ୍ଟକ ବିଜତ ଗୁଣୀ ମହାପାତ୍ର ଲେଖୁଛନ୍ତି,

0: ହନୁମାନଙ୍କ କଥା ଶୁଣି ରାମଚନ୍ଦ୍ର କହିଛନ୍ତି
1: କଣ
0: ପିନାକ ହରି ଭଣି।

0: ତୋର ସୁବର୍ଣ୍ଣ ମୁକୁଟକୁ ଯେ ଚିହ୍ନିବ ତୋର ମୁକୁଟକୁ ଯେ ଚିହ୍ନି ପାରିବ ସେଇଦିନ ଜାଣିପାରିବୁ
1: ତୋରି ସେଇ ପ୍ରଭୁ
0: ହେଉଛନ୍ତି ବିଷ୍ଣୁ ତାଙ୍କରି ପାଖରେ ସଦାସର୍ବଦା ଲୟ ରଖିଥିବ ପ୍ରଭୁ ମୁଁ ଆଜି ଜାଣିପାରୁଛି ଆପଣ ହେଉଛନ୍ତି ପରମ ପ୍ରଭୁ
1: ଧନ୍ୟ ଭକ୍ତ
0: ପରମାର ପଦ୍ମ ପାଦେ

0: ତୁମେ ଜଣେ ମର୍କଟ ହୋଇ ଏଭଳି ସୁବର୍ଣ୍ଣ କିରୀଟି କୋଉଠାରୁ ପାଇଲ? ବାବୁରେ
1: ପ୍ରଭୁ,
0: ମନେ ପଡ଼ିଯାଇଛି ହନୁମାନଜୀଙ୍କର ପୂର୍ବ କଥା, ବ୍ରହ୍ମା ମତେ ଇଏ ବର ପ୍ରଦାନ କରିଥିଲେ।

ଦାନ ହିସାବରେ ସମସ୍ତଙ୍କର ମଙ୍ଗଳ ଭୀଷ୍ଟ ପୂର୍ଣ୍ଣ କରନ୍ତୁ। ଧାନ ମାଛରେ ରୋଗ ବିନାଶ କରନ୍ତୁ। ସମାଜରେ ମାନବ ମାନଙ୍କର ଦୁଃଖ ବିନାଶ କରନ୍ତୁ। ବୋଲ ଆନନ୍ଦ ଏକ ବାର ହରିହର।

0: ଲୋକଗୀତ କ୍ରମରେ ଶୁଣିଲେ ପାଲା ରାମହନୁଙ୍କ ଭେଟ, ପରିବେଷଣ କଲେ ଶିଳ୍ପୀ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଲୋକଗୀତ କ୍ରମରେ ଏଥର ଆସନ୍ତୁ ଶୁଣିବା ଦାସକାଠିଆ ଅହଲ୍ୟା ମୁକ୍ତି। ପରିବେଷଣ କରିଛନ୍ତି ଶିଳ୍ପୀ କୁଳମଣି ପଣ୍ଡା ଏବଂ ସାଥୀ।

ଦାସେ ବିଶ୍ୱବ୍ୟାପକ ବିଶ୍ୱ ଚିନ୍ତାମଣି ବିଶ୍ୱାତ୍ମା ବିଶ୍ୱସ୍ରଷ୍ଟାଙ୍କର ଅଭୟ ପାଦ ପଦ୍ମ ଯୁଗଳରେ ସର୍ବାଦୌ ବିଶ୍ୱ ଚିନ୍ତାମଣିକୁ ଲକ୍ଷ୍ୟ କରି ଭାରତର ମଙ୍ଗଳ କାମନାକୁ ଆଖି ଆଗରେ ରଖି ପାଲା ସଂସ୍କୃତି ଭିତରେ ଗୋଟିଏ ପଦ ପ୍ରାରମ୍ଭିକ ସଙ୍ଗୀତ ପାଠ କରାଯାଇଛି। ତାରି ଭିତରେ ମଧ୍ୟ ଆମର ବିଷୟବସ୍ତୁଟି ସମାପ୍ତ କରିବାକୁ ପଡିବ। ଯାରେ ଜୀବନ ଯାରେ ଯାରେ ଭେଟି ପରମ ରାଜା ଜାରେଣୁ ସାରସ ପାଦରୁ ସ୍ପରଶ ପାଷାଣ ନାରୀ ଚେତନା କହୁଛି ରେ ମନ ଯେଉଁ ପରମ ପୁରୁଷଙ୍କର ଅଭୟ ପାଦ ପଦ୍ମରୁ କଣିକା ଏ ଧୂଳି କଣା ପଡିଯିବାରୁ ପାଷାଣ ନାରୀ ରାଜା ଅର୍ଥାତ ପାଷାଣ ବୁଝେଇଲେ ପଥରଟି।

0: ତାପରେ ଯୁଗକୁ ଯୁଗ ଏହି ମତେ ଆଜ୍ଞା ସତ୍ୟ ଯୁଗ ଯାଇଛି, ସତ୍ୟ ଯୁଗ ପରବର୍ତ୍ତୀ ଯୁଗ ଆସିଲା ଆପଣଙ୍କର ତ୍ରେତୟା ଯୁଗ। ତ୍ରେତୟା ଯୁଗରେ ବିଶ୍ୱ ଚିନ୍ତାମଣି ଭଗବାନ ଅବତାର ଧାରଣ କରିଛନ୍ତି। କାହାକୁ ବଦ୍ଧ କରିବା ପାଇଁ?
1: କାହାକୁ
0: ନା? ବିଶ୍ୱରେ ଯିଏ ଦୁଃଖ ଦଉଛି, ଦେବତା ମାନଙ୍କୁ ଯନ୍ତ୍ରଣା ଦଉଛି, ଏ ବିଶ୍ୱକୁ ତ୍ରାସ ଦେଉଥିବା ଦଶାନନ ରାବଣକୁ ବଦ୍ଧ କରିବା ପାଇଁ ପ୍ରଭୁ ପରମ ବ୍ରହ୍ମ ଭଗବାନ ରାମ ଅବତାରରେ ଜନ୍ମ ହେଲେ। ଯେତେବେଳେ ଜନ୍ମ ହେଇଛନ୍ତି ଆଜ୍ଞା, ଆପଣ ମାନେ ସମସ୍ତେ ଜାଣନ୍ତି ସେତେବେଳେ ଯାଗ ଯଜ୍ଞ କରୁଥିଲେ ଭଗବାନଙ୍କୁ ପାଇବା ପାଇଁ ମୁନି ଋଷି ମାନେ। ତେଣୁ ବିଶ୍ୱାମିତ୍ର ବୋଲି ଜଣେ ମହର୍ଷି ଥିଲେ, ସେ ଯାଗ ଯଜ୍ଞ କରୁଥିବା ସମୟରେ ତାଙ୍କର ଯାଗ ଯଜ୍ଞକୁ ନଷ୍ଟ କରନ୍ତି ରାକ୍ଷସ ମାନେ। ତେଣୁ ସେ ସଦାବେଳେ ପ୍ରଭୁ ପରମ ବ୍ରହ୍ମଙ୍କୁ ଧ୍ୟାନ କରନ୍ତି। ହେ ପ୍ରଭୁ, ଶ୍ରୀମଦ ଭଗବତ ଗୀତାରେ ଆପଣ ନିଜେ କହିଛନ୍ତି, ୟଦା ୟଦା ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଅଧର୍ମସ୍ୟ ତଦାତ୍ମାନ ସୃଜାମିହ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ବିଶ୍ୱରେ ଯେଉଁ ଯାଗ ଯଜ୍ଞ ଆମେ କରୁଛୁ ଆପଣଙ୍କ ପାଇଁ, ହେ ବିଶ୍ୱ ଚିନ୍ତାମଣି, ଯଦି ଏ ବିଶ୍ୱକୁ ଏ ସୃଷ୍ଟିକୁ ଆପଣ ରକ୍ଷା ନ କରିବେ ତାହେଲେ ଆଜ୍ଞା ଏ ସୃଷ୍ଟି ନିଶ୍ଚିତ ଭାବରେ ଧ୍ୱଂସ ହେଇଯିବ। ଏଇ କଥା କହି ବିଶ୍ୱାମିତ୍ର ଭଗବାନଙ୍କୁ ପ୍ରାର୍ଥନା କରନ୍ତେ, ପ୍ରଭୁଙ୍କ ଅବତାର ହେଲା, ଶୂନ୍ୟବାଣୀ ହେଲା। କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସରେ ଗୋଟିଏ ପଦ ଲେଖିଛନ୍ତି, କହିଲେ ବିଖୁକି

0: ଅଯୋଧ୍ୟାରେ ପ୍ରଭୁ ଜନ୍ମ ହେଇଛନ୍ତି,
1: ପ୍ରଭୁ ଜନ୍ମ ହେଇଛନ୍ତି,
0: ବ୍ରହ୍ମଙ୍କର ଅବତାର ଘଟିଛି। ତେଣୁ ବିଶ୍ୱାମିତ୍ର ତୁମେ ଯାଅ, ସେଇଠି ପ୍ରଭୁଙ୍କୁ ଆଣିବ, ଏ ଯାଗଯଜ୍ଞ ସିଏ ରକ୍ଷା କରିବ। ଯେତେବେଳେ ଶୂନ୍ୟବାଣୀ ହେଲା, ଆଜ୍ଞା ବିଶ୍ୱାମିତ୍ର ଥିଲେ ବ୍ରହ୍ମଜ୍ଞାନୀ ବ୍ରହ୍ମର୍ଷି, ରାଜର୍ଷିରୁ ସେ ବ୍ରହ୍ମର୍ଷି ଉପାଧି ପାଇଛନ୍ତି, ବହୁତ କଷ୍ଟ କରିଛନ୍ତି। ଚିନ୍ତା କରେ ସତରେ କଣ ଭଗବାନ ଆସିଛନ୍ତି, ଯାଉଛି ଟିକେ ପ୍ରଭୁଙ୍କୁ ଆଣିବି ଆଉ ପରୀକ୍ଷା କରିବି ମଧ୍ୟ। କାରଣ ଆଜ୍ଞା ଭକ୍ତ ସଦାବେଳେ ଭଗବାନଙ୍କୁ ପରୀକ୍ଷା କରେ, ଯଦି ମୋ ପରୀକ୍ଷାରେ ଭଗବାନ ନିଶ୍ଚିନ୍ତ ଭାବରେ ହୋଇଥିବେ ତାହେଲେ ପ୍ରଭୁର ଅଭୟ ପାଦ ପଦ୍ମ ପରମ ପଦ ପଦରେ ଟିକେ ଆଶ୍ରୟ ନେବି ନିଶ୍ଚିନ୍ତ ଭାବରେ। ଏଇ କଥାକୁ ଚିନ୍ତା କରି ଆପଣଙ୍କର ପହଞ୍ଚି ଯାଇଛନ୍ତି କେଉଁଠି ନା ଦଶରଥଙ୍କ ସାମ୍ରାଜ୍ୟରେ, ଅଯୋଧ୍ୟା କଟକରେ। ଯେତେବେଳେ ବିଶ୍ୱାମିତ୍ର ପହଞ୍ଚି ଗଲେ, ଆପଣ ମାନଙ୍କର ମହର୍ଷି ଜନକ ବସିଛନ୍ତି, ବସିଛନ୍ତି ଯେତେବେଳେ ଦଶରଥ ମହାରାଜ ବସିଛନ୍ତି, ବିଶ୍ୱାମିତ୍ର ପହଞ୍ଚି ଗଲେ, ଆପଣ ମାନଙ୍କର ସୁନ୍ଦର ଭାବରେ ହନୁମାନ କବି ଗୋଟିଏ ଶ୍ଳୋକ ଲେଖିଛନ୍ତି ମହାନାଟକରେ, ସପ୍ରାହ ଦେହି ତନୟମ ସବନା ବନାୟ। ରାଜା ଦେଖିଲେ ଋଷି ଆସିକି ପହଞ୍ଚି ଯାଇଛନ୍ତି, ଋଷିଙ୍କର ପାଦ ଧୋଇ ଦେଇଛନ୍ତି, ଆସନ ଦେଲେ ସେଇଠି ବସିବା ପାଇଁ, ଯାହାକୁ ଭାଗବତ ସୁନ୍ଦର ଭାବରେ କହିଛନ୍ତି, କହିଲେ ପବିତ୍ର ଅଜଳ।

ରାଜା କଣ କଲେ ଋଷିଙ୍କର ପାଦ ଧୋଇଦେଇ ବିଶ୍ୱାମିତ୍ରଙ୍କୁ ଆସନ ଦେଲେ, କାହିଁକି ନା ମହର୍ଷିନା ବସିଛନ୍ତି, ଆପଣ କୁଆଡେ ଆସିଲେ ମଣିମା କହିବା ହୁଅନ୍ତୁ, ରାଜା ତୁ ରାଜ୍ୟକୁ ମୁଁ ଆସିଛି ଗୋଟିଏ କଥା, ତଂ କୌଶିକ ମୁନିବର ସଗଣ ସପୁତ୍ର ଦୃଷ୍ଟ୍ୱାମ୍ ରୂପ ଦଶରଥ ମୁନିମା ଶୀଘ୍ର ସପୂଜ୍ୟ କିଙ୍କୁ।

0: ସେ ଦଶରଥ ତୋ ପୁତ୍ର ଯୁଗଳକୁ ବା ଦୁଇଟି ଯାକ ପୁତ୍ରଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କୁ ନବା ପାଇଁ ମୁଁ ଆସିଛି।
1: ଆଚ୍ଛା ଆଚ୍ଛା
0: ଆଜ୍ଞା, ଏତେ ଦିନ ପରେ ଯେ ବହୁତ କଷ୍ଟ କରି ଋଷି ଯେତେବେଳେ ଯଜ୍ଞସ୍ତରରୁ ଭଗବାନଙ୍କୁ ପାଇଛନ୍ତି ପୁଅ ବୋଲିକି ଚିନ୍ତା କରି ରଖିଛନ୍ତି, ଆଜ୍ଞା କେହି କଣ କେବେ ହେଲେ କାହା ପୁଅକୁ ଦେଇଦେବ? ଜାଣିଛନ୍ତି ଆପଣ କାହିଁକି ନେବେ ବୋଲି ଗୁରୁଙ୍କୁ ପ୍ରଶ୍ନ କରନ୍ତି। କହିଲା, ଆରେ ତୋ ପୁଅ ରାମ ଲକ୍ଷ୍ମଣକୁ ନେବି, ଜଙ୍ଗଲ ଭିତରେ ମୋ ଜାଗ ଯଜ୍ଞ ରକ୍ଷା କରିବି, ତେଣୁ ତୁ ଦବୁ କି ନାହିଁ କହ, ଯଦି ମତେ ନାହିଁ କରିବୁ ତାହେଲେ ମୁଁ ଅଭିଶାପ ଦେବି। ରାଜା ଦଶରଥ ଭୟଭୀତ ହେଇଗଲେ ଋଷିଙ୍କର କଥା ଶୁଣି। ସପୂଜ୍ୟ କିଂ ପୂଜ୍ୟ କରୋ ମିତ୍ୟର୍ଥ ସପ୍ରାହ ଦେହି ତନୟ ସବନା ବନାୟ। ତେଣୁ ବନସ୍ତକୁ ଯିବା ପାଇଁ ଆଜ୍ଞା ରାମ ଏବଂ ଲକ୍ଷ୍ମଣଙ୍କୁ ଆଣି ଋଷିଙ୍କ ହସ୍ତରେ ଅର୍ପଣ କଲେ। ଯେତେବେଳେ ଆସିଛନ୍ତି ଗୁରୁଙ୍କ ପାଦ ତଳେ ପ୍ରଣାମ କରିଛନ୍ତି ରାମ ଏବଂ ଲକ୍ଷ୍ମଣ, ହେଲେ ଚାଲନ୍ତୁ ଆଜ୍ଞା ଯେତେବେଳେ ଆପଣ ଆସିଛନ୍ତି ଆମେ ଆପଣଙ୍କ ସହିତ ନିଶ୍ଚିନ୍ତ ଯିବୁ। ଆଜ୍ଞା ଆସିକିରି ପହଞ୍ଚାଇଛନ୍ତି, ବିଶ୍ୱାମିତ୍ର ପରୀକ୍ଷା କରିବେ ଇଏ ପ୍ରକୃତରେ ଭଗବାନ କି ଆଉ କିଏ। କବି ସମ୍ରାଟ ଭଞ୍ଜ ଲେଖିଲେ ଜଙ୍ଗଲ ଭିତରେ ପହଞ୍ଚି ଯାଇଛନ୍ତି। ଆଜ୍ଞା ଯୋଉ ଗୋଟିଏ ତୀର୍ଥକିଟି ପଡିଲା ଯାହାକୁ ଆପଣ ମାନଙ୍କର ତା ପୂର୍ବରୁ ଗୋଟିଏ ପଦ କହୁଛନ୍ତି କୃଷ୍ଣ ପ୍ରସାଦ ବସୁ, କହିଲେ ଧାତିନି ନାତିନି।

ବସୁ ସାହିତ୍ୟରେ ଲେଖା ଅଛି ଆଜ୍ଞା, ଗୋଟେ ତ୍ରିଛକିରେ ରାମ ଲକ୍ଷ୍ମଣ ଏବଂ ବିଶ୍ୱାମିତ୍ର ପହଞ୍ଚିଲେ। ଆପଣ ଯାଉଥିବେ ସାର, ବାଟରେ ଯାଉଥିବେ, ଦେଖିବେ ଗୋଟେ ତିନି ଛକି ପଡିଗଲେ, ଆଜ୍ଞା ଆପଣ ଟିକେ ନିଶ୍ଚିନ୍ତ ପଥଭ୍ରଷ୍ଟ ହେଇଯିବେ। ତେଣୁ ପୁଣି ଆଉ ଗୋଟିଏ ପଦ ଲେଖା ହେଇଛି ସୁନ୍ଦର ଭାବରେ, ମହାକବି ଲେଖିଛନ୍ତି, କହିଲେ ତିନି ଦ୍ରବ୍ୟ ସମର୍ପିଲେ ଗୋ ପ୍ରୀତି ଭଙ୍ଗ।

ନଡ଼ିଆର ତିନୋଟି ଆଖି, ତାର ଧର୍ମ କଣ? ଭଗବାନଙ୍କ ପାଖରେ ସେ ପିଟା ଯାଉଛି, ତେଣୁ ପ୍ରୀତିରେ ତିନୋଟି ଦ୍ରବ୍ୟ ସମର୍ପଣ କରାଯାଏ ନା ପ୍ରୀତି ଭ୍ରଷ୍ଟ ହେଇଯିବ। ତେଣୁ ଧାତିନୀ ନା

ଚାଟିନି ତାତିନି କଫ ବାତ ପିତ ଏ ତିନି ଯେତେବେଳେ ଏକତ୍ରିତ ହେଇଯାଏ ଏ ଶରୀରରୁ ଆଜ୍ଞା ପ୍ରାଣଟା ଚାଲିଯିବ। ତାହେଲେ ଏକଥା ମୁଁ କାହିଁକି କହିଲି ନା, ପ୍ରଭୁ ଠିଆ ହେଇଛନ୍ତି ତ୍ରିପଥରେ ତ୍ରିଛକିରେ, ଗୁରୁ ଅଛନ୍ତି ପଛ ପାଖରେ, ଗୁରୁଙ୍କୁ ଚାହିଁଦେଲେ କହିଲେ ଗୁରୁଜୀ ଆମେ କୁଆଡେ ଯିବା, ଏ ତ ଜଙ୍ଗଲ ଭିତରେ ପହଞ୍ଚିଗଲେ ତିନୋଟି ଛକି, ଆମେ କୁଆଡେ ଯିବା, ଲକ୍ଷ୍ୟଟା କଣ? ନା ଗୁରୁ କହିଲେ ବାପା ଟିକେ ଲକ୍ଷ୍ୟଟା ହଉଛି କଣ ନା, ଯୋଉଠି ଯଜ୍ଞ କରାଯାଉଛି ସେ ଜାଗାକୁ ଯିବା, ଯଜ୍ଞ ଦର୍ଶନ କରିବା। ଆଚ୍ଛା ଯିବା ଯେ, କିନ୍ତୁ ଏ ସାମ୍ନା ଏଇ ପଥରେ ଗଲେ ଆମକୁ ବିପଦ ପଡିବ। କଣ ବିପଦ? କବି ସମ୍ରାଟ ଭଞ୍ଜ ଗୋଟିଏ ପଦ ବୈଦେଶିକ ବିଳାସରେ କହିଲେ।

ଭଞ୍ଜ କହୁଛନ୍ତି ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ ବୁଝେଇଲେ, କହିଲେ ବାବୁ ଏ ବନେ ତାରକି ନିବାସ, ବାଟ ଭାଙ୍ଗି ଯିବା ବହିବ ତ୍ରାସ, ତ୍ରାସ ବୁଝେଇଲେ ଭୟ, ଯଦି ଆମେ ଏଇ ପୂର୍ବ ଦିଗ ଦେଇ ପୂର୍ବ ପଥ ଦେଇ ଯଦି ଆମେ ଯିବା ତାହେଲେ ତାରକି ରାକ୍ଷସୀର ଭୟ ରହିଛି, କାରଣ ତାରକି ରାକ୍ଷସୀ ମହାଭୟଙ୍କରୀ ଅତ୍ୟାଚାରୀ, ତେଣୁ ସିଏ ଦେଖିଲେ ନରଙ୍କୁ ବା ମନୁଷ୍ୟକୁ ଦେଖିଲେ ସେ ଆହାର କରିବ, ତେଣୁ ଆମେ ଏପଟେ ଯିବାନି। କାହିଁକି ଏକଥା କହୁଛନ୍ତି ନା, ଭକ୍ତର କିଛି ଇଚ୍ଛା ରହିଯାଇଛି, ଜିଜ୍ଞାସା ରହିଯାଇଛି ଭଗବାନଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟ। ବିଶ୍ୱାମିତ୍ର ପ୍ରଥମ ପରୀକ୍ଷାରେ ପକାଉଛନ୍ତି ଯେ ତାରକି କଥା କହିଲେ ଯଦି ଏ ଭଗବାନ ହେଇଥିବେ ତାହେଲେ ଡରିବେନି, ଯଦି ଅନ୍ୟ କିଏ ମାନବ ରୂପ ଧରିକି ଆସିଥିବ ତାହେଲେ ସେ ନିଶ୍ଚିତ ଡରିବ। ତେଣୁ ରାମଚନ୍ଦ୍ର ସେଇଠି କହିଦେଇଛନ୍ତି, ଭଞ୍ଜ କହିଦେଲେ, ବୋଲେ ରାମ ଏକ ରାକ୍ଷସୀ ଡରେ। ରାମଚନ୍ଦ୍ର ତ ପରମ ବ୍ରହ୍ମ ପ୍ରଭୁ ଜନ୍ମ ହେଇଛନ୍ତି, କହିଲେ ଆରେ ଗୋଟିଏ ସାମାନ୍ୟ ରାକ୍ଷସୀ କି ଡରି ଗୁରୁ ଆମେ ଅନ୍ୟ ପଥ ଦେଇକି ନାଇଁ ନାଇଁ ନାଇଁ ନାଇଁ, ଆପଣ ଆପଣଙ୍କୁ ଯଦି ଭୟ ଲାଗୁଛି ଆପଣ ପଛ ପଟ ଦେ ମୋ ପଛ ପଛେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି। ଆଜ୍ଞା ପ୍ରଭୁ ଚାଲିଛନ୍ତି, ଯେତେବେଳେ ଚାଲିଛନ୍ତି ଗୋଟିଏ ଓଡ଼ିଆ ସାହିତ୍ୟ ଛାନ୍ଦ ଆଜ୍ଞା ମନେ ପଡେ, ଆପଣ ମାନଙ୍କର ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଲେଖିଲେ, କହିଲେ ରାମ ରା

0: ରାମ ରାମାନୁଜ ଘେନିଣ ମୁନି ଉତ୍କଳ ଘଣ୍ଟ ଯଦୁମଣି ସାହିତ୍ୟ ଯଦୁମଣି ମହାପାତ୍ର ନୟାଗଡ଼ ଜିଲ୍ଲା କବି ଆଜ୍ଞା ତାଙ୍କର ମଧ୍ୟ ପାଲା ସଂସ୍କୃତିକୁ ବହୁତ ଦାନ ଅଛି। ସେ ମଧ୍ୟ କହୁଛନ୍ତି ରାମଙ୍କୁ ଲକ୍ଷ୍ମଣଙ୍କୁ ଧନୀ ଧରି ଗୁରୁଜୀ ଆଗେ ଆଗେ ଚାଲିଛନ୍ତି, ତେଣୁ ମାର୍ଗରେ ମାର୍ଗର ଧର ଚଳନ୍ତି, ମାର୍ଗଣ ଧର ମାର୍ଗଣ ଧର ହଉଛନ୍ତି ଭଗବାନ ରାମଚନ୍ଦ୍ର। ପୁଣି ଧନୁ ଧାରଣ କରିଛନ୍ତି, ଉଦନ୍ନ ଧନୁକୁ ଠାକୁର ଧାରଣ କରିଛନ୍ତି, ଦୁଷ୍ଟ ଦଳନ କରିବା ପାଇଁ ପ୍ରଭୁଙ୍କର ଅବତାର ହେଇଛି ପୃଥିବୀରେ, ଚାଲିଛନ୍ତି ଧୀରେ ଧୀରେ ଆଗକୁ ଆଗକୁ ଚାଲିଛନ୍ତି। ପଥେ ଗାଧିଜ ସରଣୀ ଦେଖାନ୍ତି, ସରଣୀ ବୁଝିଲେ ପଥ, ଗାଧିଜ ହେଲେ ବିଶ୍ୱାମିତ୍ର ଗାଧିଙ୍କର ପୁଅ। ଆଜ୍ଞା ସେ ପଥ ଦେଖି ଦେଖି ପ୍ରଭୁକୁ ଚାଲିଛନ୍ତି, ଗଲାବେଳେ ଆଜ୍ଞା ହେଇଛି କଣ, ତାରକୀର ବର୍ଣ୍ଣନା, ଭୟାନକ ରାକ୍ଷସୀ ବାଟରେ ଜଗି ବସିଛି ଅପେକ୍ଷା କରିଛି, ଅନେକ ଦିନ ହେଲା କିଛି ଖାଇନି, ଆଜି କିଛି ସୁନ୍ଦର ମାଂସ ମୋତେ ମିଳିବ। ଯେତେବେଳେ ଆଜ୍ଞା ଚାଲି ଯାଇଛନ୍ତି, ଦେଖିଦେଲା ଯାହା ହଉ ସୁନ୍ଦର ସୁନ୍ଦର ପିଲା ଛନ ଛନିଆ ପିଲା ଯୋଡ଼ି ଆସୁଛନ୍ତି, ଆଉ କାହିଁକି ଡେରି କରିବା, କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସରେ ସୁନ୍ଦର ଭାବରେ ଲେଖିଲେ,
1: କହିଲେ
0: ଆଜ୍ଞା ବିସ୍ତାରରେ କାର

ରେ କାହାର ଯେତେବେଳେ କରିକିରି ଆଜ୍ଞା ତାଳକି ମାରି ଆସୁଛି କହିଲେ ଆରେ ରେ ମୂର୍ଖ ମୋ ପଥ ଦେଇକିରି କିଏ ଆସୁଛି ମୁଁ ଆଜି ତାକୁ ନିଶ୍ଚିନ୍ତ ଭକ୍ଷଣ କରିବି ଆଜ୍ଞା ଏଇ କଥା କହି ରେ କାହାର ଶବ୍ଦ କରି ପାଟି ଖୋଲି ଦେଲା ବେଳେ

କବି ସମ୍ରାଟ ଭଞ୍ଜ କଲେ ତା ଜିହ୍ୱାରୁ ଆଜି କଣ ଅଗ୍ନି ଗୁଡାକ ବାହାରୁଛି କି? ବର୍ଣ୍ଣି ଯୋଗେ ତାର ଜିହ୍ୱା ଜଳୁଛି, ପୁଣି ବିଳ ପରା ନାସା ସର୍ପ ଫୁତକାର। କବି ସମ୍ରାଟ ଭଞ୍ଜ କହୁଛନ୍ତି ବିଳ ହେଲା ଗୁମ୍ଫା, ତା ନାସା ଗୁଡାକ ଆପଣ ଦେଖିବେ, ତା ନାସିକା ଗହ୍ୱର ଗୁଡାକ ଗୁମ୍ଫା ଭଳିଆ ଦେଖାଯାଉ, ତା ଭିତରେ ଯୋଉ ପବନ ଗୁଡାକ ବାହାରୁଛି ଆଜ୍ଞା, ସେ ପବନ ଯେମିତି ଆପଣଙ୍କର 300 କିଲୋମିଟର ବାତ୍ୟା ଭଳି ଜଣାପଡୁଛି। ତେଣୁ ଆଜ୍ଞା ଏଇ ଭୟାନକ ରୂପକୁ ଧାରଣ କରି ଯେତେବେଳେ ଆପଣ ମାନଙ୍କ ରାକ୍ଷସୀ ମାରି ଆସୁଛି ତାଡ଼କି, ରାମଚନ୍ଦ୍ରଙ୍କୁ ଆସ୍ୱାଦନ କରିବ ଖାଇବ ବୋଲି, ଲକ୍ଷ୍ମଣଙ୍କୁ ଖାଇବ, ବିଶ୍ୱାମିତ୍ରଙ୍କୁ ଖାଇବା ପାଇଁ ଗିଳି ଦେବା ପାଇଁ ଯେତେବେଳେ ମୁଖ ବିସ୍ତାର କରି ମାରି ଆସୁଛି, ଆଜ୍ଞା ଗୋଟିଏ ସର ରଖିଥିଲେ ପ୍ରଭୁ, ତାକୁ ଦେଇଥିଲେ ବିଶ୍ୱାମିତ୍ର। ହନୁମାନ ମହାନାଟକରେ ସୁନ୍ଦର ଭାବରେ ଲେଖିଛନ୍ତି, କହିଲେ ବିଶ୍ୱାମିତ୍ରମ ଯଦସ୍ତ୍ରାଣି ସପ୍ରାପ୍ତୋ ରଘୁପୁଙ୍ଗବ ଜଘାନବ ତାଡ଼କାଶ୍ଚୈବ ଶ୍ୟାପି ଶିକ୍ଷା ଶ୍ରମ ଯଜୌ ବିଶ୍ୱାମିତ୍ରମ ଯଦସ୍ତାରି। ବିଶ୍ୱାମିତ୍ର ଗୋଟିଏ ଅସ୍ତ୍ର ଦେଇଥିଲେ ରାମଚନ୍ଦ୍ର, ସର୍ବପ୍ରଥମେ ଜଙ୍ଗଲକୁ ଆସୁଛନ୍ତି, ତପସ୍ୟାର ଶକ୍ତି ସାଧନାର ଶକ୍ତିରେ ତିଆରି କରିଥିବା ଅମୋଘ ଅସ୍ତ୍ରଟିକୁ ପ୍ରଭୁଙ୍କ ତୃଣୀର ଭିତରେ ଭରି କରିଥିଲେ କେନା ବିଶ୍ୱାମିତ୍ର। କହିଲେ ରାମ ଯେତେବେଳେ ବିପଦ ପଡିବ ଏଇ ଅସ୍ତ୍ରଟାକୁ ଛାଡ଼ିଦେବୁ, ତୋର କୌଣସି ପ୍ରକାର ଅନିଷ୍ଟ ହବ ନା। ବିଶ୍ୱାମିତ୍ର ଯଦସ୍ତ୍ରାଣି ସପ୍ରାପ୍ତ ରଘୁପୁଙ୍ଗବ, ଭଗବାନ ସେ ଅସ୍ତ୍ରଟିକି ରଖିଥିଲେ, ଯେତେବେଳେ ତାଡ଼କି ଆଜି ମାରି ଆସୁଛି, ଠାକୁରଙ୍କର ମନେ ପଡିଗଲା ସେଇ ଅସ୍ତ୍ରଟିକି ବାହାର କଲେ ଆଉ କଣ, ତାକୁ ଆଜ୍ଞା କୋଦଣ୍ଡ ଧନୁରେ ବସେଇ ସରଟିକୁ ଛାଡ଼ିଦେବ।

ଗୁରୁଜୀ ପ୍ରଥମ ପରୀକ୍ଷାରେ ରାମଚନ୍ଦ୍ର ଉତ୍ତୀର୍ଣ୍ଣ ହେଲେ କାହିଁକି ନା ତାଡ଼କି ବର ପାଇଥିଲା ପ୍ରଭୁଙ୍କ ହସ୍ତରେ ମରିବେ ବୋଲି, ତେଣୁ ଆଜ୍ଞା ତାଡ଼କିକି ବଦ୍ଧ କରିଦେଇଛନ୍ତି ପ୍ରଭୁ ରାମଚନ୍ଦ୍ର। ଏଇ ତାଡ଼କିର ରୂପକୁ ଦେଖି ଏଣେ ଆଜ୍ଞା ବିମୋହିତ ଅବସ୍ଥାରେ ପଡିଥିଲେ କି ନା ବିଶ୍ୱାମିତ୍ର। ତାଡ଼କି ମରିସାରିଲା ପଞ୍ଚତ୍ୱ ପ୍ରାପ୍ତି ହେଲା, ତାର ଆତ୍ମା ଯାଇକି ବୈକୁଣ୍ଠରେ ପ୍ରାପ୍ତି ହେଇଯାଇଛି। ଆଜ୍ଞା କିଛି ସମୟ ପରେ ପ୍ରଭୁ ଡାକିଲେ, ଗୁରୁଜୀ ଆପଣ ଟିକେ ଉଠନ୍ତୁ, ସେଇଠି ଆଜ୍ଞା ଟିକେ ପାଣି ଛିଞ୍ଚି ଦେଇଛନ୍ତି ଝରଣା ଜଳ, ଟିକେ ପଦ୍ମପତ୍ରରେ ବିଞ୍ଚି ଦେଇଛନ୍ତି, ଗୁରୁ ବିଶ୍ୱାମିତ୍ରଙ୍କ ଚେତା ଫେରି ଆସିଛି। ଚାହିଁଦେଲେ ଆଜ୍ଞା ପ୍ରଭୁ ସମ୍ମୁଖରେ ପ୍ରଭୁ ବିରାଜମାନ କରିଛନ୍ତି, ତେଣୁ ଆଜ୍ଞା ବିଚାର କଲେ ଯାହା ହଉ ନା ଇଏ ପ୍ରକୃତରେ ଭଗବାନଙ୍କର ଅବତାର ହେଇଛି। ତେଣୁ ଆପଣଙ୍କ ରାମ ଗୀତ ଗୋବିନ୍ଦ ଭକ୍ତ କବି ଜୟଦେବଙ୍କ ରଚନାରୁ ଗୋଟିଏ ପଦ ମନେ ପଡ଼େ, ତୁମେ ଚିନ୍ତା।

ବିଶ୍ୱଚିନ୍ତା ମାନଙ୍କୁ ପ୍ରାର୍ଥନା କରୁଛନ୍ତି ମନେ ମନେ କି ଗୁରୁ ବିଶ୍ୱାମିତ୍ର କହିଲେ ପ୍ରଥମ ପରୀକ୍ଷାରେ ମୁଁ ପ୍ରଭୁଙ୍କୁ ଜାଣିପାରିଲି। ହଉ ହଉ ରାମଚନ୍ଦ୍ର ଚାହିଁଦେଇଛନ୍ତି କହିଲେ ଗୁରୁ ଏଥରକ କଣ କରିବା ନା ବାପା ଏତେ ବାଟ ଆମେ ଆସିଲେ ତାଡ଼କିକି ଆପଣ ବଦ୍ଧ କଲେ ତାକୁ ପଞ୍ଚତ୍ୱ ପ୍ରାପ୍ତି କରେଇଲେ ସେ ବୈକୁଣ୍ଠକୁ ଗଲା। ଆଉ ଗୋଟିଏ କଥା କରିବା ଟିକେ ଚାଲନ୍ତୁ ଏଠି ଆଉ ଜଣେ ଋଷି ଅଛନ୍ତି ଗୌତମ ଋଷି ତାଙ୍କରି ଆଶ୍ରମକୁ ଆମେ ଟିକେ ଭ୍ରମଣ କରିବା ପାଇଁ ଯିବା। ଆଉ ପଦିଏ ଭଞ୍ଜ ସାହିତ୍ୟ ମନେ ପଡ଼େ କବି ସମ୍ରାଟ ଭଞ୍ଜ।

0: ଯେଉଁଠି ଆଜ୍ଞା ଋଷି ପତ୍ନୀ ଅହଲ୍ୟା ପଥରେଇଛନ୍ତି, ତା ନାଁ ହଉଛି କାମ୍ୟକ ବନ। ରାମ ଚାଲ ଟିକେ କାମ୍ୟକ ବନକୁ ଯିବା। ଭଞ୍ଜ କହିଲେ ବୋଲି ବାହାରିଲେ ଘେନି ବେନି ଯିବା, ବୋଲି ବାହାରିଲେ ମୁନି ଘେନି ବେନି
1: ଯିବା।
0: ଏଇଠି ଆଜ୍ଞା ବିଶ୍ୱାମିତ୍ର ଦୁଇ ଜଣଙ୍କୁ ଧରି ପହଞ୍ଚିଗଲେ। ଆଶ୍ରମ ସୁନ୍ଦର ଭାବରେ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି। ଆଜ୍ଞା ମେହର ସାହିତ୍ୟରୁ ଗୋଟିଏ ପଦ କହିବା, ଗଙ୍ଗାଦେବ ଗଙ୍ଗାଧର ମେହର କଣ ଲେଖିଲେ କହିଲେ, ଜୁଆରେ ଆପଣ ମାନେ ଚାହୁଁଛନ୍ତି, ଏତେ ସୁନ୍ଦର ଦେଖାଯାଉଛି ଆଜ୍ଞା, ଜୁଆରେ ରାଜା ଜୁଆରେ ପ୍ରଭୁଙ୍କର ଦୃଷ୍ଟି ପଡୁଛି ଆଜ୍ଞା। ମେହର କହିଲେ ସିଏଡୁ ଆଉ ଦୃଷ୍ଟି ଫେରିବା ପାଇଁ ଇଚ୍ଛା ହଉନାହିଁ। ତେଣୁ ସୁନ୍ଦର ଭାବରେ ସୁନ୍ଦର ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି ଯୋଉ ଆଶ୍ରମ, ମୁନିଙ୍କର ଆଶ୍ରମ, ସେଇ ଆଶ୍ରମ ଭିତରେ ପ୍ରଭୁ ଯାଇ ପହଞ୍ଚାଇଛନ୍ତି, ମେହର କହିଛନ୍ତି। ତେଣୁ ଆଜ୍ଞା ଯାହା ହଉ, ସେଇ ଆଶ୍ରମ କକ୍ଷରେ ଦେଖିଲା ବେଳକୁ ସୁନ୍ଦର ପ୍ରସ୍ତରଟିଏ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛି। ଋଷି କହିଲେ, ରାମ ଆପଣ ତ ଏତେ ବାଟ ଚାଲି ଚାଲି ଆସିଲେଣି, ଆଚ୍ଛା ଏତେ ବାଟ ଆସିଲେଣି, ପଥ ଶ୍ରାନ୍ତ ହେଲାଣି, ଆପଣଙ୍କ ପଦକୁ ଟିକେ କଷ୍ଟ ହଉଥିବ ବୋଧେ, ଟିକେ ଏଇଠି ବିଶ୍ରାମ କର। ବାଟେ ସେ ବନ

ବିଷ୍ଣୁ ରାମଚରଣ ଲାଗି ସେ ଅବଳା। ଆଜ୍ଞା ରାମଚନ୍ଦ୍ରଙ୍କର ପ୍ରକୃତ ପରମ ବ୍ରହ୍ମ ରାମଚନ୍ଦ୍ରଙ୍କୁ ଜାଣିବେ ବୋଲି ବିଶ୍ୱାମିତ୍ର ଆଜ୍ଞା ପୁଣି ଆଉ ଗୋଟିଏ ପରୀକ୍ଷାରେ ପକେଇଦେଲେ, କହିଲେ ଆପଣ ଟିକେ ଏଇଠି ବିଶ୍ରାମ କରନ୍ତୁ। ଆଜ୍ଞା ରାମ ଖାଲି ପାଦ ବଢ଼ଉ ବଢ଼ଉ ପ୍ରଭୁଙ୍କର ଚରଣ ଟିକେ ସ୍ପର୍ଶ ହେଇଯାଇଛି। ଆଜ୍ଞା ଭଞ୍ଜ କହିଦେଲେ ଦିବ୍ୟ ଅଶିଳା, ବିଷ୍ଣୁ ରାମଚରଣ ଲାଗି ଦିବ୍ୟ ଶିଳା, ପ୍ରଭୁଙ୍କର ପଦ ସ୍ପର୍ଶ ହେବା ମାତ୍ର କେ ସେ ପଥରଟି ଆଜ୍ଞା ଗୋଟିଏ ନାରୀ ହୋଇଗଲା। ରାମ ଆଶ୍ଚର୍ଯ୍ୟ ହେଇଗଲେ, କିମ୍ଭୂତ ହେଇଗଲେ, ଚମକି ପଡିଲେ। ପ୍ରଭୁ କହିଲେ, ଗୁରୁ ଏ ଆଶ୍ଚର୍ଯ୍ୟ କଥା, ଆପଣ ତ କହିଲେ ବିଶ୍ରାମ କରିବା ପାଇଁ ମୁଁ ପଥ ଦଉ ଦଉ, ମୋ ପାଦଟା ପଥରରେ ସ୍ପର୍ଶ ହଉ ହଉ, ଗୋଟିଏ ପଥରଟା କଣ ନାରୀ ହେଇଗଲା? ଇଏ କଥା କଣ ଆପଣ ଟିକେ ଦୟାକରି ମୋତେ ବୁଝାନ୍ତୁ, ଇଏ ପଥର ନାରୀ ହବାର ତାତ୍ପର୍ଯ୍ୟ କଣ? ସେଇଠି ଆଜ୍ଞା ରାମ ବସିଲେ, ବିଶ୍ୱାମିତ୍ର କହୁଛନ୍ତି, କହିଲେ ରାମ ଆ ଭିତରେ ଗୋଟେ କଥା ରହିଛି, ଗୋଟେ ରହସ୍ୟ ରହିଛି। ଇଏ ପଥର କିଏ? ଇଏ କାହିଁକି ନାରୀ ହେଇକିରି ପଡିଛନ୍ତି? ଆଙ୍କର ପୂର୍ବର ଯୋଉ କଥା ରହିଛି ମୁଁ ଅସଂଖ୍ୟ

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ସାଜନ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ଥିଲେ ଅନୁରାଧା ପୌଡ଼ୱାଲ, ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଏଥର ଅନିଲ ପାଣ୍ଡେଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ପରିଚାଳନା ସନ୍ଦେଶ ସାଣ୍ଡେଲ୍ୟ, ଚଳଚ୍ଚିତ୍ର କଭି ଖୁସି କଭି ଗମ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଦିୱାନା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ କୁମାର ସାନୁ। ଗୀତଟି ଥିଲା ସମୀରଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ନଦିମ ଶ୍ରବଣ। ଏଥର ଜାଭେଦ ଅଖତରଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ। ଚଳଚ୍ଚିତ୍ର ମେ ହୁଁ ନା।

କାର୍ଯ୍ୟକ୍ରମର ଶେଷ ଗୀତଟି ଥିଲା ରାଜ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ପୁଣି ଥରେ ଆମ କେନ୍ଦ୍ରରୁ ଆପଣ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୌରାଭାଷାର କାର୍ଯ୍ୟକ୍ରମ ତାରବା।

ଚୋରାବାଜାର କାର୍ଯ୍ୟକ୍ରମ ତାରବା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ହେଲେ ରୀନାରାଣୀ ପ୍ରଧାନ, ଶିଳ୍ପୀଙ୍କ କଣ୍ଠରେ ଡକ୍ଟର ଶିବକୁମାର ରଥଙ୍କ ରଚନା।

0: ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଶୁଣିଲେ କେତୋଟି ଗଜଲ। ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣଙ୍କ ପାଇଁ ନେଇ ଆସିଛୁ ଆଜିର ଚାଷବାସ କଥା।
1: ଚାଷୀ ଭାଇ ନମସ୍କାର, ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଟମାଟୋ ଚାଷ ବିଷୟରେ। ଟମାଟୋ ବା ବିଲାତିକୁ ସାଧାରଣତଃ ଆମେ ପ୍ରତ୍ୟେକ ତରକାରୀରେ ବ୍ୟବହାର କରିଥାଉ। ଏଥିରେ ମଧ୍ୟ ଅନେକ ପରିମାଣରେ ପାଣିର ଅଂଶ ଥିବାରୁ ଏହାକୁ ଆମେ କଞ୍ଚାରେ ମଧ୍ୟ ଖାଇପାରିବା, ଯାହାଦ୍ୱାରା କି ଆମ ଶରୀରର ଜଳୀୟ ଅଂଶ ନିୟନ୍ତ୍ରଣରେ ରହିବ। ଚେଷ୍ଟା କରିବା ସବୁବେଳେ ଉନ୍ନତ କିସମର ମଞ୍ଜି ବା ବିହନକୁ ଚାଷରେ ବ୍ୟବହାର କରିବା। ଏହାଦ୍ୱାରା ବିଭିନ୍ନ ପ୍ରକାର ଯେଉଁ ରୋଗପୋକ ହୋଇଥାଏ ତାହାକୁ ମଧ୍ୟ ଗଛ ନିଜେ ନିଜେ ପ୍ରତିରୋଧ କରିପାରିବ ଏବଂ ଭଲ ଭାବରେ ବଢ଼ିପାରିବ। ଟମାଟୋ ଚାଷ ପାଇଁ ଆମକୁ ପ୍ରଥମେ ବେଡ୍ ପ୍ରସ୍ତୁତ କରିବା ପାଇଁ ପଡ଼ିବ ଏବଂ ଏହା ସହିତ ଜମିକୁ ମଧ୍ୟ ପ୍ରସ୍ତୁତ କରିବା ପାଇଁ ପଡ଼ିବ। କାରଣ ଆପଣଙ୍କର ତଳି ଗଛ ଯେତେବେଳେ ପ୍ରସ୍ତୁତ ହେବ ପ୍ରାୟ ସେହି ସମୟ ବେଳକୁ ଆପଣଙ୍କର ଜମି ମଧ୍ୟ ପ୍ରସ୍ତୁତ ହୋଇସାରିଥିବ ଏବଂ ଆପଣଙ୍କର ତଳି ଅଧିକ ବୁଢ଼ା ହେବ ନାହିଁ। ପ୍ରଥମେ ଆମେ ବେଡ୍ ପ୍ରସ୍ତୁତ କରିବା। ଏଥିନିମନ୍ତେ ଆମେ ସାମାନ୍ୟ ଉଚ୍ଚା ଜମିରେ ଅଳ୍ପ ଜିଆ ଖତ ଏବଂ ବାଲିକୁ ମିଶାଇ ଦେଇ ବେଡ୍ଟିକୁ ପ୍ରସ୍ତୁତ କରିଦେବା। ତା ସହିତ ସେଥିରେ ଅଳ୍ପ ଗ୍ୟାମାକ୍ସିନ୍ ମଧ୍ୟ ମିଶାଇବା, ଯାହାଦ୍ୱାରା ପିମ୍ପୁଡ଼ି କିମ୍ବା ଉଇ ମଞ୍ଜିଗୁଡ଼ିକୁ ଖାଇପାରିବେ ନାହିଁ। ମଞ୍ଜିଗୁଡ଼ିକୁ ପକାଇଦେଲା ପରେ ତା ଉପରେ ହାଲୁକା ମାଟିକୁ ଆମେ ଘୋଡ଼ାଇଦେବା ଏବଂ ତା ଉପରେ ଗୋଟିଏ ଜାଲ କିମ୍ବା ମଶାରିକୁ ଢାଙ୍କିଦେବା। ଏହାଦ୍ୱାରା ଚଢ଼େଇମାନେ ମଧ୍ୟ ଖାଇପାରିବେ ନାହିଁ। ମଞ୍ଜି ପକାଇ ସାରିବା ପରେ ଆମେ ମଞ୍ଜି ଉପରେ ସିଞ୍ଚନ ମାଧ୍ୟମରେ ପାଣି ଦେବା ଏବଂ 10-15 ଦିନ ଭିତରେ ଗଛଗୁଡ଼ିକ ପ୍ରସ୍ତୁତ ହୋଇଯିବ ଜମିରେ ଲଗାଇବା ପାଇଁ। ଆମେ ଜମି ପ୍ରସ୍ତୁତ ସମୟରେ ସବୁବେଳେ ଧ୍ୟାନ ଦେବା ମାଟି ଯେପରି ନିଗିଡ଼ା ଦୋରସା ହୋଇଥିବ, ତା ସହିତ ତା'ର ଅମ୍ଳ ପରିମାଣ ମଧ୍ୟ ସାମାନ୍ୟ ଥିବ। ମାଟିରେ ଅଧିକା ପାଣି ଜମିଲେ କିମ୍ବା ସମ୍ପୂର୍ଣ୍ଣ ରୂପରେ ଶୁଖିଲା ହୋଇଗଲେ ମଧ୍ୟ ଆମର ଚାଷ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏଥିପ୍ରତି ଆମେ ନିଶ୍ଚୟ ଧ୍ୟାନ ଦେବା। ଜମି ପ୍ରସ୍ତୁତ ସମୟରେ ଆମେ ଏକ ଏକର ପିଛା ପ୍ରାୟ 2-3 ଟ୍ରାକ୍ଟର ସଢ଼ା ଗୋବର ଖତ, 2-3 ଟ୍ରାକ୍ଟର ଆମେ ଜିଆ ଖତ ଦେବା। ତା ସହିତ 30 କିଲୋଗ୍ରାମ ୟୁରିଆ, 20 କିଲୋଗ୍ରାମ ପଟାସ, ଯବକ୍ଷାର ଯାନ ଇତ୍ୟାଦିକୁ ଦେଇ ଜମିକୁ ଆମେ ତଳ ଉପର କରି ଭଲ ଭାବରେ ତଷିଦେବା ଏବଂ ଯଥାସମ୍ଭବ 5-6 ଦିନ ତାହାକୁ ଆମେ ସେହିପରି ଭାବରେ ଖୋଲା ଭାବରେ ଛାଡ଼ିଦେବା। ତାଦ୍ୱାରା କ'ଣ ହେବ ନା ମାଟିରେ ଥିବା ବିଭିନ୍ନ ପ୍ରକାର ଜୀବାଣୁ ଏବଂ ଅନ୍ୟାନ୍ୟ ଯେଉଁ ଗଛଗୁଡ଼ିକ ଥାଏ ସେଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଥାଏ ଖରା ବାଜିବା ଦ୍ୱାରା। ତାପରେ ଆମେ ଜମିକୁ ମୁଣ୍ଡା ମାଧ୍ୟମରେ ଧାଡ଼ି ଧାଡ଼ି ପ୍ରସ୍ତୁତ କରିବା। ଧାଡ଼ିକୁ ଧାଡ଼ି ପ୍ରାୟ 30 ସେଣ୍ଟିମିଟର ରଖି ମୁଣ୍ଡାଗୁଡ଼ିକୁ ପ୍ରାୟ 1-1.5 ଫୁଟ ଉଚ୍ଚାରେ ପ୍ରସ୍ତୁତ କରିଥିବା, କାରଣ ପାଣି ପଡ଼ିବା ଦ୍ୱାରା ସେଗୁଡ଼ିକ ଧୀରେ ଧୀରେ ତଳକୁ ଦବି ଯାଇଥାଏ। ଏହାପରେ ଗଛ ଲଗାଇବାର 2-3 ଦିନ ପୂର୍ବରୁ ଜମିରେ ଆମେ ଭଲ ଭାବରେ ପାଣି ମଡ଼ାଇ ଦେଇଥିବା, ଏହାଦ୍ୱାରା ମାଟି ଭଲ ଭାବରେ ବତୁରା ହୋଇକି ଥିବ। ତାପରେ ପୂର୍ବ ପ୍ରସ୍ତୁତ ତଳି ଗଛଗୁଡ଼ିକୁ ଆମେ ଜମିକୁ ସ୍ଥାନାନ୍ତରିତ କରିବା। ଗଛକୁ ଗଛ ପ୍ରାୟ 20-30 ସେଣ୍ଟିମିଟର ଦୂରତା ରକ୍ଷା କରି ଗଛଗୁଡ଼ିକୁ ଲଗାଇଦେବା। ଗଛ ଲଗାଇବା ପରେ ସେଗୁଡ଼ିକ ଯେପରି ତଳକୁ ନ ମାଳେ ସେଥିପାଇଁ ଆମେ ଧ୍ୟାନ ଦେବା ଏବଂ ସୂତା ମାଧ୍ୟମରେ ଭଲ ମଞ୍ଚା ପ୍ରସ୍ତୁତ କରିବା। ଏହାଦ୍ୱାରା ଗଛଗୁଡ଼ିକ ଭଲ ଭାବରେ ଉପରକୁ ବଢ଼ିପାରିବ ଏବଂ ଖରାଦିନ ଯେହେତୁ ଭଲ ଖରା ମଧ୍ୟ ଗଛକୁ ମିଳିବ, ଯାହାଫଳରେ କି ଭଲ ପରାଗ ସଙ୍ଗମ ହୋଇ ଆମକୁ ଭଲ 2 ପଇସା ରୋଜଗାର ମିଳିବ। ଚାଷୀ ଭାଇ ଆମେ ସବୁବେଳେ ଧ୍ୟାନ ଦେବା ଉନ୍ନତ କିସମର ବିହନକୁ ହିଁ ବ୍ୟବହାର କରିବା ପାଇଁ। ଏଥିନିମନ୍ତେ ଆମେ ହିଷ୍ଟିଆନା, ଚେରୋକି, ଲିଗୋରି ଏବଂ ସୁପର ଆମୋନା ଇତ୍ୟାଦିକୁ ବ୍ୟବହାର କରିବା। ଗଛଗୁଡ଼ିକ ଯେତେବେଳେ ଅଳ୍ପ ଅଳ୍ପ ବଡ଼ ହୋଇଯାଏ ସେଥିରେ ବିଭିନ୍ନ ପ୍ରକାର ରୋଗ ପୋକ ଦେଖାଯାଇଥାଏ, ସେଗୁଡ଼ିକୁ ଦୂର କରିବା ପାଇଁ ଆମେ ଫଙ୍ଗସାଇଟ୍, ଇନ୍ସେକ୍ଟିସାଇଡ୍ ଏବଂ ନିମ୍ବ ତେଲକୁ ମଧ୍ୟ ବ୍ୟବହାର କରିପାରିବା। ଏହିପରି ଛୋଟ ଛୋଟ ଜିନିଷକୁ ଆମେ ଧ୍ୟାନ

0: ଆମ ଚାଷରେ ଆମେ ଭଲ ଦୁଇ ପଇସା ରୋଜଗାର କରିପାରିବା ଏବଂ ଆମ ନିକଟବର୍ତ୍ତୀ ଲୋକମାନଙ୍କୁ ମଧ୍ୟ ଆମେ ଭଲ ରୋଜଗାର ଯୋଗାଇ ଦେଇପାରିବା।
1: ଟମାଟୋ ଚାଷ ଏ ସମ୍ପର୍କରେ ଶୁଣିଲେ ଆଜିର ଚାଷବାସ କଥାରେ। ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ୍ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା ମୈତ୍ରୀ ପ୍ରହରାଜ ଏବଂ ସନ୍ଧ୍ୟାରାଣୀ ମିଶ୍ର।

0: ଯାହା ମଣିଷର ଚେତନାକୁ ବିସ୍ତାରିତ କରେ ତାହା ହେଉଛି ପ୍ରକୃତ ଶିକ୍ଷା। ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ
1: ଆଉ ମୁଁ ସନ୍ଧ୍ୟା।
0: ନମସ୍କାର।

0: ଶ୍ରୋତା ଭଉଣୀ, ସୁସ୍ଥ ରହିବାକୁ ହେଲେ ଆମକୁ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ, ସତ କହିଲି ନା? ଯେମିତିକି ଖାଦ୍ୟ ଖାଇବା। ତ ଆମେ ଯଦି ଗୋଟେ ବାଲାନ୍ସ ଡାଏଟ୍ ନେବା ତାହେଲେ ଆମେ ନିଶ୍ଚିତ ଭାବେ ସୁସ୍ଥ ରହିବା। ତଥାପି ଖାଦ୍ୟ ସହିତ ଆହୁରି ଅନେକ ଜିନିଷ ଅଛି ଯାହାକୁ ଆମ ଦୈନନ୍ଦିନ ଜୀବନରେ ଆମକୁ ସାମିଲ କରିବାକୁ ପଡ଼ିବ। ଯେମିତିକି ସରକାରଙ୍କର ମଧ୍ୟ ବିଭିନ୍ନ ବ୍ୟବସ୍ଥା ରହିଛି ଯାହାଦ୍ୱାରା ଆମେ ଆଉ ଆମ ଛୋଟ ଶିଶୁମାନେ ମଧ୍ୟ ସୁସ୍ଥ ହୋଇ ରହିପାରିବେ। ଗୋଟିଏ ଅଛି ଟିକାକରଣ। ଏହି ଟିକାକରଣ ମାଧ୍ୟମରେ ଆମେ ପିଲାମାନଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କୁ ସଠିକ୍ ଜାଗାକୁ ନେଇ ଠିକ୍ ଟିକା ଦେବା ଆବଶ୍ୟକ, ଯାହାଦ୍ୱାରା ସେମାନେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇ ରହିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହି ଟିକାକରଣ କ'ଣ।
1: ଟିକାକରଣ ହେଉଛି ଶିଶୁକୁ ରୋଗଠାରୁ ଦୂରେଇ ରଖିବାର ଏକ ସୁରକ୍ଷା କବଚ। ଏହା ଆମକୁ ସଂକ୍ରମଣ ଏବଂ ଗମ୍ଭୀର ରୋଗଠାରୁ ରକ୍ଷା କରିଥାଏ। ଟିକାକରଣ ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡିଜ୍ ସକ୍ରିୟ ଏବଂ ଶକ୍ତିଶାଳୀ ହୋଇଥାଏ। ସେଥିପାଇଁ ନବଜାତ ଶିଶୁକୁ ଟିକାକରଣ କରିବା ବା ଟିକା ଦେବା ନିହାତି ଜରୁରୀ ହୋଇଥାଏ। ଟିକା ଲଗାଇବା ଦ୍ୱାରା ମା ଓ ଶିଶୁ ଉଭୟ ଅଧିକରୁ ଅଧିକ ନିରୋଗ ରହିବେ।
0: ସବୁଠାରୁ ବଡ କଥା ହେଲା, ଟିକାକରଣ ଦ୍ୱାରା ଆମେ ଅନେକ ଭୟଙ୍କର ଏବଂ ମାରାତ୍ମକ ରୋଗ କବଳରୁ ନିଜ ଶିଶୁକୁ ରକ୍ଷା କରିପାରିବା। ଯେମିତିକି ରକ୍ତହୀନତା, ମିଳିମିଳା, ଟାଇଫଏଡ୍, ଯକ୍ଷ୍ମା, ଏମିତି ଅନେକ ସବୁ।
1: ଠିକ କଥା କହିଲେ ଅପା। ଗର୍ଭାବସ୍ଥାରୁ ହିଁ ପିଲା ଏବଂ ମାଙ୍କର ସୁରକ୍ଷା ପାଇଁ ଟିକାକରଣର ତାଲିକା ଆରମ୍ଭ ହୋଇଯାଇଥାଏ, ଯାହାକି ଶିଶୁ ଜନ୍ମ ହେବାର 10 ବର୍ଷ ଯାଏଁ ଚାଲୁ ରହିଥାଏ। ଯଦି ମାଆକୁ ଗର୍ଭାବସ୍ଥାରୁ ହିଁ ଟିକା ଦିଆ ନଯାଏ ତ ଶିଶୁକୁ ଟିଟାନସ୍ ଭଳି ଏକ ମାରାତ୍ମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ତେଣୁକରି ଟିକାକରଣ ଅତ୍ୟନ୍ତ ଜରୁରୀ।
0: ଏହି ଟିକାକରଣ ଦ୍ୱାରା କମ୍ରେ 12 ରୋଗରୁ ପିଲାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ। ପିଲା ଜନ୍ମ ହେବା ମାତ୍ରେ ହିଁ ପିଲାକୁ 3 ଭ୍ୟାକ୍ସିନ୍ ଦିଆଯାଇଥାଏ। ଯକ୍ଷ୍ମା, ପୋଲିଓ, ହେପାଟାଇଟିସ୍ ବି ଭଳି ମାରାତ୍ମକ 3 ରୋଗଠାରୁ ଦୂରେଇ ରଖିବା ପାଇଁ ଟିକାକରଣର ବ୍ୟବସ୍ଥା ରହିଛି।
1: ଛୋଟ ପିଲାଟିଏ କୌଣସି ଇମ୍ୟୁନିଟିକୁ ନେଇ ଜନ୍ମ ହୋଇନଥାଏ, ତେଣୁକରି ପିଲାକୁ ଜନ୍ମ ପରେ ପରେ ଭ୍ୟାକ୍ସିନ୍ ଦିଆଯାଏ, ଯାହାକି ପିଲାଟିକୁ ରୋଗରୁ ରକ୍ଷା କରିବାରେ ଓ ଲଢ଼ିବାରେ ସାହାଯ୍ୟ କରିଥାଏ।
0: ଜନ୍ମ ହେବା ମାତ୍ରେ ହିଁ ନବଜାତ ଶିଶୁଟିର ମାତା ପିତାଙ୍କୁ ବହୁତ ସାରା ଟିକାର ଏକ ତାଲିକା ମିଳିଥାଏ, ଯାହାକି କୋମଳମତୀ ଶିଶୁ ଏବଂ ମା ପାଇଁ କଷ୍ଟଦାୟକ ହୋଇଥାଏ।
1: ହଁ, ପୁରାପୁରି ଠିକ୍ କଥା କହିଲେ ଯେ ଅପା। କଷ୍ଟଦାୟକ ସିନା ହୋଇଥାଏ, କିନ୍ତୁ ତାହା

0: ସେହି ନବଜାତ ଶିଶୁଟି ପାଇଁ କେଉଁ ବରଦାନ ଠାରୁ କମ୍ ନୁହେଁ, କାରଣ ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର୍। ଇଞ୍ଜେକ୍ସନ୍ ବା ଟିକା ଏଥିପାଇଁ ହିଁ ସୃଷ୍ଟି ହୋଇଥାଏ ଯାହାକି ପିଲାଟିକୁ ମାରାତ୍ମକ ରୋଗଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଏହି ଦୁନିଆକୁ ଆସିବା ମାତ୍ରେ ହିଁ ଅନେକ ରୋଗ ଜୀବାଣୁ ଭୂତାଣୁ ତାକୁ ଆକ୍ରମଣ କରିଥାନ୍ତି। ଏହି ମାରାତ୍ମକ ରୋଗ ଜୀବାଣୁ ଓ ଭୂତାଣୁ ଠାରୁ ପିଲାକୁ ରକ୍ଷା କରିଥାଏ ଆମର ଏହି ଟିକାକରଣ ଅଭିଯାନ।
1: ପିଲାମାନଙ୍କ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ଏହି ଟିକାକରଣ କରାଯାଇଥାଏ। ଏହା ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ରୂପେ ମାଗଣା ହୋଇଥାଏ। ପ୍ରତି ଗ୍ରାମରେ ପ୍ରତି ଅଙ୍ଗନବାଡ଼ିରେ ଏହି ଟିକାକରଣ ହୋଇଥାଏ। ଟିକାକରଣ କରିବା ଶିଶୁ ପାଇଁ କଦାପି ଖରାପ ହୋଇନଥାଏ। ହଁ, ଟିକାକରଣ ପରେ ପିଲାଟିକୁ ବେଳେବେଳେ ଜ୍ୱର ହୋଇଥାଏ ଟିକା ଦେଇଥିବା ସ୍ଥାନଟି ନାଲି ପଡ଼ିଯାଏ, ଗୋଟାଳିଆ ମଧ୍ୟ ହୋଇଥାଏ। ସେଥିରେ ମଧ୍ୟ କିଛି ଡରିବା ଉଚିତ ନୁହେଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେହି ଟିକାଗୁଡ଼ିକୁ ନିଶ୍ଚିତ ଭାବେ ପିଲାମାନଙ୍କୁ ପ୍ରଦାନ କରିବା।

0: ଜଣେ ମହିଳା ସମ୍ପୂର୍ଣ୍ଣ ପରିବାରର ଦାୟିତ୍ୱ ତୁଲାଇଥାନ୍ତି, କିନ୍ତୁ ନିଜ ଶରୀର ପ୍ରତି ସେ ବହୁତ ଅବହେଳା କରିଥାଏ। ତେଣୁକରି ପରବର୍ତ୍ତୀ ସମୟରେ ତାହାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯେମିତିକି ସ୍ତନ କର୍କଟ। ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଅନେକ ମାମଲାରେ ପ୍ରାରମ୍ଭିକ ଲକ୍ଷଣକୁ ଅବହେଳା କରିବାରୁ ରୋଗ ବିଳମ୍ବରେ ଧରାପଡ଼େ। ଶରୀରର ସ୍ତନକୋଷରେ ହେଉଥିବା ଅସାମାନ୍ୟ ପରିବର୍ତ୍ତନ ଯୋଗୁଁ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ଟ୍ୟୁମର ସୃଷ୍ଟି କରିଥାଏ। ସମୟରେ ସଚେତନ ନ ହେଲେ ଆଗକୁ ଗମ୍ଭୀର ସମସ୍ୟା ସୃଷ୍ଟି ହୁଏ। ତେଣୁକରି ଆଜି ଚାଲନ୍ତୁ ଜାଣିବା ଏହି ସ୍ତନ କର୍କଟ ରୋଗଟି କ'ଣ, କେମିତି ହୁଏ, ଏଥିନିମନ୍ତେ ଆମକୁ କ'ଣ କ'ଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼େ, ଆଉ ଯଦି ସ୍ତନ କର୍କଟ ହୋଇଯାଏ ତାହେଲେ ଆମେ କିଭଳି ଭାବେ ତାର ଚିକିତ୍ସା କରାଇ ନେବା। ଆସନ୍ତୁ ଆଜି ଆମ ସହିତ ଅଛନ୍ତି ଡକ୍ଟର ହରିପ୍ରସାଦ ରଥ, ତାଙ୍କଠାରୁ ଜାଣିବା ସ୍ତନ କର୍କଟର ଲକ୍ଷଣ ଓ ତାହାର ଚିକିତ୍ସା।
1: ସାର୍ ନମସ୍କାର।
2: ନମସ୍କାର
1: ସାର୍, ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଦେବେ।
2: ମୁଁ ଡକ୍ଟର ହରିପ୍ରସାଦ ରଥ, ବର୍ତ୍ତମାନ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ରେଙ୍ଗାରେ କାର୍ଯ୍ୟରତ।
1: ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ସାର୍।
2: ଆଜ୍ଞା, ଧନ୍ୟବାଦ।
1: ଆଜି ଆମର ମହିଳାମାନଙ୍କ ପାଇଁ ଗୋଟେ ବିଶେଷ ଟପିକ ରହିଛି, ଯୋଉଟାକି ସମସ୍ତ ମହିଳାମାନେ ବର୍ତ୍ତମାନ ସେଇ ସ୍ତର ଦେଇକି ଗତି କରୁଛନ୍ତି। ଆମେ ତ କହିବା ପାଖାପାଖି 40-50% ମହିଳାଙ୍କୁ ସେଇ ରୋଗ ଦେଇ ଆକ୍ରାନ୍ତ ହେବାକୁ ପଡୁଛି, ଯୋଉଟାକି ଆମେ ସାଧାରଣତଃ କହିପାରିବା ଯେ ବ୍ରେଷ୍ଟ କ୍ୟାନ୍ସର, ଯୋଉଟାକି ଆମେ ଓଡ଼ିଆରେ କହୁଛୁ ସ୍ତନ କର୍କଟ। ମହିଳାମାନଙ୍କୁ ଏଥିରୁ ଆମେ କିପରି ସୁରକ୍ଷିତ ରଖିପାରିବା ସାର୍?
2: ଦେଖନ୍ତୁ, ମହିଳାମାନଙ୍କର ସୁରକ୍ଷା ଦୃଷ୍ଟିରୁ ଦେଖିବାକୁ ଗଲେ ଏଇଟା ଏର୍ଲି ଡାଇଗ୍ନୋସିସ୍, ମାନେ ଯଥାଶୀଘ୍ର ଯଦି ଏର୍ଲି ଷ୍ଟେଜ୍ରେ ଯଦି ଧରା ପଡ଼ିଯାଏ ଏଇଟାର ଟ୍ରିଟମେଣ୍ଟ ସମ୍ପୂର୍ଣ୍ଣ ରୂପେ ହେଇ।

0: ପାରେ, କିନ୍ତୁ ଲେଟ୍ ଷ୍ଟେଜ୍ ହେଲା ବେଳକୁ ସେଇଟା ଅସୁବିଧା କରିବ, ଯୋଉଟାକି ଇଗ୍ନୋରାନ୍ସ କିମ୍ବା ଖାମଖିଆଲି ମନୋଭାବ ଯୋଗୁଁ ଛୋଟ ଛୋଟିଆ ନା କିଛି ଅସୁବିଧା ନାହିଁ। ତାପରେ ଦେଖିବାକୁ ଗଲେ ଲେଟ୍ ପ୍ରେଗନେନ୍ସି ଯାହାର ହେଇଥାଏ ସେମିତିରେ ଏଇ ଯୋଉ ଡିସଚାର୍ଜଟା ସେମାନେ ଭାବନ୍ତି ଯେ ହଁ ପିଲା କ୍ଷୀର ଖାଇବା ଯୋଗୁଁ କିମ୍ବା କୌଣସି ଇଏ ଯୋଗୁଁ ଡିସଚାର୍ଜ ହଉଛି, ସେଟାକୁ ସେ ଇଗ୍ନୋର କରିଦିଅନ୍ତି। ସେ ଧୀରେ ଧୀରେ ସେଟା ଷ୍ଟେଜ୍ ବଢିଗଲା ପରେ ଆଉ ତାର ଟ୍ରିଟମେଣ୍ଟ ସହଜରେ ହେଇପାରେ ନାହିଁ।
1: ତ ଏଇ ଯୋଉ ବ୍ରେଷ୍ଟ କ୍ୟାନ୍ସର ହେଲା ବୋଲି ଜଣେ କେମିତି ଜାଣିବେ ସାର୍, କେମିତି ମହିଳା ମାନଙ୍କର କଣ ଲକ୍ଷଣ ଦେଖାଯାଏ?
0: ହଁ, ଲକ୍ଷଣ ଦେଖାଯାଏ କଣ, ସେଲ୍ଫ ଆସେସମେଣ୍ଟରେ ହିଁ ଭଲ କରି ଜାଣିପାରିବେ। ଅନ୍ୟୁଜୁଆଲ ଲମ୍ପସ କୌଣସି ଲମ୍ପସ ମାନେ ଗୋଟେ ଗୁଆ ଟାଇପ୍ ର ଦୁଇଟା ବ୍ରେଷ୍ଟ କିମ୍ବା ଗୋଟିଏ କୌଣସି ଏକ ଗୋଟେ ସାଇଡ୍ ର ସ୍ଥାନରେ ଦେଖାଯିବ, ଯୋଉଟାକି ଅନ୍ୟୁଜୁଆଲ ମାନେ ନର୍ମାଲ ସ୍କିନ୍ ଠାରୁ ଅଲଗା ଭଳିଆ ଲାଗିବ। ହାର୍ଡ ଫିମ୍ ମାନେ ପୁରା ଗୋଟେ ବଲ୍ ଟାଇପ୍ ର କିଛି ତା ଭିତରେ ରହିଲା ଭଳିଆ ଲାଗିବ, ଯୋଉଟାକି ଧୀରେ ଧୀରେ ପେନ୍ଫୁଲ ବି ହବ, ସିଭିୟର ପେନ୍ ବି ରହିବ, ଆଉ ନିପଲ ର ଡିସଚାର୍ଜ ବାହାରିବ, ମାନେ ଆମର ସ୍ତନର ଯୋଉ ନିପଲ ଯୋଉଟା ପିଲା ଚାପେ ସେ ଜାଗାରୁ ଡିସଚାର୍ଜ ବାହାରିବ, ସେଟା ଇଭର୍ଟେଡ ମାନେ ତାର ସେପ୍ ମଧ୍ୟ ଚେଞ୍ଜ ହେଇପାରେ। ତା ସହିତ ଆପଣଙ୍କର ଗୋଟେ ଡିମ୍ପଲ ବୋଲି କୁହାଯାଏ, ମାନେ ସେଇଠି ସ୍ତନର ସେଇ ସ୍କିନ୍ ପୋର୍ସନ୍ ଟା ମଝିରେ ଦବିଲା ଭଳିଆ ଟିକେ ଟିକେ ଲାଗିବ, ଆଉ ରେଡନେସ୍ ବି ରହିପାରେ। ଆର୍ମପିଟ୍ ମାନେ ଆମର କାଖ ସ୍ତନ ଆଉ କାଖ ମଝିରେ ସେଇଠି ଲିମ୍ଫ ନୋଡ୍ସ ବି ଫୁଲିପାରେ କିମ୍ବା ସେଇଠି ମଧ୍ୟ ଲମ୍ପସ ଦେଖାଯାଇପାରେ। ଏଇଟା ଆମେ କେମିତି ପ୍ରଥମତଃ ଦେଖିବା, ମହିଳା ଜଣକ ନିଜେ ନିଜର ସ୍ତନକୁ ଦର୍ପଣ ସାମ୍ନାରେ ରଖି ସେ ସେପ୍ ତାର ଦେଖିବେ, ଗୋଟେ ସାଇଡ୍ ଧର ସେପ୍ ତାଙ୍କର ସେଟା ଲମ୍ବିକି ତଳକୁ ମାନେ ମାନେ ଟିକେ ଅଧିକା ଅଲଗା ସେପ୍ ଲାଗୁଛି କିମ୍ବା ବଢିଲା ଭଳି ଲାଗୁଛି, ଦୁଇଟି ଯାକ କମ୍ପାରେଟିଭ କଲା ଭିତରେ। ତ ସେଇଥିରେ ଇମିଡିଏଟଲି ଆପଣ ଡାକ୍ତରଙ୍କ ପରାମର୍ଶ ନେବେ, ତା ସହିତ ଆପଣଙ୍କର ବିଭିନ୍ନ ପ୍ରକାର ଯୋଉ ଟେଷ୍ଟ ସବୁ ଅଛି, ବାୟୋପ୍ସି ହଉ କିମ୍ବା ଏଫଏନ୍ଏସି ଏସବୁ ଯାକ ଟେଷ୍ଟ କରି ଜଣାପଡିବ। କାରଣ ବେନାଇନ ଆମର କିଛିଟା ମାଲିଗ୍ନାନ୍ସି ଥାଏ, କିଛିଟା ଆମର ବେନାଇନ ଯୋଉଟାକି ମାଲିଗ୍ନାନ୍ସି ନଥାଏ ମାନେ ନନ୍ କ୍ୟାନ୍ସରସ। କାର୍ସିନୋଜେନ୍ଟା ସମସ୍ତଙ୍କର ହୁଏ ବୋଲି ସେମିତି ଲମ୍ପସରେ କୁହାଯିବନି, ଆମର ଫାଇବ୍ରୋଆଡେନୋମାରେ ମଧ୍ୟ ସିଙ୍ଗଲ ଲମ୍ପସ ଆସେ, କିନ୍ତୁ ସେମିତି ସେଇ ଯୋଉ ଲମ୍ପ ଯୋଉଟା ଦେଖାଯାଏ ସେଇ ଲମ୍ପଟା ଆମର ଟେଷ୍ଟ ପରେ ହିଁ ଜଣାପଡେ, ଇଜ୍ ଇଟ୍ ମାଲିଗ୍ନାନ୍ସି ଅର୍ ବେନାଇନ।
1: ତ ସାର୍, ଏ ଯୋଉ ବ୍ରେଷ୍ଟ କ୍ୟାନ୍ସର ହେବା ପରେ ଅନ୍ୟାନ୍ୟ ଯେମିତି କର୍କଟ ରୋଗରେ ଅଛି, କାହାକୁ ବାନ୍ତି ହବା କି ଚୁଟି ଝଡିବା କି ଏମିତି ସବୁ ଯୋଉ ସିମ୍ପଟମ୍ସ କେମୋ ନେଲା ପରେ ହୁଏ, ତ ସେମିତି କିଛି ସିମ୍ପଟମ୍ସ ଏଇ ଏଇ ରୋଗର ଲକ୍ଷଣ ମଧ୍ୟ ରହିଛି?
0: ହଁ, ଆସିପାରିବ, କାରଣ ଏଇଟା ବି ହରମୋନାଲ ନା, ଏବେ ୟାର ଗୋଟେ ଟ୍ରିଟମେଣ୍ଟ ରେ ମଧ୍ୟ ଆମର ହରମୋନ କୁ ସପ୍ରେସ କରିବା ପାଇଁ ବି ଦେଖାଯାଏ, କାରଣ ହରମୋନାଲ ଆବେରେସନ ରେ ହିଁ ସ୍ତନରେ ଏଇସବୁ ଯାକ ପ୍ରୋବ୍ଲେମ ବି ବାହାରିପାରେ, ତାପରେ କ୍ୟାନ୍ସର ସେଲ ଯୋଉ କାର୍ସିନୋଜେନ ସେଗୁଡା ଡେଭଲପ କରିପାରେ। ତେଣୁ ବିଭିନ୍ନ ପ୍ରକାର ଜଣ ଜଣଙ୍କର ମହିଳା ମାନଙ୍କର କୌଣସି ସିମ୍ପଟମ୍ସ ନଥାଏ, ଗୋଟେ ଲମ୍ପସ ହେଇକି ଥାଏ, ସେଇଟା ହଠାତ କେତେବେଳେ ଚେକଅପ୍ କଲାବେଳେ ଜଣାପଡେ ଯେ ଦାଟ ଇଜ କାର୍ସିନୋଜେନ କିମ୍ବା କ୍ୟାନ୍ସର ରେ ପରିଣତ ହେଇସାରିଛି, ତାର ଷ୍ଟେଜେସ ମଧ୍ୟ ଜଣାପଡେ। ତ ମାଇଲ୍ଡ ନର୍ମାଲି ଫିଭର ଆସିବା, ଏଗୁଡାକ ମଧ୍ୟ ଟିକେ ଟିକେ ଲେଥାର୍ଜିକ ଲାଗିବା, ଦେହ ହାତ ଗୋଡ ବଥା ରହିବା, ଏସବୁ ଯାକ ଲକ୍ଷଣ ମଧ୍ୟ ଦେଖାଦେବ। କିନ୍ତୁ ମୁଖ୍ୟତଃ ଯୋଉ ବ୍ରେଷ୍ଟ କ୍ୟାନ୍ସର ଯୋଉଟାକୁ ଆମେ ସାଧାରଣତଃ ଧରିପାରିବା, ରେଡନେସ୍ ହବ, ସ୍ୱେଲିଂ ହବ, ଡି ସେପ୍ ମାନେ ସେପ୍ ତାର ସ୍ତନର ଦୁଇପଟେ ଦେଖିଲେ ନର୍ମାଲ ସେପ୍ ଦେଖାଯିବନି, ଦୁଇଟା ଯାକର ଅଲଗା ଅଲଗା ସେପ୍ ରହିବ, ଗୋଟେ ସାଇଡ୍ ଡିମ୍ପଲ ରହିବା, ରେଡନେସ୍ ରହିବା, ନିପଲ ରୁ ଡିସଚାର୍ଜ କିଛି କିଛି ହବା, ଏସବୁ ଯାକ ରହିବ। ଛୁଆଟି କ୍ଷୀର ଖାଇବା ସମୟରେ ମଧ୍ୟ ଯଦି ଛୁଆକୁ ବହୁତ ଦିନ ପର୍ଯ୍ୟନ୍ତ ମା ମାନେ ଯୋଉ କ୍ଷୀର ଦିଅନ୍ତି, ଦାନ୍ତରେ ମଧ୍ୟ ସେମାନେ ଆଘାତ ଯୋଉ କରନ୍ତି, ସେଇଥିରେ ମଧ୍ୟ ସେଟା ଅଲସର ହିସାବରେ ନେଇ ନିଆଯାଏ, କିନ୍ତୁ ସେଥିରେ କ୍ୟାନ୍ସର ମଧ୍ୟ ଜଣାପଡେନି, ସେଟାରୁ ବି ଥାଇପାରେ। ତେଣୁ ମୁଖ୍ୟତଃ କୌଣସି ପ୍ରକାର ସିମ୍ପଟମ୍ ଦେଖାଦେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେଇ ସେଇଠି ଟେଷ୍ଟ କରାଇଦେବାଟା ଜରୁରୀ।
1: ତାହେଲେ ସାର୍, ଏହାର ବି କଣ ଏମିତି ଯୋଉ ଚାରିଟା ଷ୍ଟେଜ୍ ଥାଉଛି, ଷ୍ଟେଜ୍ ୱାନ୍ ଷ୍ଟେଜ୍ ଟୁ ସେମିତି କିଛି ଅଛି କି?
0: ହଁ, ଷ୍ଟେଜ୍ ୱାନ୍ ଷ୍ଟେଜ୍ ଟୁ ଅଛି, ତାର ଷ୍ଟେଜେସ କୁ ନେଇକି ସେଟା ମାନେ କେତେ ଗ୍ରୋ କରିଛି, ଲିମ୍ଫ ନୋଡ ଆମର ଯୋଉ କ୍ଲାସିଫିକେସନ ଅନୁସାରେ ଲିମ୍ଫ ନୋଡ କୁ ସେ କେତେ ମାନେ କ୍ୟାନ୍ସର ରେ କଣ ହୁଏ, ସେ ଗୋଟିଏ ଜାଗାରୁ ସେ ଡିଫରେଣ୍ଟ ଜାଗାକୁ ସ୍ପ୍ରେଡ ହେଇଯାଏ, ତ ସ୍ପ୍ରେଡିଂଟା କୋଉଠି ଲିମ୍ଫ ନୋଡ କୁ ହେଇଛି, କେତେ ବାଟ ଯାଇଛି, ତାର ମାଟେଡ ହେଇଛି ନ ହେଇଛି, ଆଉ ତାର ମେଟାଷ୍ଟାସିସ କେତେ ଇଏରେ ହେଇଛି, ସେଗୁଡାକ ଜାଣିବା ଦ୍ଵାରା ହିଁ ତାର ଷ୍ଟେଜେସ ଜଣାପଡେ, ଆଉ ସେଗୁଡାକ କ୍ଲିନିକାଲି ଜଣେ ଇଏ କଲା ପରେ ଜାଣିପାରେ।
1: ତାହେଲେ ସାର୍, ଏଇ କ୍ୟାନ୍ସର ନ ହବା ପାଇଁ ଆମେ କିଛି କରିପାରିବା କି?
0: କ୍ୟାନ୍ସର ନ ହବା ପାଇଁ ଆମେ ପ୍ରିଭେନ୍ସନ ଆକାରରେ ସଫା ରଖିପାରିବା, ସ୍ୱଚ୍ଛତା ମେଣ୍ଟେନ କରିବା, ସୁନ୍ଦରତା ପାଇଁ ଟାଇଟ ଟାଇଟ ଯୋଉ ପିନ୍ଧନ୍ତି ଇନରୱେର ସେଗୁଡାକ ପିନ୍ଧିବାଟା ଦୂରେଇ ରହିବା, ତା ସହିତ ଆମର ସଦାବେଳେ ଆମେ ଟିକେ କନ୍ସର୍ନ ରହିବା ତାର ସେପ୍ ସାଇଜ ସଦାବେଳେ ମାନେ ନିଜେ ନିଜର ଯେମିତି ଦେଖିକି ଜାଣିପାରିବା ଯେ ଆମର କିଛି ଅସୁବିଧା ଅଛି ନା ନାହିଁ, ଟିକେ ଟିକେ କଥାକୁ ଆମେ ଇଗ୍ନୋର କଲେ ବି ହବନି।
1: ବର୍ତ୍ତମାନ ମାନେ ନୂଆ ନୂଆ ଏଇ ଗତି କରୁଛନ୍ତି।

0: ରୋଗରେ ତ ସେମାନେ କଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରୁଛନ୍ତି କି?
1: ହଁ, ଆରୋଗ୍ୟ ଲାଭ କରିପାରିବେ, ସେମିତି ତ ସମସ୍ତଙ୍କର କୁହାଯାଇ ପାରିବନି, କିନ୍ତୁ ଆରୋଗ୍ୟ ଲାଭ କରିପାରିବେ। ସେଥିରେ ମେନଲି ଯେଉଁମାନେ ହେଲ୍ଥ କନ୍ସର୍ନ ଯେଉଁମାନେ ରୁହନ୍ତି, ଓଭର ୱେଟ୍, ୱେଟ୍ ଗେନିଂ ଯେଉଁମାନଙ୍କର ବେଶୀ ହେଇଥାଏ, ସେମାନେ ଟିକେ ଓଭର କନ୍ସର୍ନ ରହିବା ଦରକାର। ରେଗୁଲାରଲି ଏକ୍ସରସାଇଜ କରିବେ, ତଦ୍ୱାରା କଣ ହବ, ଭିଗରସଲି ଯଦି କିଛି ଆକ୍ଟିଭିଟି ଯୋଉଟା ଅନ୍ନେସେସରି ହଉଥିବ ସେଗୁଡାକ ମଧ୍ୟ ପ୍ରିଭେଣ୍ଟ କରିହେବ, ଅଯଥା ଫ୍ୟାଟ୍ ଡିପୋଜିସନ ହବନି। ଆଉ ମେନଲି ସ୍ମୋକିଂ, ଆଲକୋହଲ ଏସବୁ ଯାକ ନବାଟା ବହୁତ ହାର୍ମଫୁଲ ହେଇଥିଲେ, ଯାହା କାରଣ କାର୍ସିନୋଜେନ ସୃଷ୍ଟି କରିବାରେ ଆଲକୋହଲ ଗୋଟେ ମୁଖ୍ୟ କାରଣ। ସ୍ମଲ ଆମାଉଣ୍ଟ, ଛୋଟ ଛୋଟ ଟିକେ ଟିକେ ମଧ୍ୟ ବାରମ୍ବାର ଯେଉଁମାନେ ଇଏ କରନ୍ତି ସେମାନଙ୍କର ମଧ୍ୟ ସେଇ ପ୍ରକାର ପ୍ରୋବ୍ଲେମ ଆସେ। ଡାଏଟ୍ରେ ମଧ୍ୟ ବାଲାନ୍ସ ଡାଏଟ୍ ଟିକେ ନେବେ, ଆଉ ମାନେ ଭେଜିଟେବଲ୍ସ ରହିବ, ଫାଇବର୍ସ ରହିବ, ପ୍ରୋଟିନ୍ସ ରହିବ, ଗ୍ରେନ୍ସ ରହିବ, ସବୁଯାକ ରହିବ, ଆଣ୍ଟି ଅକ୍ସିଡେଣ୍ଟସ ଗୁଡା ମିଶାମିଶି ହେଇକି ସବୁ ଯାହା ରହିଲେ ସେଇଟା ଭଲ ପ୍ରିଫର କରେ। ଆଉ ବ୍ରେଷ୍ଟ ଫିଡିଂ ଯୋଉ ମାନେ ପିଲାମାନଙ୍କୁ କରାଯାଏ, ସେଥିପାଇଁ ମୁଁ ପ୍ରଥମେ ହିଁ କହିଲି, ଲେଟ୍ ପ୍ରେଗନେନ୍ସି ହେଲେ ଏସବୁ ଯାକ ପ୍ରୋବ୍ଲେମ ବହୁତ ବାହାରେ। ବ୍ରେଷ୍ଟ ଫିଡିଂ ଟାଇମ୍ରେ ଟିକେ ଜଗି ରଖି କରିବାକୁ ପଡେ, ଯୋଉଟା କି ଯୋଉ ରିସ୍କ ଫ୍ୟାକ୍ଟରଟାକୁ ଆମେ ଟିକେ କମେଇ ଦେଇପାରିବା।
0: ତାହେଲେ ସାର୍ ଆପଣ କିଛି ମାନେ ଏଜ୍ ଲିମିଟ କଣ ଅଛି କି, ଏଇ ବର୍ଷରୁ ଏଇ ବର୍ଷ ଭିତରେ ହେଇପାରେ?
1: ଏଜ୍ ଲିମିଟ ଦେଖିବାକୁ ଗଲେ ଏହାର କିଛି ନଥାଏ, ଯେହେତୁ ହରମୋନାଲ ଆବରେସନରେ ହିଁ ଏସବୁ ଯାକ ଇଏ ହୋଇଥାଏ, ତ ଏଜ୍ ଫ୍ୟାକ୍ଟରଟା ବିଶେଷ ତ ମାନେ ରଖେନି। ଯୋଉମାନଙ୍କର ଅନହାଇଜେନିକ ପିନ୍ଧିବା ମାନେ ଡ୍ରେସ ଅପ୍ ଅନହାଇଜେନିକ ରହିବା, ସେଠି ସଫା ନ ରଖିବା, ଏଗୁଡାକ ହିଁ ବିଶେଷ ତ ତାକୁ ଏଗ୍ରିଭେଟ କରେଇଥାଏ। ଏଜ୍ ଫ୍ୟାକ୍ଟରରେ ଦେଖିବାକୁ ଗଲେ ଯୋଉମାନଙ୍କର ଓଲ୍ଡ ଏଜ୍, ମୁଁ ଯେମିତି ଫାର୍ଷ୍ଟ ଯେମିତି କହିଲି ଲେଟ୍ ପ୍ରେଗନେନ୍ସି, ସେମିତି ଓଲ୍ଡ ଏଜ୍ରେ ଏଇଟା ଚାନ୍ସେସଟା ଟିକେ ଅଧିକା ଥାଏ ଓଲ୍ଡ ଏଜ୍ କେସ୍ରେ, କାରଣ ହରମୋନାଲ ଆବରେସନ ବି ବେଶୀ ରହେ। ତାପରେ ସେଇଠି ଯଦି ସେମାନେ ସେତେ ଜାଣିପାରନ୍ତି ନାହିଁ ବ୍ରେଷ୍ଟର ଇଏ ବିଷୟରେ, ମାନେ ତାର ପୋଜିସନ ଏଗୁଡାକ ବିଷୟରେ ସେମାନେ ଇଗ୍ନୋର କରନ୍ତି ବହୁତ।
0: ତେଣୁ
1: ନର୍ମାଲି ଓଲ୍ଡ ଏଜ୍ ମାନେ ଏବଭ୍ 60-70 ଏଜ୍ରେ ଏଇ ବ୍ରେଷ୍ଟ କ୍ୟାନ୍ସରଟା ବିଶେଷତଃ ପ୍ରୋନ୍ ରହିଥାଏ, ୟଙ୍ଗ ଏଜ୍ରେ କମ୍ ରହିଥାଏ।
0: ସାର୍ ତାହେଲେ ଯୋଉମାନଙ୍କର ମାନେ ବ୍ରେଷ୍ଟ କ୍ୟାନ୍ସର ମାନେ ହେଇଯାଇଛି, ତ ସେମାନେ ନିଜକୁ କେମିତି ମନୋବଳକୁ ଦୃଢ କରିକି ରଖିବେ ସାର୍?
1: ୱିଲିଂନେସ ସେ ମୁଁ ଭଲ ହେବି, ମୋର ଠିକ ହେଇଯିବ, ୱିଲିଂନେସ ରଖିବା ଦରକାର, ସଫା ରଖିବା ଦରକାର, ହେଲେ ଡାଇଗ୍ନୋସିସ ହବା ଦରକାର, ଯଥାସମ୍ଭବ ଚିକିତ୍ସା ଶୀଘ୍ର ତ ଶୀଘ୍ର କରେଇ ନେବା ଦରକାର। ଇଗ୍ନୋର କରିବା ଦ୍ୱାରା ହିଁ ସେଟା ଅସୁବିଧା ହେଇଥାଏ। ମୁଖ୍ୟତଃ ଦେଖିବାକୁ ଗଲେ କିଛିଟା ସାଇନେସ ମାନେ ଲଜିଆ, ସେଇଟାରେ ସେମାନେ ଟିକେ ଷ୍ଟିଗ୍ମା ଥାଏ, କଣ ନା ଆମେ କେମିତି ଦେଖେଇବୁ, କାହିଁକିନା ଫିମେଲ ଡକ୍ଟର ସବୁ ପାଖରେ ନଥାନ୍ତି, ସବୁଠି ଏଭେଲେବୁଲ ନଥାନ୍ତି, ତ ସେମାନେ ମେଲ୍ ଡକ୍ଟର ପାଖରେ ଦେଖିବା ପାଇଁ ବି ସାଇ ଫିଲ୍ କରନ୍ତି, ସେଇ କେସ୍ରେ ଏଇଟା ବେଶୀ ଏଗ୍ରିଭେଟ ହେଇ ହିଁ ପଳାଏ।
0: ଯୋଉ ବ୍ରେଷ୍ଟ କ୍ୟାନ୍ସରଟା କହିଲେ, ଏଇଟା ସାଧାରଣତଃ ମାନେ ଗାଇନିଂ ଡକ୍ଟର ଯୋଉମାନେ ଅଛନ୍ତି ସେମାନେ ଟ୍ରିଟମେଣ୍ଟ କରନ୍ତି ନା କ୍ୟାନ୍ସର ପାଇଁ ଆମକୁ?
1: କ୍ୟାନ୍ସର ବିଶେଷଜ୍ଞ ତାଙ୍କ ପାଇଁ ଅଲଗା ଅଛନ୍ତି, ଗାଇନିକୋଲୋଜିଷ୍ଟ କେବଳ ହରମୋନାଲ ଆବରେସନ ସେମାନେ ଡିଟେକ୍ଟ କରିକି ସେମାନେ ଅଙ୍କୋଲୋଜିଷ୍ଟକୁ ହିଁ ରେଫର କରିବେ, ଅଙ୍କୋଲୋଜିଷ୍ଟ ହିଁ ଏଇଟାକୁ ଟ୍ରିଟମେଣ୍ଟ କରିବେ। ଓ ଏର୍ଲି ଷ୍ଟେଜରେ ଆମର ଆୟୁର୍ବେଦରେ ମଧ୍ୟ କିଛିଟା ଯଦି ନର୍ମାଲ ଗୋଟେ ଲମ୍ପ ୟା ପାଇଁ ଆମର ବୃଦ୍ଧିବାଧିକା ଏସବୁ ଦେଇକି କିଛିଟା ଆମେ ରେମେଡି ପାଇପାରିବା, କିନ୍ତୁ ଦାଟ ଟୁ ଯଦି କାର୍ସିନୋଜେନଟା ଆମର ମାନେ ଡିଟେକ୍ଟେଡ୍ ୱିଥ ମାନେ ଲେଟ୍ ଷ୍ଟେଜ୍ ହେଇଯାଇଛି, ସେଇଠି ଆମେ ରିସ୍କ ନବାଟା ଉଚିତ ନୁହେଁ।
0: ତାହେଲେ ସାର୍ କଣ ଅପରେସନ ଏହାର ସମ୍ପୂର୍ଣ୍ଣ ସମାଧାନ?
1: ଅପରେସନ ଦରକାର, ଯୋଉଠି ସିଚୁଏସନ ଦରକାର ସେ ଅପରେସନ, ସେଇଠି କେବଳ ଲମ୍ପଟାକୁ ଏକ୍ସରସାଇଜ କରିପାରିବେ, ତା ସହିତ ରେଡିଓଥେରାପି ଦିଆ ହବ, କିମ୍ବା ପୁରା ଟୋଟାଲ ବ୍ରେଷ୍ଟଟାକୁ ସେଇ ଆଫେକ୍ଟେଡ ବ୍ରେଷ୍ଟଟାକୁ କାଟିକି ବାହାର କରିଦିଆଯାଏ, ଏକ୍ସିଜନ କରିଦିଆଯାଏ, ପ୍ରିଭେନ୍ସନଟା ହଉଛି ବେଟର। ଆଉ ଏଇ ଅପରେସନ ହେଲା ପରେ ମଧ୍ୟ ଯେ କ୍ୟାନ୍ସର ଅନ୍ୟ କୋଉ ଇଏକୁ ଯିବନି ସେଟା ବି କିଛି ଗ୍ୟାରେଣ୍ଟି ସେମିତି କିଛି ଦେଇ ହବନି, ତେଣୁ ପ୍ରିଭେନ୍ସନ ଇଜ୍ ବେଟର ଦେନ୍ କ୍ୟୁର। ପ୍ରଥମେ ଆମେ ହେଲ୍ଦି ରଖିବା, ଆମର ୱେଟ୍ ବେଶୀ ଗେନ୍ ହବାକୁ ଦବାନି, ନର୍ମାଲ ଏକ୍ସରସାଇଜ କରିବା, ବାଲାନ୍ସଡ ଡାଏଟ୍ ଖାଇବା, ଆଲକୋହଲ ସ୍ମୋକିଂ ଏସବୁ ଯାକ ଏଭଏଡ କରିବା, କୌଣସି ଆଡିକ୍ସନ ରଖିବାନି, ଆଉ ଲେଟ୍ ପ୍ରେଗନେନ୍ସି ପାଇଁ ଇଏ କରିବାନି, ଅଯଥା ହରମୋନାଲ ଜିନିଷ ନବାନି, ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗ ବେମାର ଦେଖିକି ସେ ଅନୁସାରେ ଇଏ କରିବା, ସିନା ନିଜେ ନିଜେ ମେଡିସିନ ଷ୍ଟୋରରୁ କିଣିକି ମନ ଇଚ୍ଛା ହରମୋନାଲ ଜିନିଷ ଖାଇବାନି, ପ୍ରିଭେନ୍ସନରେ ହିଁ ରହିବା ଭଲ।
0: ଯଦି ଜଣେ ରୋଗୀ ସାର୍ ଫାର୍ଷ୍ଟ ଷ୍ଟେଜ କିମ୍ବା ସେକେଣ୍ଡ ଷ୍ଟେଜରେ ରୋଗଟିକୁ ଚିହ୍ନି ଯାଇଛି, ତାହେଲେ ସେ କଣ ଆପଣଙ୍କ ଭଳି ଆୟୁର୍ବେଦିକ ଚିକିତ୍ସା କରିକି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ?
1: ହଁ, କିଛି କ୍ୟାନ୍ସର ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ବି କରିପାରିବ, ସେଟାରେ ମନ ନାହିଁ, କିନ୍ତୁ ଏଇଟା ପ୍ରୋବ୍ଲେମଟା କଣ ହୁଏ ନା, ଏର୍ଲି ଷ୍ଟେଜରେ ଡାଇଗ୍ନୋସିସ ହବାଟା ହିଁ କଷ୍ଟ, କାରଣ ସମସ୍ତେ ଇଗ୍ନୋର କରନ୍ତି, ହଁ କଣ ଟିକେ ଦେଖାଯାଉଛି, କଣ ଟିକେ ଅଛି, ସେଟା କିଛି ଅସୁବିଧା ନାହିଁ, ବୋଲେ ସେମାନେ ଇଗ୍ନୋର କରିନିଅନ୍ତି, ସେ ଇଗ୍ନୋରାନ୍ସରେ ହିଁ ପରବର୍ତ୍ତୀ ଷ୍ଟେଜରେ ଷ୍ଟେଜ 2 ଷ୍ଟେଜ 3 କୁ ପଳେଇଲା ପରେ ଆଉ ତାକୁ ଆମେ ଆୟୁର୍ବେଦ କଣ କୌଣସି ମେଡିସିନ

0: ମାନେ କେମୋଥେରାପି ଦେଇକି ମଧ୍ୟ ଆମେ ଠିକ କରିବା, ଏଟା କଷ୍ଟ ହୁଏ, ସେତେବେଳକୁ ସର୍ଜରୀ ହିଁ ବିଶେଷତଃ ଯିବାକୁ ପଡେ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆମେ ଆପଣଙ୍କ ଠୁ ବହୁତ ଜିନିଷ ଜାଣିଲୁ ଏଇ ବ୍ରେଷ୍ଟ କ୍ୟାନ୍ସର ସମ୍ପର୍କରେ, ଯୋଉଟା କି ଆମ ଶ୍ରୋତା ଭଉଣୀ ମାନେ ପରବର୍ତ୍ତୀ ସମୟରେ ସଚେତନ ହେଇ ରହିବେ। ଆଉ ପ୍ରତିଟି ଅଳ୍ପ କିଛି ଅସୁବିଧା ହବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଅନୁରୋଧ କରିବୁ। ସମସ୍ତେ ସୁସ୍ଥ ରୁହନ୍ତୁ ଏତିକି କାମନା କରିବୁ ସାର୍। ଆପଣଙ୍କର ଏଇ ଅମୂଲ୍ୟ ସମୟ ଆମ ଜୟପୁର ଆକାଶବାଣୀକୁ ଦେଇଥିବାରୁ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
0: ଧନ୍ୟବାଦ।

0: ଶ୍ରୋତା ଭଉଣୀ, ଜଣେ ନାରୀ ସେତେବେଳେ ହିଁ ସମ୍ପୂର୍ଣ୍ଣତା ହାସଲ କରିଥାଏ ଯେତେବେଳେ ସେ ମାତୃତ୍ୱ ଲାଭ କରିଥାଏ। କିନ୍ତୁ ମା ହେବା ଯେ କେତେ କଷ୍ଟକର ତାହା କେବଳ ସେହି ମା ହିଁ ବୁଝିପାରିଥାଏ। ଆଉ ତାପରର ସେଇ ଯୋଉ ମାତୃତ୍ୱ ଲାଭ ପରର ଯୋଉ କଷ୍ଟ, ତାକୁ ଲାଘବ କରିବା ପାଇଁ ଆଜିର ନାରୀକୁ ଆମ ସରକାର ଟିକେ ହାତ ବଢାଇଛନ୍ତି। ଆଜିର ସମସ୍ତ ନାରୀ ତ କର୍ମଜୀବୀ, ସେ ଉଭୟ ଘର ଓ ବାହାର ସବୁକିଛି ସମ୍ଭାଳୁଛନ୍ତି। ତେଣୁକରି ସେହି ମା କିପରି ନିଜର ଓ ନିଜ ଶିଶୁର ସମ୍ପୂର୍ଣ୍ଣ ଯତ୍ନ ନେଇପାରିବ, ସେଥିପାଇଁ ସରକାର କେଉଁ ସବୁ ଅଧିକାର ତାଙ୍କୁ ପ୍ରଦାନ କରିଛନ୍ତି, ସେହି ବିଷୟରେ ଏକ ସାକ୍ଷାତକାର ଶୁଣିବା।
1: ଆମ ଘର ଘରଣୀ କାର୍ଯ୍ୟକ୍ରମରେ ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ମାତୃତ୍ୱ ଛୁଟି ଓ କାର୍ଯ୍ୟରତ ମହିଳାଙ୍କର ଅଧିକାର କ'ଣ। ଏହି ବିଷୟରେ ଅଧିକ କିଛି ଜାଣିବା ନିମନ୍ତେ ଆମ ଗହଣରେ ଆଜି ଜଣେ ଗୃହିଣୀ ଅଛନ୍ତି, ତ ଚାଲନ୍ତୁ ତାଙ୍କଠାରୁ ହିଁ ତାଙ୍କ ପରିଚୟ ଜାଣିନେବା। ନମସ୍କାର ଭଉଣୀ, ଆପଣ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଟିକେ କହିବେ କି?
2: ନମସ୍କାର ଭଉଣୀ, ମୋ ନାଁ ହେଲା ଶ୍ରୀମତୀ ମମତା ମଲ୍ଲିକ। ମୋର ଶିକ୍ଷାଗତ ଯୋଗ୍ୟତା ହେଲା ପୋଷ୍ଟ ଗ୍ରାଜୁଏଟ ପ୍ଲସ ସିଟି। ମୁଁ ଦୀର୍ଘ 14 ବର୍ଷ ହେଲା ସରସ୍ୱତୀ ଶିଶୁ ମନ୍ଦିରରେ କାର୍ଯ୍ୟରତ ଥିଲି। ମୋର କେତୋଟି ବ୍ୟକ୍ତିଗତ ଅସୁବିଧା ଯୋଗୁଁ ମୁଁ ବର୍ତ୍ତମାନ ଅବ୍ୟାହତି ନେଇ ଘରର ଗୃହିଣୀ ଭାବେ ରହି କାର୍ଯ୍ୟ କରୁଅଛି।
1: ଆଜିର ଏହି ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ ଭଉଣୀ।
1: ତେବେ ଆଜିର ଆମର ମୁଖ୍ୟ ଆଲୋଚନାର ବିଷୟଟି ହେଉଛି ମାତୃତ୍ୱ ଛୁଟି ଓ କାର୍ଯ୍ୟରତ ମହିଳାଙ୍କର ଅଧିକାର କ'ଣ। ପ୍ରଥମେ ଆମେ ଜାଣିବା ମାତୃତ୍ୱକାଳୀନ ଛୁଟି କ'ଣ।
2: ମାତୃତ୍ୱକାଳୀନ ଛୁଟି କହିଲେ ଆମେ ସାଧାରଣତଃ ବୁଝିଥାଉ ପିରିୟଡ୍ ଅଫ୍ ଆବସେନ୍ସ ଫ୍ରମ୍ ଦ ୱାର୍କ ଗ୍ରାଣ୍ଟେଡ୍ ଟୁ ଏ ଫିମେଲ୍ ବିଫୋର୍ ଆଣ୍ଡ ଆଫ୍ଟର ଚାଇଲ୍ଡ ବାର୍ଥ ଓର ଆଡପ୍ସନ୍। ଇଟ୍ସ ଏ ପର୍ପୋଜ୍ ଇଜ୍ ଟୁ ଲେଟ୍ ଦ ମଦର ରିକଭର ଫିଜିକାଲି କେୟାର ହାର ନ୍ୟୁବର୍ନ ବେବି ଆଣ୍ଡ ବିଲ୍ଡ ଏ ବଣ୍ଡ। ଅର୍ଥାତ୍ ଆମେ ସାଧାରଣତଃ ଓଡ଼ିଆରେ କହିବାକୁ ଗଲେ ପ୍ରସୂତିର କିଛି ସମୟ ସୀମା ଆଗରୁ ମାକୁ ପ୍ରସୂତିକାଳୀନ ଛୁଟି ମିଳିଥାଏ। ଏହି ଛୁଟି ମିଳିବାର କାରଣ ହେଉଛି ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ସାଙ୍ଗେ ସାଙ୍ଗେ ନୂତନ ଶିଶୁର ଯତ୍ନ ମଧ୍ୟ ନେଇଥାଏ, ତାର ଲାଳନ ପାଳନ କରିଥାଏ। ତେଣୁ ଏହି ମାତୃତ୍ୱକାଳୀନ ଛୁଟି ତାକୁ ସରକାରୀ କାର୍ଯ୍ୟକ୍ଷେତ୍ର କିମ୍ବା ବେସରକାରୀ କାର୍ଯ୍ୟକ୍ଷେତ୍ରରେ ଯେଉଁ ମହିଳାମାନେ କାର୍ଯ୍ୟ କରୁଛନ୍ତି ତାକୁ ମିଳିଥାଏ।
1: ସରକାର ଏହି ଛୁଟି ଦେବାର କାରଣ କ'ଣ ହେଇଥାଏ ଭଉଣୀ?
2: ସାଧାରଣତଃ ଭାରତ ସରକାର ତଥା ଓଡ଼ିଶା ସରକାର ସମସ୍ତ କାର୍ଯ୍ୟରତ ମହିଳାଙ୍କୁ ଏହି ଛୁଟି ଦେଇଥାନ୍ତି, କାହିଁକି ନା ସେଇ ସମୟ ଭିତରେ ସେମାନେ ନିଜର ସର୍ଭିସକୁ ସୁରକ୍ଷା ଦେଇଥାନ୍ତି ଆଉ ସେମାନେ ମାନସିକ ସ୍ତରରେ ଓ ଶାରୀରିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥାନ୍ତି ଆଉ ନିଜର ଶିଶୁକୁ ଭଲ ଭାବରେ ଲାଳନ ପାଳନ କରିଥାନ୍ତି, ସେମାନେ ଶିଶୁ ପାଇଁ କିଛି ସମୟ ଦେଇପାରିଥାନ୍ତି। ଏଥିପାଇଁ ଭାରତ ସରକାର ମହିଳା କର୍ମଚାରୀମାନଙ୍କୁ ମାତୃତ୍ୱକାଳୀନ ଛୁଟି ଦେଇଥାନ୍ତି।
1: କେତେ ମାସ ହେଲେ ଜଣେ ମା ଗୋଟେ ଆପ୍ଲିକେସନ ଦେଇପାରିବ ଅଫିସରେ ଯେ ଛୁଟି ମୋର ଦରକାର ବୋଲି?
2: ଜଣେ ମା ସାଧାରଣତଃ ପ୍ରେଗନେନ୍ସିର 6 ମାସ ହେଲେ ଏଇ ଛୁଟି ପାଇଁ ଅଫିସରେ ଆପ୍ଲାଏ କରିପାରିଥାନ୍ତି।
1: ଯଦି ଆପ୍ଲାଏ କରିବାକୁ ହୁଏ କଣ ଆପ୍ଲିକେସନ ଦେବାକୁ ପଡେ କି କିଛି ଡକ୍ଟରଙ୍କର ସାର୍ଟିଫିକେଟ କି ଅଲଗା କିଛି ଏମିତି କିଛି ପ୍ରେସ୍କ୍ରିପସନ ହେରିକା ସେମାନଙ୍କୁ ଦେଲେ ସେମାନେ ଛୁଟି ପାଇଁ ଆମକୁ ହଁ କହିବେ?
2: ସେମାନେ ଯୋଉଠି ତାଙ୍କର ସ୍ୱାସ୍ଥ୍ୟ ଦେଖଉଥାନ୍ତି, ଯେଉଁ ଡକ୍ଟର ପାଖରେ ଟ୍ରିଟମେଣ୍ଟ ହେଉଥାନ୍ତି ତାଙ୍କ ପାଖରେ କିଛି ଡକ୍ୟୁମେଣ୍ଟସ ବା ପ୍ରମାଣପତ୍ର ସହିତ ଦରଖାସ୍ତ ଦେଇଥାନ୍ତି ଅଫିସରେ, ଯେହେତୁ ସେ ପ୍ରେଗନେଣ୍ଟ ଅଛନ୍ତି ବୋଲି ଉପରସ୍ଥ କର୍ମଚାରୀ ସେଇ ଡକ୍ୟୁମେଣ୍ଟସ ଦେଖି ଜାଣିଥାନ୍ତି, ତାଙ୍କୁ ଛୁଟି ମଞ୍ଜୁର କରିଥାନ୍ତି।
1: ଏଇ ଯୋଉ ଯେତେବେଳେ ଆମକୁ ଗୋଟେ ମାକୁ 6 ମାସ ପରେ ଛୁଟି ନିଅନ୍ତି କଣ

0: ଦରମା ପାଇବାରେ କିଛି ଅସୁବିଧା ହୋଇଥାଏ କି ସେମାନଙ୍କୁ ମାତୃତ୍ୱକାଳୀନ ଛୁଟି ପରେ?
1: ନା ମ୍ୟାଡମ, ସରକାରୀ କ୍ଷେତ୍ରରେ କିଛି ଅସୁବିଧା ହେଇନଥାଏ। ସେମାନେ ତାଙ୍କର ମହିଳା କର୍ମଚାରୀ ମାନେ ତାଙ୍କର ସମ୍ପୂର୍ଣ୍ଣ ଦରମା 100% ଅଫ୍ ଦେୟାର ଆଭରେଜ ଡେ ୱେଜେସ୍ ହିସାବରେ ମାତୃତ୍ୱକାଳୀନ ଛୁଟି ସମୟରେ ପାଇଥାନ୍ତି। କିନ୍ତୁ ବେସରକାରୀ କାର୍ଯ୍ୟ ସଂସ୍ଥାରେ ଯୋଉ ମହିଳାମାନେ କାର୍ଯ୍ୟରତ, ସେମାନଙ୍କୁ ସେତେବେଳେ ନୋ ୱାର୍କ ନୋ ପେ ସିଷ୍ଟମରେ ତାଙ୍କୁ ଦରମା ମିଳି ନଥାଏ।
0: ଆଚ୍ଛା, ଖାଲି ସରକାରୀ କର୍ମଚାରୀ ମାନଙ୍କୁ, ସରକାରୀ କ୍ଷେତ୍ରରେ ଯୋଉ ମହିଳାମାନେ କାମ କରନ୍ତି ସେମାନଙ୍କୁ ହିଁ ଛୁଟିଟା ମିଳେ, ଆଉ ବେସରକାରୀ ସ୍ତରରେ କାମ କଲେ ସେମାନଙ୍କୁ ଏଇ ଛୁଟି ମିଳିନଥାଏ ତାହେଲେ?
1: ମିଳିଥାଏ। ବେସରକାରୀ କାର୍ଯ୍ୟ ସଂସ୍ଥାରେ ଯୋଉ ମହିଳାମାନେ କାମ କରୁଥାନ୍ତି ତାଙ୍କୁ ବି ଏଇ ମେଟର୍ନିଟି ଲିଭ୍ ମିଳିଥାଏ, କିନ୍ତୁ ତାଙ୍କୁ ସେଇ ସମୟ ସୀମା ଭିତରେ ଦରମା ମିଳି ନଥାଏ। ନୋ ୱାର୍କ ନୋ ପେ ସିଷ୍ଟମରେ ସେ ରହିଥାନ୍ତି।
0: ମାତୃତ୍ୱକାଳୀନ ଛୁଟିଟା କେବଳ ମା ମାନେ ପାଆନ୍ତି ନା ଏବେ ଯୋଉ ଗୋଟେ ନୂଆ ନିୟମ ହେଇଛି ଏଥିରେ କଣ ପିତା ମାନେ ମଧ୍ୟ ଏଇ ଛୁଟିଟା ପାଇପାରିବେ, ତାହା ବିଷୟରେ କଣ ଆପଣ କିଛି କହିବେ କି?
1: ଏଇ ଛୁଟି ଆଗରୁ ମା ମାନଙ୍କୁ ଖାଲି ଦିଆଯାଉଥିଲା, କିନ୍ତୁ ଏବେ ଭାରତ ସରକାର କଣ କରିଛନ୍ତି ନା ଏଇ ଛୁଟି ବାପା ମାନଙ୍କୁ ଦିଆହଉଛି। ବାପା ମାନେ ବି ଏଇ ଛୁଟି ନେବାକୁ ହକଦାର। ସେମାନେ ଶିଶୁର ଜନ୍ମର 15 ଦିନ ଆଗରୁ ଏଇ ଛୁଟି ନେଇଥାନ୍ତି। ତାକୁ ଏକ ମେଟର୍ନିଟି ଲିଭ୍ କୁହାହଉଛି, ତାକୁ ପ୍ରେଗନେଣ୍ଟ ଲିଭ୍ କୁହା ଯାଇଥାଏ। ଓଡ଼ିଶାର ମହିଳା କର୍ମଚାରୀ ମାନେ ସ୍ୱତନ୍ତ୍ର ସଂରକ୍ଷଣ, ବୟସ ସୀମାରେ କୋହଳ, ସରକାରୀ ଚାକିରି ପକେଇବା ପାଇଁ କ୍ଷେତ୍ରରେ ମଧ୍ୟ ସୁବିଧା ପାଉଛନ୍ତି।
0: ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କର ଆଉ କଣ କଣ ସବୁ ଏମିତି କିଛି ଅଲଗା ସ୍ପେଶାଲ କିଛି ଅଧିକାର ଅଛି କି ଯୋଉମାନେ କି ଯୋଉଟା କି ସେମାନେ ପାଉଛନ୍ତି?
1: ମହିଳା କର୍ମଚାରୀ ମାନେ ସ୍ୱତନ୍ତ୍ର ସଂରକ୍ଷଣ ଆଉ ବୟସର ସମୟ ସୀମା ବୃଦ୍ଧି, କାର୍ଯ୍ୟ କ୍ଷେତ୍ରରେ ନିରାପତ୍ତା, ଏଇସବୁ ସୁବିଧା ସରକାରୀ ଚାକିରି କ୍ଷେତ୍ରରେ ଯୋଉ ମହିଳାମାନେ କାମ କରୁଛନ୍ତି ତାଙ୍କୁ ସବୁ ଏଇ ସୁବିଧା ସୁଯୋଗ ମିଳୁଅଛି।
0: ଶେଷରେ ଆପଣ ଆମ ଶ୍ରୋତା ଭଉଣୀ ମାନଙ୍କୁ କଣ କିଛି ମତାମତ ଦେବେ କି ମ୍ୟାଡମ୍?
1: ମୋର ଏତିକି ଗ୍ରାମାଞ୍ଚଳରେ ଯୋଉ ମହିଳାମାନେ ଅଛନ୍ତି କିମ୍ବା କାର୍ଯ୍ୟରେ ଯୋଗ ଦେଉଛନ୍ତି ସେମାନଙ୍କୁ ମୋର ଏତିକି କହିବାର ଅଛି ଯେ ସେମାନେ ନିଜର ଯୋଉ ହକ୍ ଅଛି, ଯୋଉ ମାତୃତ୍ୱକାଳୀନ ଛୁଟି, ତା ସହିତ ଋତୁସ୍ରାବ ଛୁଟି, ଏସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝି ଏସବୁ ଛୁଟିକୁ ଯଥା ସମୟରେ ନେଇ ତାର ସଦୁପଯୋଗ କରିବା ଉଚିତ।
0: ସତରେ ଆପଣଙ୍କ ସହିତ କଥା ହୋଇ ବହୁତ ଭଲ ଲାଗିଲା ମ୍ୟାଡମ୍। ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରକୁ ସମୟ ଦେଇଥିବା ହେତୁ ଆମ କେନ୍ଦ୍ର ତରଫରୁ ଏବଂ ଆମ ଶ୍ରୋତା ଭଉଣୀ ମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ନମସ୍କାର।

0: ସାକ୍ଷାତକାର ଆଉ ଗୀତ ସବୁ ଶୁଣୁ ଶୁଣୁ ଦେଖ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମ ସାରିବାକୁ। ତାହେଲେ କଣ କହୁଛ ସନ୍ଧ୍ୟା, କାର୍ଯ୍ୟକ୍ରମକୁ ଏଇଠି ରଖିବା?
1: ହଁ ବା।
0: କାର୍ଯ୍ୟକ୍ରମକୁ ସାରିବା ପୂର୍ବରୁ ଆପଣଙ୍କୁ ଜଣାଇଦେବୁ ଆସନ୍ତା ରବିବାର ଦିନ ଆମ କାର୍ଯ୍ୟକ୍ରମରେ ଆପଣ କଣ ସବୁ ଶୁଣିପାରିବେ। ଆସନ୍ତା ରବିବାର କାର୍ଯ୍ୟକ୍ରମରେ ରହିଛି ପ୍ରତିକ୍ରିୟା, ବାଲ୍ୟ ବିବାହ ମହିଳାଙ୍କ ଭବିଷ୍ୟତ ପାଇଁ ଏକ ବାଧା କି, ଏ ସମ୍ପର୍କରେ ଶୁଣିବାକୁ ଜମାରୁ ଭୁଲିବେ ନାହିଁ। କିନ୍ତୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ମତାମତ ନିଶ୍ଚୟ ଦେବେ। ଆମକୁ ମତାମତ ଦେବାର ମୋବାଇଲ ନମ୍ବରଟି ହେଲା 9438268568।
1: ପୁଣି ଥରେ ନମ୍ବରଟିକୁ କହି ରଖୁଛୁ 9438268568।
0: ଏହି ନମ୍ବରରେ ଆପଣ ଲିଖିତ ଆକାରରେ କିମ୍ବା ଭଏସ୍ ମେସେଜ୍ ମାଧ୍ୟମରେ ଆମକୁ ଆପଣଙ୍କ ମତାମତ ଜଣାଇପାରିବେ। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଘରଘରଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ମୈତ୍ରୀ ପ୍ରହରାଜ ଏବଂ ସନ୍ଧ୍ୟାରାଣୀ ମିଶ୍ର। ଆକାଶବାଣୀ ଜୟପୁର ସମୟ ଦିନ 1:50 ହେବାପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ରାଜନୈତିକ କ୍ଷେତ୍ରରେ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ କଲେ ମତ ବିନିମୟ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଆହ୍ୱାନ ଦେଲେ ଭାରତ ସମେତ ଅନ୍ୟ 3 ରାଷ୍ଟ୍ର। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ମୃତ୍ୟୁ। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ବିଶ୍ୱ ସାମୁଦ୍ରିକ ଦିବସ। ଏବଂ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେବା ସମସ୍ତଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ। ରାଜନୈତିକ କ୍ଷେତ୍ରରେ ମଧ୍ୟ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଭଳି ମନୋଭାବ ପ୍ରତ୍ୟେକଙ୍କୁ ଉଚ୍ଚ ପଦରେ ପ୍ରତିଷ୍ଠିତ କରିଥାଏ। ଭାଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେବା ପରମଧର୍ମ ଜୀବନର ସବୁଠାରୁ ବଡ଼ କର୍ତ୍ତବ୍ୟ।
2: ସେବା ଏହି ମୁଖ୍ୟ ଆମରା କାମ ହୋନା ଚାହିଁ ଅର୍ ହମ୍ ସେବା କରକେ ହି ସେବା କା ସନ୍ଦେଶ ଦେଙ୍ଗେ ଶବ୍ଦ ମେ ନହି ଦେଙ୍ଗେ ହମାରେ ଆଚରଣ ସେ ଲୋକଙ୍କୁ ପତା ଚଲେ କି ରାଜନୀତି ମେ ସତ୍ତା କିତନି ହି କ୍ୟୋ ନ ବଡି ହୋ ଯାଏ ଲେକିନ ହମାରା ମାର୍ଗ ସେବା କା ହି ରହେଗା ହମ କଭି ଭି ସେବା କେ ମାର୍ଗ ସେ ନହି ବିଚଲିତ ହୋଗେ କିତନେ ହି ଉଚ୍ଚେ ଶିଖର ପର ପହଞ୍ଚେଙ୍ଗେ ଲେକିନ ସେବା ପରମୋ ଧର୍ମ ଇସ୍ ଭାବ କୁ ଲେକେ ଆଗେ ବଢେଙ୍ଗେ।
1: ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ କିଷାନ କିମ୍ବା ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚବାରେ ସଫଳ ହୋଇପାରିଛି। ସେବା ମନୋଭାବ ଦ୍ୱାରା ହିଁ 4 ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି।
2: अगर अनुभव करते तो भारत की विविधता की अनुभूति होती और उन सब विविधता में भी एकता के भी दर्शन होता है। वो हमें हिंदुस्तान के हर कोने में पहुंचाने ही है। एक जगह से दूसरी जगह पहुंचाना है। एक गांव का अच्छा प्रयोग दूसरे गांव के काम आए। एक युवा का समाधान दूसरे युवा की ताकत बने।
1: ସେବାର ଭାବନା ରାଷ୍ଟ୍ରର ନୀତିରେ ସାମିଲ ହେଲେ ଦେଶର ପ୍ରଗତି ପାଇଁ ସବୁଠାରୁ ଅଧିକ ପ୍ରୋତ୍ସାହନ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ଭାବନା 25 ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିବାକୁ ସହାୟକ ହୋଇପାରିଛି। 2047 ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ମୋଦି ଏହି ଅବସରରେ ଆଲୋକପାତ କରିଛନ୍ତି। ଆଜିର ଯୁବପିଢ଼ି ବିକଶିତ ଭାରତର ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଭାରତ ସମେତ ଅନ୍ୟ 3 ରାଷ୍ଟ୍ର ଆହ୍ୱାନ ଦେଇଛନ୍ତି। ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଏକ ମିଳିତ ବିବୃତ୍ତିରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟ ପରିଷଦ କ୍ଷେତ୍ର ବ୍ୟାପକ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ 81ତମ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବ୍ରାଜିଲ ପ୍ରତିପକ୍ଷ ମୌରା ଭିଏରା, ଜର୍ମାନ ପ୍ରତିପକ୍ଷ ଜୋହାନ ଡେଭିଡ୍ ୱାଡେପୁଲ ଏବଂ ଜାପାନ ପ୍ରତିପକ୍ଷ ମୋତେକି ତୋଶିମିତ୍ସୁଙ୍କ ସହ ବୈଠକ ପରେ ଏହି ବିବୃତ୍ତି ପ୍ରଦାନ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ପରିବେଶର ଆହ୍ୱାନକୁ ମୁକାବିଲା କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଆଫ୍ରିକା, ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଲାଟିନ୍ ଆମେରିକା ଓ କାରାବିଆନ୍ ସମେତ ବିଭିନ୍ନ ଅଞ୍ଚଳର ପ୍ରତିନିଧିତ୍ୱ ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି।

ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ନେଇ ଜାତିସଂଘ ଦାୟିତ୍ୱ ନିର୍ବାହ କରିବାକୁ ଏହା ସହଯୋଗ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀଗଣ ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବାରୁ 9 ଜଣଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ଯମୁନା ଏକ୍ସପ୍ରେସ୍ ୱେରେ ଏକ ସ୍ଲିପର ବସ୍ରେ ଗତକାଲି ବିଳୟିତ ରାତିରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି। ବହୁ ଯାତ୍ରୀ ଝରକା ଦେଇ ଡେଇଁ ବାହାରକୁ ପଳାଇ ଆସିଥିଲେ। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେୱାର ଥାନା ଅନ୍ତର୍ଗତ ଦୟନ୍ତପୁର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ବିହାରରେ ପଞ୍ଜିକୃତ ସ୍ଲିପର ବସ୍ ନୋଏଡାରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ 35 ଜଣ ଯାତ୍ରୀ ଥିଲେ। ଦମାନ୍ତପୁର ଗ୍ରାମ ନିକଟରେ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଦ୍ରୁତଗତିରେ ନିଆଁ ବ୍ୟାପିଯିବାରୁ ବସ୍ରୁ ବାହାରି ପାରିନଥିବା 9 ଜଣ ଯାତ୍ରୀଙ୍କର ପୋଡ଼ି ହୋଇ ମୃତ୍ୟୁ ହୋଇଛି। ସେମାନଙ୍କର ପରିଚୟ ଜାଣିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଜାରି ରହିଥିବା ପୁଲିସ୍ କହିଛି। ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ସରକାର ମଧ୍ୟ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଦେଶର ବାଣିଜ୍ୟ ତଥା ବିକାଶ ଦିଗରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଏ କ୍ଷେତ୍ରରେ କାର୍ଯ୍ୟରତ ବୃତ୍ତିଗତଙ୍କ ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ଗୁରୁବାରରେ ଏହି ଦିବସ ପାଳନ କରାଯାଇ ଆସୁଛି। ସାମୁଦ୍ରିକ କ୍ଷେତ୍ର ସହଯୋଗ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏବଂ ବିଶ୍ୱବ୍ୟାପୀ ଅର୍ଥନୈତିକ ପରିସ୍ଥିତିକୁ ତ୍ୱରାନ୍ୱିତ କରିବା ନେଇ ଜନସମାଜକୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ନୀତି ପ୍ରସ୍ତୁତିରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସାମୁଦ୍ରିକ ଦକ୍ଷତା ବୃଦ୍ଧି ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ପକ୍ଷରୁ ଏହି ପ୍ରସଙ୍ଗ ଆଧାରରେ ଆସନ୍ତା ବର୍ଷ ମଧ୍ୟ ବିଶ୍ୱ ସାମୁଦ୍ରିକ ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। 1948 ମାର୍ଚ୍ଚ ମାସ 6 ତାରିଖରେ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ପ୍ରତିଷ୍ଠିତ ହୋଇଥିଲା। ଏହି ଦିବସ ପାଳନ ଅବସରରେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଭାରତର ସାମୁଦ୍ରିକ କ୍ଷେତ୍ର ରାଷ୍ଟ୍ରୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମୁଦ୍ରିକ କ୍ଷେତ୍ରରେ ଭିଭିଭୂମି ବିକାଶ, ନୀତିଗତ ସଂସ୍କାର ତଥା ସୁଦୃଢ଼ ସାମୁଦ୍ରିକ ଖାଦ୍ୟ ଦୃଷ୍ଟିକୋଣ ଆଧାରରେ ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ସୋନୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଏହି ଧାରାବାହିକ ସ୍ୱତନ୍ତ୍ର ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ ନୂତନ ଶିକ୍ଷାନୀତି 2020 ମାଧ୍ୟମରେ ପରିବର୍ତ୍ତନ ଉପରେ ତଥ୍ୟ ପ୍ରଦାନ କରୁଛୁ। ଜାତୀୟ ଶିକ୍ଷାନୀତି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଛାତ୍ରଛାତ୍ରୀଙ୍କୁ ବିଷୟ ଚୟନ କରିବାକୁ ଏହା ଅଧିକ ସୁଯୋଗ ପ୍ରଦାନ କରୁଛି। ଦକ୍ଷତା ବିକାଶ, ଗବେଷଣା ଏବଂ ନବସୃଜନକୁ ମଧ୍ୟ ଶିକ୍ଷାନୀତି ପ୍ରୋହାହନ ପ୍ରଦାନ କରୁଛି। ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ନୂତନ କୌଶଳ ଶିଖିବା ପାଇଁ ସୁଯୋଗ ପ୍ରଦାନ କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ରାଜ୍ୟରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ନୂତନ ନୀତି ସହ ସମନ୍ୱିତ କରିବାକୁ ପ୍ରୟାସ ଜାରି ରହିଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ ବୋଲି କହିଛନ୍ତି। ରୁଷ ୟୁକ୍ରେନ୍ ମଧ୍ୟରେ ପ୍ରସଙ୍ଗଭିତ୍ତିକ ଯୁଦ୍ଧବିରତି ଉପରେ ଆମେରିକା ଗୁରୁତ୍ୱ ପ୍ରଦାନ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଶକ୍ତି ଏବଂ ଖାଦ୍ୟଶସ୍ୟ କ୍ଷେତ୍ର ଆଧାରରେ ସୀମିତ ଯୁଦ୍ଧବିରତି ନେଇ ଉଭୟ ପକ୍ଷ ଇଚ୍ଛା ପ୍ରକାଶ କରିଛନ୍ତି। ଏବେ ଏଥିପାଇଁ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ଏପର୍ଯ୍ୟନ୍ତ ଆଗତ ହୋଇନାହିଁ। ମସ୍କୋ ଏବଂ କିଭ୍ ସହ ଆମେରିକା ଏନେଇ ଆଲୋଚନା କରିଥିବା ଶ୍ରୀ ରୁବିଓ କହିଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଗତକାଲି ବିଳୟିତ ରାତ୍ରିରେ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆମ ନବରଙ୍ଗପୁର ସମ୍ଭାଦଦାତା ଦେଇଥିବା

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣିବା ପୂର୍ବରୁ ଗୋଟିଏ ଛୋଟ ବିଜ୍ଞାପନ ବିରତି।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: TPSO ଡିଏଲ୍ ଦ୍ୱାରା ଜନହିତରେ ଜାରି।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଧଡ଼କ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ଥିଲେ ଅଜୟ ଗୋଗାଭାଲି ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଥିଲେ ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ପରିଚାଳନା କରିଥିଲେ ଅଜୟ ଅତୁଲ। ଏଥର ସମୀର ଅଞ୍ଜାନଙ୍କ ରଚନାରେ ଶିଳ୍ପୀମାନେ ହେଲେ ଶାନ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ପରିଚାଳନା ସାଜିଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ଗୁଡ୍ ନ୍ୟୁଜ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବି ପ୍ରାକ୍, ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ପରିଚାଳନା ତନିସ୍କ ବାଗ୍‌ଚୀ।

ଗୁଡ୍ ନ୍ୟୁଜ୍ ଚଳଚ୍ଚିତ୍ର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ, ପୁଣି ଥରେ ଆମ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ସନ୍ଧ୍ୟା 6:10। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:30 ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିଜ୍ଞାପନ ବିରତି ପରେ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି ଅଧିକ ତ୍ୱରାନ୍ୱିତ ହୋଇଥାଏ କହିଲେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4:00 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରୁଥିବା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ସାମଗ୍ରିକ ଅର୍ଥନୀତିକୁ ନୂତନ ଗତି ଦେବା ପାଇଁ ପୁରୀରେ ନିର୍ମାଣ ହେବା ଅତ୍ୟାଧୁନିକ ଆନ୍ତର୍ଜାତିକ କ୍ରୁଜ୍ ଟର୍ମିନାଲ୍ ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 3 ଜିଲ୍ଲାକୁ ସତର୍କ ସୂଚନା ଜାରି ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି କ୍ଷେତ୍ରରେ ଅଧିକ ପ୍ରୋହାହନ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାଡନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି ଜୀବନରେ ସେବା ପରମଧର୍ମ ଭାବନା ନେଇ ଆଗକୁ ବଢ଼ିବାକୁ ହେବ 2047 ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଆଜିର ଯୁବପିଢ଼ି ବିକଶିତ ଭାରତର ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି
1: ସେବା ଏହି ମୁଖ୍ୟ ଆମରା କାମ ହୋନା ଚାହିଁ ଅର୍ ହମ୍ ସେବା କର କରକେ ହି ସେବା କା ସନ୍ଦେଶ ଦେଙ୍ଗେ ଶବ୍ଦୋ ମେ ନହି ଦେଙ୍ଗେ ହମାରେ ଆଚରଣ ସେ ଲୋକୋ ପତା ଚଲେ କି ରାଜନୀତି ମେ ସତ୍ତା କିତନି ହି କ୍ୟୋ ନ ବଡି ହୋ ଜାଏ ଲେକିନ ହମାରା ମାର୍ଗ ସେବା କା ହି ରହେଗା ହମ କଭି ଭି ସେବା କେ ମାର୍ଗ ସେ ନହି ବିଚଲିତ ହୋଗେ କିତନେ ହି ଉଚ୍ଚେ ଶିଖର ପର ପହଞ୍ଚେଙ୍ଗେ ଲେକିନ ସେବା ପରମୋ ଧର୍ମ ଇସ୍ ଭାବ କୋ ଲେକେ ଆଗେ ବଢେଙ୍ଗେ
0: ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ କିଷାନ ଏବଂ ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚବାରେ ସଫଳ ହୋଇପାରିଛି ସେବା ମନୋଭାବ ଦ୍ୱାରା ହିଁ 4 କୋଟି ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିବସରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ ସ୍ଥିତିରେ ସୁଧାର ନ ଆସିବାରୁ ଉପବାଚସ୍କତି ଭବାନୀଶଙ୍କର ଭୋଇ ଗୃହକୁ ଅପରାହ୍ନ 4:00 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନମାନ ଦେଇଥିଲେ ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଉପରେ ଦୁଇଟି ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖିଥିଲେ। ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ସରକାର ସାମଗ୍ରିକ ବନ୍ୟା ପରିଚାଳନା ନାମରେ ଏକ ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ସଦସ୍ୟ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅଧୀନରେ ବନ୍ୟା ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ କରାଯିବ। ନଦୀବନ୍ଧର ସୁଦୃଢ଼ୀକରଣ, ସୁରକ୍ଷା, ନଦୀବନ୍ଧର ପୁନଃନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ପର୍ଯ୍ୟଟନ ଓ ସାମୁଦ୍ରିକ ଅର୍ଥନୀତିକୁ ନୂଆ ଗତି ଦେବା ପାଇଁ ରାଜ୍ୟ ସରକାର ପୁରୀରେ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରିବେ। ଏନେଇ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, 2028 ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପଟି ପୁରୀ ଜିଲ୍ଲାର ଶିବ ସରୁବାଲିଠାରେ ଥିବା ଧଉଣ୍ଡିଆ ନଦୀ ମୁହାଣ ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ 60 ଏକର ଜମିରେ ପ୍ରତିଷ୍ଠା କରାଯିବ। କ୍ରୁଜ୍ ଟର୍ମିନାଲ୍ର ଯୋଜନାବଦ୍ଧ ବିକାଶ ଏବଂ କାର୍ଯ୍ୟାନ୍ୱୟନ ପାଇଁ ମୁଖ୍ୟ ପରିଚାଳନା ଅଧିକାରୀ ଓଡ଼ିଶା ମାରିଟାଇମ୍ ବୋର୍ଡଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ ପାଇଁ ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହକୁ ଅବଗତ କରାଇଛନ୍ତି। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅମର୍ଦା ରୋଡ୍ରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। କେନ୍ଦ୍ର ସରକାର ଏହି ଏୟାର ଷ୍ଟ୍ରିପ୍କୁ ବିମାନ ବନ୍ଦରରେ ପରିଣତ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଚଳିତ ବଜେଟ୍ରେ ଏହି ଏୟାର ଷ୍ଟ୍ରିପ୍ର ଉନ୍ନତିକରଣ ପାଇଁ ଅର୍ଥ ବରାଦ କରାଯାଇଛି। ରାଜ୍ୟ ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହିତ କଥାବାର୍ତ୍ତା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ଗତ 15 ସୁଦ୍ଧା ଖଣିରୁ 21,586 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି ବୋଲି ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଗୃହରେ ଉତ୍ତର ରଖିଛନ୍ତି। ସଦସ୍ୟ ଶାରଦା ପ୍ରସନ୍ନ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, 2023-24 ଆର୍ଥିକ ବର୍ଷରେ 46,396 କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ଏମ୍ଏମ୍ଡିଆର୍ ଆଇନ 2026ର ସଂଶୋଧନ ଫଳରେ 2005ରୁ 2024 ମଧ୍ୟରେ ଆଦାୟ ହୋଇଥିବା କୌଣସି ଖଣି ଟିକସ ବକେୟା ବା ବାର୍ଷିକ ରାଜସ୍ୱ କ୍ଷତିର ପରିମାଣ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ପର୍ଯ୍ୟାୟରେ ଆକଳନ କରାଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ରେ ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଅତିକ୍ରମ କରିଛି। ଗଭୀର ଅବପାତ ରାୟଗଡ଼ାଠାରୁ 80 କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଅଞ୍ଚଳରେ 45.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 406.583 ଘନମିଟର ଜଳ ପ୍ରବେଶ କରୁଥିବାବେଳେ 342.208 ଘନମିଟର ଜଳ ନିଷ୍କାସିତ ହେଉଛି। କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ 63 ଜଣ ଗର୍ଭବତୀ ମହିଳାଙ୍କୁ ମା ଘରେ ଆଶ୍ରୟ ଦିଆଯାଇଛି। 157 ନମ୍ଘର ଜାତୀୟ ରାଜପଥ କଳିଙ୍ଗଘାଟିରେ ମାଟି ଅତଡ଼ା ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ ଜିଲ୍ଲାରେ 338 ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ପୋଟେରୁ, କୋଙ୍ଗାରକୁଣ୍ଡା, MV90, MV96 ଏବଂ କାଲିମେଳା କନ୍ୟାଶ୍ରମ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଅବଧି ବଢ଼ିପାରେ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ବନ୍ୟାରେ ରାଜ୍ୟର 26 ଜିଲ୍ଲାର 37,43,943 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ 7 ଜଣଙ୍କର ଜୀବନହାନୀ ହୋଇଛି। ଏଥିସହ 93 ଗୃହପାଳିତ ପଶୁ, 2,12,533 ହେକ୍ଟର ଫସଲ, 18,67 ବାସଗୃହ କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଛନ୍ତି। ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ଭରଣା ପାଇଁ 234,84,86,000 ଟଙ୍କା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି।

0: ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଲକ୍ଷ୍ୟପତି ଦିଦି ସମ୍ପର୍କରେ।
1: ଗ୍ରାମାଞ୍ଚଳର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ଲକ୍ଷ୍ୟପତି ଦିଦି ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ୟବସାୟ ଆରମ୍ଭ ତଥା ଅଧିକ ପ୍ରସାର ପାଇଁ ସ୍ୱଳ୍ପ ସୁଧରେ ଓଡ଼ିଶାରେ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଏହି ଯୋଜନା ଅଧିକ ପ୍ରଭାବଶାଳୀ ହୋଇପାରିଛି। ଦେବଗଡ଼ ଜିଲ୍ଲାର ତିଲେଇବଣି ରିୟାମାଳ ଓ ବାରକୋଟ ବ୍ଲକରେ ଅନେକ ଗ୍ରାମୀଣ ମହିଳା ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ଯୋଜନା ସମ୍ପର୍କରେ ଜିଲ୍ଲାର ଲକ୍ଷ୍ୟପତି ଦିଦି ସସ୍ମିତା ସାହୁ ପ୍ରତିକ୍ରିୟାରେ କହିଛନ୍ତି,
2: ଆଗରୁ ଆମେ ଧାନ ଚାଷ, ପିଆଜ ଚାଷ, ମୁଗ ବିରି ସବୁ ଚାଷ କରୁଥିଲୁ, କିନ୍ତୁ ସେତେବେଳେ ଆମେ ରାସାୟନିକ ସାର ବ୍ୟବହାର କରୁଥିଲୁ। ଏବେ କିନ୍ତୁ ଜୈବିକ ସାର ଔଷଧ ବ୍ୟବହାର କରିବା ଦ୍ୱାରା ଆମକୁ କମ୍ ଖର୍ଚ୍ଚ ହେଲା, ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରିପାରିଲୁ। ଏସ୍ଏଚ୍ଜି ମାଧ୍ୟମରେ ଆମକୁ 1% ସୁଧରେ ପଇସାଟା ଆମେ ପାଇପାରିଲୁ, ଆଉ ପନିପରିବା ସବୁ ଜିନିଷ ଚାଷ କରିକି ଆମେ ଲକ୍ଷ୍ୟପତି ଦିଦି ହେଇପାରିଲୁ। ଲକ୍ଷ୍ୟପତି ଦିଦି ହେବା ପରେ 1% ଯୋଉ ଆମେ ପାଇଲୁ, ଯୋଉ ଲୋନ୍ ଆଣିଲୁ ଆମେ ଇଣ୍ଟରେଷ୍ଟ କମ୍ ଦ୍ୱାରା ଜଲ୍ଦି ଆମେ ସୁଝିକିରି ବି ଉପକୃତ ହେଇପାରିଲୁ।
1: ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ନୀନା ସାହୁ।
0: ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାବରଙ୍ଗ ହାଇସ୍କୁଲରେ କିଶୋର ନ୍ୟାୟ ଆଇନ, ଶିଶୁ ସୁରକ୍ଷା ପୋକ୍ସୋ ଆଇନ ଏବଂ ପୀଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁଙ୍କ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟକୁ ଆଜି ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟରେ ଉପଲବ୍ଧ ଚାଉଳ, ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ସ୍ଥିତି ଯାଞ୍ଚ କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି ଅଧିକ ତ୍ୱରାନ୍ୱିତ ହୋଇଥାଏ, କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରୁଥିବା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ଓ ସାମଗ୍ରିକ ଅର୍ଥନୀତିକୁ ନୂତନ ଗତି ଦେବା ପାଇଁ ପୁରୀରେ ନିର୍ମାଣ ହେବ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 3 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆମର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5ଟାରେ ଭେଟିଦେବୁ ଯୁବ ଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜନ ପ୍ରଚାର କରିବୁ ଅପରାହ୍ନ 5:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ପୁଣି ଥରେ ରାତି 8:00। ଧାରାବାହିକ ଅମୃତର ସନ୍ତାନର 6ଭାଗ ଶୁଣିବେ ରାତି 8:15। ମୂଳ ରଚନା ଗୋପୀନାଥ ମହାନ୍ତି। ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର। ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସାରଙ୍ଗୀ ବାଦନ ଶୁଣିବେ ରାତି 8:30। ଶିଳ୍ପୀ ହେଲେ ଉସ୍ତାଦ ସାବରୀ ଖାନ। ସାପ୍ତାହିକ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମହଜ ପ୍ରଚାର କରିବୁ ରାତି 9:30। ରାତି 9:45 ଶୁଣିବେ ଦେଶିଆ ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ରଶ୍ମିତା ପାତ୍ର, ଲିଭିଂଷ୍ଟୋନ୍ ଖୋସଲା, ସ୍ନେହା ବେବର୍ତ୍ତା ଏବଂ ପ୍ରୀତି ପଣ୍ଡା। ରାତି 10:00 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଖେୟାଲ। ପରିବେଷଣ କରିଛନ୍ତି ପଣ୍ଡିତ ଭୀମସେନ ଯୋଶୀ। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆମର ଏହି ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ ଆମର ଏଫ୍ଏମ୍ ପ୍ରସାରଣ ସେବାରେ 103.6 MHz ଯୋଗେ।

0: 17ଟା ଜିପି ଅଛି, ସେଇ ସେଥିରେ ସେଇ ଭିତରୁ ଦେଖିବାକୁ ଗଲେ ଆମର 470 SHG ଅଛନ୍ତି ବ୍ଲକ ଲେବୁଲରେ, ଆଉ 275 ଅଛନ୍ତି NSC ଅଣ୍ଡରରେ। ତ SHG ମା ମାନଙ୍କୁ ଆମେ ସେମିତି ବିକାଶ କରାଉଛୁ, ଆଉ ସମୟ ସମୟରେ ମଧ୍ୟ ସରକାରଙ୍କର ଯାହା ଛୋଟ ଛୋଟ ଯୋଜନା ମଧ୍ୟ ଆସୁଛି ସେ ଯୋଜନା ସହିତ ମଧ୍ୟ ତାଙ୍କୁ ସଂଯୋଗୀକରଣ କରାଉଛୁ, ଯୋଉଥିରେ କି ନିଜେ ବିକାଶ କରିପାରିବେ। ଏମିତି ଦେଖନ୍ତୁ ପିଠା କାର୍ଯ୍ୟକ୍ରମ ହଉ କି ନାଇଁ ଆମର ଇଏରେ ମହିଳାମାନଙ୍କୁ ନିଜର ନିଜ ଭିତରେ କଣ କରିକୁଲାର ଆକ୍ଟିଭିଟିସ ଅଛି ତାକୁ ପ୍ରକାଶ କରିବା ପାଇଁ ବୋଲିକି ଆମର ପରବରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉଛି, ସେମାନଙ୍କ ପାଇଁ ଷ୍ଟଲ ରଖାଯାଉଛି। ସେମାନେ ସ୍ୱୟଂ ସହାୟକ ଦଳ ଯଦି ଏକ୍ଜିବିସନରେ ଭାଗ ନେବେ ତାହେଲେ ଷ୍ଟଲରେ କୌଣସି ପ୍ରକାର ତାଙ୍କୁ ପଇସା ଡିପୋଜିଟ୍ କରିବାକୁ ପଡିବନି, ସ୍ୱୟଂ ସହାୟକ ଦଳ ମାନଙ୍କ ପାଇଁ ସେ ସୁବିଧା ରହିଛି। କିନ୍ତୁ ଆମେ ପରବରେ ତାଙ୍କୁ ସାମିଲ କରାଉଛୁ, ସ୍ୱୟଂ ସହାୟକ ଦଳ ମାନଙ୍କୁ ମଧ୍ୟ ଆମେ ଶିଖଉଛୁ ନିଜର କଣ କରିକୁଲାର ଆକ୍ଟିଭିଟିସ ଯଦି ଅଛି ତାକୁ ବିକାଶ କରିବା ପାଇଁ ଏଇ ପରବ ମାଧ୍ୟମରେ ତାଙ୍କୁ ବିକଶିତ କରାଉଛୁ। ତ ଏଇ ଟାଇପର ଆମର ମହିଳାମାନଙ୍କର ବିକାଶ କାର୍ଯ୍ୟକ୍ରମ ଚାଲିଛି ସ୍ୱୟଂ ସହାୟକ ଦଳ ମାଧ୍ୟମରେ।
1: ହେଲେ ତମର ସେଇ ଭିତରେ କୋନ ଗୋଷ୍ଠୀ ବଡେ ନା କମେଇଲା ନାହିଁ ଚିତି କୋଟପାଟ ଲୋକ?
0: ହଁ, ଯଦି ଗୋଟେ SHG ଅଛି ମା ଜ୍ୟୋତି SHG, ମା ଜ୍ୟୋତି SHG ଅଛନ୍ତି ଯିଏକି ଦେଖନ୍ତୁ ସେମାନେ ଭଲ କାମ କଲେ, ଭଲ କାମ ଯେତେବେଳେ କଲେ ଆମେ ଦେଖିଲୁ ଯେ ସେମାନେ ଗୋଷ୍ଠୀଗତ ଭାବରେ ଭଲରେ ନିଜ ଦଳକୁ ସଂଗଠିତ କରିକି ରଖିପାରୁଛନ୍ତି, ନିଜ ସଞ୍ଚୟ ଠିକରେ କରିପାରୁଛନ୍ତି, ନିଜେ ଯେତେବେଳେ ନିଜେ ଭଲ ଆକ୍ଟିଭିଟିସ ନିଜର ନିଜସ୍ୱ ଆକ୍ଟିଭିଟିସ କଲେ ତାଙ୍କୁ ଆମେ ଡିସିସନ ନେଲୁ ଯେ NSC ତରଫରୁ ଆମର ଗୋଟେ ଆହାର କେନ୍ଦ୍ର ଅଛି, ଆହାର କେନ୍ଦ୍ରରେ ସେଇ ଗ୍ରୁପକୁ ଆମେ ସାମିଲ କରେଇଲୁ। ସାମିଲ କରେଇଲୁ ଆହାର ପ୍ରତ୍ୟେକ ଦିନ 400 ଲୋକଙ୍କ ପାଇଁ ସେମାନେ ରାନ୍ଧିବେ ଆଉ 400 ଲୋକଙ୍କୁ ବାଣ୍ଟିବେ। ସେଥିରେ ଗଭର୍ଣ୍ଣମେଣ୍ଟ ଯୋଉ ପଇସା ଆସୁଛି ଯୋଉଥିରେ କି ସେମାନେ ସେ ପଇସାରେ ନିଜେ ଖର୍ଚ୍ଚ କରିବା ସହିତ ତାଙ୍କର ଲାଭ ମଧ୍ୟ ହଉଛି, ସେଥିରେ ଆମେ ସେମିତି କାର୍ଯ୍ୟକ୍ରମ ଆମେ କରାଉଛୁ। ଏମିତି ଦେଖିବାକୁ ଗଲେ ଜୟପୁରରେ ମଧ୍ୟ ସେଲ୍ଟର ହୋମ୍ ଅଛି, ସେଲ୍ଟର ହୋମ୍ରେ ମଧ୍ୟ ଦେଖନ୍ତୁ ବାହାରେ ଯୋଉମାନେ ମା ମାନେ ଗରିବ ଗୁରୁବା ଲୋକ ହୁଅନ୍ତୁ କି ପାଗଳ ହୁଅନ୍ତୁ କି ଅତି ଅତ୍ୟଧିକ ଗରିବ ଶ୍ରେଣୀର ଯାହାକି ଘର ଘର ଦ୍ୱାର ନାହିଁ, କୁଡିଆଟେ ନାହିଁ, ସେ ଯାଇକି ଦୋକାନ ସାଇଡ଼ରେ ଶୋଉଛି, ସେ ଜାଗାରେ ମ୍ୟୁନିସିପାଲିଟି ତରଫରୁ ସିନା ସେଲ୍ଟର ହୋମ୍ ଟେ କରାଯାଇଛି, କିନ୍ତୁ ଦାୟିତ୍ୱ ଦିଆହେଇଛି ଗୋଟେ ସ୍ୱୟଂ ସହାୟକ ଦଳକୁ। ସ୍ୱୟଂ ସହାୟକ ଦଳ ସେ ମା ମାନେ ରାସ୍ତା କଡରୁ ସେ ଲୋକମାନଙ୍କୁ ଉଠେଇକି ନେଇକି ସେ ସେଲ୍ଟର ହୋମ୍ରେ ତାଙ୍କୁ ଯତ୍ନ ସହକାରେ ରଖୁଛନ୍ତି। ସ୍ୱୟଂ ସହାୟକ ଦଳ ଗଭର୍ଣ୍ଣମେଣ୍ଟ ତରଫରୁ ସେଲ୍ଟର ହୋମ୍ ତିଆରି ହେଲା, କିନ୍ତୁ ସ୍ୱୟଂ ସହାୟକ ଦଳକୁ ଦାୟିତ୍ୱ ଦିଆଗଲା ଯେ ତମେ ଏଠି ସେଇ କାମ କରିବ ଆଉ ସେମାନଙ୍କ ଯତ୍ନ ନବ। ସେଥିପାଇଁ ମଧ୍ୟ ସ୍ୱୟଂ ସହାୟକ ଦଳକୁ ଗଭର୍ଣ୍ଣମେଣ୍ଟ ତରଫରୁ ମଧ୍ୟ ପଇସା ମିଳୁଛି। ଆହାର କେନ୍ଦ୍ର ଯେମିତି ମ୍ୟାନେଜ କରିବା ପାଇଁ ସ୍ୱୟଂ ସହାୟକ ଦଳ ସ୍ୱୟଂ ସହାୟକ ଦଳକୁ ପଇସା ମିଳୁଛି, ସେମିତି ସେଲ୍ଟର ହୋମ୍ ମ୍ୟାନେଜମେଣ୍ଟ କରିବା ପାଇଁ ମଧ୍ୟ ସ୍ୱୟଂ ସହାୟକ ଦଳକୁ ସରକାରଙ୍କ ତରଫରୁ ପଇସା ବି ମିଳୁଛି। ତ ଏମିତି ଛୋଟ ଛୋଟ କାର୍ଯ୍ୟକ୍ରମ ଅଛି ଯୋଉଥିରେ କି ସ୍ୱୟଂ ସହାୟକ ଦଳକୁ ସରକାରଙ୍କ ସ୍ୱୀକୃତିରେ ସେମାନେ କାମ କରୁଛନ୍ତି।
1: ହେଲେ ଏବେ ସାରା ସାରି କଥା ଗୋଟେ ବୁଲିଦିଆସ କାଇଟା ବୋଲେ ଏବେ ଆରି କାଇଟା ସରକାର ସୁବିଧା ଦେଲାନି ଆମର ଭୋଇନି ମାନକେ କାମ କରିବା କାଜେ?
0: ବର୍ତ୍ତମାନ ସ୍ୱୟଂ ସହାୟକ ଦଳ ମାଧ୍ୟମରେ ବୋଲି ପ୍ରଥମ କାମ ଅଛି ଋଣ କାରବାର ଗୋଟେ ଅଛି, ସେକେଣ୍ଡ କଥା ଅଛି ଯୋଉଥିରେ କି ଏଇ ଆହାର ହଉ ଆମର FSTP ହଉ ଯୋଉଟା କି ମ୍ୟୁନିସିପାଲିଟି ଆଉ NSC ଅଣ୍ଡରରେ କାମ କରିବା ପାଇଁ ବୋଲି ସୁବିଧା ଦିଆହଉଛି। ଆମର FSTP ଅଛି, NCC ଅଛି, MRF ଅଛି, ଖତ ପ୍ରସ୍ତୁତି କରାଯାଉଛି, ସେଠି ସ୍ୱୟଂ ସହାୟକ ଦଳ ମାନଙ୍କୁ ଜଏଣ୍ଟ କରାଯାଉଛି। ଗଭର୍ଣ୍ଣମେଣ୍ଟର ଆଉ ଗୋଟେ ଅଛି ଯୋଉଥିରେ କି BOB ଡ୍ରାଇଭର ହିସାବରେ ମଧ୍ୟ ସ୍ୱୟଂ ସହାୟକ ଦଳର ମହିଳାମାନେ ଯଦି ଗାଡି ଚଲେଇବା ଶିଖିଛନ୍ତି ତାହେଲେ ଆମର BOB ଡ୍ରାଇଭର ଯୋଉମାନେ କି ଆମର ଆପଣମାନେ ଦେଖୁଥିବେ ସକାଳ ପାଇଲେ ଗାଡି ଆସୁଛି ଅଳିଆ ନଉଛି ଆପଣମାନଙ୍କ ଘରୁ, ସେ ଗାଡି ମଧ୍ୟ ଚଲେଇବା ପାଇଁ ମଧ୍ୟ ସ୍ୱୟଂ ସହାୟକ ଦଳର ମା ମାନଙ୍କୁ ହିଁ ଦାୟିତ୍ୱ ଦିଆଯାଇଛି। ତ ସେମାନେ ମଧ୍ୟ ସେ କାମ ମଧ୍ୟ ସେମାନେ କରୁଛନ୍ତି। ଏବେ ମଧ୍ୟ ଅଛି ଯୋଉଟା ଟ୍ୟାକ୍ସ କଲେକ୍ସନ କରାଯାଉଛି, ଜଳ କର କଲେକ୍ସନ କରାଯାଉଛି, ଆପଣଙ୍କ ଘରେ PHD ପାଣି ଆସୁଛି ସକାଳ ପାଇଲେ ଆମେ PHD ପାଣି ୟୁଜ କରୁଛେ ବ୍ୟବହାର କରୁଛେ, ସେ ପାଣିର ଟ୍ୟାକ୍ସ କଲେକ୍ସନ କରିବା ପାଇଁ ମଧ୍ୟ ସ୍ୱୟଂ ସହାୟକ ଦଳକୁ ହିଁ ଦାୟିତ୍ୱ ଦିଆଯାଇଛି। ଏବେ ଟ୍ୟାକ୍ସ କଲେକ୍ସନ ଆମେ ଘର କରିକି ଅଛେ, ଘରର ଟ୍ୟାକ୍ସ ବାନ୍ଧିବା ପାଇଁ ମଧ୍ୟ ଆମେ ନିଜେ ଯାଇକି ପଇସା ବାନ୍ଧିଲେ ବି ହବ, ଆମ ଦୁଆରକୁ ମଧ୍ୟ ଟ୍ୟାକ୍ସ କଲେକ୍ସନ କରିବା ପାଇଁ ମଧ୍ୟ ମା ମାନଙ୍କୁ ଦାୟିତ୍ୱ ଦିଆଯାଇଛି, ସେମାନେ ଟ୍ୟାକ୍ସ କଲେକ୍ସନ କରିବେ। ତ ଏ ବର୍ତ୍ତମାନ ଏଇ କାର୍ଯ୍ୟକ୍ରମ ସବୁ ଚାଲିଛି ସରକାରଙ୍କ ତରଫରୁ।
1: ହେଲେ ବଢିଆ କଥା ମାନେ ତୁମେ ବିସ୍ତାର କରି ବୁଝା ଦେଲା ସେ ଆମର ଭାଇ ଭଉଣୀ ମନକେ ସାହାଯ୍ୟ ଲାଗଲା ଜୁହାର ଲାଗ ଧନ୍ୟବାଦ ଲାଗ।
2: ନାଇଁ ନୁନି ଡୋଲ କହିଲା SHG ଲଗା କହିଲେ।

0: ଆମ୍ବ ଯୋଉଟା କି ଆମର ମାର୍କେଟରେ ଚାହିଦା ଅଛି ସେଇଟା ଚାଷୀ ମାନେ କରିପାରିବେ। ତାର ଅଣ୍ଟ ଚାଷ ଉପରେ ମଧ୍ୟ ସପୁରୀ ଆମ୍ବ ଗଛରେ ସପୁରୀକୁ କରିପାରିବେ। ଆଉ ବହୁତ ଗୁଡ଼ିଏ ଚାଷୀ ବି ବର୍ତ୍ତମାନ ପିଜୁଳି ଚାଷ ଉପରେ ଅଧିକ ଗୁରୁତ୍ୱ ଦେଇକି ପିଜୁଳି ମଧ୍ୟ ବହୁତ ଅଧିକ ଏରିଆରେ 4-5 ଏକର ଏରିଆରେ ବି ଚାଷ ନନ୍ଦପୁର ଆଉ ବିଭିନ୍ନ ଜାଗାରେ ମଧ୍ୟ ପିଜୁଳି ଚାଷ ମଧ୍ୟ ଅଧିକ କରିଛନ୍ତି ଆଉ ସେଥିରେ ମଧ୍ୟ ସଫଳ ହେଇଛନ୍ତି ଚାଷୀ। ଆଉ ବାଇ ଡିଫଲ୍ଟ ଆମର ଯୋଉଟା ୱେଷ୍ଟଲ୍ୟାଣ୍ଡ ଯୋଉଟା ଅଛି ସେଥିରେ ବି ବହୁତ ବର୍ଷ ଆଗରୁ ଯୋଉଟା ଆମର କାଜୁ ଗଛ ଯାକ ଅଛି ଯୋଉ ଲଙ୍କା ଆମ୍ବ ତାକୁ କହୁଛନ୍ତି ହଁ ଭାଲିଆ ଯୋଉ ଭାଲିଆ କହୁଛନ୍ତି ସେଇଟା ଫଳ ହଉଛି ମାନେ ଯୋଉଟା କି ଅର୍ଗାନିକ ଆମର ଜୈବିକ ଉପାୟରେ ସବୁ ହଉଛି କିନ୍ତୁ ତାର କିଛି ଆମର ଭାଲ୍ୟୁ ଆଡିସନ କରିକି ଆମେ ମାର୍କେଟରେ ତାକୁ ଆମେ କିଛି ବିକ୍ରି ବଟା କରିପାରୁନୁ। ସେଇ ଯୋଉ ପ୍ରଡକ୍ଟ ଅଛି ଆମେ ତାକୁ ଭାଲ୍ୟୁ ଆଡିସନ କରିକି ବିକ୍ରି ବି କରିପାରିବା ଯୋଉଟା କି ଚାଷୀ କିଛି ସାର ଔଷଧ କିଛି ପକଉ ନାହାନ୍ତି ସେଇ ଆମର ଅର୍ଚାର୍ଡ ଯାହା ଅଛି ସେଟାକୁ ମେଣ୍ଟେନ କରିକି ଆମେ ସେଥିରେ ଯାହା ହଉଛି ତାକୁ ମଧ୍ୟ ମୂଲ୍ୟଯୁକ୍ତ କିଛି ଭାଲ୍ୟୁ ଆଡିସନ କରିକି ଆମେ ବିକ୍ରି ବଟା କରିପାରିବା।
1: ଆଲେ ଆମ ହେଲା ବାଲିଆ ହେଲା ଆରି ଜାମ ହେଲା ଏ ତିନିଟା ଛାଡି ପାରିବେ ନଡ଼ିଆ କି କଦଳୀ କି କାଇ ଫଲ ମୂଳ ହେଇପାରୁଛି କି
0: କଦଳୀ ଯୋଉଠି ଚାଷୀ ମାନଙ୍କର ପୋଖରୀ କରିଛନ୍ତି ଆମର ମୋ ପୋଖରୀ ଯୋଜନାରେ 5 ମିଟର 5 ମିଟର ଯୋଉ ପୋଖରୀ କରିଛନ୍ତି ସେଥିରେ ମଧ୍ୟ କଦଳୀ କରିପାରିବେ। ତା ସହିତ ଆମର ବାହାର ଦେଶର ଫଳ ମଧ୍ୟ କିଛିଟା କରିଛନ୍ତି ଚାଷୀ ଆଉ ସଫଳ ବି ହେଇଛନ୍ତି। ବଡ ଧରଣର ପ୍ରୋଜେକ୍ଟରେ ବି ଆମର ଆଭୋକାଡୋ ଆଉ ପ୍ୟାସନ ଫ୍ରୁଟ ଏଇସବୁ ବିଭିନ୍ନ ପ୍ରକାର ଫଳ ମଧ୍ୟ ଆମର ଏଇ ଷ୍ଟ୍ରବେରୀ ଯୋଉଟା କି ଆମର ଚାଷୀମାନେ ଏପଟେ ନନ୍ଦପୁର ଯୋଉଟା ଆମର ଟିକେ ସମୁଦ୍ର ପତନରୁ 600-900 ମିଟର ଉଚ୍ଚତାରେ ଅଛି ସେଇ ଅଞ୍ଚଳରେ ଚାଷୀମାନେ କିଛିଟା କରୁଛନ୍ତି ଯୋଉଟା କି ଆମର ବାହାର ଦେଶର ଫଳକୁ ଚାଷ କରୁଛନ୍ତି ଆଉ ସଫଳ ମଧ୍ୟ ହେଇଛନ୍ତି। ତ ଏଇ ନୂଆ ଫସଲ ଚାଷ କରିକି ମଧ୍ୟ ଆମର ଚାଷୀ ଭାଇମାନେ କିଛି ଅଧିକ ଇନକମ ମଧ୍ୟ କରିପାରିବେ।
1: ହେଲେ ଦିଦି ଏବେ ଯେନ୍ ଆମର କୋରାପୁଟ ଜିଲ୍ଲା ତାନେ ଏବେ ଜୟପୁର ବାଟେ ବୋଲୁ କି ନହେଲେ କୋରାପୁଟ ବାଟେ ବୋଲୁ କି ନହେଲେ ନରମପୁର ବାଟେ ବୋଲୁ ଇଏ ବାଟେ ମନ ଆମେ ଏ ଯେନ୍ ଏପୁଲ ଅଙ୍ଗୁର ଏଟା ମନ ତାଷ କରିଛି କି
0: ଆପଣଙ୍କର ଏପ୍ରିଲ ପାଇଁ ଟିକେ ଆପଣଙ୍କର ଆପଣଙ୍କର ଟିକେ ଥଣ୍ଡା ଦରକାର ଯୋଉଟା କି ଜୟପୁର ଆଉ ଆମର କୋଟପାଡ ଏଇ ପାଖରେ ଅଞ୍ଚଳରେ ଟିକେ ହେବାଟା ଟିକେ ହେଲେ ମଧ୍ୟ ଟିକେ ତାର ଯୋଉ ଟେଷ୍ଟ ଯୋଉଟା ଅଛି ସେଟା ଟିକେ ଆମର ଆସାନୁରୂପ ମିଳିପାରିବ ନାହିଁ କିନ୍ତୁ ଆପଣ ଯଦି ନନ୍ଦପୁର ଟିକେ ଆମର ଯୋଉ ହାଇ ଅଲ୍ଟିଚ୍ୟୁଡ ରହିଲା ସମୁଦ୍ର ଯୋଉଟା ମୁଁ କହୁଥିଲି ସେଇ ସେପଟ ଅଞ୍ଚଳରେ ଆପଣଙ୍କର ଆପଲ ଚାଷ ହେଇପାରିବ।
1: ସେ ଆରି ଗୋଟେ ଡ୍ରାଗନ ଫ୍ରୁଟ ବୋଲି ସେଟା ଗୋଟେ କଲାଇନି ସେଟା କେନ୍ତା ଦିଦି
0: ଡ୍ରାଗନ ଫ୍ରୁଟ ଆମର ବିଭିନ୍ନ କିସମର ଅଛି ତାର ଭିତର ହଳଦିଆ ଧଳା ଆଉ ନାଲି ଫ୍ଲେସର ଡିଫରେଣ୍ଟ ଭେରାଇଟିର ବି ଆମର ଅଛି ଡ୍ରାଗନ ଫ୍ରୁଟ ଯୋଉଟା ବହୁତ ଭଲ ଅମଳ ମଧ୍ୟ ହଉଛି। ଆମର ନିଜର କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଆମେ ତାର ପ୍ଲାଣ୍ଟିଂ ମେଟେରିଆଲ ଗୋଟିଏ ପ୍ଲାଣ୍ଟିଂ ମେଟେରିଆଲ ଆମେ 50 ଟଙ୍କା ହିସାବରେ ଚାଷୀଙ୍କୁ ଯୋଗାଇ ଦେଉଛୁ। ଚାଷୀ ସେଇଟା ମଧ୍ୟ ବହୁତ ଭଲ ଭାବରେ କରିପାରିବେ ତା ପାଇଁ ଆପଣଙ୍କର 3-4 ବର୍ଷ ପରେ ଆପଣଙ୍କର ତାର ଅମଳ ଚାଷୀ ଯଦି ଭଲ ଭାବରେ ଲଗେଇଥିବେ ପାଇପାରିବେ।
1: ହେଲେ ଲିଚୁ ବୋଲାଇନି ଦିଦି ସେ ଲିଚୁ ଗଛ ଆମର ଭିତରେ
0: ଲିଚୁ ବି ବହୁତ ଭଲ ଆମର ଏପଟେ ହେଇପାରିବ ଲିଚୁ ଫଳ ବି ହେଇପାରିବ।
1: ହେଲେ ଏଟା ଯଦି ଗୋଟେ ଲୋକ ଚାଷ କରୁଛି ବୋଲେ ଜି ହେଇଛି ବୋଲ କଥା
0: ହଁ ଫଳ ଚାଷ ଆକ୍ଚୁଆଲି ଆପଣଙ୍କର ପ୍ରଥମ 3-4 ଆପଣଙ୍କର କିସମ ଅନୁସାରେ କେତେ ଗୁଡିଏ କିସମ ଯୋଉ ହାଇବ୍ରିଡ କିସମ ସିଏ ଆପଣଙ୍କର 2-3 ବର୍ଷରେ ଦେବ କିନ୍ତୁ ଜେନେରାଲି ଯୋଉ ଆମର ହାଇ ଇଲ୍ଡିଂ ଭେରାଇଟି ଲଗଉଛନ୍ତି ସେଟା ଆପଣଙ୍କର 4-5 ବର୍ଷ ପରେ ତାର ଅମଳ କଣ୍ଟିନ୍ୟୁଅସ୍ ଚାଷୀ ପାଇପାରିବେ କିନ୍ତୁ ଆପଣଙ୍କର 5 ବର୍ଷ ପର୍ଯ୍ୟନ୍ତ ଯୋଉ ଅର୍ଚାଡ଼ିଟି ଯୋଉଠି ଲଗେଇଲେ ସେଇ ଗଛ ବଢିବା ପର୍ଯ୍ୟନ୍ତ ଯୋଉ ଖାଲି ରହିଲା ସେଥିରେ ମଧ୍ୟ ଚାଷୀ କିଛି ଅଣ୍ଟ ଚାଷ କରିକି ସେଥିରେ ମଧ୍ୟ ଲାଭବାନ ହେଇପାରିବେ। 5 ବର୍ଷ ଆପଣଙ୍କ 5 ବର୍ଷ ପର୍ଯ୍ୟନ୍ତ ରିଟର୍ନ ହବନି କିନ୍ତୁ 5 ବର୍ଷ ପର୍ଯ୍ୟନ୍ତ ସେମାନେ ସେଥିରେ ହେଲା କି ଅଳସୀ ହେଲା କି ଯେକୌଣସି ଫସଲ କରିହେଇପାରିବ।
1: ହେଲେ ଦିଦି ଏ ଯେନ୍ ଯେତିକି କହିଲା ଫଲମୂଲ କଥା ମନ ଏ ଚାରା ମନ ଆମେ କେମିତି ମିଳାଇବାର

0: ଚାରା ଆପଣଙ୍କର ଦେଖିବେ ହର୍ଟିକଲଚର ଡିପାର୍ଟମେଣ୍ଟର ବହୁତ ଗୁଡ଼ିଏ ତାଙ୍କର ନର୍ସରୀ ଅଛି, ସେଥିରେ ସେମାନେ କ୍ୱାଲିଟି ପ୍ଲାଣ୍ଟିଂ ମେଟେରିଆଲ ଯେଉଁଟା ଅଛି, ଆମ୍ବ ହେଲା କି ଆପଣଙ୍କର ଲେମ୍ବୁ ହେଲା, ସେ ବିଭିନ୍ନ ପ୍ରକାର ସେମାନେ କରୁଛନ୍ତି ଆଉ ଚାଷୀଙ୍କୁ ଯୋଗାଇ ଦେଉଛନ୍ତି। ସେମାନଙ୍କ ସହିତ କଣ୍ଟାକ୍ଟ କରିପାରିବେ। ଆଉ କୃଷି ବିଜ୍ଞାନ କେନ୍ଦ୍ରରେ ଆମେ ଡ୍ରାଗନ ଫ୍ରୁଟ ଆମକୁ ଇଣ୍ଡିଆନ ଦେଲେ ମଧ୍ୟ ଆମେ ସେଇ ଅନୁସାରେ ତାଙ୍କୁ ଯେତିକି ଦରକାର ଆମେ ଦେଇପାରିବୁ, ଚାଷୀଙ୍କୁ ଯୋଗାଇ ଦେଇପାରିବୁ। ତା ସହିତ ଅଧିକ ବହୁତ ଗୁଡ଼ିଏ ପ୍ରାଇଭେଟ ନର୍ସରି ମଧ୍ୟ ଅଛି, ଭଲ ଭେରାଇଟି ଭିନାର ବିଭିନ୍ନ ସଂସ୍ଥା ସେମାନେ ଆସିକି ଆମକୁ ଯୋଗାଯୋଗ କରୁଛନ୍ତି, ଏଇଠୁ ବି ନେଇପାରିବେ। ଆଉ ଓଇଟି ହେଲା ଯାହା ବି ଅଛି ସେମାନେ ଆମ ସହିତ ଯୋଗାଯୋଗ କଲେ ଆମେ କୋଉ ଜାଗାରେ କଣ ଆଭେଲେବୁଲ ଅଛି ଆମେ ତାଙ୍କୁ ଜଣେଇ ଦେଇପାରିବୁ।
1: ଆଲ ଦିଦି, ଏତିକି କଥାବାର୍ତ୍ତା ହେଲୁ, ଆମର ଭାଇ ଭଉଣୀ ମାନେ ଶିଖ, ତମର ତାନୁ ଜାନ, ଯାଇକରି ତାସ ମାନ କର, ତାର ଲାଭ ପାଅ, ଆଲୋ ଜୁହାର ଲାଗୁ।
2: ଦେଖଲୁ କାଇ କାଇ ଫଲ ତାସ ମାନ ହେଇ ପାରସି ଆମର ଜିଲ୍ଲା ଭିତରେ, ଆମେ କରଲେ ମାତ୍ର ହେଲା, କରି କରି କଷ୍ଟ ପଡି କରି ସେଟା କରବାର ଅଛେ, ସେଟା ଠିକ ସମୟରେ ତାସ କରି ବିକବାର ଅଛେ, ତେବେ ଯାଇକରି ଦୁଇ ପଇସା ଲାଭ ହେସି। ସେ ନୁନ ତ କହିଦେଲା ଏତିକି କଥା, ତାକୁ ପୁଣି କଣ ଶ୍ରାଦ୍ଧା କରୁ,
3: ଶ୍ରାଦ୍ଧା କରୁନି।

ଶୁଣିଲେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଚନ୍ ଉପସ୍ଥାପନା କଲେ ସୁଜାତା ଆଚାରୀ ଏବଂ ମନୋଜ କୁମାର ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 6:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆପ୍ ଆଏ ବାହାର ଆଇ ଏହି ଚଳଚ୍ଚିତ୍ରରୁ ଶୁଣିବା କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ କଣ୍ଠରେ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସାଜିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଆନ୍ମିଲୋ ସଜନା ଏହି କଥାଚିତ୍ରରୁ। ଦ୍ୱତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।
1: अच्छा तो हम चलते हैं। अच्छा

0: अच्छा तो हम चलते।
1: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ ଆକାଶବାଣୀ ଜୟପୁର। ବର୍ତ୍ତମାନ ଭେଟି ଦେଉଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 206ତମ ଭାଗ।

ଶ୍ରୀ ନୃସିଂହ ନିଜର କରକମଳ ପ୍ରହ୍ଲାଦ ମସ୍ତକରେ ଦେବାରୁ ତାର ଅଶୁଭ ଦୂର ହୋଇ ଜ୍ଞାନ ପ୍ରକାଶିତ ହେଲା। ପ୍ରହ୍ଲାଦ ଭକ୍ତି ଗଦଗଦ କଣ୍ଠରେ କହିଲେ, ଅସୁର କୂଳରେ ଜନ୍ମ ଦେଇଥିବାରୁ ସ୍ତବରେ ଅଧିକାର ନଥିଲେ ମଧ୍ୟ ମୋର ସଂସ୍କାର ବଳରେ ମୁଁ ସ୍ତୁତି କରିବି। ସଂସାର ରକ୍ଷା ପାଇଁ ଆପଣଙ୍କର ଏ ଅବତାର, ଲୋକମାନଙ୍କର ଆନନ୍ଦ ପାଇଁ ଏ ଭୟଙ୍କର ରୂପ ପରିହାର କରନ୍ତୁ। ରଜଗୁଣରେ ତାମସ ଲକ୍ଷଣରେ ମୋର ଜନ୍ମ, ଆପଣଙ୍କ ଦୟା ବିନା ମୋର ଗତି ନାହିଁ, ମୁକ୍ତି ନାହିଁ। ଏହି ପବିତ୍ର ପାଦପଦ୍ମରେ

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 206ତମ ଭାଗ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ ଶୁଣିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

0: ସମସ୍ତେ ପୋଷଣ ସମ୍ପର୍କରେ ସଚେତନ ହେବା ଏବଂ ସୁସ୍ଥ ଭାରତ ଗଠନରେ ନିଜର ଭୂମିକା ପାଳନ କରିବା। ତେବେ ଶ୍ରୋତାବନ୍ଧୁ ଆଉ ଜମାରୁ ଡେରି ନ କରି ଆସନ୍ତୁ ଆଜିର ଆମର ଏହି ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଏହି ପୋଷଣ ଅଭିଯାନ ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଆଲୋଚନା କରିବା ଆଜିର ଆମର ଅତିଥିଙ୍କ ସହିତ।
1: ମ୍ୟାଡାମ ନମସ୍କାର।
2: ନମସ୍କାର
1: ମ୍ୟାଡାମ, ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ, କାର୍ଯ୍ୟକ୍ରମ ଆଡକୁ ଯିବା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣାଇ ଦେବେ।
2: ମୋର ପରିଚୟ ହେଲା, ମୁଁ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାଉରକେଲା। ମୁଁ ଜଣେ ସାହିତ୍ୟିକା, ତା ସହିତ ଜଣେ ପ୍ରାବନ୍ଧିକା ଏବଂ କବୟତ୍ରୀ।
1: ତେବେ ମ୍ୟାଡାମ, ଯୋଉ କହୁଛେ ଆମେ ପିଏମ୍ ପୋଷଣ ଅଭିଯାନ, ସେଟା କୋଉ ପ୍ରକାର ଅଭିଯାନ? ସେଟା
2: ଏଇ ଯୋଉ ପିଏମ୍ ପୋଷଣ ଅଭିଯାନଟା ହେଉଛି, ବା ଯୋଉଟାକୁ ଆମେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ବୋଲି କହୁଛୁ ଆମେ, ସେଇଟା ହେଉଛି ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟର ଶିଶୁମାନଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ପାଇଁ ଚାଲୁଥିବା ଏକ କେନ୍ଦ୍ର। ଏହାର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କର ପୋଷଣ ସ୍ତର ବଢ଼ାଇବା, ବିଦ୍ୟାଳୟରେ ସେମାନଙ୍କର ଉପସ୍ଥିତି ବୃଦ୍ଧି କରିବା ଏବଂ ଶିକ୍ଷା ପ୍ରତି ଆକର୍ଷଣ ବଢ଼ାଇବା।
1: ମ୍ୟାଡାମ, ଏଇ ଯୋଜନାଟି କେବେ ଆରମ୍ଭ କରାଯାଇଥିଲା?
2: ଆମର ଏଇ ଯୋଜନାଟି ସେପ୍ଟେମ୍ବର 2021ରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ପୂର୍ବରୁ ଆମର ଚାଲୁଥିଲା ଗୋଟେ ଯୋଉଟା କି ମଧ୍ୟାହ୍ନ ଭୋଜନ ଯୋଜନା ବୋଲି ଯୋଉ କାର୍ଯ୍ୟକ୍ରମଟି ଚାଲୁଥିଲା, ତାର ଏଇଟା ହେଉଛି ଏକ ନୂତନ ରୂପରେଖ। ଏବେ ଏଇ ଯୋଉ ଯୋଜନାର ମୂଳ ଯୋଜନାଟି ଆମର 15 ଅଗଷ୍ଟ 1995ରେ ନ୍ୟାସନାଲ ପ୍ରୋଗ୍ରାମ ଅଫ୍ ନ୍ୟୁଟ୍ରିସନାଲ ସପୋର୍ଟ ଟୁ ପ୍ରାଇମେରୀ ଏଜୁକେସନ, ଯୋଉଟାକୁ ଆମେ କହୁ NPNSP, ସେଇ ଭାବରେ ଆରମ୍ଭ ହୋଇଥିଲା। ଯାହା ପରେ ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ବର୍ତ୍ତମାନ ପିଏମ୍ ପୋଷଣ ଯୋଜନା ନାମରେ ପରିଚିତ।
1: ମ୍ୟାଡାମ, ସରକାରଙ୍କର ଏହି ଯୋଜନାଟି ଆରମ୍ଭ କରିବା ପଛରେ ତାର ମୂଳ ଉଦ୍ଦେଶ୍ୟ କଣ ରହିଛି?
2: ଏହି ଯୋଜନାଟି ଯୋଉ ଆରମ୍ଭ କଲେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ପ୍ରତ୍ୟେକ ଶିଶୁଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇ ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମଗ୍ରିକ ବିକାଶ ଗୁଡ଼ିକର ସୁନିଶ୍ଚିତ କରିବା, ଶିଶୁମାନଙ୍କର ପୋଷଣ ସ୍ତରରେ ଉନ୍ନତି ଆଣିବା, ବିଦ୍ୟାଳୟରେ ନାମ ଲେଖା ଉପସ୍ଥିତି ବୃଦ୍ଧି କରିବା। ଆମେ ଦେଖୁଛେ ଯେ ଗ୍ରାମାଞ୍ଚଳ ମାନଙ୍କରେ ବା ବସ୍ତି ମାନଙ୍କରେ ପିଲାମାନେ ପାଠପଢା ଅଳ୍ପରେ ଛାଡି ଦେଇକି ରହିଯାଉଛନ୍ତି, ବିଶେଷ କରି ଝିଅମାନଙ୍କ କ୍ଷେତ୍ରରେ ଡ୍ରପ୍ ଆଉଟ୍ ବୋଲି ଆମେ କହିଥାଉ। ତେଣୁ ଶିଶୁମାନଙ୍କ ମଧ୍ୟରେ ଏଇ ଭାବନାଟିକୁ ଜାଗ୍ରତ କରିବା ପାଇଁ ସ୍କୁଲରେ ଯେତେ ଉପସ୍ଥିତି ହେବେ ସେଥିପାଇଁ, ଏବଂ ଶିଶୁମାନଙ୍କ ମଧ୍ୟରେ କୁପୋଷଣ ଦୂର କରିବା, ସାମାଜିକ ସମ୍ମାନତା ଓ ସଦ୍ଭାବ ବୃଦ୍ଧି କରିବା, ଯାହାଦ୍ୱାରା ସମସ୍ତ ଶିଶୁ ଏକାଠି ବସି ଭୋଜନ କରିବେ ଏବଂ ଏହି ଯୋଜନା ଦ୍ୱାରା ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇ ଶିକ୍ଷାର ଗୁଣାତ୍ମକ ଉନ୍ନତି କରିବା ହେଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।
1: ଏ ଯୋଉ ପିଏମ୍ ପୋଷଣ ଯୋଜନାରେ ପିଲାମାନଙ୍କୁ କେଉଁ ପ୍ରକାର ଖାଦ୍ୟ ସବୁ ଦିଆଯାଇଥାଏ?
2: ଏହି ପୋଷଣ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ପୌଷ୍ଟିକ ଓ ସନ୍ତୁଳିତ ମଧ୍ୟାହ୍ନ ଭୋଜନ ଦିଆଯାଏ। କିଛି କିଛି ରାଜ୍ୟରେ କିଛି କିଛି ଖାଦ୍ୟର ମେନୁ ରହିଛି ପରିବର୍ତ୍ତନ, ସେହି ହିସାବରେ ମଧ୍ୟ ଦିଆଯାଏ, କିନ୍ତୁ ଭାତ, ରୁଟି, ଡାଲି, ପନିପରିବା ତରକାରୀ, ଖେଚୁଡ଼ି, ସୋୟାବିନ ତରକାରୀ, ସପ୍ତାହରେ ଥରେ ଦୁଇ ଥର ଅଣ୍ଡା, ଏହାଛଡ଼ା ଫଳ ଭିତରେ କଦଳୀ ଆଉ ସେଓ ପିଲାମାନଙ୍କୁ ଦିଆଯାଇଥାଏ। ଏହାଛଡ଼ା କ୍ଷୀର କିମ୍ବା କ୍ଷୀର ଜାତୀୟ ଖାଦ୍ୟ ମଧ୍ୟ ଦିଆଯାଇଥାଏ। ଆମର ଓଡ଼ିଶାରେ ବିଶେଷ କରି ସାଧାରଣତଃ ଭାତ, ଡାଲି, ତରକାରୀ ଓ ନିର୍ଦ୍ଦିଷ୍ଟ ଦିନରେ ଅଣ୍ଡା ଦିଆଯାଏ, ଯାହାଦ୍ୱାରା ଶିଶୁମାନଙ୍କର ପ୍ରୋଟିନ୍ ଓ ପୋଷଣ ଆବଶ୍ୟକତା ପୂରଣରେ ସହାୟକ ହୁଏ। ଆମର କୁହାଯାଇଛି ପୌଷ୍ଟିକ ଖାଦ୍ୟ, ସୁସ୍ଥ ଶିଶୁ, ଉଜ୍ଜଳ ଭବିଷ୍ୟତ।
1: ମ୍ୟାଡାମ, ବର୍ତ୍ତମାନ କୁହନ୍ତୁ ଯେ ମାନେ ଆପଣଙ୍କ ମତରେ ଏହି ଯୋଜନାଟି ଛାତ୍ରଛାତ୍ରୀମାନଙ୍କ ପାଇଁ କେତେ ଉପକାରୀ ସାବ୍ୟସ୍ତ ହୋଇଛି?
2: ମୋ ମତରେ ଏଇ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସନ୍ତି, ପାଠ ପଢ଼ନ୍ତି, ଯାହାଦ୍ୱାରା କି ସେମାନଙ୍କର ଏକାଗ୍ରତା ଓ ମନୋଯୋଗ ବଢ଼ିଯାଏ। ବିଶେଷ କରି ଆର୍ଥିକ ଭାବରେ ଦୁର୍ବଳ ପରିବାରମାନଙ୍କୁ ଏହି ସହାୟତାଟା ଉନ୍ନତିର ସୋପାନରେ ପହଞ୍ଚାଇଥାଏ, କାରଣ ଗୋଟେ ସୁସ୍ଥ ଶରୀର ଓ ଉତ୍ତମ ଶିକ୍ଷା ପାଇଁ ଏହି ପିଏମ୍ ପୋଷଣ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ଶିଶୁମାନଙ୍କର ବର୍ତ୍ତମାନକୁ ସୁଦୃଢ଼ କରି ଭବିଷ୍ୟତକୁ ଉଜ୍ଜଳ କରିଥାଏ।
1: ମ୍ୟାଡାମ, ଏହି ଯୋଜନା ଦ୍ୱାରା ପିଲାମାନଙ୍କ ସ୍ୱାସ୍ଥ୍ୟରେ କେତେ ପରିବର୍ତ୍ତନ ଆସିଛି?
2: ଏହି ଯୋଜନା ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟରେ

0: ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ପିଲାମାନଙ୍କ ମଧ୍ୟରେ ଯୋଉ କୁପୋଷଣ ହାରଟା କମିଛି, ପିଲାଙ୍କର ଯାହାର ଓଜନ ବଢୁନଥିଲା ସେମାନଙ୍କର ଏଇ ଖାଦ୍ୟ ନିୟମିତ ଖାଇବା ଫଳରେ ଓଜନ ବି ବଢୁଛି, ତତ୍ସହିତ ଉଚ୍ଚତାର ମଧ୍ୟ ସଠିକ୍ ବୃଦ୍ଧି ହେବାରେ ଏହା ସହାୟତା ମିଳିଛି। ଏହା ଛଡ଼ା ଶରୀରକୁ ମଧ୍ୟ ଆବଶ୍ୟକ ପ୍ରୋଟିନ, ଭିଟାମିନ ଓ ଖଣିଜ ଲବଣ ମଧ୍ୟ ମିଳୁଛି। ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି, ଯାହାଫଳରେ ସେମାନେ ଯେକୌଣସି ବେମାରୀଟିଏ ଆସିଲେ ମଧ୍ୟ ତାକୁ ପ୍ରତିରୋଧ କରିପାରୁଛନ୍ତି। ଭୋକ ବଢ଼ିବା ଏବଂ ଦୁର୍ବଳତା କମିଥିବାରୁ ଶ୍ରେଣୀ କକ୍ଷରେ ପିଲାମାନଙ୍କର ଧ୍ୟାନ ଓ ଏକାଗ୍ରତା ରହୁଛି। ପ୍ରାୟ ଆମର ପିଲାମାନଙ୍କର ବିଶେଷ କରି ଗୋଟେ ବଡ ସମସ୍ୟା ଥାଏ, ଯୋଉଟା ହେଲା ରକ୍ତହୀନତା। ତେଣୁ ଏଇ ଯୋଉ ରକ୍ତହୀନତା ସମସ୍ୟା ଦୂର କରିବାରେ ଏଇଟା ବହୁତ ସହାୟକ ହୋଇଛି। ନିୟମିତ ପୌଷ୍ଟିକ ଖାଦ୍ୟ ଖାଇବା ଦ୍ୱାରା ପିଲାମାନେ ଅଧିକ ସକ୍ରିୟ ଓ ସୁସ୍ଥ ରହନ୍ତି।
1: ଖୁବ ସୁନ୍ଦର ମ୍ୟାଡାମ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡାମ।
2: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ତ ଏହି ପୋଷଣ ଅଭିଯାନଟି ଗୋଟିଏ ମା ଓ ଶିଶୁ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ପୋଷଣ ଦ୍ୱାରା ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ସୁନିଶ୍ଚିତ ହୁଏ ଏବଂ ମହିଳାମାନେ ମଧ୍ୟ ସୁସ୍ଥ ଜୀବନଯାପନ କରିପାରନ୍ତି। ଏହି ଅଭିଯାନ ସମାଜରେ ପୋଷଣ ସମ୍ପର୍କିତ ସଚେତନତା ବୃଦ୍ଧି କରୁଛି ଏବଂ ଏକ ସୁସ୍ଥ ଭାରତ ଗଠନରେ ସହାୟକ ମଧ୍ୟ ହେଉଛି। ତେଣୁ ଆସନ୍ତୁ ଏହି ପୋଷଣ ଅଭିଯାନ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ଗୋଟିଏ ମା ଏବଂ ତାର ଶିଶୁକୁ ଗୋଟିଏ ସୁନ୍ଦର ଭବିଷ୍ୟତ ଗଢିବାରେ ପ୍ରେରଣା ଦେବା। ଏବଂ ଏହି ସୁନ୍ଦର କଥା ସହିତ ମୁଁ ଆଜି ଆମର ଏହି ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ପୁଣି ଥରେ ଆସିବି କିଛି ନୂଆ ଆଲୋଚନା ସହିତ। ରହୁଛି, ନମସ୍କାର।

0: ଶୁଣିଲେ ଆକାଶବାଣୀ ରାଉରକେଲା ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ। ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରି ଟେକା ହେଇଛି, ଶୋଇଛି। କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଧାନସଭାରେ ଆଜି ଭାରତୀୟ ଷ୍ଟାମ୍ପ ବିଲ୍ 2026 ସମେତ ଦୁଇଟି ବିଲ୍ ପାରିତ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ଗୃହ ମୁଲତବୀ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବର୍ଷାରେ ରାଜ୍ୟର 37 ବ୍ଲକର 273 ଗ୍ରାମ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ପ୍ରକାଶ ପାଇଲା ସ୍ନାତକୋତ୍ତର ନିଟ୍ ପରୀକ୍ଷାଫଳ ଏବଂ ଏସୀୟ କ୍ରୀଡ଼ାରେ ଗୁଳିଚାଳନା ପ୍ରତିଯୋଗିତାରେ ଭାରତୀୟ ଦଳକୁ କାଂସ୍ୟ ପଦକ। ବିଧାନସଭାର ଦ୍ୱିତୀୟାର୍ଦ୍ଧ ଅଧିବେଶନ ଆରମ୍ଭ ହେବା ମାତ୍ରକେ ଆଜି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ମଧ୍ୟରେ ଦୁଇଟି ବିଲ୍ ଗୃହର ଅନୁମୋଦନ ଲାଭ କରିଛି। ବିଲ୍ଗୁଡ଼ିକ ହେଉଛି ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ତଥା ଭାରତୀୟ ଷ୍ଟାମ୍ପ ବିଲ୍ 2026। ହଟ୍ଟଗୋଳ ଯୋଗୁଁ ବିଲ୍ ଉପରେ ଆଲୋଚନା ହୋଇପାରିନଥିବା ବେଳେ ବହୁମତରେ ଏହାକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପାରିତ ଘୋଷଣା କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ରାଜ୍ୟରେ 35 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏହାଛଡ଼ା 2 ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ 1 ସହାୟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏଥିରେ ପ୍ରଥମ ଶ୍ରେଣୀର 137, ଦ୍ୱିତୀୟ ଶ୍ରେଣୀର 197 ଓ ତୃତୀୟ ଶ୍ରେଣୀର 438 ଏବଂ ଚତୁର୍ଥ ଶ୍ରେଣୀର 47 ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ଏହି ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ 276 ପଦବୀ ଖାଲି ରହିଛି। 12 ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ମୋଟରଯାନ ନିରୀକ୍ଷକ ଭଳି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆସନ୍ତାକାଲି ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ, ଲାଭାଂଶ ବଣ୍ଟନର ଶୁଭାରମ୍ଭ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର କୃଷି ଶିକ୍ଷା ସଦନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

0: ମୋହନ ଚରଣ ମାଝୀ ଯୋଗଦେବେ। ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରେ ସ୍ଥଳଭାଗ ଅତିକ୍ରମ କରିବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଆଜି ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଗଭୀର ଅବପାତ ଯୋଗୁଁ ରାଜ୍ୟର 6 ଜିଲ୍ଲା କୋରାପୁଟ, ଗଜପତି, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର ଏବଂ ରାୟଗଡ଼ାର 37 ବ୍ଲକ ଅନ୍ତର୍ଗତ 127 ଗ୍ରାମ ପଞ୍ଚାୟତର 273 ଗ୍ରାମ ପ୍ରଭାବିତ ହୋଇଛି। ଏହାସହ 5 ସହରାଞ୍ଚଳର 20 ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ 8082 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ନିୟମିତ ଭାବରେ କ୍ଷେତ୍ରୀୟ ସ୍ଥିତି ଆକଳନ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସାମଗ୍ରିକ ପରିସ୍ଥିତିକୁ ନେଇ ତୀକ୍ଷ୍ଣ ନଜର ରଖାଯାଇଛି। ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା ଭିନ୍ନ ଜାଗାରେ କମ୍ ବେଶୀ କରି ଚାଲିଛି, ଆହୁରି 24 ଘଣ୍ଟାରୁ ଅଧିକ ଏଟା ଚାଲିବ ଏବଂ ପ୍ରଶାସନ ସବୁ ଦିଗରୁ ପ୍ରସ୍ତୁତ ଅଛନ୍ତି। ହେଲ୍ଥ ସର୍ଭିସେସ୍ ପ୍ରସ୍ତୁତ ଅଛି, ଓଡିଆର୍ଏଫ୍, ଏନ୍ଡିଆର୍ଏଫ୍, ଆମେ ଯେଉଁଟା ଆପଣ କହୁଥିଲେ ଓଡିଆର୍ଏଫ୍ 33 ୟୁନିଟ୍ ଅବସ୍ଥାପିତ ଅଛନ୍ତି। ଏପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼, ଇଏ ଜିଲ୍ଲାମାନଙ୍କର ମଧ୍ୟ ସବିଶେଷ ରିପୋର୍ଟ ଆମ ପାଖରେ ପହଞ୍ଚିଗଲାଣି। କିଛି କିଛି ଜାଗାରେ ପ୍ରବଳ ବର୍ଷା ହୋଇଛି, କିନ୍ତୁ ସମ୍ପୂର୍ଣ୍ଣ
0: ଜିଲ୍ଲାରେ ଗତ 3 ଦିନ ମଧ୍ୟରେ 718.8 ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍ଗୁରୁକୋଣ୍ଡା, MV90, MV96, ମହାରାଜପାଲି, ପାଙ୍ଗାମ ଓ କାଲିମେଳା କନ୍ୟାଶ୍ରମସ୍ଥିତ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ପଲିଥିନ୍ ସିଟ୍, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଅଙ୍ଗନବାଡ଼ି ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ସମସ୍ତ ଅଙ୍ଗନବାଡ଼ି ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିର ଅନ୍ଧାରିକୋଟ ନିକଟରେ ସୁରକ୍ଷା ପ୍ରାଚୀର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସେଠାରେ ଭୂସ୍କଳନ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବାରୁ କନ୍ଧମାଳ ଜିଲ୍ଲାପାଳ କଳିଙ୍ଗାଘାଟି ଦେଇ ଯାତାୟତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପୁଲିସ୍ ମୁତୟନ ସହ ଘାଟିରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରି ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ ଏନ୍ବିଇଏମ୍ଏସ୍ ପକ୍ଷରୁ ସରକାରୀ ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଗତମାସ 30 ତାରିଖରେ ଦେଶବ୍ୟାପୀ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 2,65,960 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆସନ୍ତା 1ରୁ ୱେବ୍ସାଇଟ୍ରୁ ଛାତ୍ରଛାତ୍ରୀ ସେମାନଙ୍କର ସ୍କୋର କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏନ୍ବିଇଏମ୍ଏସ୍ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 1ରୁ ୱେବ୍ସାଇଟ୍ରେ ଉତ୍ତରାବଳୀ ପ୍ରକାଶ ପାଇବ। ରାଜ୍ୟରେ ସ୍ଥାୟୀ ସହରୀ ଯାତାୟତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ ଏକ କର୍ମଶାଳା ଆଜି ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଏସୀୟ ବିକାଶ ବ୍ୟାଙ୍କ ସହଯୋଗରେ ଅନୁଷ୍ଠିତ କର୍ମଶାଳାରେ ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଆର୍ଥିକ ଅଞ୍ଚଳ ପାଇଁ ଏକ ବ୍ୟାପକ ସ୍ଥାୟୀ ସହରୀ ଯାତାୟତ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଭାଗୀୟ ଅତିରିକ୍ତ ସଚିବ ଉଷା ପାଢ଼ୀ କର୍ମଶାଳାରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଦସ୍ତାବିଜ ପ୍ରସ୍ତୁତିରେ ସୀମିତ ନ ରହି କାର୍ଯ୍ୟରେ ପରିଣତ ହେବା ଆବଶ୍ୟକ। କଟକସ୍ଥିତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ପରିସରରେ ଆଜି ବିଶ୍ୱ ସାମୁଦ୍ରିକ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗ ଓ ସାମୁଦ୍ରିକ ସଂଗ୍ରହାଳୟ ସହ

0: ସମ୍ପୃକ୍ତ ଅଧିକାରୀମାନେ ଓଡ଼ିଶାର ସାମୁଦ୍ରିକ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସମୁଦ୍ର ଯାତ୍ରା ସମ୍ପର୍କିତ ଏକ ପୋଷ୍ଟର ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ବୌଦ୍ଧ ଜିଲ୍ଲା ନ୍ୟାୟିକ ବିଭାଗ ଅଧୀନରେ କେତେକ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆବାସୀ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହି କ୍ରମରେ କେନ୍ଦ୍ରର କର୍ମଚାରୀମାନେ ସ୍ୱଚ୍ଛତା ଶପଥ ପାଠ କରିଥିଲେ। ଏହାସହ କାର୍ଯ୍ୟାଳୟ ପରିସରରେ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କେନ୍ଦ୍ର ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବକ୍ତୃତା ପ୍ରବନ୍ଧ ପ୍ରଶ୍ନୋତ୍ତରୀ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ମା' କରମଶାନୀଙ୍କ ବାର୍ଷିକ ପୂଜା ଓ କରମା ପର୍ବ ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାଳୁମାନେ ଏକ ଶୋଭାଯାତ୍ରାରେ ମା' କରମଶାନୀଙ୍କ ପ୍ରତୀକ ଭାବେ ଏକ ଗଛ ଡାଳକୁ ବରଣ କରି ପୂଜାମଣ୍ଡପକୁ ନେଇଥିଲେ। ଲୋକମାନେ ନିଜ ଘର ସମ୍ମୁଖରେ ମା' କରମଶାନୀଙ୍କ ପୂଜା କରିଥିଲେ। ଶ୍ରଦ୍ଧାଳୁମାନେ ଏହି ଅବସରରେ କରମା ନୃତ୍ୟ ପରିବେଷଣ କରିଥିବା ଜଣାପଡ଼ିଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ଗୁଳିଚାଳନା ପ୍ରତିଯୋଗିତାର ଦଳଗତ ମୁକାବିଲାରେ ଅନନ୍ତଜିତ ସିଂ ନାରୁକା ଓ ପରିଣାଜ ଧାଲିୱାଲ କାଂସ୍ୟ ପଦକ ହାସଲ କରିଛନ୍ତି। ଦଳଗତ ପର୍ଯ୍ୟାୟରେ ଭାରତ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଗୁଳିଚାଳନାରେ ପଦକ ହାସଲ କରିଛି। ଅନ୍ୟପକ୍ଷରେ ମୁଷ୍ଟିଯୋଦ୍ଧାରେ ମହିଳା 65 କିଲୋଗ୍ରାମ ବର୍ଗରେ ତାଜିକିସ୍ତାନ ଖେଳାଳିଙ୍କୁ ପରାସ୍ତ କରି ପରୱିନ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ। ନୂଆପଡ଼ା ଖଡ଼ିଆଳ ଏବଂ ଖରିଆର ରୋଡ୍ ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ରାଉଳଙ୍କ ନେତୃତ୍ୱରେ କୃଷି ବିଭାଗର ଏକ ଟିମ୍ ଜଳମଗ୍ନ ଧାନ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ବିଧାନସଭାରେ ଆଜି ଭାରତୀୟ ଷ୍ଟାମ୍ପ ବିଲ୍ 2026 ସମେତ 2 ବିଲ୍ ପାରିତ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ଗୃହ ମୁଲତବୀ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବର୍ଷାରେ ରାଜ୍ୟର 37 ବ୍ଲକର 273 ଗ୍ରାମ ପ୍ରଭାବିତ ହୋଇଥିବା ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ପ୍ରକାଶ ପାଇଲା ସ୍ନାତକୋତ୍ତର ନିଟ୍ ପରୀକ୍ଷାଫଳ ଏବଂ ଏସୀୟ କ୍ରୀଡ଼ାରେ ଗୁଳିଚାଳନା ପ୍ରତିଯୋଗିତାରେ ଭାରତୀୟ ଦଳକୁ କାଂସ୍ୟ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ। ଆଜିର ପ୍ରସଙ୍ଗ, ପୂର୍ବ ଭାରତର ବିକାଶରେ ପାରାଦୀପ ବନ୍ଦରର ଭୂମିକା। ଆଲେଖ୍ୟ ପିନାକୀ ମହାନ୍ତି, ଉପସ୍ଥାପନାରେ ମୁଁ ନୀନା ସାହୁ। ସାମୁଦ୍ରିକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ବିଶ୍ୱ ସାମୁଦ୍ରିକ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ଗୁରୁବାର ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଓ ବିଶ୍ୱ ଅର୍ଥନୈତିକ ପରିସ୍ଥିତିକୁ ତ୍ୱରାନ୍ୱିତ କରିବା ନେଇ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ସମ୍ପର୍କରେ ଜନସମାଜକୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସାରା ବିଶ୍ୱର ଶତକଡ଼ା 90% ବାଣିଜ୍ୟ ସମୁଦ୍ର ପଥରେ ହୋଇଥାଏ। ଖାଦ୍ୟ, ଔଷଧ, ଜାଳେଣୀ ଏବଂ ଶିଳ୍ପ ସାମଗ୍ରୀ ପରି ଅତ୍ୟାବଶ୍ୟକୀୟ ଜିନିଷ ବିଶ୍ୱର ଗୋଟିଏ କୋଣରୁ ଅନ୍ୟ କୋଣକୁ ପହଞ୍ଚାଇବାରେ ଏହା ସବୁଠାରୁ ଶସ୍ତା ଓ ସୁଦୃଢ଼ ମାଧ୍ୟମ ପାଲଟିଛି। ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଶାରେ ଥିବା ବିଭିନ୍ନ ବନ୍ଦରଗୁଡ଼ିକ ମଧ୍ୟରୁ ପାରାଦୀପ ବନ୍ଦର ସବୁଠାରୁ ପୁରାତନ ଏବଂ ବାଣିଜ୍ୟ କାରବାର ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଭାରତର ଆର୍ଥିକ ପ୍ରଗତି ଏବଂ ସାମୁଦ୍ରିକ ବାଣିଜ୍ୟକୁ ଶକ୍ତିଶାଳୀ କରିବାରେ ଏହି ପାରାଦୀପ ବନ୍ଦର ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜ୍ୟମାନଙ୍କ ପାଇଁ ସାମୁଦ୍ରିକ ଦ୍ୱାର ସଦୃଶ କାର୍ଯ୍ୟ କରିଆସୁଛି। 1962 ଜାନୁଆରୀ 3 ତାରିଖରେ ଏହାର ଶୁଭ ଉଦ୍ଘାଟନ ହେବା ପରେ ଏହି ବନ୍ଦର ପ୍ରଗତିର ଅନେକ ପାହାଚ ଅତିକ୍ରମ କରିସାରିଲାଣି। ପ୍ରଥମେ ଏହା ଏକ କ୍ଷୁଦ୍ର ବନ୍ଦର, ପରେ ମଧ୍ୟମ ଧରଣର ଓ ସମ୍ପ୍ରତି ପଣ୍ୟ କାରବାର କ୍ଷେତ୍ରରେ ସମଗ୍ର ଦେଶରେ ଏକ ବୃହତ୍ ବନ୍ଦର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏହା ଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ହୋଇଥିବାରୁ ଏଠାରେ ଅନେକ ଦେଶ ସହ ଜଳପଥରେ ସଂଯୋଗ ରହିଛି। 2016 ଫେବୃୟାରୀ ମାସ 7 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତରେ ଆସିଥିବା ବେଳେ ଘୋଷଣା କରିଥିଲେ ଯେ ପୂର୍ବ ଭାରତର ବିକାଶର ମୁଖଶାଳ ହେବ ପାରାଦୀପ।

0: ସମ୍ପ୍ରତି ଅନ୍ତର୍ଜାତୀୟ ଶିଳ୍ପ ବାଣିଜ୍ୟ ସହର ଭାବରେ ପାରାଦୀପ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ ଦୁଇ ଦଶନ୍ଧି ଧରି ଖଣିଜ ଦ୍ରବ୍ୟ ରପ୍ତାନୀକାରୀ ବନ୍ଦର ଭାବେ ଏକକ ପ୍ରତିଷ୍ଠାନ ଥିବାବେଳେ ଏହାକୁ ଭିତ୍ତି କରି ଭାରତୀୟ ତୈଳ ନିଗମର ଏକାଦଶତମ ସର୍ବବୃହତ୍ ଓ ସର୍ବାଧୁନିକ ବିଶୋଧନାଗାର ପ୍ରକଳ୍ପ ସହିତ ଅନେକ ଭାରି ଶିଳ୍ପ ଓ 40ରୁ ଊର୍ଦ୍ଧ୍ୱ ମଧ୍ୟମ ଶିଳ୍ପ ଏଠାରେ ପ୍ରତିଷ୍ଠା ହୋଇପାରିଛି। ପାରାଦୀପ ବନ୍ଦର ଭାରତର ସାମୁଦ୍ରିକ କ୍ଷେତ୍ରରେ ଚାଲିଥିବା ବ୍ୟାପକ ପରିବର୍ତ୍ତନର ଏକ ଅଂଶ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସାମୁଦ୍ରିକ ଆଧୁନିକୀକରଣର ଏକ ନୂତନ ପର୍ଯ୍ୟାୟ ପହଞ୍ଚିଛି। ବିଗତ 12 ବର୍ଷ ମଧ୍ୟରେ ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ଏବଂ ସାମୁଦ୍ରିକ କ୍ଷମତାକୁ ସୁଦୃଢ଼ କରିପାରିଛି। 2047 ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଦିଗରେ ପୂର୍ବ ଭାରତର ପାରାଦୀପ ବନ୍ଦରର ଅଭିବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କେନ୍ଦ୍ର ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଇତିମଧ୍ୟରେ ପାରାଦୀପ ଗସ୍ତରେ ଆସି 427.80 କୋଟି ଟଙ୍କାର 7ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ସେଥିମଧ୍ୟରୁ 352 କୋଟି ଟଙ୍କା ବ୍ୟୟରେ 18.5 ମିଟର ଗଭୀର କ୍ଷମତା ବିଶିଷ୍ଟ କ୍ୟାପିଟାଲ ଡ୍ରେଜିଂ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହାଦ୍ୱାରା ବନ୍ଦରର କ୍ଷମତା ବ୍ୟାପକ ହେବା ସହ ବୃହତ୍ ପଣ୍ୟବାହୀ ଜାହାଜ ପରିଚାଳନା ଅଧିକ ହୋଇପାରିବ। ପାରାଦୀପ ବନ୍ଦରର ବର୍ତ୍ତମାନ 22ଟି ବର୍ଥ ରହିଛି। ଏହି ବର୍ଥଗୁଡ଼ିକରେ ଦୈନିକ 5ରୁ 10ଟି ଜାହାଜ ପଣ୍ୟ କାରବାର କରିବାର କ୍ଷମତା ରହିଛି। ପାରାଦୀପ ବନ୍ଦର ସର୍ବଦା ଭାରତର ସାମୁଦ୍ରିକ କ୍ଷେତ୍ରରେ ବିକାଶ, ଦକ୍ଷତା ଓ ବିଶ୍ୱସନୀୟତାର ଏକ ପ୍ରତୀକ ଭାବେ ଉଭା ହୋଇଛି। ଏହି ବନ୍ଦର ଅନ୍ତର୍ଜାତୀୟ ଓ ଉପକୂଳବର୍ତ୍ତୀ ବାଣିଜ୍ୟ ପାଇଁ ଏକ ପ୍ରମୁଖ ପ୍ରବେଶ ଦ୍ୱାରରେ ପରିଣତ ହୋଇଛି, ଯାହା ଓଡ଼ିଶାର ଆଭ୍ୟନ୍ତରୀଣ ଉପକୂଳ ସହିତ ଭାରତର ପୂର୍ବ ଓ କେନ୍ଦ୍ରୀୟ ରାଜ୍ୟଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ ସ୍ଥାପନ କରିବାରେ ସହାୟକ ହୋଇପାରିଛି। ସମ୍ପ୍ରତି ପାରାଦୀପ ବନ୍ଦର ବାର୍ଷିକ 300 ମିଲିୟନ୍ ମେଟ୍ରିକ୍ ଟନ୍ ହାସଲ ଦିଗରେ କାର୍ଯ୍ୟ କରୁଛି। ଏଥିସହିତ କେନ୍ଦ୍ରାପଡ଼ାଠାରେ 24,700 କୋଟି ଟଙ୍କାରେ ଏକ ଜାହାଜ ନିର୍ମାଣ, ମରାମତି ଓ ଉପକରଣ କେନ୍ଦ୍ର ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାରଙ୍କ ନୌବାଣିଜ୍ୟ ବିଭାଗ ଓ ପାରାଦୀପ ବନ୍ଦର ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଆଗାମୀ ଦିନରେ ଏହି ଅଞ୍ଚଳ ଜାହାଜ ନିର୍ମାଣ ଦିଗରେ ଦେଶରେ ଏକ ଅଗ୍ରଣୀ ସ୍ଥାନରେ ରହିବ ବୋଲି ଆଶା କରାଯାଉଛି। ସାମୁଦ୍ରିକ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ପାରାଦୀପଠାରେ ଉନ୍ନତିମୂଳକ ବ୍ୟବସ୍ଥା ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କିଛି ଖଟା କିଛି ମିଠା କଥା ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।
2: ಧತ್ತಟ್ಟೆ ಘೇನಾ ಧಾತಿ ಘೇನಾ ತುನ್ನಾ ಕತ ತಾದರ ಗಿಡತ ತೆಟ್ಟೆ ಕೆನ್ನ ತಾತಿ ಕೆನ್ನ ತುನ್ನಾ ಕತ ಧಾಗಿನ್ನೆ ಧಾಗಿನ್ನೆ ಧಾ ಧಾಗಿನ್ನೆ ಧಾಗಿನ್ನೆ ಧಾ ತಾಗಿನ್ನೆ ತಾ ಧಾಗಿನ್ನೆ ತಾ ಧಾಗಿನ್ನೆ ಧಾ

ଲେଖୁ ଲେଖୁ ଲେଖିଦେଲି। ଏହି ଚଳଚ୍ଚିତ୍ରର ଗୀତକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ବିନୋଦ ରାଥୋଡ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, କଥାଚିତ୍ର ଗୋଲାପୀ ଗୋଲାପୀ। ଏହି ଗୀତକୁ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

0: ଗୋଲା ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନାଗରିକ ସେବାକୁ ସବୁଠାରୁ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଲେ ସିଡିଏସ୍ ଏନ୍ଏସ୍ ରାଜା ସୁବ୍ରମଣି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷାଫଳ ପ୍ରକାଶିତ। ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି 3 କାଂସ୍ୟ ପଦକ ଏବଂ ସ୍ଥଳଭାଗ ଅତିକ୍ରମ ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେବା ସମସ୍ତଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ। ରାଜନୈତିକ କ୍ଷେତ୍ରରେ ମଧ୍ୟ ସେବାକୁ ମାର୍ଗଦର୍ଶକ ନୀତି ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଭଳି ମନୋଭାବ ପ୍ରତ୍ୟେକଙ୍କୁ ଉଚ୍ଚପଦରେ ପ୍ରତିଷ୍ଠିତ କରିଥାଏ। ଭାଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେବା ପରମଧର୍ମ, ଜୀବନର ସବୁଠାରୁ ବଡ଼ କର୍ତ୍ତବ୍ୟ। ନାଗରିକ ସେବାକୁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ କିଷାନ ଏବଂ ପିଏମ୍ ସୂର୍ଯ୍ୟଘର ଯୋଜନା ତୃଣମୂଳ ସ୍ତରରେ ପହଞ୍ଚବାରେ ସଫଳ ହୋଇପାରିଛି। ସେବା ମନୋଭାବ ଦ୍ୱାରା ହିଁ 4 କୋଟି ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି। ଆଜିର ଯୁବପିଢ଼ି ବିକଶିତ ଭାରତ ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ଭାରତର ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ସେନା କର୍ମଚାରୀ ମୁଖ୍ୟ ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ଗୁରୁତ୍ୱ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ଇକୋସିଷ୍ଟମକୁ ମଜବୁତ କରିବାରେ ପ୍ରଯୁକ୍ତିବିଦ୍ୟା, ତଥ୍ୟ ଏବଂ ଉଦ୍ୟୋଗ୍ୟ ସମନ୍ୱୟର ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯୁଦ୍ଧର ପରିବର୍ତ୍ତିତ ସ୍ଥିତି ଉପରେ ଆଲୋକପାତ କରି ଜେନେରାଲ୍ ସୁବ୍ରମଣି ପ୍ରତିରକ୍ଷା କ୍ଷେତ୍ରର ଅର୍ଥନୀତି ଉପରେ ଉଲ୍ଲେଖ କରିଛନ୍ତି। ଗଣନା, ସୁସଂହତ ଏବଂ ସହଯୋଗ ଆଦି 3 କ୍ଷେତ୍ର ଉପରେ ଏହା ଆଧାରିତ ବୋଲି କହିଛନ୍ତି। ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ କ୍ଷେତ୍ରର ଛାତ୍ରଛାତ୍ରୀ ଓ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ କ୍ଷେତ୍ର ଦେଶର ଆତ୍ମନିର୍ଭରଶୀଳତା ଏବଂ ପ୍ରତିରକ୍ଷା ଉତ୍ପାଦନ ମିଶନରେ ଅଂଶଗ୍ରହଣ କରିବାକୁ ଜେନେରାଲ୍ ସୁବ୍ରମଣି ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପ୍ରତିରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହାର ସଠିକ୍ ପରିଚାଳନା ଉପରେ ସେ ମତବ୍ୟକ୍ତ କରିଛନ୍ତି। ବେଙ୍ଗାଲୁରୁରେ ଆସନ୍ତାକାଲି ସେବା ପ୍ରଥମ ନବସୃଜନ ପ୍ରତିଯୋଗିତାକୁ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଦ୍ଘାଟନ କରିବେ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯୁବବର୍ଗଙ୍କୁ ନବସୃଜନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ ଦିଗରେ ଏହି ପ୍ରତିଯୋଗିତା ସହାୟକ ହେବ। 5 ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ସ୍ୱଚ୍ଛ ଏବଂ ନିରନ୍ତର ଭାରତ, ସମୃଦ୍ଧ କୃଷକ ଓ ସମୃଦ୍ଧ ଭାରତ, ସୁସ୍ଥ ସମାବେଶୀ ଭାରତ, ଶିକ୍ଷିତ ଓ ଦକ୍ଷ ଭାରତ ଏବଂ ସୁରକ୍ଷିତ ଭାରତ। ବିଭିନ୍ନ ବିଦ୍ୟାଳୟ, ଶିଳ୍ପ ତାଲିମ ପ୍ରତିଷ୍ଠାନ, ପଲିଟେକ୍ନିକ୍ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।

ଆସନ୍ତା ଡିସେମ୍ବର ମାସରେ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଶିକ୍ଷା ମନ୍ତ୍ରଣାଳୟ, ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ଧାରାବାହିକ ସ୍ୱତନ୍ତ୍ର ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ ମିଶନ କର୍ମଯୋଗୀ ଦୃଷ୍ଟିକୋଣ ଆଧାରରେ ସରକାରୀ କାର୍ଯ୍ୟାଳୟରେ ହୋଇଥିବା ପରିବର୍ତ୍ତନ ଉପରେ ତଥ୍ୟ ପ୍ରଦାନ କରୁଛୁ। 2020 ମସିହା ସେପ୍ଟେମ୍ବରରେ ମିଶନ କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଥିଲା। ନାଗରିକ ସେବା ପ୍ରଦାନକୁ ଅଧିକ ସୁବ୍ୟବସ୍ଥିତ ତଥା ଭବିଷ୍ୟତମୁଖୀ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତଥା ସେବା ପ୍ରଦାନକୁ ଅଧିକ ନାଗରିକ କୈନ୍ଦ୍ରିକ କରିବା ଲକ୍ଷ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ ଆଇଗଟ୍ ପ୍ଲାଟଫର୍ମରେ 1,70,00,000ରୁ ଅଧିକ ପଞ୍ଜିକୃତ ହୋଇଛନ୍ତି। 6,500 ଉର୍ଦ୍ଧ୍ୱ ଦକ୍ଷତା ଭିତ୍ତିକ ତାଲିମ ବ୍ୟବସ୍ଥା ଏହି ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି। ସରକାରୀ କର୍ମଚାରୀଙ୍କୁ ଅତ୍ୟାବଶ୍ୟକ ଡିଜିଟାଲ୍ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବାରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। କୃତ୍ରିମ ବୁଦ୍ଧିମତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ 200ରୁ ଅଧିକ ପାଠ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ। ପ୍ଲାଟଫର୍ମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦକ୍ଷ ମାନବ ସମ୍ଭଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଦେଶର ବିକାଶ ଯାତ୍ରାକୁ ପ୍ରେରଣାଦାୟକ ପ୍ରୋହାହନ ମିଳିପାରିବ। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା କାଳରେ ଦକ୍ଷତା ବିକାଶ କମିଶନର ଅଧ୍ୟକ୍ଷ ଏସ୍ ରାଧା ଚୌହାନ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଏହି ମିଶନ କାର୍ଯ୍ୟକାରୀ ହୋଇଥିବା ସୂଚନା ଦେଇଛନ୍ତି। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ ଏନ୍ବିଇଏମ୍ଏସ୍ ପକ୍ଷରୁ ସରକାରୀ ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଗତମାସ 30 ତାରିଖରେ ଦେଶବ୍ୟାପୀ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 2,65,960 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆସନ୍ତା ପହିଲାରୁ ୱେବ୍ସାଇଟ୍ରୁ ଛାତ୍ରଛାତ୍ରୀ ସେମାନଙ୍କର ସ୍କୋର କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏନ୍ବିଇଏମ୍ଏସ୍ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ମାସ ପହିଲାରୁ ୱେବ୍ସାଇଟ୍ରେ ଉତ୍ତରବଳୀ ପ୍ରକାଶ ପାଇବ। ନୂଆଦିଲ୍ଲୀରେ ଆସନ୍ତା ମାସ 12-14 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଥିଏଟର ଫେଷ୍ଟିଭାଲ ଅନୁଷ୍ଠିତ ହେବ। ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏନ୍ଏସ୍ଡି ପକ୍ଷରୁ ଏହି ତିନିଦିନିଆ ସମାରୋହର ଆୟୋଜନ କରାଯାଉଛି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସଂସ୍କୃତି ମନ୍ତ୍ରଣାଳୟ ସଚିବ ବିବେକ ଅଗ୍ରୱାଲ କହିଛନ୍ତି, ଚିନ୍ତାଧାରା ବାଣ୍ଟିବା, ଭବିଷ୍ୟତର ଅଂଶୀଦାର ହେବା ପ୍ରସଙ୍ଗ ଆଧାରରେ ଏହି ସମାରୋହ ଆୟୋଜିତ ହେଉଛି। ବିବିଧ ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ କରାଯିବା ସହ ଅଭିଜ୍ଞତା ଆଦାନ ପ୍ରଦାନ ତଥା କଳାକାରଙ୍କ ସମ୍ପର୍କକୁ ମଜବୁତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ଗତମାସରେ ଅନୁଷ୍ଠିତ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ପରିପ୍ରେକ୍ଷୀରେ ଗୃହୀତ ଭୋପାଳ ଘୋଷଣାନାମା ଆଧାରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଭାରତ ସମେତ ଥାଇଲାଣ୍ଡ, ଇଣ୍ଡୋନେସିଆ, ରୁଷ, ଭିଏତନାମ, ଇରାନ, ଦକ୍ଷିଣ ଆଫ୍ରିକା, କାଜାକସ୍ତାନ ଏବଂ ଇଥିଓପିଆ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 27 ତାରିଖ ରବିବାର ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ଏହା ହେବ 138ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଉପଯୋଗୀ ସାବ୍ୟସ୍ତ ହେବା ସହ ଆହ୍ୱାନର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ରୋହିତ ଜୈନ କହିଛନ୍ତି। ମୁମ୍ବାଇରେ ତ୍ରୟୋଦଶ ଏସ୍ବିଆଇ ବ୍ୟାଙ୍କିଙ୍ଗ୍ ଅର୍ଥନୀତି ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ଜୈନ କହିଛନ୍ତି, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି। କୃତ୍ରିମ ବୁଦ୍ଧିମତା ଉପରେ ଆଲୋକପାତ କରି ଶ୍ରୀ ଜୈନ କହିଛନ୍ତି, ଉପଭୋକ୍ତାଙ୍କୁ ସେବା ପ୍ରଦାନ, ଠକେଇ ଚିହ୍ନଟ, ଆହ୍ୱାନର ମୂଲ୍ୟାୟନ ଏବଂ ମୁକାବିଲା ଏବଂ ଉତ୍ପାଦକତା ଉନ୍ନତ କରିବାରେ ଏହା ଫଳପ୍ରଦ ସାବ୍ୟସ୍ତ ହେବ। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ନିରନ୍ତରତାକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ଜୈନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 10,000 ମିଟର ମହିଳା ଦୌଡ଼ ପ୍ରତିଯୋଗିତାରେ ସୀମା କୁମାରୀ

0: ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଭାରତ ପ୍ରଥମ ଥର ପାଇଁ ଏସିଆନ୍ ପଦକ ହାସଲ କରିଛି। ମିଳିତ ସ୍କିଟ୍ ଦଳଗତ ବର୍ଗରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଦକ୍ଷିଣ କୋରିଆର ପ୍ରତିଯୋଗୀଙ୍କଠାରୁ ଭାରତୀୟ ଯୋଡ଼ି ଅନନ୍ତଜିତ୍ ସିଂ ନାରୁକା ଏବଂ ପରିନାଜ ଧନିୱାଲ ମାତ୍ର ଏକ ପଏଣ୍ଟରେ ହାରି ବ୍ରୋଞ୍ଜ ପଦକ ପାଇଛନ୍ତି। ରୋଇଂ ଡବଲ୍ ସ୍କଲ୍ସ ପୁରୁଷ ବର୍ଗରେ ଭାରତର ସତନାମ ସିଂ ଓ ସଲମାନ ଖାଁଙ୍କ ଯୋଡ଼ି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟ ଖେଳଗୁଡ଼ିକ ମଧ୍ୟରେ ପରବିନ୍ ମହିଳା 65 କିଲୋଗ୍ରାମ ମୁଷ୍ଟିଯୋଦ୍ଧା ବର୍ଗରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପରବର୍ତ୍ତୀ ଖେଳରେ ପରବିନ୍ ଉଜ୍ବେକିସ୍ତାନର କ୍ରୀଡ଼ାବିତ୍କୁ ଭେଟିବେ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ଠାରେ ସ୍ଥଳଭାଗ ଅତିକ୍ରମ କରିବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ଆଜି ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନାଗରିକ ସେବାକୁ ସବୁଠାରୁ ପ୍ରେରଣାଦାୟକ ଶକ୍ତି ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ପରିବର୍ତ୍ତିତ ବୈଷୟିକ ପରିସ୍ଥିତିରେ ପ୍ରତିରକ୍ଷା ଅଧିଗ୍ରହଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଲେ CDSNS ରାଜାସୁବ୍ରମଣ୍ୟ। ଡାକ୍ତରୀ ପାଠ୍ୟକ୍ରମ ପାଇଁ ସ୍ନାତକୋତ୍ତର ନିଟ୍ 2026 ପରୀକ୍ଷାଫଳ ପ୍ରକାଶିତ। ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି 3 କାଂସ୍ୟ ପଦକ ଏବଂ ସ୍ଥଳଭାଗ ଅତିକ୍ରମ ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଆସି ଜିଲ୍ଲା ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିବା ସହ ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ସମୀକ୍ଷା ବୈଠକରେ ଭିନ୍ନ ଯୋଜନାର ସମୀକ୍ଷା କରି ଶ୍ରୀ ପୂଜାରୀ କହିଥିଲେ
2: 94 ବେଳକୁ ଗଢ଼ିଥିବା ଏହି ଜିଲ୍ଲା ଆଜି ବି ସମସ୍ୟା ବହୁଳ ଜିଲ୍ଲା। ଜଳସେଚନର ସମସ୍ୟା ଅଛି, ଶିଳ୍ପ ପ୍ରତିଷ୍ଠା କରିବାର ସମସ୍ୟା ଅଛି, ଏଠି ଶିକ୍ଷାର ସମସ୍ୟା ଅଛି, ସ୍ୱାସ୍ଥ୍ୟର ସମସ୍ୟା ଅଛି। ଏସବୁ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ଯେତେ ଯୋଜନା ସବୁ ପ୍ରସ୍ତୁତ କରୁଛନ୍ତି, କେନ୍ଦ୍ର ସରକାର ଯେତିକି ଯୋଜନା ପ୍ରସ୍ତୁତ କରୁଛନ୍ତି, ତାର ସଫଳ ରୂପାୟନ ଦେଖିବାର ଦାୟିତ୍ୱ ମୋର ଅଛି। ତେଣୁ ଆଜି ଜିଲ୍ଲା ପ୍ରଶାସନ ସାଙ୍ଗରେ ମୁଁ ବସିଥିଲି। ରାଜସ୍ୱ ବିଭାଗର ବିଭିନ୍ନ ଫ୍ଲେକ୍ସିବ ପ୍ରୋଗ୍ରାମ ଯେଉଁଟା ବସୁନ୍ଧରା ଯୋଜନା, ଜଳ ଜଙ୍ଗଲ ଜମିନ ର ଜନଜାତିର ଅଧିକାରର ଯେଉଁ ଯୋଜନା ଏବଂ ତାର ସାଙ୍ଗରେ ସାଙ୍ଗରେ ଶିକ୍ଷାର ବିକାଶ ପାଇଁ ଯେତେ ଏଠି ପଞ୍ଚାୟତ ଅଛି ସେଥିରେ କେମିତି ଆମେ ଯଥାଶୀଘ୍ର ଆଦର୍ଶ ପଣ୍ଡିତ ଗୋଦାବର ମିଶ୍ର ଆଦର୍ଶ ଶିକ୍ଷାନୁଷ୍ଠାନ କରିପାରିବୁ, ତାର ମଧ୍ୟ ଯେଉଁ ଜମି ଆବଣ୍ଟନର ବ୍ୟବସ୍ଥା ଅଛି ତାର ମଧ୍ୟ ମୁଁ ସମୀକ୍ଷା କଲି। କେନ୍ଦ୍ର ଏବଂ ରାଜ୍ୟର ଗରିବ କଲ୍ୟାଣ ଯୋଜନା କେମିତି ଧାଡ଼ିର ଶେଷରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଖକୁ ପହଞ୍ଚି ପାରିବ, ଏ ବାବଦରେ ପ୍ରଶାସନ ଏବଂ ସଂଗଠନ ଉଭୟଙ୍କୁ ପରାମର୍ଶ ଦେଇଛି। ମୋର ଆଶା ଯେ ଆମେ ସମସ୍ତେ ମିଶିକରି ଯେଉଁ ନୂଆ ଓଡ଼ିଶା ଗଠନର କଳ୍ପନା କରୁଛୁ 2036 ବେଳକୁ, ତାର ପୂର୍ବରୁ ଯେମିତି ନୂଆ ଦେବଗଡ଼, ବିକଶିତ ଦେବଗଡ଼, ଆଧୁନିକ ଦେବଗଡ଼ ଗଠନ କରିପାରିବୁ।
1: ଦେବଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ କରାଯାଇଛି। ଦେବଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପୂର୍ବରୁ ଡ୍ରାଫ୍ଟ ଭୋଟର ତାଲିକାରେ ମୋଟ 233,471 ଜଣ ଭୋଟର ଥିଲେ। ସେଥିମଧ୍ୟରୁ 233,452 ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକା ପାଇଁ ରଖାଯାଇଥିଲା। ଦାବି ଓ ଆପତ୍ତି ଅବଧି ମଧ୍ୟରେ 3,022 ଜଣ ନୂତନ ଭୋଟରଙ୍କୁ ଯୋଡ଼ାଯାଇଥିବା ବେଳେ 2 ଜଣ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ବାଦ୍ ଦିଆଯାଇଥିବା 2 ଜଣ ଭୋଟରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ନାମ ପୂର୍ବରୁ ଭୋଟର ତାଲିକାରେ ପଞ୍ଜିକୃତ ରହିଛି। ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ 236,472 ଜଣ ଭୋଟର ଅଛନ୍ତି। ଦେବଗଡ଼ ଜିଲ୍ଲା

0: ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରିବା ପାଇଁ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହିତ ରଙ୍ଗୋଲି ପ୍ରତିଯୋଗିତା, ସ୍ୱପ୍ନର ଭାରତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ ପରିବର୍ତ୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ରାଷ୍ଟ୍ର ସେବାରେ ମୋର ଯୋଗଦାନ, ରାଷ୍ଟ୍ରୀୟ ନବସୃଜନର ଆହ୍ୱାନ, ସ୍ୱଚ୍ଛ ଭାରତ ଅଭିଯାନ, ମାଗଣା ସ୍ୱାସ୍ଥ୍ୟ ଶିବିର, ଭିନ୍ନକ୍ଷମ ସହାୟତା, ବୃଦ୍ଧାଶ୍ରମ ପରିଦର୍ଶନ ଏବଂ ମହିଳା ସଚେତନତାର ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ ପୁଷ୍ଟିସାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଜିଲ୍ଲାର ପୁଷ୍ଟିସାର କମିଟି ଗଠନକୁ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଭାସୀ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 10 ବର୍ଷର ପୁରୁଣା ଆଧାର କାର୍ଡ ଥିଲେ ତାହାକୁ ତୁରନ୍ତ ଅପଡେଟ୍ କରିବା ପାଇଁ ବୈଠକରେ କୁହାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସୁଜାତା ସାହୁ ଏବଂ ଉପସ୍ଥାପନା ସୁଚିସ୍ମିତା ସାହୁ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ମେଘମାଳା ମହାପାତ୍ର ଏବଂ ରବି ପ୍ରସାଦ ମହାନ୍ତି।

0: ତୁମେ କଣ ପଚାରିବ? ତେବେ ତ ନ କହିବା କଥାକୁ କହିସାରିଲଣି, ଆଉ ପୁଣି କହିବାରେ କଣ ରହିଲା? ଭାଗବତିଆ ରହିଥିଲା ସିଆଡେ।
1: ଭାଗବତିଆ କେତେ ନେଇଥିବ କି?
0: ନାଇଁ, ଯାହା ନେଇଥିଲା ଖବର ପାଇଲି ଯେ ଘରେ ଆଣିକି ଜିନିଷ ପତ୍ର ଦେଇକି ଯାଇଛି। ମୁଁ ଭାବିଲି ଯେ ଏଇଠି ଗଣ୍ଡା କଣ ଥୋଇକି ଗଲା ବୋଲି, ଯେ ଏଇ ଯୋଉ ମୁଡୁକି 4-6 ତମେ ଆଣିଥିଲ, ଏଇଟା କଣ ତମ ଗୋଷ୍ଠୀରେ ତିଆରି ହେଇଥିଲା?
1: ଏ ଦେବୀ ଜାତ ପାଇଁ ଆମେ ଭାଇ ଏବେଠୁ ସବୁ ତିଆରି କଲୁଣି। ହଁ,
0: ବଢିଆ। ଜାଣିକି ତ ସବୁ କିଛି ତମରି ପାଖରେ ଅଛି, ମୁଁ ଜାଣିକି ଅଭାବୀ ନକ ଟିକେ ପଛେଇ ଯିବି ଏଥରକ।
1: ଆଉ
0: ତମେ ଯଦି ପଇସା ପାଅ ସମସ୍ତଙ୍କର ନାଭ ହଉ, ହେଲେ ବେଲ ପାଚିଲେ କୁଆର କଣ ଗଲା?
1: ନାଇଁ ବା, ଏ ଆମ ଗାଁର କଥା, ଆମ ପରିବାରର କଥା, ଆମ ଗୋଷ୍ଠୀର କଥା ବା ଭାଇ।
0: ପୁଣି ସେଇ ଆଉ କଥାଟାକୁ କଇଁ ଛିଣିଆ କରିଦେଲ? ଯୋଉ କଣ ଜେମା ଅପା?
1: ଓ ଜେମା ଅପାକୁ ଆଜି କାଇଁ ଖୋଜୁଛନ୍ତି ବା?
0: ଖୋଜିବି ନେଇ।
1: ଏ ପଇସା ପତ୍ର କଣ ନେଇଛି କି?
0: ପଇସା ପତ୍ର ନବାର ନାହିଁ। ଦେଖ, ଆଉ ଗୋଟାଏ କାମ ଖାଲି ରହି ଯାଇଥିଲା, ମେସିନଟା ଟିକେ ପଠେଇ ଦେଇଥିଲେ।
1: ହଁ, ଏ ମେଘ ପାଇଁ ଆଣିନଥିବ ବା
0: ସିଏ?
1: ହଁ,
0: ପଇସା ନେଲା ବେଳକୁ ତ ଭଲ ନଉଛି।
1: ଓହୋ, ନାଇଁ ଜେମା ଅପା ଆମର ଭଲ ଆଗୁଆ ଚାଷୀ।
0: ହଁ, ହବ ନେଇ। ଦେଖ, ବିଲବାଡ଼ି ତାର ଅଛି, 4-4 ମେସିନ ଅଛି, ଆମେ ମାଗିଲା ବେଳକୁ କେମନା କରୁଛି?
1: ସେ ଭଡା ଲଗଉଛି। ଆଉ ଭାଇ ଜାଣିଛ ଟି, ଏ ଯୋଉ ମେସିନ କିଣିଲା ବେଳକୁ ରିହାତିରେ କିଣିଥିଲା ବା? ହଁ, ଏଇ ଆମରି ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଯାନ୍ତ୍ରିକ ସବୁ ଯୋଉ ମିଳୁଛି ଯନ୍ତ୍ରପାତି ବା, ରିହାତିରେ ମିଳୁଛି। ଆଉ ଯଦି ଆମେ ଗୋଷ୍ଠୀ ମାଧ୍ୟମରେ କିଣିବା ଆହୁରି ଲାଭ। ହଁ,
0: ପାଠଟା ହଉଛି କଣ କି, ଇଏ ଆମ ଦେଶଟା ଯାକର କୃଷକ କେମିତି ଆଗକୁ ଯିବେ,
1: କେମିତି ସଶକ୍ତ ହେବେ,
0: ଭଲ ରୋଜଗାର ପାଇବେ,
1: ପରିବାରର ଅବସ୍ଥା କେମିତି ସୁଧୁରିବ,
0: ସେଥିପାଇଁ ଯୋଉ ଯାନ୍ତ୍ରିକ କୃଷି।
1: ହଁ ଭାଇ, ଆଗେ ଆମେ ଯେତେବେଳେ ଚାଷବାସ କରୁଥିଲେ ଏ ପୁରୁଣା ପଦ୍ଧତିରେ ବା, ସମୟ ବଳୁ ନଥିଲା। ଆଉ ଏଇନେ ତ କେଇ ଖୁଣୁକା କାମ ହେଇଯାଉଛି, ଆଉ
0: ପୁଣି ପରିଶ୍ରମ ଅଧିକ ହଉଥିଲା।
1: ହଁ, ପରିଶ୍ରମକୁ ନାଭ ବାହାରୁ ନଥିଲା,
0: ଖର୍ଚ୍ଚ ବି ବଢି ଯାଉଥିଲା।
1: ହଁ,
0: ମୁଁ କଣ କହିବି, ମେସିନ୍ ଯଦି ନାଗୁଛି,
1: ହଁ,
0: ଆମର ପରିଶ୍ରମ କମୁଛି,
1: ହଁ,
0: ସମୟ ବଳୁଛି,
1: ସେଇଥିପାଇଁ ତ ଆମେ ଗୋଷ୍ଠୀ କରିବାକୁ ସମୟ ପାଇଲୁ।
0: ହଁ
1: ହଁ,
0: ମହିଳାମାନେ ଗୋଷ୍ଠୀ କରିବେ, ଲାଭ ନେବେ, ଆଉ ପୁଣି ଯୋଉ ଆମର ଚାଷୀ ଭାଇମାନେ ରହିଲେ
1: ସେମାନଙ୍କ ପାଇଁ ବା ଭାଇ ଫାର୍ମର୍ସ କ୍ଲବ ବାହାରିଲାଣି।
0: ହଁ
1: ହଁ,
0: ସଂଗଠିତ ହେବେ,
1: ହେବେ
0: ସୁଯୋଗ ନେବେ, ସଂଗଠିତ ହେଇ ରହିବା, ରିହାତି ଦରରେ ମେସିନ୍ ପାଇବା, ଲାଭ ବି ଭଲ ହବ, ସମୟ ବି ବଳିବ। ଆଉ ଯାହାର ଯେମିତି କଣ କେତେବେଳେ କିଛି ବଳି ଯାଉଛି, ତାହେଲେ ଟିକେ ନବଘନ ଭାଇକି ମନେ ପକେଇବ। ଆଉ କଣ,
1: ସେଇ ତ ବୁଲେଇ ପକେଇ ନବଘନ ଭାଇ ପାଖକୁ ଆସିଲେ। ଆଉ ହେଇଟି ଭାଇ, ସଞ୍ଜ ଘଡ଼ିବା ପଲ୍ଲି ଗୀତଟେ ଶୁଣିଲେ କେମିତି ହୁଅନ୍ତା?
0: ମୁଁ କେତେବେଳେ ମନା କଲି, ତମେ ତ ଖାଲି ବକର ବକର ବକର ବକର ହଉଛ। ଆଉ
1: ନାଇଁ ନାଇଁ, ପଲ୍ଲି ଗୀତ ଶୁଣିବା, ତାପରେ ଆଗକୁ କଥା ହବା ହେଲା।
0: ପୁଣି
1: ଏହି ଚାଷବାସ ଉପରେ ବା।
0: ହଉ ହଉ ହଉ ହଉ।

0: ଟାଇମରେ ଯୋଉଟା କି ଧାନରେ କି ଅଲଗା ଫସଲରେ ୟୁଜ୍ ହଉଛି କୋନୋଭିଟର ଆମେ କହୁଛୁ, କୋନୋଭିଟରଟା ଯଦି ସେଟା କାମ କରିବ ଯୋଉ ଟାଇମ ଯୋଉ ଟାଇମ ଆପଣ ଠିକ ସ୍ପେସିଂ ଦେବେ, ଠିକ ସ୍ପେସିଂ ନାହିଁ ତ ସେଟା କୋନୋଭିଟର କାମ କରିବନି।
1: ତାହେଲେ ଗଛକୁ ଗଛ ଭିତରେ ଆମେ ଦୂରତା ରଖିବା,
0: ଦୂରତା ରଖିବା, ସେ ଦୂରତାରେ ଆପଣଙ୍କ ଅମଳ ବି ହବ, ବାଳୁଙ୍ଗା ଘାସ ହଉଛି ସେଟା ବି କଣ୍ଟ୍ରୋଲ ହବ, ତାଙ୍କୁ ପ୍ରଚୁର ମାତ୍ରାରେ ସୂର୍ଯ୍ୟାଲୋକ ଆରାମସେ ମିଳିବ।
1: ଆମେ ସବୁବେଳେ ଚାଷୀ ଭାଇ ଭଉଣୀ ମାନଙ୍କୁ କହିଥାଉ ଅତି ଦରକାର ନହେଲେ ଆମେ ରାସାୟନିକ ସାର ପ୍ରୟୋଗ କରିବା ନାହିଁ, ଯେତେ ଆମେ ଚେଷ୍ଟା କରିବା ଜୈବିକ ସାରରେ ଚାଷଟା କରିବା ପାଇଁ।
0: ଠିକ, ଆପଣ ଏକଦମ ଠିକ କହିଲେ। ତା ପାଇଁ ଯେମିତି ଆମର ଯେମିତି ଆମେ ସି ଟ୍ରିଟମେଣ୍ଟ କରୁଛୁ, ଟ୍ରାଇକୋଡର୍ମା ଦେଇକି ଆମର ଯୋଉ ଜୈବିକ ଜିନିଷ ଅଛି ତାକୁ ୟୁଜ୍ କରିକି ବି ଆମେ ତାକୁ ଇଏ କରୁଛୁ। ତାପରେ ଆମର ଯୋଉ ସେରାଇରୁ ଡେଭଲପ୍ ଅଛି ଏଣ୍ଡୋ ଏନ୍ ଏଣ୍ଡୋପି, ଏଟା କି ବାୟୋ ଫର୍ଟିଲାଇଜର, ଏଟା ଏଥିରେ ଟୋଟାଲ କେମିକାଲ ହିଁ ନାହିଁ। ତ ଏଣ୍ଡୋ ଏନ୍ କଣ କରୁଛି କି ନାଇଟ୍ରୋଜେନ୍ ଦଉଛୁ, ତାର ଗୋଟେ ସବଷ୍ଟିଚ୍ୟୁଟ୍ ଟାଇପ୍ର, ପୁରା ଟୋଟାଲ ସବଷ୍ଟିଚ୍ୟୁଟ୍ ତ ନାହିଁ, କିଛି ପରସେଣ୍ଟ ମାନେ 20-25% ସେଟା ନାଇଟ୍ରୋଜେନ୍ କମ୍ ୟୁଜ୍ ହୁଏ। ଏଣ୍ଡୋପି ବି ସେମିତି ଆମର ଅଛି ପ୍ରଡକ୍ଟ, ସିଆର୍ଆର୍ରୁ ଡେଭଲପ୍ ଅଛି। ତା ବାଦ ଆପଣ ଆଜିକାଲି ଯୋଉ ମଡର୍ଣ୍ଣ ଟେକ୍ନୋଲୋଜିରେ ଡ୍ରୋନ୍ର ୟୁଜ୍ ହେଉଛି, ଆମର ଯୋଉ ସରକାର ଅଛନ୍ତି ସେ ବହୁତ ହେଲ୍ପ କରୁଛନ୍ତି ଚାଷୀ
1: ଭାଇ
0: ଭଉଣୀମାନଙ୍କୁ, ସେମାନେ ହେଲ୍ପ କରୁଛନ୍ତି। ଆପଣ ଶୁଣିଥିବେ ଡ୍ରୋନ୍ ଦିଦି, ଆମର ଯୋଉ ଭଉଣୀମାନେ ଅଛନ୍ତି ଯୋଉମାନେ ଚାହୁଁଛନ୍ତି କି ସେମାନେ ଟ୍ରେନିଂ ନେବେ ଡ୍ରୋନ୍ ଉପରେ। ଡ୍ରୋନ୍ କଣ ମାନେ ଗୋଟେ ଛୁଆ ବି ଉଡ଼ି ପାରିବ, ତା ପାଇଁ କିଛି ମାନେ ବଡ଼ ଟେକ୍ନୋଲୋଜି ଦରକାର ନାହିଁ, କିନ୍ତୁ କେମିତି ଉଡ଼ିବ କଣ ଉଡ଼ିବ ତା ଉପରେ ଗୋଟେ ବେସିକ୍ ଟ୍ରେନିଂ ଦରକାର, କାହିଁକି ତା ପାଇଁ ଗୋଟେ ଲାଇସେନ୍ସ ଦରକାର, କାହିଁକି ସେଟା ବି ଗୋଟେ ଉପରେ ଉଡୁଛି କାହାକୁ କ୍ଷତି କରିଦେବ କଣ କରିଦେବ, ତା ପାଇଁ ଗୋଟେ ଲାଇସେନ୍ସ ଦରକାର। ତା ଉପରେ ବି ଆମ ଇନଷ୍ଟିଚ୍ୟୁଟ୍ରେ ଟ୍ରେନିଂ ହେଉଛି କେମିତି ଡ୍ରୋନ୍ ଉଡ଼େଇବା। ଆମ ଡ୍ରୋନ୍ରେ ଫାଇଦା କଣ ଅଛି, ଆପଣ ପାଖରେ ଯଦି ବହୁତ ବଡ଼ ଜମି ଅଛି ଆପଣ ଯାଇକି ଦେଖିବେନି କୋଉଠି କଣ ହେଲା କଣ ନାହିଁ, ଆପଣ ସେଇଠି ଡ୍ରୋନ୍ ପଠେଇବେ, ଦେଖିବେ ସେ କ୍ୟାମେରାରେ ଆଚ୍ଛା ଏଇଠି କଣ ହଳଦିଆ ହେଇଯାଇଛି କି ଏଇଠି ଡ୍ରୋନ୍ କରିଦେବ ଡିଟେକ୍ଟ। ଆଜିକାଲି ଯୋଉ ଆମର ଏଆଇ ଟେକ୍ନୋଲୋଜି ୟୁଜ୍ ହେଉଛି, ଏଆଇ ଟେକ୍ନୋଲୋଜିରେ କଣ ହେଉଛି କି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁଜ୍ କରିକି ଆମେ ଜାଣିପାରିବା ବଡ଼ ଏରିଆରେ କୋଉ ଜାଗାରେ ପ୍ରୋବ୍ଲେମ୍ ହେଇଛି, ତାର ମାନେ ନ୍ୟୁଟ୍ରିଏଣ୍ଟ ନାହିଁ ସେଇଠି, ତ ସେ ଜାଗାରେ ସେ କ୍ୟାମେରାରେ ଉଠିକି ଆଣିବ, ଆମେ ଆମେ ଦେଖୁଛୁ ଓକେ ଏଇ ଏରିଆରେ ପ୍ରୋବ୍ଲେମ୍ ହେଇଛି, ସେ ଏରିଆରେ ଖାଲି ଯାଇକି ସେ ସ୍ପ୍ରେ କରିଦେବ, ପୁରା ମାନେ ଫିଲ୍ଡରେ ସ୍ପ୍ରେ କରିବା ଦରକାର ନାହିଁ। ସେଟା ଅଲଟିମେଟଲି କଣ ହେଉଛି ସେଟା ଧୋଇ ଯାଇକି ସେଟା ପାଣିରେ ଆସିଯାଉଛି, ଆଉ ସେ ନଈ ପାଣିରେ ଆସିକି ସେ ଆମ ଭିତରେ ବି ଆସିଯାଉଛି,
1: ଜଳଟା ଦୂଷିତ ହେଉଛି। ମୋବାଇଲରେ ଆମେ ଜାଣୁଛେ ଡିଜିଟାଲ କୃଷି, ମୋବାଇଲ ତ ଏବେ ସମସ୍ତଙ୍କ ପାଖରେ ରହିଛି, ମୋବାଇଲରେ ଆମେ ଜାଣିପାରୁଛେ କଣ ରେଜିଷ୍ଟର କଲେ, ସବୁ ତ ଆମେ ଏଇ ମୋବାଇଲର ଆପ୍ ମାଧ୍ୟମରେ ଆମେ ଜାଣୁଛେ। ଏଇ ଚାଷ ପାଇଁ କେମିତି କଣ ଆଉ କଣ ଦରକାର କି କେମିତି କଣ ଏବେ ଆମର ଡିଜିଟାଲ ମାଧ୍ୟମରେ ଆମେ ଚାଷକୁ ଆହୁରି ଉନ୍ନତ କରିପାରିବା?
0: ଆପଣ ମ୍ୟାଡମ୍ ବହୁତ ସଠିକ କ୍ୱେଶ୍ଚନ୍ ପଚାରିଲେ, କାହିଁକି ଏ ଜିନିଷ ଉପରେ ମୁଁ ଆସିଥାନ୍ତି ଟିକେ ଦେରି ପରେ। ଏଥିରେ ଆମର ଯୋଉ ମୋବାଇଲ ଆପ୍ ଆମେ ଡେଭଲପ୍ କରୁଛୁ, ଏଟା ବହୁତ ଚାଷୀ ଭାଇ ଭଉଣୀଙ୍କ ପାଇଁ ବହୁତ ଭଲ ଜିନିଷ, କାହିଁକି ସମସ୍ତଙ୍କ ପାଖରେ ଆଜିକାଲି ମୋବାଇଲ ଅଛି, ଇନଫର୍ମେସନ୍ ମିଳିଯାଉଛି। ଫାର୍ଷ୍ଟ ଜିନିଷ ମୁଁ କହିବି, ଆମ ଇନଷ୍ଟିଚ୍ୟୁଟ୍ର ଯୋଉଟା ୟୁଟ୍ୟୁବ୍ ଚ୍ୟାନେଲ ଅଛି, ଆମର ଇନଷ୍ଟିଚ୍ୟୁଟ୍ର ୱେବସାଇଟ୍ ଅଛି, ସେଠି ଯାଇକି ଚାଷୀ ଭାଇ ଭଉଣୀମାନେ ଦେଖିପାରିବେ କି ଆମର କଣ କାମ ଚାଲିଛି ଆଉ କଣ ଆମର ଡେଭଲପମେଣ୍ଟ ହେଇଛି, କୋଉ ଏରିଆରେ କଣ ନୂଆ ଟେକ୍ନୋଲୋଜି ବାହାରିଲା, କଣ ନୂଆ ଆଉ ଜିନିଷ ବାହାରିଲା ଯୋଉଟା କି ତାଙ୍କ ପାଇଁ ବେନିଫିଟ୍ ଅଛି, ଆଉ ସେମାନେ ଆସିକି ଟ୍ରେନିଂ ବି ନେଇପାରିବେ। ଆଉ ସେକେଣ୍ଡ ଜିନିଷ ଆମର ଗୋଟେ ଆପ୍ ଅଛି, ଆମେ କହୁଛୁ ରାଇସ୍ ଏକ୍ସପର୍ଟ ଆପ୍, ଯୋଉଟା କି ଫ୍ରିଲି ଆଭେଲେବଲ୍ ଅଛି ଆମର ଆଣ୍ଡ୍ରଏଡ୍ରେ, କିଏ ବି ତାକୁ ଡାଉନଲୋଡ୍ କରିକି ଦେଖିପାରିବ। ତ ସେଥିରେ କୋଉ ଆମର ଭେରାଇଟି ଦରକାର ଅଛି, କୋଉ ଏରିଆ ପାଇଁ କେତିକି ଫର୍ଟିଲାଇଜର ଦରକାର ଅଛି, ଯବକ୍ଷାରଜାନ ହେଲା, ନାଇଟ୍ରୋଜେନ୍ ହେଲା, ଫସ୍ଫରସ୍ ହେଲା, ଯାହା ଦରକାର ସେ ସାଙ୍ଗେ ସାଙ୍ଗେ କହିଦେବ ସେଠି। ସେ ଜିନିଷଟା ଆମର ଆଭେଲେବଲ୍ ଅଛି ମୋବାଇଲ ଆପ୍ରେ, ଆଉ ସେଟା ଆମର ଭାଇମାନେ ୟୁଜ୍ କରିପାରିବେ। ତାକୁ ଛାଡ଼ିକି ବି ଅଲଗା ବି ଆପ୍ ଅଛି, ଯୋଉଟା କି ଆଇସିଆର୍ର ଆପ୍ ଅଛି ଆମର ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ, ତ ସେମାନେ ଦେଖିପାରିବେ ଧାନ ଛାଡ଼ିକି ଅଲଗା ବି ଆମର ଅଛି, ଯେମିତି ଆଳୁ ହେଲା, ଆମର ପନିପରିବା ହେଲା, କୋଉଠି ମଞ୍ଜି ମିଳିବ କଣ ମିଳିବ, ସବୁ ଇନଫର୍ମେସନ ଆମର ଆଭେଲେବଲ ଅଛି।
1: ଆଚ୍ଛା, ଫସଲଟା ହେଇସାରିଲା ପରେ, ବିଶେଷ କରି ଧାନ ହେଇସାରିଲା ପରେ, ଆମେ ସେଇ ନଡାଟାକୁ ଆମେ ଜାଳି ଦଉଛୁ, ଯୋଉଟା ଫଳରେ ଆମେ ଦେଖୁଛେ କେମିତି ଏୟାର ପଲ୍ୟୁସନ୍ ବା ବାୟୁ ଦୂଷିତ ହବାର ଲାଗିଛି। ତା ପାଇଁ ଏଇ ଉନ୍ନତ ଚାଷ ପଦ୍ଧତିରେ ସେମିତି କିଛି ରହିଛି କି ଆମେ ତାକୁ ନେଇକି ଛତୁ ଚାଷ ହଉ କିମ୍ବା ସେଥିରେ କିଛି ୟୁଜ୍ ତ କରିପାରିବା, ସେ ବିଷୟରେ କଣ କହିବେ?
0: ସେଥିରେ ଗୋଟେ ପ୍ରୋବ୍ଲେମ୍ କଣ ହେଉଛି, ବିଲରେ ଜାଳିବା ଦ୍ୱାରା ତା ଭିତରେ ଯୋଉ ଭଲ ବ୍ୟାକ୍ଟେରିଆ ଭଲ ଯୋଉ ଜୀବାଣୁମାନେ ଅଛନ୍ତି, ତ ସେମାନେ ମରିଯାଉଛନ୍ତି, ତ ସେମାନେ ଯେତେବେଳେ ମରିଗଲେ ତାର ଉର୍ବରା କମିଯାଉଛି। ତ ସେଥିପାଇଁ ତାର ଟେକ୍ନୋଲୋଜି ଅଛି, ଯେମିତି ଆମର କମ୍ବାଇନ୍ ହାର୍ଭେଷ୍ଟର ଯୋଉଟା ହେଉଛି, ହାର୍ଭେଷ୍ଟିଂ ପରେ ବେଲ୍ କରିକି ରଖୁଛନ୍ତି, ଯେମିତି ଆପଣ ଦେଖିଥିବେ ତାକୁ ବାନ୍ଧିକି ରଖୁଥିବେ, ରଖିବା ପରେ ତାକୁ ଛତୁ ଚାଷରେ ୟୁଜ୍ କରିପାରିବେ, ତାକୁ ଯୋଉ ନଡ଼ା ଅଛି ତାକୁ ନେଇକି ଆମେ କମ୍ପୋଷ୍ଟ ବି କରିପାରିବା। ଏବେ ଆମ ଟେକ୍ନୋଲୋଜି ଯୋଉଟା ଅଛି ସେ ନଡ଼ାକୁ ନେଇକି ପ୍ଲେଟ୍ ହେଉଛି, ଡିସ୍ପୋଜାଲ୍ ପ୍ଲେଟ୍ ତିଆରି ହେଉଛି, ସେ ଟେକ୍ନୋଲୋଜି ଆମର ସିଆର୍ଆର୍ରେ ଡେଭଲପ୍ ହେଇଛି। ନଡ଼ାକୁ ନେଇକି କେମିତି ଆମେ ପେପର ପ୍ଲେଟ୍ ଯୋଉଟା ଆମେ ଖାଉଛୁ, କେତେ ଫିଙ୍ଗୁଛୁ, ସେଟା ପ୍ଲାଷ୍ଟିକ ପ୍ଲେଟ୍ ରହୁଛି ସବୁ, ସେ ପ୍ଲେଟ୍ ୟୁଜ୍ କରିକି ଆପଣ ଖାଇପାରିବେ, ତାକୁ ଡିସ୍ପୋଜ୍ କରିପାରିବେ। ତ ଯଦି କିଏ ଭାବିବ କି ଏଇଟା ବେକାର ଜିନିଷ ଅଛି, ତ ଯୋଉଟା ଆମେ ଆମର ପ୍ରଧାନମନ୍ତ୍ରୀ

0: କି ଆବଦା ପାଇଁ ଅବସର, ସେଇ ଜିନିଷ ନେଇକି ନଡ଼ାକୁ ନେଇକି ସେ କେମିତି ୟୁଜ୍ କରିବ, କେମିତି ପେପର ପ୍ଲେଟ୍ ବନେଇବ, ତାଠୁ କେମିତି ସେ ଆତ୍ମନିର୍ଭର ହେଇକି ସେ କେମିତି ତାର
1: ରୋଜଗାର
0: କରିବ, ତାର ଗୋଟେ ଇଏ ଅଛି। ତ ସେ ଟେକ୍ନୋଲୋଜି ଜାଣିବା ପାଇଁ ସେ ଆମ ପାଖକୁ ଯଦି ଆସିବେ ତାଙ୍କୁ ଦିଆଯିବ, ପେପର ପ୍ଲେଟ୍ ହେଲା ନଡ଼ାରୁ କି ଆଉ ବି ତାର ଆଜିକାଲି ଫର୍ଣ୍ଣିଚର ବନୁଛେ, ତାକୁ
1: କମ୍ପାକ୍ଟ କରୁଛେ, ଘର ସଜା ବି କରୁଛେ। ତ ଏସବୁ ଯଦି ଜଣେ ସ୍ୱୟଂ ସହାୟିକା ଭଉଣୀ ଟ୍ରେନିଂ ପାଇଁ ଚାହିଁବେ ତ ସିଆର୍ଆଇରେ ଟ୍ରେନିଂ ଦିଆ ହେଉଛି।
0: ସେମାନେ ଯଦି ମିଶିକି ଗୋଟେ ଗ୍ରୁପ୍ରେ ଆସିବେ ତାଙ୍କ ପାଇଁ ଭଲ ରହିବ।
1: ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ତାଙ୍କୁ ଆପଣ କଣ କହିବାକୁ ଚାହିଁବେ, କଣ ମେସେଜ ଦେବେ?
0: କି ଆପଣ ଯୋଉ ବି ଚାଷ ପଦ୍ଧତି ଅପଣାଉଛନ୍ତି ସେଟା ଠିକ ଅଛି, କିନ୍ତୁ ସମସ୍ତେ ଆଜିକାଲି ପାଠ ପଢୁଛନ୍ତି, ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି, ସମସ୍ତେ ଏଆଇ ଟେକ୍ନୋଲୋଜିରେ ୟୁଜ୍ କରୁଛନ୍ତି, ଯେମିତି ଚାଟ୍ ଜିପିଟି ହେଲା, ଇଏ ହେଲା, ଜିନିଷ ଅଛି ତାଙ୍କ ୟୁଜ୍ କରନ୍ତୁ, ଆଉ ସେମାନେ ପରାମର୍ଶ ବି ନିଅନ୍ତୁ, ଏକ୍ସପର୍ଟର ପରାମର୍ଶ ବି ନିଅନ୍ତୁ। ଯଦି ଆମର ଏକ୍ସପର୍ଟର ପରାମର୍ଶ ଆଉ ଏଆଇର ୟୁଜ୍ କରିକି ଆମେ ଯଦି ଭଲସେ ଚାଷ ଠିକ୍ସେ କରିପାରିବା, ଆମେ ଯୋଉ ଆମର ପ୍ରୋବ୍ଲେମ୍ ଅଛି, ଯୋଉଟା ରୋଗ ପୋକ ଲାଗିଲା କି କ'ଣ ହେଲା, ଯଦି ତାକୁ ଠିକ୍ ଟାଇମ୍ରେ ରିପୋର୍ଟ କରୁଛନ୍ତି ତ ତା ପାଇଁ ଠିକ୍ ପ୍ରୋବ୍ଲେମ୍ର ସଲ୍ୟୁସନ୍ ଅଛି। ଆଡଭାନ୍ସ ହେଇକି ଯଦି ଟାଇମଲି ରିପୋର୍ଟ କରିବେ, ଟାଇମଲି ସେମାନେ ତାଙ୍କର ପ୍ରୋବ୍ଲେମ୍ ନେଇକି ଆସିବେ, ତ ଆମେ ସେ ହିସାବରେ ତାଙ୍କୁ ଆଡ୍ରେସ୍ କରିପାରିବା, ନେକ୍ସଟ ସିଜନ୍ ପାଇଁ ବି ଆମେ ପରାମର୍ଶ ଦେଇପାରିବା। ଯୋଉଟା ଆମେ କହିଲୁ ଯୋଉ ନୂଆ ପଦ୍ଧତି, ସେମାନେ ତାଙ୍କ ବିଲରେ ଦୁଇଟା ଇଏ କରିଦିଅନ୍ତୁ, ଭାଗ କରିଦିଅନ୍ତୁ, ଗୋଟେ ପୁରୁଣା ପଦ୍ଧତି ଦେଖନ୍ତୁ, ଗୋଟେ ନୂଆ ପଦ୍ଧତି ଦେଖନ୍ତୁ। ଯଦି ଅମଳ ବଢୁଛି ସେମାନେ ନିଶ୍ଚୟ ତାଙ୍କର ଦେଖିପାରିବେ ଫିଲ୍ଡରେ।
1: ଯୋଉ ଚାଷୀ ଭାଇ ଭଉଣୀ ମାନେ ଚାଷ କରୁଛନ୍ତି, ସବୁବେଳେ ବ୍ୟବସାୟିକ ମନୋବୃତ୍ତି ନେଇ ଚାଷକୁ ଆପଣାନ୍ତୁ ଏବଂ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ। ଏଇ ଯୋଉ ଉନ୍ନତ ଚାଷ ପଦ୍ଧତିର ଉପାଦେୟତା ଆପଣ ଏତେ ସରଳ ଭାବରେ ବୁଝେଇ କହିଲେ, ଆଶା କରୁଛୁ ଆମ ଚାଷୀ ଭାଇ ଭଉଣୀମାନେ ତାକୁ କାମରେ ଲଗେଇବେ ଏବଂ ନିଶ୍ଚୟ ସଫଳ ହେବେ। ତେବେ ଯାହା ହଉ ମିଲନ ବାବୁ, ଆପଣ ଆସିଲେ ଏବଂ ଆମେ ଆଲୋଚନା କଲେ ଉନ୍ନତ ଚାଷ ପଦ୍ଧତିର ଉପାଦେୟତା, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ନବଘନ ଭାଇ,
1: ହଁ,
0: ଆଲୋଚନା ମନକୁ ପାଇଲା?
1: ମଲା, ଇଏ ଜାଣିକି ପାଠ ଆଉ ସମୟ ଉପଯୋଗୀ ଆଲୋଚନା ଆଉ
0: କେମିତି ଚାଷର ନବୀକରଣ ହେଲାଣି
1: ହେଲାଣି ସମୟ ଅନୁସାରେ ତାଳ ଦେଇ ଆଗକୁ ବଢିବା, ଅଧିକ ଉପାର୍ଜନ କରିବା, ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
0: ଆଉ ଥରେ ଧନ୍ୟବାଦ।
1: କିନ୍ତୁ ମୋର ଗୋଟାଏ ଜିନିଷ ବୁଝିବାକୁ ରହିଗଲା।
0: କଣ ବା?
1: ଦେଖ, ଫସଲ ଗଣ୍ଡାକ ତୋଳା ହେଇକି ଥୁଆ ହେଇଛି, ବଜାର ଦରଟା ଜାଣିପାରିଲି ନାହିଁ।
0: ଆଉ ବଜାର ଦର ନ ଜାଣିଲେ କେମିତି କଣ ବିକ୍ରି ବଟା କରିବା? ବା
1: ଏମିତି
0: ବଜାର ଭାଉ ଜାଣିବା
1: ଜାଣିବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ କିଲୋ ପ୍ରତି 58-69 ଟଙ୍କା, ବିନ୍ସ କିଲୋ ପ୍ରତି 75-98 ଟଙ୍କା ଓ ରସୁଣ କିଲୋ ପ୍ରତି 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଯେ ଆମର ଇଏ ଯୋଉ କଣ ଏଇ ଯୋଉ କରିଛ ମୁଡୁକି ତମରି ଗୋଷ୍ଠୀ କରିଥିଲ
0: ମଲା, ନ କହି ନ କହି ତ 3 ପକେଟ ଖାଇସାରିଲେ।
1: 3 ପକେଟ?
0: ଆଉ ତ ଗୋଟିଏ ପକେଟ ମୋରି ପାଇଁ ରହିଲା।
1: ହଉ ହେଲା, ତ ଆଉ କଣ ଖାଇଦେଲି, କଣ ସରିଗଲା? ଉଠୁଛି।
0: ନାଇଁ ବା, ଇଏ ଯୋଉ ବେଳ କାଳ, ଆମେ ଚାଷୀ ବନ୍ଦୀ ଲୋକ, ପାଣିପାଗର ଖବର ଶୁଣିବା ତାପରେ ଉଠିବା।
1: ପାଣିପାଗ? ହଉ।
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ସମ୍ଭଲପୁର, କେଉଁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଆକାଶବାଣୀ କଟକ ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ମେଘମାଳା ମହାପାତ୍ର ଏବଂ ରବିପ୍ରସାଦ ମହାନ୍ତି।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ରାତି 8:00। ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଚକାଚକା ଭଉଁରୀ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ରତିକାନ୍ତ ଏବଂ ତୃପ୍ତି ଦାସ। ବିଜୟ ମଲ୍ଲଙ୍କ ଗୀତ ସଙ୍ଗୀତ ଶରତ ନାୟକ।

ଶୁଣୁଥିଲେ ଅଭିମନ୍ୟୁ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଥିଲେ ପ୍ରେମ ଆନନ୍ଦ। କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ। କଥାଚିତ୍ର ଆମ ଭିତରେ କିଛି ଅଛି। ଗୀତିକାର ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ।

ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଧାରାବାହିକ ନାଟକ ଅମୃତର ସନ୍ତାନ। ଆଜି ଶୁଣନ୍ତୁ ଏହାର ଷଷ୍ଠ ଭାଗ। ଏହାକୁ ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି, ବେଦାର ରୂପାନ୍ତର କରିଛନ୍ତି ଶ୍ରୀନାଥ ମିଶ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନା ଦାସ। ତେବେ ଶୁଣିବା ଅମୃତର ସନ୍ତାନ ଧାରାବାହିକର ଷଷ୍ଠତମ ଭାଗ।

0: ବେତାର ଧାରାବାହିକ ନାଟକ ଅମୃତର ସନ୍ତାନର ପଞ୍ଚମ ଭାଗରେ ଆପଣମାନେ ଲେଞ୍ଜୁବି ଭୁର୍ସାମୁଣ୍ଡା ବାରିକର ବୋହୂ ସୁନାଦେଇ ପ୍ରତି ସାମାନ୍ୟ ଆକୃଷ୍ଟ ହୋଇଥିବାର ସୂଚନା ପାଇଥିଲେ। ତେଣେ ହାରଗୁଣା ସାଉତାର ପୁବୁଲି ସାଙ୍ଗରେ ବାହାଘର କଥା ପଡ଼ିଥିଲା। ହାରଗୁଣା କିନ୍ତୁ ସମ୍ପତ୍ତି ଠୁଳେଇବାରେ ଲାଗିଥିଲା। ହଠାତ୍ ହାରଗୁଣାର ଦୁଇଟା ପୋଢ଼ ମରିଗଲେ। ପରେ ପରେ ଗାଁର ଆଉ କେତୋଟି ପୋଢ଼ ମରିଗଲେ। ତାର କାରଣ ଖୋଜୁ ଖୋଜୁ ଜଣାପଡ଼ିଲା, ପୋଢ଼ଙ୍କୁ ବିଷ ଦେଇ କିଛି ଦୁଷ୍ଟ ଲୋକ ମାରିଦେଇଛନ୍ତି ଏବଂ ଜୀଅନ୍ତା ପୋଢ଼ଙ୍କୁ ନେଇ ମାରି ଭୋଜି କରି ଖାଇଛନ୍ତି। ପୋଢ଼ ଖୋଜା ଚାଲିଥିବା ବେଳେ ସମ୍ବାଦ ବାହକ ଆସିଲା। ତାକୁ ଦେଖି ହାରଗୁଣା, ଟିଙ୍ଗୁ ଓ ଶୋଭନା ଚିନ୍ତାରେ ପଡ଼ିଲେ। ସରକାରୀ କାମରେ ପୁଣି ବେଠି ଖଟିବାକୁ ପଡ଼ିପାରେ ଭାବି ସେମାନେ ଚିନ୍ତାଗ୍ରସ୍ତ ହେଲେ। ଭୋଗିଲା ଜଗନ୍ନାଥର ଛେଳି ଛୁଆକୁ କଲରାପତ୍ରିଆ ବାଘ ଖାଇଦେବାରୁ ସେ ଛେଳି ଜଗୁଆଳି ସୁବ୍ରିକନ୍ଧ ଉପରେ ଅତ୍ୟାଚାର ଆରମ୍ଭ କଲା। ଆଉ ତାପରେ
1: ଜଗନ୍ନାଥ ପାଖରେ ଗତି କଟୁଥିଲି ସାନ୍ତା, ଛନେ ଘରକେ ଖାଇବାକୁ ଯାଇଥିଲି, ରାତିରେ ଆସିଲା ବେଳେ ଦୁର୍ଗା ତାର ଛେଳି ପିଲାମାନଙ୍କେ ମାରି ଦେଇଛି। ସରକାର କହୁଛି ମୁଇଁ ତା ପାଖରେ 15 ବରଷ ଗତି ଖଟିବି, ପଞ୍ଚାୟତ ସଲା ମାଗୁଛି
2: ମୁଇଁ।
3: ସେଟା କିଏ ବରଣା କରବ?
4: ବାଘ କ୍ଷତି କଲା, ସାହୁକାରର ବାଘଠୁ କ୍ଷତି ବରଣା ପାଇବ।
3: କାହିଁକି ବାଘ ଗତି ରହିଥିଲା ନା ସୁଗ୍ରୀ ଗତି ରହିଥିଲା? ହେ, ଗତିର କାମ ହେଲା ଛେଳି ଜଗବା, ହେ ବାଘର କାମ ହେଲା ଛେଳି ମାରବା। ବାଘ ତାର କାମ ଠିକ କଲା, ଗତି ତାର କାମ ଠିକ କଲା ନାଇଁ, ହେ
4: ସତ ସତ
3: ସେ କରବ।
4: ଲେଜୁ ଠିକ କହୁଛି, ସୁଗ୍ରୀ କ୍ଷତି ଦେଉ ନହେଲେ ଗତି କଟୁ।
2: ବେଶି ସାହୁକାର ପଟିଆ କଥା କହୁଛୁ ଦାଦି, ହେ ବୁଢା ଲୋକର ବିଚାର ନା କିଛି ଏମିତି କି, ହେ କି ବୁଢା ହେଇଗଲେ ମଣିଷର ମୁଣ୍ଡ ଖରାପ ହେଇଯିବ। ବାଘ ଖାଇଲା ଛେଳି, ସୁଗ୍ରୀ କିସ କଲା? ସାହୁକାରକୁ କହିକରି ଖାଇବାକୁ ଯାଇଥିଲା, ସେଟା କିସ ଦଶର ଲେଖା ଯେ ତାକୁ ଦଶ ଦଉଛୁ? ହେ
3: ଦିଶାରି ପାଣ୍ଡୁ ଜାନି, ତୁ କିସ କହୁଛୁ?
4: ସବୁ ଜଗର କାଟା ପିଲା ମନେ, ସବୁ ଜଗର କାଟା, ତମେ ଚୁଚାଟାରେ ମାରା ପିଟା ଇଉଛ, ଏଠି ଉପରେ ଗ୍ରହ ନକ୍ଷତ୍ର କିନ୍ଦ୍ରୁଛନ୍ତି, ତାଙ୍କର ଭେଟାଭେଟି ବେଲେ ତମର ଆମର ଭାଗ ନିଷ୍ପତ୍ତି ହେଉଛି। ସାହୁକାରର ଜନ୍ମ ମାଗଡ଼ି ଯୋଗରେ, ସେଟାର ପାଇଁ ସେ ପଟକାର, ତାର ପାଖରେ ପହଞ୍ଚିଲା ଆମର ସୁଗ୍ରୀ ଠିକ ସଦା ଯୋଗରେ, ସେ ଯୋଗରେ ଲୋକହୀନସ୍ଥା ହେବାର କଥା। ଛେଳି ପିଲାର ଜନ୍ମ ମାଗା ଯୋଗରେ, ନହେଲେ ତାକୁ ବାଘ ଖାଇ ନଥାନ୍ତା। ସମସ୍ତେ ଗୋଟେଟି ହେଲେ, ଜଣେ ପଟକାର, ଜଣକେ ବାଘ ଖାଇବ, ଜଣେ ଇନସ୍ତା ହେବ,

0: ଟାପ ଲେଖା ହେଲା, କଥା ଦିଆ ହେଲା, ଏବେ ଫିଟ୍ ହବ କେମିତି?
1: ସତ ସତ ସତ ତୁ ସତ କଥା କହୁଛୁ।
2: ସରକାର ଯଦି ଅନ୍ୟାୟ କରୁଛି ତାକୁ ଦଣ୍ଡ ଦେବ ଉପର ବାଲା, ତମର କାର ଅଧିକାର ନାହିଁ।
3: ଚାଲବା, ମୋର କପାଲ ମନ୍ଦ, କିସ କରିବି, ଆହୁରି 15 ବରଷ ଗତି ଖଟିବି।
4: ଏତେ ଲୋକ ବାକ ଭାର କାଉଡି କିସ୍ମତେ ମାଗବାକୁ ହାରଗୁଣା ସାଉନ୍ତ ଆସିଛି
5: କି ଲ ପବଲି, କୋଉ ବାଟେ ଆଜି ଦିନ ଯାକ ବୁଲି ଲାଗିଛି ତୁଇ ଟୋକି ଫୁରଫୁରା ମୁଣ୍ଡ ଦିହ ଯାକ ଦୁଳି ଆ ମୁଣ୍ଡ ବାନ୍ଧି ଦେବି ଆ।
6: ତୁଇ ମିଶା କୋଉ ତିଆରି ହେଇଛୁ ଯେ ମତେ ବାଛୁଛୁ?
5: ହଉ ଆ, ମୋର କିଛି ବୟସ ଆହୁରି ଆସୁଛି କି ଲ ତିଆରି ହେବାକୁ, ମତେ ପଛେ ଧାଙ୍ଗଡା ମାନେ ମନ ନ କରଲେ ନ କରତୁ, ତୁଇ ଆ ଖାଇନୁ କିଛି।
6: ମୁଁ ଯାଉଛି ପିଲାକୁ ନେଇ କରି ବୁଲେଇ ଆଣିବି। ହା କି ନା, ଆ ବାପା ଆ ବାବୁ ବୁଲି ଯିବା।
5: ଇଏ ବୁଲବାକୁ ପିଲାର ବଡ ସନ୍ତା ଡାକୁ ଡାକୁ ଡେଇଁ ପଡ଼ଲା।
6: ମୁଁ ଯାଉଛି।
5: ହଉ ଯା, ଇଟା ମାତ୍ର ଭଲ ବୁଦ୍ଧି ନାଇଁ, ପିଲାକୁ ଉଚାରି କରି ପଦାକୁ ଭାରଲେ କିଏ କହିବ ବୋଇଲେ ଏଇଟା ତୋର ଆକା ପିଲା ବୋଲି କରି। କୁଣ୍ଡରା ଦୌଡି ଆଇ ବୋଲ ତୋର ପାଖକୁ କହ ତ
6: ନା ଆସୁ।
5: ନାଇଁ ନାଇଁ ସେମିତି ନାଇଁ, ପିଲାକୁ ମତେ ଦେ, ନିର୍ମଳ ତିଆର ହେଇକରି ପଦାକୁ ଭାର। ହାରଗୁଣା ଆସିଛି, ବନ୍ଦିକାରିଆ ମାନେ ଆସିଛନ୍ତି, ସେମିତି ହଁ ନା? ଆରେ ହାକି ନା ତୁଇ ଆ,
6: ମୁଁ ଯାଉଛି।
5: ଏମିତି କାକୁତି ହେଇକରି ପଳେଇ ଗଲୁ କିଲା, ଏଡ଼େ ତର ତର ଫୁଲ ପିନ୍ଧିଲୁ ନାଇଁ, ମାଳି ମିଶା ପିନ୍ଧିଲୁ ନାଇଁ।
7: ପୁବଲି କିଲା, ଆଜି ଗୋଟେ ଲୋକ କୁଆଡେ ଯାଉଛୁ?
6: ତୁଇ କୁଆଡେ ଲପୁଲମେ?
7: ମୁଇଁ ନଦୀ ବାଟେ ଯାଇଥିଲି।
6: ମୁଇଁ ବୁଲି ଯାଉଛି।
7: ହଇ ହଇ, ମୁଇଁ ଜାଣିଛି ଯେ ହରଗୁଣା ଆସିଛି ପରା, ଯା ଯା ସି ବାଟେ ଏକା ଯାଇଛି।
6: ଯା ତୁଣ୍ଡରୁ ଶୁଣିଲେ ମିଶା ସେ ଗୋଟେ କଥା, ହରଗୁଣା ଆସିଛି, ହରଗୁଣା ଆସିଛି, ହରଗୁଣା ଆସିଛି। ଆସୁ, ମୋର କିସ ହବ, ସେ ତାର ପଡ ମଲା ବୋଲି ବେଜୁଣି ଦେଖେଇ ଆସିଛି।
7: ରିସା ହେଲୁ କି ତତେ ଦେଖିବା ପାଇଁ ଏତେ ବାଟରୁ ସେ ଦାଇ ଆସିଛି?
6: ତତେ କହୁଥିଲା ନାଇଁ କି, ଯା ଯା ତୋ ସାଙ୍ଗରେ ମୁଇଁ କଲ କଲ ହେଇ ପାରିବି ନାଇଁ।
4: ହରଗୁଣା ଆସିଛି, ପିଲାବେଳେ ବାପା କଥା ଦେଇଥିଲା, ବେଶୁ କନ୍ଧ କେ ବଡ କେ ସାନ, କାହାକୁ ନେବି କାହାକୁ ଛାଡ଼ିବି, ମୋର ମନ କହୁଛି ସେଠି ହରଗୁଣାର ଠାନ୍ ନାହିଁ, ସେଠି ବେଶୁ କନ୍ଧ ବସା ବାନ୍ଧିଛି। ହେଲେ ବେଶୁ କିସ ସତେ ଆସିବ କି? ହଇ ହଇ, ସେ ନିଶ୍ଚୟ ଆସିବ, ଯେତେ ଦିନ ହେଲେ ମିଶା ମୁଇଁ ଚକୁ।
0: ଅନ୍ଧାରରେ କିଷ୍ଟ କରବାକୁ ଯାଇଥିଲ ଟକି ମନେ, ଗାଁରେ ପରା ତେଣେ ନାଟ ଲାଗିଛି।
8: ଚୋରି କରବାକୁ ଆସିଛୁ ଡିସାରି?
0: କାହାକୁ ଚୋରି କରି ନେଇଥିଲୁ, ସେ କୋଉଠି ଅଛି?
8: ତୋତେ ଚୁରାଇବୁ ଡିସାରି,
0: ମୁଇଁ ବୁଢା ଲୋକ, ରକତ ନାହିଁ କି ମାଉସ ନାହିଁ, ଯୋଉଟା ଅଛି ଘରେ ଡାଣି ବସିଛି ବାଡି ଧରି କରି।
6: ବେଶୀ ଖରାପ ରାତି ହେଇଛି ଡିସାରେ, ବଡ ଗରମ।
0: ତୁଇ କହୁଛୁ ବଡ ଖରାପ ରାତି, ହେଲେ ମୁଇଁ କହୁଛି ଭଲ ରାତି। ଏ ଦେଖ ଆଦ୍ରା ଜଗ ପଡିଛି, ଏବେ ଯୋଉଟା ଖୋଜବ ସେଟା ମିଳିବ।
8: ସତ୍ୟ ଡିସାରି, ଯୋଉଟା ଖୋଜିଲେ ସେଟା ମିଳିବ, ହଜଲା ଗାଈ ଖୋଜିଲେ ମିଳିବ?
0: ଖାଲି ହଜଲା ଗାଈ, ହଜଲା ମଣିଷ ମିଶାର ଡାକି ଦେଲେ ପାଖକୁ ଆସିଯିବ, ଅଛି କି କେ ଡାକବି କି?
8: ଏତେ କଥା ଜାଣିଛୁ ଡିସାରି ବୁଢା, କହ ତ ଆମର ପୁବଲିକୁ ହାରଗୁଣା ଏଥର ନବ କି ନାହିଁ?
0: ବନ୍ଦୀ କରିବା ସାଁତା,
8: କିସ ପାଇଁ ହସିଲୁ ଡିସାରି?
0: ହାରଗୁଣା ଏ ଟୋକିକୁ ନେବାକୁ ଆସିଛି ନା, ପଚାର ପଚାର ତାକୁ, ତାକେ ପଚାର, ତା ନା ବେଡ଼ତାଇ, ବେଡ଼ତାଇ ଜଗରେ ଜନ୍ମ ହେଲା ଯେ ବିବାହରେ ବଡ଼ ଦୁଃଖ ପଡିଛି, ଏଇ ପାରବ ନାଇଁ।
8: ସତେ
0: ବେଶୀ ଦୁଃଖ, ପବ୍ଲିକ ଟୋକିକୁ ସେ ପାଇ ପାରବ ନାଇଁ, ବେଡ଼ତାଇର ହୁକୁମ ନାଇଁ।
6: ଆମେ ଯାଉଛୁ ଡିସାରି।
0: ଯା ଯା ଯା, ପୁବଲିର ଭାଗ୍ୟ ଆଗରୁ ଲେଖା ହେଇ ସାରିଛି, ତାକୁ କିଏ ଓଲଟାଇବ, ଦିଉଡ଼ କି ହାରଗୁଣା?

0: ସବୁବେଳେ କଜି ଆସିବ, ବାରିକ ନଥିଲେ ଯିବ ନାହିଁ, ମୋର ସାଙ୍ଗରେ କଥା ହବ।
1: ସୁନା ଦେଇକି ବାରିକ କୁଆଡେ ଗଲା?
0: ମୁଇଁ ଜାଣି ନାହିଁ ଲେଞ୍ଜ ସାଁତା, କିସ କାମ ଥିଲା କି?
1: ନାଇଁ ସେମିତି କିଛି କାମ ନାହିଁ ଯେ। ତୁ କେମିତି ଅଛୁ?
0: ଭଲ ଅଛି।
1: ଦିଉଡ଼ୁ ମୋତେ ବେଶୀ ଅନ୍ୟାୟ କରୁଛି, ମୋତେ ତାର ଗତି କରିଛି।
0: ସେ ତୋର ପୁତୁରା ପରା।
1: ମୁଇଁ ବଡ଼, ମୁଇଁ ସାଉତା ହେବାର କଥା, ଏ ଗାଁ ମୂର୍ଖ ମାନେ ତାକୁ ସାଉତା କଲେ।
0: ଭଲ ହେଲା ସେ ବାଣ୍ଡିଆ ପିଲା।
1: ତୁଇ ମିଶା ତାର ପଟିଆ କହିଲୁ, ସେ ପିଲାଟା ମୋ ଦୁଆଟା, ସେ କି ସାଉତା ହେବ
0: କେ ଜାଣେ।
1: ବାଲମୁଣ୍ଡା କୁଆଡେ ଯାଇଛି?
0: ମୁଇଁ ଜାଣି ନାହିଁ।
1: ଦିଉଡ଼ୁ ଆସିଥିଲା କି?
0: ହଏ
1: ଖିସ ବୋଲି କହିଲା।
0: କିଛି କହି ନାହିଁ।
1: ତୁଇ ତାର ସାଙ୍ଗେ କିଛି କଥା ହବୁ ନାହିଁ, ସେଟା ଭଲ ଲୋକ ନାହିଁ। ତାର ମାଇକିଣା ସାଙ୍ଗରେ ତାର ବସା ଉଠା ନାହିଁ।
0: ତୁ ଏଠି ତା ବା ଆସବ, ସିବାଟେ ମତେ ବେଶୀ କାମ ଅଛି।
1: ନାଇଁ ନାଇଁ ନାଇଁ ନାଇଁ, ମୁଁ ଯାଉଛି, ପରେ ଆସିବି ଯେ।
0: କେବେଠୁ ବାରିକ ବୁଢା ଲେଞ୍ଜୁ କନ୍ଦର ଏଡ ବଡ଼ ବନ୍ଧୁ ହେଇଗଲା। ନାଇଁ ନାଇଁ ନାଇଁ, ସେ ମୋର ପାଇଁ ଏକା ଆସୁଛି।
2: ଶୁଣିଲେ ଧାରାବାହିକ ଅମୃତର ସନ୍ତାନ ପ୍ରଚାର କଲୁ ଆଜି ଏହାର ଷଷ୍ଠତମ ଭାଗ। ଏହାକୁ ମୂଳ ରଚନା କରିଥିଲେ ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଥିଲେ ଶ୍ରୀନାଥ ମିଶ୍ର, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସାରଙ୍ଗୀ ବାଦନ ପରିବେଷଣ କରୁଛନ୍ତି ଉସ୍ତାଦ ସାବ୍ରି ଖାନ। ରାଗ ପୁରୈୟା କଲ୍ୟାଣ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ବିଧାନସଭା ସମୀକ୍ଷା, ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଦାସ ଏବଂ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
1: ଚଳିତ ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ କାର୍ଯ୍ୟ ଦିବସ। ଗୃହ କାର୍ଯ୍ୟ ଆରମ୍ଭରୁ ଆଜି ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ଉଭୟ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ମଧ୍ୟରେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳ ଚଳାଇଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ ରଖିଥିବାବେଳେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ କୁମାର ପୂଜାରୀ ରଖିଥିଲେ। ତେବେ ଦ୍ୱିତୀୟ ପ୍ରଶ୍ନ ଉପରେ ପ୍ରଶ୍ନକର୍ତ୍ତା ଅତିରିକ୍ତ ପ୍ରଶ୍ନ ପଚାରୁଥିବା ସମୟରେ ଗୃହରେ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ଅଧିବେଶନରେ ବି ସ୍ଥିତି ସମାନ ରହିଥିଲା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ 2-2 ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା। ସେହି ବିଲ୍ଗୁଡ଼ିକ ହେଲା ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ଏବଂ ଭାରତୀୟ ଷ୍ଟାମ୍ପ ବିଲ୍ 2026। ହଟ୍ଟଗୋଳ ଯୋଗୁଁ ବିଲ୍ ଉପରେ ଆଲୋଚନା ହୋଇପାରିନଥିବାବେଳେ ବହୁମତରେ ଏହାକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପାରିତ ଘୋଷଣା କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ବିରୁଦ୍ଧରେ ହଟ୍ଟଗୋଳ କରିଥିଲେ। କଂଗ୍ରେସର ତାରାପ୍ରସାଦ ବାହିନୀପତି ଓ ମଙ୍ଗୁଖିଲ ଏବଂ ବିଜେଡ଼ି ବିଧାୟକ ଧ୍ରୁବ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରତିବାଦ ଜାରି ରଖିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବିଜେପି ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ଉପବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ କହିଥିଲେ ଯେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଗୁଡ଼ିଆଳି ଓ ଗଙ୍ଗାପୁର ପଞ୍ଚାୟତରେ ମେଗାଲିଫ୍ଟ ମାଧ୍ୟମରେ ଋଷିକୁଲ୍ୟା ନଦୀର ବାମପାର୍ଶ୍ୱରେ 2 ପ୍ରକଳ୍ପର ପ୍ରାକ୍ ସମ୍ଭାବ୍ୟତା ରିପୋର୍ଟ ପ୍ରସ୍ତୁତ କରାଯିବାବେଳେ ପରିଲକ୍ଷିତ ହୋଇଥିଲା ଯେ ଏହି 2 ପ୍ରସ୍ତାବିତ ପ୍ରକଳ୍ପର ମାତ୍ର 300 ମିଟର ଉପର ମୁଣ୍ଡରେ କ୍ଲଷ୍ଟର 7 ଅଧୀନରେ ଦେଉଳପାଲି 2 ନାମରେ ଗୋଟିଏ ମେଗାଲିଫ୍ଟ କାର୍ଯ୍ୟକ୍ଷମ ଅଛି। ତେଣୁ ଏହି ପ୍ରସ୍ତାବର ସରଜମିନ୍ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ପରବର୍ତ୍ତୀ ପ୍ରଶ୍ନଟି ଥିଲା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କର। ଶ୍ରୀ ତ୍ରିପାଠୀ ବନ୍ୟା ସହାୟତା ଉପରେ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ଉପବାଚସ୍ପତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଡାକିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ ଚଳିତ ବର୍ଷ ବନ୍ୟା ଓ ଅତିବୃଷ୍ଟି ଯୋଗୁଁ ରାଜ୍ୟର 26 ଜିଲ୍ଲାର 37,43,943 ଜଣ ଲୋକ ପ୍ରଭାବିତ ହେଉଛନ୍ତି। ପ୍ରଭାବିତ ଜିଲ୍ଲାରେ 7 ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ 93 ଗୃହପାଳିତ ପଶୁ ମରିଛନ୍ତି। 2,12,533 ହେକ୍ଟର ଫସଲ ନଷ୍ଟ ହୋଇଥିବାବେଳେ 18,67 ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବ୍ୟକ୍ତିଗତ ସମ୍ପତ୍ତିର ଭରଣା ନିମନ୍ତେ 234,84,86,000 ଟଙ୍କା ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି। ଏଥିରେ ଗୃହ ନିର୍ମାଣ ସହାୟତା ବାବଦରେ 33,63,00,000 ଟଙ୍କା, ଫସଲ ହାନି ସହାୟତା ବାବଦରେ 151,96,00,000 ଟଙ୍କା, ପୋଷାକପତ୍ର ବାବଦରେ 9,47,00,000 ଟଙ୍କା, ବାସନକୁସନ ବାବଦରେ 9,47,00,000 ଟଙ୍କା, ବାଲିଚର ଜମି ପୁନରୁଦ୍ଧାର ବାବଦରେ 4,02,00,000 ଟଙ୍କା ଯୋଗାଇ ଦିଆଯାଇଛି। ବନ୍ୟା ପ୍ରଭାବିତଙ୍କୁ ତତ୍କାଳ ସହାୟତା ଯୋଗାଇବା ପାଇଁ 15,715 କ୍ୱିଣ୍ଟାଲ ଚାଉଳ, 12,836 କ୍ୱିଣ୍ଟାଲ ଚୁଡ଼ା, 1448 କ୍ୱିଣ୍ଟାଲ ଗୁଡ଼, 4,127 ମେଟ୍ରିକ୍ ଟନ୍ ଗୋଖାଦ୍ୟ ଓ 28,651 ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାରମ୍ଭିକ କ୍ଷୟକ୍ଷତିକୁ ଆକଳନ କରି 136 ଟଙ୍କା ଯୋଗାଇ ଦିଆଯାଇଛି। ଶକ୍ତି ବିଭାଗକୁ ପୁନରୁଦ୍ଧାର ଓ ମରାମତି ପାଇଁ 8,20,00,000 ଟଙ୍କା ପ୍ରଦାନ କରାଯାଇଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ 5,58,00,000 ଟଙ୍କା ଦିଆଯାଇଛି। ମନ୍ତ୍ରୀଙ୍କ ଉତ୍ତର ପରେ ମୂଳ ପ୍ରଶ୍ନକର୍ତ୍ତା ଟଙ୍କଧର ତ୍ରିପାଠୀ ଅତିରିକ୍ତ ପ୍ରଶ୍ନ ଆକାରରେ କହିଥିଲେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାର ଘରଭଙ୍ଗା ସହାୟତା ଯୋଗାଇ ଦେଉଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷାରେ ଭାଙ୍ଗିଯାଇଥିବା କଚ୍ଚା ଘରଗୁଡ଼ିକ ପାଇଁ କେତେକ ପରିମାଣରେ କ୍ଷତିପୂରଣ ଯୋଗାଇ ଦିଆଯାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ପ୍ରଶ୍ନ ଜାରି ରଖିଥିବାବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରେ ଆଜି ଜଳସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍କାତ ଓ ଖଣି, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ରଖିଥିଲେ। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂକ୍ରାନ୍ତରେ ବିଧାୟକ ପ୍ରକାଶ ସୋରେନ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ଯେ 2024 ମସିହାରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ 6,142 ଜଣ ମୃତ୍ୟୁବରଣ କରିଥିବାବେଳେ 6,717 ଜଣ

ଗୁରୁତର ଆହତ ହୋଇଥିଲେ। ସେହିଭଳି 2025ରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା 6483 ଥିବାବେଳେ ଗୁରୁତର ଆହତ ବ୍ୟକ୍ତିଙ୍କ ସଂଖ୍ୟା 6838 ରହିଥିଲା। ସଡ଼କ ଦୁର୍ଘଟଣା ରୋକିବା ଉପରେ ସରକାର ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ସଂକ୍ରାନ୍ତର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିୟମିତ ବ୍ୟବଧାନରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଆକାଶବାଣୀ ମାଧ୍ୟମରେ ସଚେତନତା ବାର୍ତ୍ତାମାନ ପ୍ରକାଶିତ କରାଯାଉଛି। ଏଥିସହିତ ଚାଳକମାନଙ୍କୁ ସୁବାହକ ଯୋଜନାରେ ତାଲିମ ପ୍ରଦାନ କରାଯାଉଛି। ଦ୍ରୁତ ଗାଡ଼ିଚାଳନା ଉପରେ ନଜର ରଖିବା ପାଇଁ 37 ଇଣ୍ଟରସେପ୍ଟର ଯାନ ମୁତୟନ କରାଯାଇଛି। ସେହିଭଳି ଆଞ୍ଚଳିକ ପରିବହନ ଦପ୍ତରରେ ଖାଲି ପଡ଼ିଥିବା ପଦପଦବୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ରାଜ୍ୟରେ 35 ଆଞ୍ଚଳିକ ପରିବହନ ଦପ୍ତର ରହିଛି। ଏହାଛଡ଼ା 2 ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ 1 ସହାୟକ ଆଞ୍ଚଳିକ ପରିବହନ ଦପ୍ତର ରହିଛି। ଏଥିରେ ପ୍ରଥମ ଶ୍ରେଣୀର 137, ଦ୍ୱିତୀୟ ଶ୍ରେଣୀର 197 ଓ ତୃତୀୟ ଶ୍ରେଣୀର 438 ଓ ଚତୁର୍ଥ ଶ୍ରେଣୀର 47 ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ଏହି ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ 276 ପଦବୀ ଖାଲି ରହିଛି। 12 ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ମୋଟରଯାନ ନିରୀକ୍ଷକ ଭଳି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବରଗଡ଼, ନୂଆପଡ଼ା ଓ ଦେବଗଡ଼ ଜିଲ୍ଲା ଆର୍ଟିଓ ପଦବୀରେ ଅତିରିକ୍ତ ଅଧିକାରୀ ଥିବାବେଳେ ଜଗତସିଂହପୁର, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ପୁରୀ, ଭଦ୍ରକ ଓ କଳାହାଣ୍ଡି ଜିଲ୍ଲାର ମୋଟରଯାନ ନିରୀକ୍ଷକ ପଦବୀ ସହିତ ଚଣ୍ଡିଖୋଲ ସହାୟକ ମୋଟରଯାନ ପଦବୀରେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ଅଧିକାରୀ ରହିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ଚଳାଚଳ କରୁଥିବା ବସ୍ ସଂକ୍ରାନ୍ତରେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ପଚାରିଥିବା ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ନିଗମ ଅଧୀନରେ ବର୍ତ୍ତମାନ 2012 ବସ୍ ରହିଛି। ଏଥିମଧ୍ୟରୁ 1558 ରାସ୍ତାରେ ଚଳାଚଳ କରୁଛି ଏବଂ 52 ବସ୍ ଅକାମୀ ହୋଇ ପଡ଼ିରହିଛି। ନିଗମରେ ବର୍ତ୍ତମାନ 54 ନିୟମିତ କର୍ମଚାରୀ ରହିଛନ୍ତି ଓ ସେମାନେ ଷଷ୍ଠ ବେତନ କମିଶନ ଆଧାର ଭିତ୍ତିରେ ଦରମା ପାଉଛନ୍ତି। 811 ଠିକା ଓ 1473 ଜଣ ଆଉଟ୍ସୋର୍ସିଂ ଭିତ୍ତିରେ ଦରମା ପାଉଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପରିବହନ ନିଗମ ବସ୍ରେ ସ୍ୱାଭାବିକ ସଂଖ୍ୟାରେ ଯାତ୍ରୀ ହେଉଛନ୍ତି, ହେଲେ ଘରୋଇ ବସ୍ ଭଳି ଲାଭ ହେଉନାହିଁ। ନିଗମ ଅଧୀନରେ ଏବେ 164 ଏକର ଜମି ରହିଛି। ରାଜ୍ୟର ଇସ୍କାତ କାରଖାନାର ଉତ୍ପାଦନ ଓ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଛୋଟବଡ଼ ହୋଇ 55 ଇସ୍କାତ କାରଖାନା ରହିଛି। ଏହାର ଉତ୍ପାଦନ କ୍ଷମତା 47.48 ନିୟୁତ ମେଟ୍ରିକ୍ ଟନ୍ ରହିଥିବାବେଳେ 2025-26ରେ ଏହିସବୁ କାରଖାନାରୁ 33.57 ନିୟୁତ ମେଟ୍ରିକ୍ ଟନ୍ ଇସ୍କାତ ଉତ୍ପାଦନ ହୋଇଛି। ଏହିସବୁ କାରଖାନାରେ ପ୍ରତ୍ୟକ୍ଷ ଭାବେ ପ୍ରାୟ 53,000 ନିଯୁକ୍ତି ହୋଇଥିବାବେଳେ ପରୋକ୍ଷ ଭାବେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିଭଳି ଗତ 5 ବର୍ଷ ଭିତରେ ରାଜ୍ୟରେ ଇସ୍କାତ କାରଖାନା ପ୍ରତିଷ୍ଠା ପାଇଁ 34 ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ 7 ପ୍ରକଳ୍ପ ପ୍ରସ୍ତାବ ମଞ୍ଜୁର ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି। ସେହିଭଳି ବନ୍ୟା ନିୟନ୍ତ୍ରଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉଲ୍ଲେଖ କରିଛନ୍ତି, ଚଳିତ ବର୍ଷ ରାଜ୍ୟର ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଏବଂ ଜଳକା ନଦୀ ଅବବାହିକାରେ ସାମାନ୍ୟ ତଥା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷକରି ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସଂକେତ ଉପରକୁ ଯାଇଥିଲା। ବିଭିନ୍ନ ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ନଦୀବନ୍ଧ ନିର୍ମାଣ ଯୋଜନା କରିଛନ୍ତି। ଏହା ମହାନଦୀ ବ୍ରାହ୍ମଣୀ, ନାଗାବଳୀ, ଋଷିକୁଲିଆ, ବଂଶଧାରା, କୋଲାବ, ବୈତରଣୀ ଏବଂ ଏହାର ଶାଖା ନଦୀମାନଙ୍କରେ କରାଯିବାର ଯୋଜନା ରହିଛି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସଂକ୍ରାନ୍ତରେ ବିଧାୟିକା ସୁବାସିନୀ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ 10,078 ଜଣ କାର୍ଯ୍ୟରତ ଅନୁମୋଦିତ କିମ୍ବା ପଞ୍ଜିକୃତ ସାମ୍ବାଦିକ ଅଛନ୍ତି। 2026-27 ବର୍ଷ ପାଇଁ 7,876 ଜଣ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ନବୀକରଣ କରାଯାଇଛି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବିଗତ 2 ବର୍ଷର ସୂଚନାରେ ଦର୍ଶାଯାଇଛି ଯେ 2024-25 ବର୍ଷରେ 7,846 ଜଣ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ 2025-26ରେ ଏହି ସଂଖ୍ୟା 7,876 ଜଣ ରହିଛି। ତେବେ ଏହି 2 ବର୍ଷରେ ବୀମା ବାବଦ ପ୍ରିମିୟମ୍ ସଂଖ୍ୟା 8,77,00,000 ଟଙ୍କାରୁ 8,50,00,000 ଟଙ୍କାକୁ ହ୍ରାସ ପାଇଛି। ଜବରଦଖଲ ହୋଇଥିବା ସରକାରୀ ଅନାବାଦୀ ଜମି ସଂକ୍ରାନ୍ତରେ ବିଧାୟିକା ସୁବାସିନୀ ଜେନାଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଦର୍ଶାଇଛନ୍ତି ଯେ 27 ଜିଲ୍ଲାରେ ଗତ 2 ବର୍ଷ ମଧ୍ୟରେ ଜମି ଜବରଦଖଲ ଅଭିଯୋଗରେ 1,32,943 ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ 1,20,093 ମାମଲାରେ 85,428 ସରକାରୀ ଜମି ଜବରଦଖଲ ମୁକ୍ତ କରାଯାଇଛି।

0: ମୋଟାମୋଟି ଭାବେ ଆଜି ବିଧାନସଭାରେ ପୂର୍ବ ଦୁଇଦିନ ଭଳି ବିରୋଧୀ ଦଳ ସଦସ୍ୟଙ୍କର ହଟ୍ଟଗୋଳ ଜାରି ରହିଥିଲା। ଆଜି ପ୍ରଶ୍ନକାଳ ମାତ୍ର 13 ମିନିଟ୍ ପାଇଁ ଚାଲିଥିବା ବେଳେ ଅପରାହ୍ନ ଅଧିବେଶନ ମାତ୍ର 4 ମିନିଟ୍ ପାଇଁ ଚାଲିପାରିଥିଲା। ତେବେ ଉଭୟ ବିଜେଡ଼ି ଓ କଂଗ୍ରେସ ଦଳର ସଦସ୍ୟମାନେ ଆଜି ସମାନ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ବିଧାନସଭା ସମୀକ୍ଷା ଆଜି ପାଇଁ ଏତିକି। ଆଜିର ବିଧାନସଭା ସମୀକ୍ଷାକୁ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର।
1: ଶୁଣିଲେ ବିଧାନସଭା ସମୀକ୍ଷା।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷ କି କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେ ନଏ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମନୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 27 सितंबर सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के ओटीटी प्लेटफॉर्म वेव्स पर। आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव 25 सितंबर तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। नमो ऐप या माय गॉव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भेज सकते हैं। तो याद रखें रविवार 27 सितंबर सुबह 11 बजे मन की बात।
3: आकाशवाणी कटक केन्द्र कार्यक्रम सुनुथिले आकाशवाणी जयपुर कार्यक्रम आम केन्द्र प्रसारित होछि मीडियम वेव्रे 204.5 मीटर तथा 1467 किलो हर्ज जोगे एफएम 103.6 मेगाहर्ज केन्द्र कार्यक्रम शुणुछन्ति। मोबाइल फोन न्यूज अन एआईआर आप साहाज्य आकाशवाणी जयपुर केन्द्र समस्त कार्यक्रम आपण माने सुनिपरिबे।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି, ପ୍ରସ୍ତୁତ କରିଛନ୍ତି ରଞ୍ଜନ କୁମାର ବେହେରା।

0: ଓ ଏଇଟା ପଚାରିବା ପାଇଁ ତମେ ତ ଉଠେଇଲ କି? କାମ ଧନ୍ଦା ନାହିଁ ତ?
1: ତମେ କହିଲ କାମ ଧନ୍ଦା ଅଛି, କୁହ ଏଇ ପିକ୍ଚର ହିରୋଇନ କିଏ ଅଛି?
0: ସିଏ ହିରୋଇନ ଅଛି, ମୋର ମନେ ଅଛି, କହିଦେବି ନା?
1: କହୁନ,
0: ଏଇ ଯୋଉ ଅମିତାଭ ବଚ୍ଚନର ବୋଉ ମାନେ ଅଭିଷେକର ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ।
1: हिस्ट्री कौन होता है? अच्छा
0: अच्छा
1: जा हो मन अच्छे नहीं आओ कहिलो ये जो राजा हिंदुस्तानी।
0: अच्छा
1: हमें जाई थिले हॉल को देख।
0: हां हॉल जाई थिले जे तुम कौन मोर ज्ञान परीक्षा करछो की?
1: ज्ञान का परीक्षा करछ हला। राजा हिंदुस्तानी पिक्चर रे
0: हां
1: हीरोइन की अच्छे?
0: राजा हिंदुस्तान रे मन अच्छे मोर
1: मन अच्छे।
0: हां
1: को
0: करिश्मा कपूर।
1: करिश्मा कपूर ए तारे हिस्ट्री टा कहलानी?
0: ନାଇଁ ନାଇଁ ଜାଣିଛୁ ସବୁ
1: ଜାଣିଛ ନାଇଁ। ଆଚ୍ଛା ଏଇ ଯୋଉ ସାମ୍ନା ଘରେ ଆମର ପ୍ରୀତି ଘର,
0: ହଁ
1: ଏଇ ଆମର ସାମ୍ନା ଘର
0: ହେଲା,
1: ପ୍ରୀତି ଘର, ତାଙ୍କର ଏଇ ଘରକୁ ଆସିବାକୁ କେତେ ଦିନ ହେଲାଣି?
0: ଆମର ଏଇ ଯୋଉ ପଡ଼ିଶା ଘର ଅଛନ୍ତି
1: ତ ସାମ୍ନା ଘର,
0: ଆରେ ଏଇଟା ତ ପୁରା ପୁରା ମନେ ଅଛି ମୋର।
1: ମନେ ଅଛି ନା?
0: ହଁ
1: କହିଲ
0: ତାଙ୍କେ ଆସିକିରି ହେଲା ବର୍ଷେ ମାନେ କେତେ 13 ଦିନ କି 14 ଦିନ ହବ।
1: ବା ଓହୋ, ତମକୁ ନେଇକି 100 ଜୁହାର, ତମକୁ ମୁଣ୍ଡିଆ ମାରିବା କଥା।
0: ଆଚ୍ଛା
1: କଣ କହିବି, କାଲିଠୁ ତମର ଖାଇବା ପିଇବା ସବୁ ବନ୍ଦ।
0: ମୋର ମାନେ ଉତ୍ତର ଠିକ ଦେଲି ବୋଲି?
1: ମୋର ଆଜି ଜନ୍ମଦିନ ଥିଲା, ରାତି 10 ବାଜିଲାଣି, ମୁଁ ଭାବିଲି କିଛି ଗୋଟେ ସରପ୍ରାଇଜ ଗିଫ୍ଟ କି ସରପ୍ରାଇଜ କିଛି ଗୋଟେ ମିଳିବ, କିଛି ନାହିଁ, ସେଇଟା ପାଇଁ ଆଜିଠୁ ତମ ସହିତ କଟି ଖାନା ପିନା ସବୁ ବନ୍ଦ।
0: ଗଲା ରେ ଗଲା। ଆଜ୍ଞା ଆଜିକାଲି ମୋବାଇଲର ଯୁଗ, ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ, ମୋବାଇଲରେ ଏମିତି ସବୁ ଦିୱାନା ହେଇଗଲେଣି ମାନେ ଯେମିତିକି ଭାତ ନ ଖାଇଲେ ଚଳିବ କିନ୍ତୁ ମୋବାଇଲ ନ ଦେଖିଲେ ଚଳିବ ନାହିଁ। ବର୍ତ୍ତମାନ ସେମିତି ମୋବାଇଲକୁ ନେଇକରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେମିତି କଥାବାର୍ତ୍ତା ଚାଲିଛି ଟିକେ ଶୁଣନ୍ତୁ।
1: କଣ କହିବି,
0: ନାଇଁ ଆର କିଛି ଆଉ କାମ ଧନ୍ଦା ନାହିଁ ବୁଝିଲେ। ମୋବାଇଲ କିଣିଲା ଦିନଠୁ ରୋଷେଇବାସ ବନ୍ଦ, ଖାଲି ତ କଥା ମୋବାଇଲରେ, କଣ କରିବା ଆଜିକାଲି ଯୁଗ ସେମିତି ହେଇଗଲାଣି। ନା ନା ମୁଁ ଗୋଟେ ମାନେ କଣ କହିବି ତମକୁ କିଛି ବୁଝିପାରୁନି, ମାନେ ଏତେ ବୟସ ହେଲାଣି ଏ ମୋବାଇଲରେ ଛାଡ଼ିପାରୁନ?
1: ନାଇଁ କଥା ହଉଥିଲି।
0: କଣ କଥା ହଉଥିଲ? କାହା ସହିତ କଥା ହଉଥିଲ ମତେ କହିଲ?
1: ମୁଁ ମୋ ସାଙ୍ଗ ସହିତ କଥା ହଉଥିଲି।
0: ସାଙ୍ଗ ସହିତ ମୋ ନାଁରେ?
1: ତମ ନାଁରେ ବୋଲି ତମେ କେମିତି ଜାଣିଦେଲ?
0: ତମେ ତ ନାଁ ଧରୁଥିଲ ଆଙ୍କେ ଆଙ୍କେ ବୋଲି କହୁଥିଲ, ତମେ କହିଲ କଣ କଥା ହଉଥିଲ ମତେ କୁହ।
1: କଣ କଥା ହଉଥିଲି ଜାଣିବ?
0: ହଁ
1: ଜାଣିବାକୁ ଇଚ୍ଛା,
0: ଜାଣିବାକୁ ଇଚ୍ଛା ନା ଆଉ।
1: ଆଚ୍ଛା କହିବି,
0: କୁହ
1: ଗୋଟେ ସର୍ତ୍ତରେ କହିବି।
0: ସର୍ତ୍ତ ପୁଣି?
1: ହଁ ସର୍ତ୍ତ।
0: ଆଚ୍ଛା କଣ ସର୍ତ୍ତ?
1: ସର୍ତ୍ତ ଯଦି 2 ଶାଢୀ ଆଣିଦେବ, ମୁଁ ଦେଖେଇବି ଯୋଉଟା ହଁ ଅନଲାଇନ୍ ରେ ଦେଖିଛି, ସେ 2 ଶାଢୀ ଯଦି ଅର୍ଡର କରିଦେବ ତାହେଲେ ମୁଁ କହିଦେବି।
0: ଓହୋ ଏଇ କଥା, ତମେ ମୋର ଗେହ୍ଲି ପୁରା, ତମକୁ ଛାଡ଼ିବି ନିଶ୍ଚୟ ମଗେଇଦେବା ନା, କଣ କହିଲ ସେ କଥାଟା?
1: କଥାଟା ହେଲା ସିଏ କହିଲା ତୋର ହଜବେଣ୍ଡଟା ମୂର୍ଖଟା, ତାକୁ ଯାହା ଭୁତେଇବୁ ସେ ସେଇଟା ଭୁତେଇ ଯିବ।
0: ଏମିତି କହିଲା ତ? ଆଉ କିଛି ଶାଢୀ ଫାଢ଼ି ନାହିଁ, ତମେ ଯାଇ କାମ କର। ଆଜ୍ଞା ହସ କଥାକୁ ବର୍ତ୍ତମାନ ଟିକେ ବ୍ରେକ୍ କରିବା ଆଉ ଶୁଣିବା କୌତୁକିଆ ପ୍ରଶ୍ନର ଉତ୍ତର। ଆଉ ଉତ୍ତର ଦେବା ପାଇଁ ଆମ ପାଖରେ ଅଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି।
2: ନମସ୍କାର, ଆକାଶବାଣୀ ଜୟପୁର ସଜମୁଜ ବିଭାଗ ମୁଢ଼ିଲାଞ୍ଚଳ ଭାଇ କହୁଛି, ଗ୍ରାମ ତଲକା ଜିଲ୍ଲା ବଲାଙ୍ଗୀରରୁ। ମୋର ଗୋଟେ କୌତୁକିଆ ପ୍ରଶ୍ନ ରହିବ। ଦେଖନ୍ତୁ, ଯଦି ଗୋଟେ ମଣିଷକୁ ମାରିବା ପାଇଁ ହେଲେ ଅତିକମ୍ରେ 2-3 ଲାଗିଯାଉଛି, କିନ୍ତୁ ଯଦି 20 ମଣିଷକୁ ମାରିବା ପାଇଁ ହେଲେ 2-4 ଲାଗିଯାଉଛି, କିନ୍ତୁ ଏ ମଣିଷ ତ ଗୋଟେ ବିଦ୍ୟୁତ ଆରମ୍ଭ କରିଛି, କରେଣ୍ଟ ଆରମ୍ଭ କରିଛି, ସେ କରେଣ୍ଟ କି ବିଦ୍ୟୁତ ଯଦି ଯୋଉ ମଣିଷକୁ ଯଦି ସେ ମାରିବା ପାଇଁ ଚାହିଁବ ଅତିକମ୍ରେ 30-40 ସେକେଣ୍ଡ ମଧ୍ୟରେ ସେ ବର୍ତ୍ତମାନ ରକ୍ତ ଶୋଷି ନେଉଛି ଏବଂ ତାର ପ୍ରାଣ ବାଜୁ ଚାଲିଯାଉଛି। ଏଇ ମଣିଷ ତ ସେଟାକୁ ସୃଷ୍ଟି କରିଛି, କିନ୍ତୁ ସେ ବିଦ୍ୟୁତ ତା ତ ଜୀବନ ନାହାନ୍ତି କି ତାର ତ କିଛି ଶକ୍ତି ନାହାନ୍ତି, ଆମେ ଯେମିତି ତାକୁ ଚଲେଇବା ସେ ସେମିତି ଚଲୁଛି, କିନ୍ତୁ ସିଏ କେମିତି ତାର କଣ ଏମିତି ତାର ଅଛି ବୈଜ୍ଞାନିକ କି ତାର ଟେକ୍ନୋଲୋଜି ଅଛି ଯେ ସେ ଗୋଟେ ପାରେ 5,000-10,000 ମଣିଷକୁ 2 ଭିତରେ ସବୁ ରକ୍ତ ଶୋଷି ନେଇକି ତାର ପ୍ରାଣବାଜି ଚାଲିଯିବ। ଆଉ ଗୋଟେ ମଣିଷ କେମିତି ଯଦି ଗୋଟେ ମଣିଷକୁ ମାରିବା ପାଇଁ ଚାହିଁବ ତାକୁ ଅତିକମ୍ରେ ଲାଗିଯିବ 5-10 ଲାଗିଯିବ, ଏହାର ଟିକେ ଉତ୍ତର ଦେବ ବୋଲି ଆଶା ବିଶ୍ୱାସ କରୁଛି।
3: ନୀଳାଚଳ ବାବୁ,

0: ଆପଣଙ୍କୁ ଆଉ କିଛି ଜୁଟିଲାନି ଶେଷକୁ ମଣିଷ ମାରିବା ପ୍ରଶ୍ନ ପଚାରିଲେ। ନୀଳାଚଳ ବାବୁ, ଆପଣ ଆପଣଙ୍କର ଯେଉଁ କଥାଟା ଲେଖିଛନ୍ତି ଯେ ଯେଉଁ ବିଦ୍ୟୁତ ବାହାର କଲା ମଣିଷ, ଏକା ସାଙ୍ଗରେ 5000 ଲୋକ 4000 ଲୋକ ମରିଯାଉଛନ୍ତି, ସତ କଥା? ଆପଣ ପୁଣି ଆପଣ ନିଜେ ଉତ୍ତର ଦେଇଛନ୍ତି। ଏମିତି କ'ଣ ଶକ୍ତି ଅଛି ବିଦ୍ୟୁତ ଦେହରେ ଯେ ଏତେ ଲୋକ ମରିଯାଉଛନ୍ତି? ନୀଳାଚଳ ବାବୁ, ବିଦ୍ୟୁତର ଶକ୍ତି ହିଁ ସେୟା। ଆପଣ ଜାଣିନାହାନ୍ତି କି, ଆପଣ ଯଦି ଘରେ କେତେବେଳେ ଇଲେକ୍ଟ୍ରିକ୍ କାମ କରୁଥିବେ କିମ୍ବା ହାତ ଭୁଲରେ ଯଦି ବାଜିଗଲା କେମିତି ଲାଗେ, ସକ୍ ମାରେ ନା ନାହିଁ? ହେଲେ ବଡ଼ ବଡ଼ ଯେଉଁଠି ତାରମାନଙ୍କରେ ସେଇଠି ବେଶୀ ଭୋଲ୍ଟର କରେଣ୍ଟ ଥାଏ, ଆଉ ସେଠି ଆଉ ମଣିଷ ସେଠି ମାନେ ବଡ଼ କଥା ଆଜ୍ଞା, ଛାର ମଣିଷ ଛାର 4000-5000 କ'ଣ, ଯଦି ସେ ଇଲେକ୍ଟ୍ରିକ୍ ତାରରେ ଆହୁରି ଲାଇନ୍ରେ ଯଦି ଆଉ କିଏ ଧରି ପକାଇଲା ତାହେଲେ ଆହୁରି ଅସୁବିଧା। ତେବେ ନୀଳାଚଳ ବାବୁ, ଆପଣ ଇଏ ମଣିଷ ମାରିବା କଥା ମୁଣ୍ଡରୁ ଭୁଲି ଯାଆନ୍ତୁ। ମଣିଷ କେମିତି ଆମେ ବଢ଼େଇବା, ମଣିଷକୁ କେମିତି ଭଲ କରିବା, ସେଇଟା ଚିନ୍ତା କରନ୍ତୁ। ଠିକ୍ ଅଛି, ଆପଣଙ୍କ ପ୍ରଶ୍ନର ଉତ୍ତର ତ ଆପଣ ପାଇଲେ, ଧନ୍ୟବାଦ।
1: ତେବେ ସଜ ମଜରେ ବର୍ତ୍ତମାନ ଶୁଣିବା ମଜା କବିତା। ଆଉ ମଜା କବିତା ପଢିବା ପାଇଁ ଆମ ପାଖରେ ଅଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି।
0: କବିତାର ନାଁ ହେଲା ଆଜ୍ଞା ମସ୍ତ କ୍ୟାଲେଣ୍ଡର, ମସ୍ତ କ୍ୟାଲେଣ୍ଡର। ୟାକୁ ପଠେଇଛନ୍ତି ଆଜ୍ଞା ବୈରାଗୀ ସାହୁ, ପ୍ରସାଦ ରାଓ ପେଟା, ଜୟପୁରରୁ। କହିବିନି ବୋଲି ଭାବିଥିଲି ମନେ, ଦେଖିପାରିଲିନି ସହି, ତେଣୁ ହେ ସୁଜନ ଟିକେ ବଖାଣୁଛି, ନ କହି ପାରୁନି ରହି। ବାପ ମୂଲ ଲାଗି ଜୀବନଟା ସାରା, ଓଦା କନା ପେଟେ ମା, ପୁଅକୁ ଶିକ୍ଷିତ କରି ଭାବିଥିଲା ହେବ ତାଙ୍କୁ ଦିନେ ସାହା, ପୁଅକୁ ଶିକ୍ଷିତ କରି ଭାବିଥିଲା ହେବ ଦିନେ ତାଙ୍କୁ ସାହା। ବଡ଼ ହୋଇକରି ଉପାର୍ଜନ କଲା, ଆଣିଲା ଗୋଟିଏ ପରି, ବଡ଼ ହୋଇକରି ଉପାର୍ଜନ କଲା, ଆଣିଲା ଗୋଟିଏ ପରି, ମସ୍ତ କ୍ୟାଲେଣ୍ଡର ଆଇଟମ ବୋଲି ଭାବେ ଗୋଟେ ଅପସରି। ଗୋଲାପି ଓଠରେ ଛଳନା ଭଙ୍ଗିରେ ପତିକୁ କରେ ଜୋକର, ଭକୁଆ ନିର୍ଲଜ ପରାୟ ପତିତ ସାଜେ ଗୋଲାମ ଚାକର। ରୋଗିଣୀ ମାଟି ପ୍ରତି ନିଘା ନାହିଁ, ରୋଗିଣୀ ମାଟି ପ୍ରତି ନିଘା ନାହିଁ, ପିଓଇ ବାସି ତୋରାଣୀ, ଅପସରି ପାଇଁ ଷ୍ଟାର ହୋଟେଲରୁ ମଗାଉଛି ବିରିୟାନୀ। କଞ୍ଚା ବୟସିତା ଯୁବତୀ ଭଉଣୀ ଛିଣ୍ଡା ଶାଢ଼ୀ ଦିହ ଦିଶେ, ମସ୍ତ ଆଇଟମ ଶାଢ଼ୀ ସୁନ୍ଦରୀକୁ ଜିନ୍ ଡ୍ରେସ୍ ଦେଇ ହସେ। ବାପା ମା ସାଥେ କଥା ହେବା ପାଇଁ କେବେଠୁ ଗଲାଣି ଭୁଲି, ଢିଲା କରେ ନାହିଁ ଶାଶୁ ଶ୍ୱଶୁରଙ୍କ ନେବା ପାଇଁ ପାଦ ଧୂଳି। ଦିନେ ତା ଭଉଣୀ କାନ୍ଦି କାନ୍ଦି ପାଶେ ଆସି କରିଲା ଗୁହାରି, ବାପା ମା ପାଟି ଫିଟୁନାହିଁ ଭାଇ, ଖବର ବୁଝ ତାଙ୍କରି। ରାଗ ଗରେ ଗରେ ଭଉଣୀକୁ କହେ, କିଛି ତୁ କହ ନା ମୋତେ, ମୁଁ କିବା ଡାକ୍ତର ଚିକିତ୍ସା କରିବି, ସକେଇ କହୁଛୁ ଏତେ। ରାକ୍ଷୀ ବାନ୍ଧିଥିଲି ପାହୁଣା ମାଗୁଛି, ଦିଏ ମୋତେ ବାପା ମା, ନହିଲେ କଳଙ୍କ ଲାଗିବ ତମୁଣ୍ଡେ, ହେଲୁ ନାହିଁ ମୋତେ ସାହା। ତିରି ଶାଳୀ ଶାଶୁ ପ୍ରେମେ ଅନ୍ଧ ହୋଇ ଭୁଲିଗଲୁ ବାପା ମା, ଧିକ ତୋର ପୁତ୍ର ଜନ୍ମ ପଣିଆ, ଆଜି କଳଙ୍କେ ଲେଖିଲୁ ନା, ଚରିତ୍ରକୁ କେହି ବଦଳାନା ବନ୍ଧୁ, ସବୁ ଖେଳ ସମୟର, ବାପା ମା ନାମ ସାର୍ଥକ କରିଲେ ତୁମେ ହେବ ମସ୍ତ କ୍ୟାଲେଣ୍ଡର।
1: ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଆଉ ଜଣେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ଆଜ୍ଞା, ଯଦି ଆପଣଙ୍କ ପାଖରେ ହସ କଥା, ମଜା ପ୍ରଶ୍ନ, ବ୍ୟଙ୍ଗ କବିତା ମାନେ ମଜା କବିତା ବା ହସ କବିତା ରହିଛି, ନିଶ୍ଚୟ ପଠେଇବେ। ହ୍ୱାଟ୍ସଆପ୍ରେ ପଠେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତାହେଲେ ବିଦାୟ ନଉଛୁ ଆଜିର ସଜ ମଜରୁ। ଆମେ ସମସ୍ତେ, ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
2: ଆଉ ମୁଁ ସୁପ୍ରଭା,
3: ମୁଁ ଶ୍ରିୟା ପଟ୍ଟନାୟକ,
4: ମୁଁ ପୁଷ୍ପାଞ୍ଜଳି,
5: ଏବଂ ମୁଁ ପ୍ରିୟଙ୍କା ପାତ୍ର। ନମସ୍କାର।

ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଦେଶିଆ ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ହେଉଛନ୍ତି ରଶ୍ମିତା ପାତ୍ର ଏବଂ ଲିଭିଂଷ୍ଟୋନ୍ ଖସଲା। କଣ୍ଠରେ ଶିବଚରଣ ମିଶ୍ରଙ୍କ ରଚନା। ତେବେ ଶୁଣିବା ଏହି ଦେଶିଆ ଗୀତ, କଣ୍ଠଶିଳ୍ପୀ ରଶ୍ମିତା ପାତ୍ର ଏବଂ ଲିଭିଂଷ୍ଟୋନ୍ ଖୋସଲାଙ୍କ କଣ୍ଠରେ।

ଦେଶିଆ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ କଣ୍ଠଶିଳ୍ପୀ ସ୍ନେହା ପେପର୍ତା, କଣ୍ଠରେ ଧୀରେନ୍ ମୋହନ ପଟ୍ଟନାୟକଙ୍କ ରଚନା।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ହେଉଛନ୍ତି ପ୍ରୀତି ପଣ୍ଡା। କଣ୍ଠରେ ମନୋଜ କୁମାର ମହାପାତ୍ରଙ୍କ ରଚନା। ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି।

ଶୁଣୁଥିଲେ ନିହାରିକା ସାହୁଙ୍କ କଣ୍ଠରେ ଦେଶିଆ ଗୀତ। ଏହି ଗୀତଟି ସହିତ ଶେଷ ହେଲା ଦେଶିଆ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ଭୀମସେନ ଯୋଶୀଙ୍କର ଖୟାଲ ରାଗ ସୁଦ କଲ୍ୟାଣ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ଖୟାଲ, ପରିବେଷଣ କଲେ ପଣ୍ଡିତ ଭୀମସେନ ଯୋଶୀ, ରାଗ ସୁଦ କଲ୍ୟାଣ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କୁରୁକ୍ଷେତ୍ର କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତିକାର ଦେବ କୋହଲି ସଙ୍ଗୀତରେ ସଜେଇଛନ୍ତି। ହିମେଶ ରେଶମିଆ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କୋଇ ମିଲ୍ ଗୟା ଏହି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ସାନ, କବିତା କ୍ରିଷ୍ଣମୂର୍ତ୍ତି ଏବଂ ବାବା ସ୍ନେହା। ଗୀତ ରଚନା କରିଛନ୍ତି ନାସିର ଫରାଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ।

ଶ୍ରୋତାବନ୍ଧୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ବର୍ତ୍ତମାନ କଣ୍ଠଶିଳ୍ପୀ ହେଉଛନ୍ତି ଶ୍ରେୟା ଘୋଷାଲ, କଣ୍ଠରେ ନିଲେଶ ମିଶ୍ରାଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ, କଥାଚିତ୍ର କ୍ରିଷ୍ଣା କଟେଜ।

କଣ୍ଠଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ, ଉଦିତ ନାରାୟଣ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ। ତେବେ ଶୁଣିବା ଜିତ୍ କଥାଚିତ୍ରରୁ ଏହି ଗୀତଟି।

ସକାଳ 7:25ରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ ବିଷୟ ରହିଛି ସଡ଼କ ସୁରକ୍ଷା ଜୀବନ ରକ୍ଷା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଦିନ 10:30ରେ। ଦିନ 1:20ରେ ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁବାସ ଦାସ, ବାବୁଲ ସୁପ୍ରିୟ, ବିଭୁ କିଶୋର, ଶକ୍ତି ମିଶ୍ର ଏବଂ ପମି। ସନ୍ଧ୍ୟା 5:00ରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜନ ପ୍ରଚାର କରିବ ଅପରାହ୍ନ 5:30।

ବିଭୁ କିଶୋର, ଶକ୍ତି ମିଶ୍ର ଏବଂ ପମି। ସନ୍ଧ୍ୟା ପାଞ୍ଚଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ରହିଛି ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜନ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ଶୁଣିବେ ଜ୍ୱର ହେଲେ ଗାଇ କରବାର ଏ ସମ୍ପର୍କରେ ଏକ ସାକ୍ଷାତକାର। ଶୁଣିମା ହେଉ ପ୍ରଚାର କରିବୁ ସନ୍ଧ୍ୟା 6:15। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ରାତି 9:30 ପ୍ରଚାର କରିବୁ ନାଟକ ବିଶ୍ୱରୂପ, ରଚନା କୁମାରମଣି ଚୌଧୁରୀ, ପ୍ରଯୋଜନା ଶରତ ନାରାୟଣ ବେହେରା। ଆପଣଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବୁ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ନିହାରିକା ସାହୁ ଏବଂ ଗିରିଶ ପଟ୍ଟନାୟକ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ।